ସକାଳେ ଉଠିଲେ ଯେତେବେଳେ ମାଟିର ବାସ୍ନା ଆମ ମନକୁ ଛୁଇଁଯାଏ, ଆଉ ଯେତେବେଳେ ଦେଶ ପ୍ରେମର ଗୀତ ଆମ କାନରେ ବାଜେ, ହୃଦୟ ଆପେ ଆପେ ଗର୍ବରେ ଭରିଯାଏ। ହଁ ସାଥୀ, ପିଲାଦିନର ଦେଶପ୍ରେମ ଥିଲା ଖୁବ୍ ସରଳ। ସ୍କୁଲର ପ୍ରାର୍ଥନା ସଭାରେ ଯେତେବେଳେ ଜାତୀୟ ସଙ୍ଗୀତ ଗାଉ, ତା ସ୍ୱର କାହିଁ କେତେ ବାଟକୁ ଗୁଞ୍ଜରିଯାଏ। ସେ ସବୁ ମୁହୂର୍ତ୍ତରେ ଆମ ମନରେ ଦେଶ ପାଇଁ ଗର୍ବ ଆଉ ସମ୍ମାନ ଆସିଯାଉଥିଲା। ଏହି ହେଉଛି

ପିଲା ଦିନର ଦେଶପ୍ରେମ ମାନେ ଥିଲା ଗାଁର ମାଟିର ସୁଗନ୍ଧ ଘର ଆଗରେ ଉଡୁଥିବା ତ୍ରିରଙ୍ଗା ସେ ତ୍ରିରଙ୍ଗା ପୁଣି ଆମେ ରଙ୍ଗ ତୋଳି ଆଉ କାଗଜରେ ବନେଇଥାଉ। ବଡ଼ମାନଙ୍କଠାରୁ ସ୍ୱାଧୀନତାର କେତେ ଯେ ଗପ ଆମେ ଶୁଣୁଥାଉ, ସେତେବେଳେ ମା କହୁଥିଲା ଦେଶକୁ ଭଲ ପା। ସତ କଥା କୁହେ, ଭଲ ମଣିଷ ହେଇ ଆମ ମାଟି ମାର ନାଁ ରଖିବାକୁ ମା ସବୁବେଳେ ବୁଝାଏ। ସେତେବେଳେ ଛୋଟ ଛୋଟ ଶିକ୍ଷାଗୁଡ଼ିକ ମନରେ ବହୁତ ଗଭୀର ଛାପ ଛାଡ଼ି ଯାଉଥିଲା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆଜି ରବିବାର 1948 ଶତାବ୍ଦ ବୈଶାଖ ମାସର ଦିନ 27 ଇଂରାଜୀ 2026 ମସିହା ମେ ମାସର 17 ତାରିଖ ସମୟ ବର୍ତ୍ତମାନ ସକାଳ 5:58 ଶ୍ରୋତାମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 100.4 ମେଗାହର୍ଜ ଯୋଗେ ଏହି ପ୍ରସାରଣ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ମଧ୍ୟ ପ୍ରସାରିତ ହେଉଛି

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆରମ୍ଭ କରୁଛୁ ଭାବ ଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଟି ଓଡ଼ିଆର ପ୍ରାଣର ସ୍ପନ୍ଦନ। କୌଣସି କାର୍ଯ୍ୟ ସମ୍ଭବ ହୁଏ ନାହିଁ ତାଙ୍କ ବିନା। ସମର୍ପଣ ଭାବନା ନେଇ ମହାପ୍ରଭୁଙ୍କୁ ସ୍ମରଣ କରି ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିଥାଉ ଆମେମାନେ।

ଯେକୌଣସି ଶୁଭ କାର୍ଯ୍ୟ ହେଉ, ପ୍ରଥମେ ଗୋଆ ଯାଏ, ନିମନ୍ତ୍ରଣ ଯାଏ ମହାପ୍ରଭୁଙ୍କ ପାଖକୁ। ସମସ୍ତ ବାଧା ବିଘ୍ନ ଖଣ୍ଡନ ହେଉ ବୋଲି ବିଶ୍ୱାସ କରି ସବୁକିଛି ତାଙ୍କୁ ହିଁ ସମର୍ପଣ କରିଦେଇଥାଏ ଭକ୍ତଟିଏ।

ସତରେ ଆମ ମଣିମା ସବୁଠାରୁ ଅଲଗା, ସବୁଠୁ ସ୍ୱତନ୍ତ୍ର, ସବୁଠୁ ଉର୍ଦ୍ଧ୍ୱରେ। ଚକାଚକା ଆଖିରେ ଅପଲକ ନୟନରେ ରତ୍ନ ସିଂହାସନରେ ବସି ଅଗଣିତ ଭକ୍ତମାନଙ୍କର ଦୁଃଖ ରୋଗ ଶୋକ ହରଣ କରନ୍ତି ନିମିଷକେ।

ବିଶ୍ୱାସର ଠାକୁର, ଭାବର ଠାକୁର, ଶ୍ରଦ୍ଧାର ଠାକୁର, ପରମ ଦୟାଳୁ ମହାପ୍ରଭୁଙ୍କର କରୁଣା ଅପାର। ଭକ୍ତର ଭାବକୁ ଗ୍ରହଣ କରନ୍ତି ବୋଲି ସେ ଭାବଗ୍ରାହୀ, ପୁଣି ଭକ୍ତର ପ୍ରାଣର ଅଧୀଶ୍ୱର ବୋଲି ସେ ଭକ୍ତ ପ୍ରାଣ ଧନ।

ସମସ୍ତ ଲୀଳାର ଉର୍ଦ୍ଧ୍ୱରେ ସେ, ସମସ୍ତ ଭାବନାର ଆରମ୍ଭରେ ସିଏ, ପୁଣି ଶେଷରେ ମଧ୍ୟ ସିଏ। ସେ ପୂର୍ଣ୍ଣ, ସେ ଅବ୍ୟକ୍ତ, ସେ ଅଚିନ୍ତ୍ୟ, ସେ ଅସୀମ, ସେ ଅପରୂପ, ସେ ଅନନ୍ତ, ସାରା ବିଶ୍ୱ ବ୍ରହ୍ମାଣ୍ଡର ମାଲିକ ସେ। ତାଙ୍କୁ କେଉଁ କଥା ବା ଅଜଣା,

କେତେ ବେଶ, କେତେ ନୀତିକାନ୍ତି, କେତେ ପ୍ରକାରର ନୈବେଦ୍ୟ, କେତେ କେତେ ସେବାୟତ, ସମସ୍ତେ ଅହରହ ଚଳଚଞ୍ଚଳ ଆମ ଦିଅଙ୍କ ସେବାରେ। ମଣିମାଙ୍କ ପାଖରେ ଏ ଓଡ଼ିଆ ଜାତି ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହୋଇସାରିଛି କେବେଠାରୁ। ହଁ, ସମର୍ପିତ ଭାବନା ଥିଲେ ହିଁ ମଣିମା କୋଳେଇ ନିଅନ୍ତି, ଦୁଃଖ ନିବାରଣ କରନ୍ତି ଏବଂ ଚରଣରେ ଆଶ୍ରୟ ଦିଅନ୍ତି।

ମହାପ୍ରଭୁ ଭୋଜନ ପ୍ରିୟ, ଭକ୍ତ ପ୍ରିୟ, ସଙ୍ଗୀତ ପ୍ରିୟ, ପୁଣି ଲୀଳା ପ୍ରିୟ। ତାଙ୍କ ଲୀଳାକୁ ବୁଝିବାକୁ କିଏ ବା ସକ୍ଷମ? କେବଳ ଅନ୍ତରର ଆକୁଳ ଆତ୍ମନିବେଦନ, ସମର୍ପଣ ଭାବନା, ଶ୍ରଦ୍ଧା ଭକ୍ତିରେ ସେ ବନ୍ଧା। ସେ ପରମ ପ୍ରେମମୟ ଠାକୁରଙ୍କୁ ଅନନ୍ତ କୋଟି ପ୍ରଣିପାତ। ଏଇଠି ଶେଷ କରୁଛୁ ଭାବଭକ୍ତିର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳି।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ ପ୍ରଯୋଜନା ସୁହାସ ମହାନ୍ତି।

ରାଜା ମୁନିମାନଙ୍କୁ ପଚାରିଲେ, ଏ ସଂସାର ସମୁଦ୍ରରୁ ତରିବି କିପରି? ଏପରି ପଚାରିବା ବେଳେ ଶୁକଦେବ ଆସି ପହଞ୍ଚିଗଲେ। ସେ ଶୁକଙ୍କୁ ଦେଖି ମୁନିମାନେ ଆସନ ଛାଡ଼ି ଉଠିଲେ। ଶୁକଦେବଙ୍କୁ ନମସ୍କାର କରି ରାଜା ତାଙ୍କର ପାଦ ଧୋଇଦେଲେ, ପୂଜା କଲେ। ରାଜାଙ୍କ ପାଖରେ ଶୁକ ବସିଲେ। ମୁନିମାନଙ୍କ ଭିତରେ ଶୁକଦେବ ତାରାମାନଙ୍କ ମେଳରେ ଚନ୍ଦ୍ର ପରି ବିରାଜିଲେ। ଶୁକ ମୁନିଙ୍କୁ ଚାହିଁ ରାଜା ତାଙ୍କ ଚରଣ ତଳେ ପଡ଼ି ତାଙ୍କୁ ଅତିଥି ରୂପେ ପାଇ କୃତକୃତ୍ୟ ହେଲେ ବୋଲି କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 38ତମ ଭାଗ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି। ଏ ଅଧ୍ୟାୟର କଣ୍ଠଶିଳ୍ପୀମାନେ ଥିଲେ ଶୈଳଭାମ ମହାପାତ୍ର, ତୃପ୍ତି ଦାସ ଏବଂ କୃଷ୍ଣ ଚନ୍ଦ୍ର ରାୟ। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକ ଏବେ ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ସ୍ଥାନେ ସ୍ଥାନେ ଆକାଶ ମେଘାଚ୍ଛନ୍ନ କରିପାରେ। ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ମିଳିଛି ଏବଂ କୋଉଠି ନା କୋଉଠି କାଳବୈଶାଖୀର ମଧ୍ୟ ସମ୍ଭାବନା ରହିଛି। ଏଇ ଥିଲା ପାଣିପାଗର ସୂଚନା।

ଆଜି ଯେଉଁମାନଙ୍କର କିଛି ସ୍ପେଶାଲ ଡେ ଅଛି, ବର୍ଥଡେ କୁହନ୍ତୁ, ମ୍ୟାରେଜ ଆନିଭର୍ସାରୀ କୁହନ୍ତୁ, ବା କିଛି ବି ସେମିତି ଭଲ ଦିନ ଅଛି, ସମସ୍ତଙ୍କ ପାଇଁ ଆମର ରହିବ ଗୁଡ୍ ୱିଶେସ୍ ଆଉ ବହୁତ ବହୁତ ବହୁତ ଶୁଭକାମନା।

ଫ୍ରେଣ୍ଡସ୍, ଆଜି ହେଉଛି ୱାର୍ଲଡ ଟେଲିକମ୍ୟୁନିକେସନ୍ ଆଣ୍ଡ ଇନ୍ଫର୍ମେସନ୍ ସୋସାଇଟି ଡେ। ଆମେ ଯେଉଁଠି ଯେଉଁଠି ଟେଲିକମ୍ୟୁନିକେସନ୍ର ସୁବିଧା ପାଉଛେ, ସେହି ସୁବିଧାକୁ ଆଜି ଆମେ ଶୁଭେଚ୍ଛା ଜଣାଇବା ଏବଂ ନିଜର କେଉଁ କେଉଁ କାମରେ ଆସୁଛି ଏହି ସେବା ତାକୁ ମଧ୍ୟ ଗୁରୁତ୍ୱ ଦେବା।

ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଏବେ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ବିଷୟ ରହିଛି ନିରବ ଘାତକ ଉଚ୍ଚ ରକ୍ତଚାପ ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଶିଶୁ ଶଙ୍କର ମିଶ୍ର ସକାଳ 7:25 ଶୁଭ ସକାଳ ମର୍ଣ୍ଣିଂ ମେଲୋଡି ସକାଳ 8:30 ସକାଳ 9:00 ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ଯୋଗେ ନିଜର ମତାମତ ରଖିପାରିବେ ରେନ୍ବୋ ଏସ୍ଏମ୍ଏସ୍ ଦିନ 10:00 ଦିନ 11:00 ଶୁଣିବେ ପୋଷ୍ଟ ବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କଥା କିଛି ଗୀତ ଦିନ 12:00 ଏଥିରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଦିନ 2:45 ମୋ ଦେଶ ଅପରାହ୍ନ 4:00 ସୁରିଲା ଆଫ୍ଟରନୁନ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ଭେ ଶୁଣିବେ ଅପରାହ୍ନ 4:50 ଅପରାହ୍ନ 5:02 ଡାଲିନ୍ ଲାଇଭ୍ ଚିଟ୍ଚାଟ୍ ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 20ତମ ଭାଗ ଶୁଣିବେ ସନ୍ଧ୍ୟା 6:10 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30 ସନ୍ଧ୍ୟା 7:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ସନ୍ଧ୍ୟା ଆସର

7:25 ରାତି 8ଟାରେ ଶୁଣିବେ ଗୀତରେ ମିତରେ, ଅଭୁଲା ସ୍ମୃତି ରାତି 9:15 ଏବଂ ରାତି 10ଟାରେ ରେନ୍ବୋ ଏସ୍ଏମ୍ଏସ୍। ଏହି ଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ଲାଗି ଭାଷା ଅଧ୍ୟୟନ ଉପରେ ଏକ ସ୍ୱତନ୍ତ୍ର ନିୟମ ପ୍ରଣୟନ କରାଯାଇଛି। ଛାତ୍ରଛାତ୍ରୀମାନେ ତିନୋଟି ଭାଷାରେ ଅଧ୍ୟୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷାବର୍ଷରୁ ଏହି ନିୟମ ଲାଗୁ ହେବ। ତିନୋଟି ଭାଷା ମଧ୍ୟରୁ ଦୁଇଟି ଭାରତୀୟ ଭାଷା ସହିତ ଗୋଟିଏ ବିଦେଶୀ ଭାଷା ଅନ୍ତର୍ଭୁକ୍ତ। ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନିମନ୍ତେ ତିନୋଟି ଭାଷା ଅଧ୍ୟୟନ କରିବା ବାଧ୍ୟତାମୂଳକ କରାଯାଇଛି। ଦଶମ ବୋର୍ଡ ପରୀକ୍ଷାରେ କେବଳ ପ୍ରଥମ ଓ ଦ୍ୱିତୀୟ ଭାଷାରେ ପରୀକ୍ଷା ଦେବେ। ତୃତୀୟ ଭାଷାରେ କେବଳ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ଆସେସ୍ମେଣ୍ଟ କରାଯାଇ ମାର୍କ ଦିଆଯିବ। ଜାତୀୟ ଶିକ୍ଷାନୀତି 2020 ନୀତି ଆଧାରରେ ସିବିଏସ୍ଇ ପକ୍ଷରୁ ଏହି ନିୟମକୁ ଜୁଲାଇ ପହିଲାରୁ ଲାଗୁ କରାଯିବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିବେ। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ଜୁନ୍ ମାସ 7 ତାରିଖରେ ପ୍ରିଲିମିନାରୀ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟର 6 ଜୋନ୍ ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଜୟପୁର ଓ ସମ୍ଭଲପୁରଠାରେ ପରୀକ୍ଷା ହେବ ବୋଲି ଜଣାପଡ଼ିଛି। ଅପରାଧ ଓ ବେଆଇନ କାରବାର ବିରୁଦ୍ଧରେ ଓଡ଼ିଶା ପୁଲିସ୍ର ରାଜ୍ୟବ୍ୟାପୀ 5-ଦିନିଆ ସ୍ୱତନ୍ତ୍ର ଅଭିଯାନରେ 1771 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସୂଚନା ଅନୁସାରେ 190 ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଚଳିତ ମାସ 12 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୁଲିସ୍ ରେଞ୍ଜରେ ଜିଲ୍ଲା ଏସ୍ପି ଏବଂ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏହି ଅଭିଯାନରେ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗଞ୍ଜାମ ଜିଲ୍ଲା ଦିଗପଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ ବିଦ୍ୟାଭାରତୀ ଶିକ୍ଷା ବିକାଶ ସମିତି ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ପ୍ରାଥମିକ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। ଶିବିରରେ ରାଜ୍ୟର 9 ସମ୍ଭାଗରୁ 140 ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା 20 ଜଣ ପ୍ରଶିକ୍ଷକ ଶିବିରରେ ଭାଗ ନେଇଥିଲେ। ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ନିର୍ଦ୍ଦେଶକ ସୁକାନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ନବରଙ୍ଗପୁର, କୋରାପୁଟ

0: ଏବଂ ମାଲକାନଗିରି ଜିଲ୍ଲାର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ସଂକ୍ରାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଅବସରପ୍ରାପ୍ତ ଏବଂ ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀମାନେ ନିଜର ପେନ୍ସନ୍ ସମ୍ବନ୍ଧୀୟ ଆପତ୍ତି ଅଭିଯୋଗ ପେନ୍ସନ୍ ଅଦାଲତରେ ଉପସ୍ଥିତ ରହି ସମସ୍ୟା ସମାଧାନ କରିବାକୁ କୁହାଯାଇଛି। ଯୋଗାଣ ମନ୍ତ୍ରୀ ଏବଂ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜିଲ୍ଲା ଯୋଗାଣ ଅଧିକାରୀ ରାଜ୍ୟ ସହକାରୀ ଯୋଗାଣ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଭୁବନେଶ୍ୱର ଉପକଣ୍ଠରେ ଥିବା ବିଭିନ୍ନ ପେଟ୍ରୋଲ୍ ପମ୍ପ ଓ ଅବୈଧ ସ୍ଥାନରେ ପେଟ୍ରୋଲ୍ ଓ ଡିଜେଲ୍ ଗଚ୍ଛିତ କେନ୍ଦ୍ରମାନଙ୍କରେ ଚଢ଼ାଉ କରିଛନ୍ତି। ଚଢ଼ାଉ ବେଳେ 505 ଲିଟର ଇନ୍ଧନ କଳାବଜାରୀଙ୍କଠାରୁ ଜବତ କରାଯାଇଛି। ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ କହିଛନ୍ତି ପେଟ୍ରୋଲ୍ ଏବଂ ଡିଜେଲ୍ ଅଭାବ ନାହିଁ, ଅନାବଶ୍ୟକ ଭାବେ ଇନ୍ଧନ ମହଜୁଦ ରଖନ୍ତୁ ନାହିଁ ଏବଂ ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ସୂଚନା ଓ ପ୍ରଯୁକ୍ତି ଇଷ୍ଟରନେଟ୍ ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ବର୍ତ୍ତମାନ ସମୟରେ ସମାଜ ଉପରେ ଗଭୀର ପ୍ରଭାବ ସୃଷ୍ଟି କରିଛି। ସମାଜ ଉପରେ ଏହାର ପ୍ରଭାବକୁ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2006 ମିଳିତ ଜାତିସଂଘ ପକ୍ଷରୁ ଆଜିର ଦିନକୁ ବିଶ୍ୱ ଦୂରସଞ୍ଚାର ଦିବସ ରୂପେ ପାଳନ କରାଯାଉଛି। ସୂଚନାଯୋଗ୍ୟ 1865 ଆଜିର ଦିନରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ଇଷ୍ଟରନ୍ୟାସନାଲ୍ ଟେଲି କମ୍ୟୁନିକେସନ୍ ୟୁନିୟନ୍ ଗଠନ କରାଯାଇଥିଲା। ଉଚ୍ଚ ରକ୍ତଚାପ, ହାଇ ବ୍ଲଡ୍ ପ୍ରେସରର ପ୍ରତିରୋଧ, ଚିହ୍ନଟ ଏବଂ ନିୟନ୍ତ୍ରଣକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ 2006 ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ କରାଯାଇଛି। ଚଳିତ ବର୍ଷର ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ବାର୍ତ୍ତା ହେଉଛି ଏକତ୍ର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶିଶୁ ଶଙ୍କର ମିଶ୍ର।
2: ଆଜି ମେ ମାସର 17 ଆଜିର ଦିନଟିକୁ ୱାର୍ଲଡ ହାଇପରଟେନସନ୍ ଡେ ବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଭାବରେ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ୍ ପକ୍ଷରୁ ସାରା ବିଶ୍ୱରେ ପାଳନ କରାଯାଉଛି। କାରଣ ଉଚ୍ଚ ରକ୍ତଚାପ ଏକ ନିରବ ଘାତକ। ଉଚ୍ଚ ରକ୍ତଚାପ କହିଲେ ସାଧାରଣରେ କ'ଣ ବୁଝାଏ? ଗୋଟିଏ ସୁସ୍ଥ ଲୋକର ବ୍ଲଡ୍ ପ୍ରେସର 120/80 ତଳକୁ ରହିବା ଉଚିତ। ଉପରଟିକୁ ସିଷ୍ଟ୍ରୋଲିକ୍ ଏବଂ ତଳ ଅଙ୍କଟିକୁ ଡାଏଷ୍ଟ୍ରୋଲିକ୍ ବୋଲି କୁହାଯାଏ। ଯେତେବେଳେ ବ୍ଲଡ୍ ପ୍ରେସର 140 ଉପରକୁ ଉପରଟି ଏବଂ 80-90 ଉପରକୁ ତଳ ଅଙ୍କଟି ବଢ଼ିଥାଏ ବା ଡାଏଷ୍ଟ୍ରୋଲିକ୍ଟି ବଢ଼ିଥାଏ, ତାକୁ ଉଚ୍ଚ ରକ୍ତଚାପ କୁହାଯାଏ। ଉଚ୍ଚ ରକ୍ତଚାପ ହେଲେ ଏହା କେବଳ ଏହି ନମ୍ବର ଭିତରେ ସୀମିତ ରହେ ନାହିଁ। ଉଚ୍ଚ ରକ୍ତଚାପ ଆମର ଶରୀରର ମସ୍ତିଷ୍କ, ଚକ୍ଷୁ, ହୃତ୍ପିଣ୍ଡ, ବୃକକ୍ ଏବଂ ସାରା ଶରୀରରେ ଥିବା 1,000,000 କିଲୋମିଟର ଶିରାମାନଙ୍କୁ ଧୀରେ ଧୀରେ ନଷ୍ଟ କରିଥାଏ। ଫଳରେ ସାରା ଶରୀରର ଅଙ୍ଗମାନେ ନଷ୍ଟ ହୋଇଥାନ୍ତି। କିନ୍ତୁ ଦୁଃଖର କଥା ଯେ ଉଚ୍ଚ ରକ୍ତଚାପରେ ପ୍ରାୟ 95% ଲୋକଙ୍କୁ କିଛି ଅସୁବିଧା ଜଣାଯାଏ ନାହିଁ, ତେଣୁ ସେ ସହଜରେ ଡାକ୍ତରଙ୍କ ପାଖକୁ ଯାଆନ୍ତି ନାହିଁ। କେତେବେଳେ ଆସନ୍ତି? ଯେତେବେଳେ ତାଙ୍କର କିଛି ଗୋଟାଏ ଦେହରେ ଅସୁବିଧା ହୋଇଥାଏ, ଯଥା ମୁଣ୍ଡ ଭିତରେ ବିନ୍ଧା ହେଲା, ରକ୍ତ ମୁଣ୍ଡରେ କ୍ଷରଣ ହୋଇ ଚେତାଶୂନ୍ୟ ହୋଇଗଲେ, କିମ୍ବା ଆଖି ଭିତରେ ରକ୍ତ କ୍ଷରଣ ହୋଇ ଚକ୍ଷୁ ନଷ୍ଟ ହୋଇଗଲା, ହୃତ୍ପିଣ୍ଡରେ ଯନ୍ତ୍ରଣା ହୋଇ ଅସୁବିଧାରେ ପଡ଼ି ସେ ଲୋକମାନେ ପରିଶେଷରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି। ଅନେକ ସମୟରେ ଯେତେବେଳେ ଧୀରେ ଧୀରେ ଏହି ରକ୍ତଚାପଟି ବଢ଼ିଥାଏ, ଆମର ବୃକକ୍ ବା କିଡ୍ନିକୁ ସେ ଧୀରେ ଧୀରେ ନଷ୍ଟ କରିଥାଏ। ସେ ନଷ୍ଟ ହେଲା ଫଳରେ ଆମର କିଡ୍ନି ଫେଲିୟର ହୋଇଥାଏ, ଯାହାଫଳରେ ଆଜିକାଲି ବହୁତ ଲୋକ ସହଜରେ ଡାୟାଲିସିସ୍କୁ ଯାଉଛନ୍ତି। ମନେ ରଖିବାକୁ ହେବ ଯେ ଏତେ ସଂଖ୍ୟକ ଲୋକଙ୍କୁ ଉଚ୍ଚ ରକ୍ତଚାପ ଏବଂ ତା ଫଳରେ ହୃଦଘାତ ହେଉଛି। ଲୋକମାନେ ସଚେତନ ହେବାର ସମୟ ବର୍ତ୍ତମାନ ଆସିଛି। ଯଦି ଆମେ ସଚେତନ ହୋଇ ଉଚ୍ଚ ରକ୍ତଚାପକୁ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣରେ ରଖିବା, ତେବେ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବା ଏବଂ ଗୋଟେ ପୂର୍ଣ୍ଣବୟସ୍କ ଲୋକ ହିସାବରେ ଆମେ ଜୀବନରେ ବଞ୍ଚିପାରିବା। ତେଣୁ ଆମେ 20 ବୟସ ପରେ ପ୍ରତି 6 ବର୍ଷେ ଥରେ ଉପଯୁକ୍ତ ଡାକ୍ତରଙ୍କ ପାଖକୁ ଯେଉଁ ବାର୍ତ୍ତା ଦିଆଯାଇଛି, ଆକ୍ୟୁରେଟଲି ମେଜର କରିବା ମାନେ ସଠିକ୍ ଭାବରେ ରକ୍ତଚାପକୁ ମାପିବେ, सठिक।

0: ଜାଗାରେ ମାପିବେ ଏବଂ ଦେଖିବେ ଯେ ଆପଣଙ୍କର ରକ୍ତଚାପ ନିୟନ୍ତ୍ରଣ ମଧ୍ୟରେ ଅଛି, ତା ଫଳରେ ଆପଣ ଦୀର୍ଘ ନିରାମୟ ଜୀବନ ଯାପନ କରିପାରିବେ। ଆମକୁ ଜାଣିବାକୁ ପଡିବ ଯେ ଏଭଳି ନିରବ ଘାତକୁ ଯଦି ଆମେ ନିୟନ୍ତ୍ରଣରେ ରଖିବା ଆମର କୌଣସି ଅସୁବିଧା ହେବ ନାହିଁ। ଉଚ୍ଚ ରକ୍ତଚାପର ଚିକିତ୍ସା ଦୁଇ ପ୍ରକାରର ଆମକୁ କରିବାକୁ ହେବ। ପ୍ରଥମଟି ହେଲା ବିନା ଔଷଧରେ, ଯଥା ଖାଦ୍ୟରେ ଲୁଣ କମ୍ ଖାଇବା, 5 ଗ୍ରାମରୁ ସାଧାରଣତଃ କମ୍ ଲୁଣ ଆମେମାନେ ଖାଇବା କଥା। ଖରାଦିନରେ ହୁଏତ 5-7 ଗ୍ରାମ ଖାଇବା। ଧୂମପାନ ନିଷେଧ, ମଦ୍ୟପାନ ସମ୍ପୂର୍ଣ୍ଣ ରୂପେ ବର୍ଜନୀୟ, ନିୟମିତ ବ୍ୟାୟାମ କରିବା, ଶରୀର ଓଜନ କମାଇ ରଖିବା, ଯୋଗଭ୍ୟାସ ଦ୍ୱାରା ମାନସିକ ଓ ଶାରୀରିକ ଚାପ କମ୍ ରଖିବା। ମାନସିକ ଚାପ ଅଧିକ ହେଲେ ଉଚ୍ଚ ରକ୍ତଚାପ ମଧ୍ୟ ହୋଇଥାଏ। ଦ୍ୱିତୀୟ ପ୍ରକାର ଚିକିତ୍ସା ହେଉଛି ଔଷଧ ସାହାଯ୍ୟରେ। ଆଜିକାଲି ବହୁତ ଭଲ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ପାଇଁ ଔଷଧ ମିଳୁଛି। ଉପଯୁକ୍ତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧକୁ ନିୟମିତ ଖାଇବାକୁ ହେବ। ମନେ ରଖିବାକୁ ହେବ ଯେ ଔଷଧ ଖାଇ ଯଦି ରକ୍ତଚାପ ସାଧାରଣ ହୋଇଯାଏ ତେବେ ମଧ୍ୟ ଔଷଧକୁ ଖାଇବାକୁ ପଡିବ। ବେଳେବେଳେ କିଛି ଲୋକ ସାଧାରଣ ହୋଇଗଲେ ରକ୍ତଚାପ ଔଷଧ ବନ୍ଦ କରିଦେଇଥାନ୍ତି, ତାହା ବିପଦଜନକ। କାରଣ ଔଷଧକୁ ବନ୍ଦ କରିଦେଲେ ହଠାତ୍ ରକ୍ତଚାପ ବୃଦ୍ଧି ପାଇଥାଏ ଏବଂ ତାହା ବିଷମ ଅବସ୍ଥା ସୃଷ୍ଟି କରେ। ତେଣୁ ସେଥିରୁ ଦୂରେଇ ରହିବା ପାଇଁ ନିୟମିତ ଔଷଧ ଖାଇବେ। ଯଦି କୌଣସି ସମୟରେ କମ୍ ବେଶୀ ହେଉଛି, ଉପଯୁକ୍ତ ଡାକ୍ତରୀ ପରାମର୍ଶ ଅନୁସାରେ ଔଷଧକୁ ଖାଇବା। ତେଣୁ ଯଦି ଆମର ରକ୍ତଚାପକୁ ନିୟନ୍ତ୍ରଣ ଭିତରେ ରଖିବା ଆମର ଜୀବନ ସୁଦୀର୍ଘ ନିରାମୟ ହେବ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ନିରବ ଘାତକ ଉଚ୍ଚ ରକ୍ତଚାପ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶିଶୁ ଶଙ୍କର ମିଶ୍ର। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚବେ। ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ଏବଂ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବୃଦ୍ଧି କରିବା ନେଇ ସହଯୋଗର ନୂତନ ଉପାୟ ଅନୁସନ୍ଧାନ କରାଯିବ। ଶ୍ରୀ ମୋଦି ଆଲୋଚନାକାଳରେ ସବୁଜ ପରିବର୍ତ୍ତନ, ଏଆଇ, ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ସ୍ଥିର ଯୋଗାଣ ଶୃଙ୍ଖଳ, ପ୍ରତିରକ୍ଷା ମହାକାଶ, ଜଳବାୟୁ ଏବଂ ଲୋକସମ୍ପର୍କ କ୍ଷେତ୍ରଗୁଡ଼ିକ ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ଉଭୟ ପ୍ରଧାନମନ୍ତ୍ରୀ ୟୁରୋପୀୟ ସଂଘର ଅଧ୍ୟକ୍ଷ ଉର୍ସୁଲା ୱାନ୍ ଡେର୍ ଲେୟନ୍ଙ୍କ ସହିତ ଏକ ବ୍ୟବସାୟିକ ମଞ୍ଚକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପୀୟ ଗସ୍ତର ତୃତୀୟ ପର୍ଯ୍ୟାୟ ଏବଂ ଚଳିତ ବର୍ଷ ଜାନୁଆରୀରେ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରଠାରୁ ଏହା ତାଙ୍କର ପ୍ରଥମ ଗସ୍ତକୁ ପ୍ରତିନିଧିତ୍ୱ କରୁଛି। 2025 ୟୁରୋପୀୟ ସଂଘ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ଏବଂ 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ 2.825 ବିଲିୟନ୍ ଡଲାର ହୋଇଛି। ବର୍ତ୍ତମାନ 280 ଅଧିକ ସ୍ୱିଡିଶ କମ୍ପାନୀ ଭାରତରେ କାର୍ଯ୍ୟ କରୁଥିବାବେଳେ 75 ଭାରତୀୟ ଫାର୍ମ ସ୍ୱିଡେନ୍ରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନେଦରଲ୍ୟାଣ୍ଡସ୍ ଗସ୍ତର ଦ୍ୱିତୀୟ ଦିନରେ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରିବା ସହ ସେଠାକାର ରାଜପରିବାର ସହିତ ସାକ୍ଷାତ କରିଥିଲେ। ଶ୍ରୀ ମୋଦି ଏବଂ ନେଦରଲ୍ୟାଣ୍ଡସ୍ର ପ୍ରଧାନମନ୍ତ୍ରୀ ଚୋଳ ଯୁଗର ତମ୍ବା ପ୍ଲେଟ୍ର ଐତିହାସିକ ପୁନଃସ୍ଥାପନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ପ୍ଲେଟ୍ଗୁଡ଼ିକ ଭାରତର ଐତିହ୍ୟ ଏବଂ ସଭ୍ୟତାର ଏକ ଅମୂଲ୍ୟ ଅଧ୍ୟାୟକୁ ପ୍ରତିନିଧିତ୍ୱ କରେ। ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ ଟାଟା ଇଲେକ୍ଟ୍ରୋନିକ୍ସ ଏବଂ ଏଏସ୍ଏମ୍ଏଲ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ପତ୍ର ଅଧୀନରେ ଏଏସ୍ଏମ୍ଏଲ୍ ଗୁଜରାଟର ଧୋଲେରାରେ ଟାଟା ଇଲେକ୍ଟ୍ରୋନିକ୍ସର ସେମିକଣ୍ଡକ୍ଟର ବ୍ୟବସ୍ଥାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇଦେବ। ଉଭୟ ନେତା ମିଳିତ ଭାବରେ ଶକ୍ତି, ବନ୍ଦର, ସ୍ୱାସ୍ଥ୍ୟ, କୃଷି, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରମୁଖ ଡଚ୍ କମ୍ପାନୀଗୁଡ଼ିକର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଗସ୍ତକାଳରେ ଉଭୟ ଦେଶ ମଧ୍ୟରେ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ ହୋଇଛି। ଏଥିରେ ନବୀକରଣୀୟ ଶକ୍ତି, ସବୁଜ ହାଇଡ୍ରୋଜେନ୍ ରୋଡ୍ମ୍ୟାପ୍, ଯୋଗାଣ ଶୃଙ୍ଖଳ ସୁରକ୍ଷିତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ସହଯୋଗ ସମେତ ଜଳ ପରିଚାଳନା, ତ୍ରିପୁରାରେ ଫୁଲ ଚାଷ, ବେଙ୍ଗାଲୁରୁରେ ଦୁଗ୍ଧ ତାଲିମ, ନାଳନ୍ଦା ଏବଂ ଗ୍ରୋନିଞ୍ଜେନ୍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ତଥା ସ୍ୱାସ୍ଥ୍ୟ ଓ ସୀମାଶୁଳ୍କ କ୍ଷେତ୍ର ରହିଛି। ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ଯୁଗ୍ମ ସଂସଦୀୟ କମିଟି ଗତକାଲି ବେଙ୍ଗାଲୁରୁରେ ବିଭିନ୍ନ ରାଜନୈତିକ ଦଳ ଓ ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି। କମିଟିର ଅଧ୍ୟକ୍ଷ ପିପି ଚୌଧୁରୀ କହିଛନ୍ତି କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରପ୍ପା ମୋଇଲି ଏବଂ ବିଜେପି ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏକ ରାଷ୍ଟ୍ର ଏକ ନିର୍ବାଚନ ବିଲ୍ ଉପରେ ସେମାନଙ୍କର ମତାମତ ଉପସ୍ଥାପନ କରିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ବିଭିନ୍ନ ରାଜ୍ୟ ଗସ୍ତ ସମୟରେ ଜେପିସି ଦ୍ୱାରା ଆପତ୍ତି ଏବଂ ସୁପାରିଶ ଗ୍ରହଣ କରାଯାଉଛି। ସେ କହିଥିଲେ ବାରମ୍ଭାର ନିର୍ବାଚନ ଏବଂ ଏଥିଯୋଗୁଁ ଲାଗୁ ହେଉଥିବା ନିର୍ବାଚନ ଆଚରଣ ବିଧି ଦେଶର ବିକାଶ କାର୍ଯ୍ୟକୁ ପ୍ରଭାବିତ କରୁଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଡୋମିନିକାର ବୈଦେଶିକ ମନ୍ତ୍ରୀଙ୍କ ସହ ବୁଝାମଣାପତ୍ର ଆଦାନ ପ୍ରଦାନ କରିଛନ୍ତି। ସେ ଡୋମିନିକାର ବୈଦେଶିକ ବ୍ୟାପାର, ଆନ୍ତର୍ଜାତୀୟ ବ୍ୟବସାୟ, ବାଣିଜ୍ୟ ଏବଂ ଶକ୍ତିମନ୍ତ୍ରୀ ଭିନ୍ସ ହେଣ୍ଡରସନ୍ଙ୍କୁ ସାକ୍ଷାତ କରି ଉଭୟ ଦେଶ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଲାଗି ଆଲୋଚନା କରିଛନ୍ତି। ପୂର୍ବରୁ ମାର୍ଗେରିଟା ଡୋମିନିକାର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଇରଭିଙ୍ଗ ମ୍ୟାକିନ୍ଟାଇନ୍ଙ୍କୁ ସାକ୍ଷାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ଜଣାଇଥିଲେ। ବେଲିଜ୍ ଏବଂ ହଣ୍ଡୁରାସର ସଫଳ ଗସ୍ତ ପରେ ମାର୍ଗେରିଟା ଗତକାଲି ଡୋମିନିକାରେ ପହଞ୍ଚିଥିଲେ। ମୂଲ୍ୟବାନ ଧାତୁ ଉପରେ ଅଧିକ ସୀମା ଶୁଳ୍କ ଲାଗୁ କରିବାର କିଛିଦିନ ମଧ୍ୟରେ କେନ୍ଦ୍ର ସରକାର ରୂପା ଆମଦାନୀ ଉପରେ କଟକଣା ଜାରି କରିଛନ୍ତି। ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ ସୁନା ଏବଂ ପ୍ଲାଟିନମ୍ ସହିତ ରୂପା ଆଚ୍ଛାଦିତ ଓ ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କରାଯାଇଛି। ଗତ ବୁଧବାର ମୂଲ୍ୟବାନ ଧାତୁ ଉପରେ ଆମଦାନୀ ଶୁଳ୍କକୁ 6%ରୁ 15%କୁ ବୃଦ୍ଧି କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ପୁଣେରୁ ଗିରଫ କରିଛି। ପୁଣେର ଏକ କଲେଜରେ ବଟନୀ ବିଭାଗର ଅଧ୍ୟାପିକା ମନୀଷା ମାନ୍ଧାରେଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ତାଙ୍କୁ ଏହି ପରୀକ୍ଷାରେ ବିଶେଷଜ୍ଞ ଭାବେ ନିଯୁକ୍ତ କରାଯାଇଥିଲା। ପୂର୍ବରୁ ଅନ୍ୟ ଜଣେ ଅଭିଯୁକ୍ତ ମନୀଷା ବାଘମାରେଙ୍କୁ ଗତ 14 ପୁଣେରୁ ସିବିଆଇ ଗିରଫ କରିଥିଲା। ମହାରାଷ୍ଟ୍ରର ଗଡ଼ଚିରୋଲି ପୋଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ଅଭିଯାନ ସମୟରେ 8 ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା 8 ମାଓବାଦୀଙ୍କ ମଧ୍ୟରେ 2 ଡିଭିଜନାଲ୍ କମିଟି ସଦସ୍ୟ ଏବଂ 2 ପ୍ଲାଟୁନ୍ ପାର୍ଟି କମିଟି ସଦସ୍ୟ ରହିଥିବା ଜଣାପଡ଼ିଛି। ତଲାସୀ ଅଭିଯାନ ସମୟରେ ସୁରକ୍ଷା ବାହିନୀ ଏଲ୍ଏମ୍ଜି, AK-47 ରାଇଫଲ, SLR, ଇନ୍ସାସ୍ ରାଇଫଲ, 303 ରାଇଫଲ ସମେତ 51 ବନ୍ଧୁକ ଜବତ କରିଛି। ଏହି ଅଭିଯାନରେ 65,34,000 ଟଙ୍କା ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି। ଗିରଫ କ୍ୟାଡର ମାଓବାଦୀଙ୍କ ପାଇଁ ମହାରାଷ୍ଟ୍ର ସରକାର 64 ଟଙ୍କାର ମିଳିତ ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଏକ ଘଟଣାରେ ଗତକାଲି 5 ବରିଷ୍ଠ ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କୋଲକାତାର ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଶୁଣାଣି କୋଲକାତା ହାଇକୋର୍ଟର ବିଚାରପତି ସମ୍ପା ସରକାର ଏବଂ ତୀର୍ଥଙ୍କର ଘୋଷଙ୍କ ଖଣ୍ଡପୀଠରେ କରାଯିବ। ବିଚାରପତି ରାଜାଶେଖର ମନ୍ଥା ଏବଂ ରାୟ ଚଟ୍ଟୋପାଧ୍ୟାୟ ଏହି ମାମଲାରୁ ଗତ 11 ଓହରି ଯାଇଛନ୍ତି। ଏହି ମାମଲାରେ ଏକମାତ୍ର ଦୋଷୀ ସଞ୍ଜୟ ରାୟଙ୍କୁ ଗତବର୍ଷ ଜାନୁଆରୀରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତର ମୃତ୍ୟୁଦଣ୍ଡ ଦାବି କରିଛି। କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ଆଭାଲେଡୋ ଡି ଲା ଏସ୍ପ୍ରିଏଲାଙ୍କ ସହଯୋଗୀ ଥିବା ଜଣେ ପୂର୍ବତନ ମେୟର ରୋଜର ଡେଭିଆଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କର ଜଣେ ସହଯୋଗୀ ଏଡର୍ କାର୍ଡୋନାଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଆମେରିକା ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଭାବରେ ଘୋଷଣା କରାଯାଇଥିବା 2 ଗୋଷ୍ଠୀ ଏବଂ ତୃତୀୟ ଗୋଷ୍ଠୀ ସମ୍ପୃକ୍ତ ଅଞ୍ଚଳରେ 2020ରୁ 2023 ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ। ଡେଭିଆଙ୍କ ମୃତ୍ୟୁ ରାଜଧାନୀ ବୋଟାଗୋରୁ 170 କିଲୋମିଟର ଦକ୍ଷିଣରେ ଥିବା ଏକ ଗ୍ରାମରେ ରହିଛି।
କିବରାଲ ଗ୍ରାମାଞ୍ଚଳ

ଅଞ୍ଚଳରେ ବନ୍ଧୁକଧାରୀଙ୍କ ଆକ୍ରମଣରେ ଡେଭିଆଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ 31 ତାରିଖରେ ହେବାକୁ ଥିବା କଲମ୍ବିଆ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏଭଳି ହତ୍ୟାକାଣ୍ଡ ଅସ୍ଥିରତା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଇଛି। ଲାଟଭିଆର ରାଷ୍ଟ୍ରପତି ଏଡଗାସ୍ ରିଙ୍କେଭିକ୍ସଙ୍କ ଘୋଷଣା ଅନୁଯାୟୀ ସେ ବିରୋଧୀ ୟୁନାଇଟେଡ୍ ଲିଷ୍ଟ ପାର୍ଟିର ସାଂସଦ ଆଣ୍ଡ୍ରିସ୍ କୁଲବର୍ଙ୍କୁ ଏକ ନୂଆ ସରକାର ଗଠନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ରିଙ୍କେଭିକ୍ସ କହିଛନ୍ତି ସେ ବିଦାୟୀ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବିଭିନ୍ନ ରାଜନୈତିକ ଦଳ ଓ ଗୋଷ୍ଠୀଗୁଡ଼ିକ ସହ ଆଲୋଚନା କରିଥିଲେ। ଚଳିତ ମାସ 25 ତାରିଖ ସୁଦ୍ଧା ସେ ନୂଆ ସରକାର ଗଠନ ହେବା ନେଇ ଆଶାବାଦୀ ଥିବା କହିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। 248 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ 20 ଓଭରରେ 4 ୱିକେଟ୍ ହରାଇ 218 ରନ୍ କରିଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ସୁମନ ଗିଲ୍ ସର୍ବାଧିକ 85 ରନ୍ କରିଥିବାବେଳେ ସାଇ ସୁଦର୍ଶନ ତେପନ ଏବଂ ଜୋସ୍ ବଟଲର 57 ରନ୍ କରିଥିଲେ। ସୁନୀଲ ନାରିନ୍ଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ 2 ୱିକେଟ୍ ହରାଇ 247 ରନ୍ ସ୍କୋର କରିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଜି 2 ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ମିନିଟ୍ରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏବଂ ସନ୍ଧ୍ୟା 7:30 ମିନିଟ୍ରେ ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚବେ ପ୍ରଧାନମନ୍ତ୍ରୀ। ଭାରତ ଓ ନେଦରଲ୍ୟାଣ୍ଡସ୍ ମଧ୍ୟରେ ନବୀକରଣୀୟ ଶକ୍ତି ସମେତ 17 ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଚୂଡ଼ାନ୍ତ। ରୂପା ଆମଦାନୀ ନୀତି ଉପରେ କଟକଣା ଜାରି କଲେ କେନ୍ଦ୍ର ସରକାର। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ସିବିଆଇ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗୁଜରାଟ ଟାଇଟନ୍ସକୁ 29 ରନ୍ରେ ପରାସ୍ତ କଲା କୋଲକାତା ନାଇଟ୍ ରାଇଡର୍ସ। ସମ୍ବାଦ ଶେଷ ହେଲା।

0: ଖରାଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
2: ହ୍ୟାଲୋ, ହେ, ନମସ୍କାର, ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ, ଗୁଡ୍ ମର୍ଣ୍ଣିଂ। ଆଜି ସଣ୍ଡେରେ ନିଶି ହାଜିର ହୋଇଯାଇଛି ଆପଣମାନଙ୍କ ପାଖରେ ଶୁଭ ସକାଳ ପ୍ରୋଗ୍ରାମରେ। ଆପଣଙ୍କ ଦିନ ଶୁଭ ହେଉ, ମଙ୍ଗଳମୟ ହେଉ। ଆପଣମାନେ ଯେଉଁ ଯେଉଁ କାମ କରିବାକୁ ଚାହୁଁଛନ୍ତି ସେ କାମ ନିହାତି ଭାବରେ ପୂର୍ଣ୍ଣ ହେଉ, ସଫଳ ହେଉ, ଏହି ଆଶା ସହିତ ଶୋ ଷ୍ଟାର୍ଟ କରିବା ଶୁଭ ସକାଳ।

ସକାଳ ଆସିବା ମାତ୍ରକେ ଆମ ମନରେ ଅଫୁରନ୍ତ ଆଶା ସୃଷ୍ଟି ହୁଏ। ଆମେ ସମସ୍ତେ ଭାବୁ ଆଜିର ସକାଳ ସମସ୍ତଙ୍କ ପାଇଁ

ସୁନ୍ଦର ଭାବରେ ଆରମ୍ଭ ହେଉ ଏବଂ ଧୀରେ ଧୀରେ ସମୟ ଅତିକ୍ରମ କରିବା ଅନୁସାରେ ସମୟ ଆଗକୁ ଆଗକୁ ବଢ଼ିବା ଅନୁସାରେ ଆମର କାମ ମଧ୍ୟ ଆଗକୁ ଆଗକୁ ବଢ଼ୁ। ଆମେ ସମସ୍ତେ ଆମ କାମରେ ସକ୍ସେସ ହେଉ। ସମସ୍ତଙ୍କ ଭିତରେ ଏଇ ଯେଉଁ ସୁନ୍ଦର ଭାବନା ସକାଳୁ ସକାଳୁ ସୃଷ୍ଟି ହୁଏ, ସେହି ଭାବନାକୁ ଆଉ ଟିକେ ମଜବୁତ କରିବା ପାଇଁ, ସେହି ଭାବନାକୁ ଆଉ ଟିକେ ସୁଦୃଢ଼ କରିବା ପାଇଁ ଆମର ଏଇ ଛୋଟିଆ ପ୍ରୟାସ ମାନେ ଆପଣମାନେ ସମସ୍ତେ ନିଜ ନିଜର କାମରେ ଲାଗି ପଡ଼ନ୍ତୁ, ତା ସହିତ ଆମକୁ ମଧ୍ୟ ଶୁଣୁଥାନ୍ତୁ।

ଖବର ଖବର ଖବର ଚାରିଆଡ଼େ ବିଭିନ୍ନ ପ୍ରକାରର ଖବର, ସତ ମିଛର ଫେଣ୍ଟା ଫେଣ୍ଟି ଖବର। ସେ ଯାହା ବି ହଉ, ଖବରଟା ତ ଜାଣିବାକୁ ପଡ଼ିବ ନା, ଶୁଣିବାକୁ ବି ପଡ଼ିବ। ଦେଶ ବିଦେଶର ହାଲଚାଲ ନ ଜାଣିଲେ କେମିତି ହବ କହିଲେ। ତେବେ ସକାଳର ତାଜା ଖବରରେ ସମସ୍ତଙ୍କର ଥାଏ ଗୋଟେ ପ୍ରକାର ଅହେତୁକ ଆଗ୍ରହ। ସେ ବିଷୟରେ ଆଜି ଚର୍ଚ୍ଚା କରିବା, ବାସ୍ ଏଇ ଗୀତ ପରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କେତେକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଶୁଭ ସକାଳ। ଦିନର ଆରମ୍ଭ ହୁଏ ସକାଳରୁ। ରାତିର ବିଶ୍ରାମ ପରେ ଆମ ଦେହ ମନ ସବୁକିଛି ସ୍ଥିର ଥାଏ, ଶାନ୍ତ ଥାଏ। ସକାଳୁ ଆମେ ଯେଉଁ କାମ କରୁ ସେଥିରେ ଆମର ଆଗ୍ରହ ମଧ୍ୟ ରହିଥାଏ, ଆଉ ସହଜ ସୁବିଧାରେ ସେ କାମ ବି ହୋଇଯାଏ। ସକାଳର ତାଜା ଖବର ଶୁଣିବା ପାଇଁ ଆମ ସମସ୍ତଙ୍କର ଆଗ୍ରହ ଥିଲା ଭଳି ସମସ୍ତଙ୍କର ସକାଳୁ ସକାଳୁ କାମ କରିବାର ମଧ୍ୟ ଆଗ୍ରହ ଥାଏ।

ଶୁଣୁ ଚନ୍ଦନ ଇଶିକୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମେ କହୁଛୁ ଆପଣମାନେ ଶୁଣୁଛନ୍ତି ଆଉ ସମୟ ଅନୁସାରେ ନିଜ ନିଜର କାମରେ ମଧ୍ୟ ଅଗ୍ରସର ହୋଇଛନ୍ତି ସମସ୍ତେ। ହଁ, ଖବର ଆମକୁ ସତର୍କ କରେ, ସଚେତନ କରେ, ଭୁଲରୁ ଠିକ୍ ଆଡ଼କୁ ଆଣିଥାଏ। ନା କ'ଣ କହୁଛନ୍ତି? ସକାଳର ତାଜା ଖବର ଭଳି ଆପଣମାନେ ମଧ୍ୟ ଆକ୍ଟିଭ୍ ରୁହନ୍ତୁ, ମାନେ ତାଜା ରୁହନ୍ତୁ ସବୁବେଳେ।

ଡେଲି ଲାଇଫରେ ସକାଳର ତାଜା ଖବର ଭଳି ଆପଣମାନେ ରୁହନ୍ତୁ ଆକ୍ଟିଭ। ସବୁବେଳେ ଆମେ ଚେଷ୍ଟା କରିବା ସମୟ ଅନୁସାରେ ନିଜକୁ ଅପଡେଟ୍ ରଖିବାକୁ। ଯଥେଷ୍ଟ ପରିଶ୍ରମ, ନିଷ୍ଠା, ସାଧନା, ଏକାଗ୍ରତା ଏସବୁକୁ ସାଥିରେ ନେଇ ଚାଲିବା। ସକାଳର ତାଜା ଖବର ଭଳି ସବୁବେଳେ ଆମେ ବି ଫ୍ରେଶ୍ ଆଉ ଫିଟ୍ ରହିବା।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ହୃଦୟର କଥାକୁ ଆମେ ବ୍ୟକ୍ତ କରିଥାଉ କଥା ମାଧ୍ୟମରେ ସେହି କଥା ଯେତେ ମଧୁର ହୋଇଥାଏ ଅନ୍ୟମାନଙ୍କୁ ସହଜରେ ଆକୃଷ୍ଟ କରିପାରେ ଆଉ ସେ କଥା ଅନ୍ୟମାନଙ୍କୁ ଭାରି ଭଲ ଲାଗେ କିନ୍ତୁ ନୂଆ ନୂଆ କଥା କହୁଥିବା ଛୋଟ ଛୁଆଟିର ଦରଟି କଥାରେ ସତରେ ଏତେ ଆକର୍ଷଣ ଥାଏ ଏତେ ଆତ୍ମୀୟତା ଥାଏ ଏତେ ଆନନ୍ଦ ଥାଏ ତାହା ସମସ୍ତଙ୍କୁ ଶୁଣିବା ପାଇଁ ଭାରି ଭଲ ଲାଗେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ମର୍ଣ୍ଣିଂ ମେଲୋଡି। ଶିଶୁକୁ ଜଣାନଥାଏ କଥା କହିବାର ଶୈଳୀ, ଜଣାନଥାଏ ବ୍ୟାକରଣ, କାହାକୁ କେମିତି କ'ଣ କହିବାକୁ ପଡ଼ିବ ସେ କିଛି ବି ଜାଣିନଥାଏ। ତଥାପି ତାର କୁନି କୁନି ଓଠରେ ଅଧା ଅଧା ଦରଖଣ୍ଡିଆ ହସ, ଦରଖଣ୍ଡିଆ କଥା ଶୁଣି ସମସ୍ତେ ବେଶ ଆନନ୍ଦିତ ହୁଅନ୍ତି, ବେଶ ମଜା ନିଅନ୍ତି ସେ କଥାର।

କଥାରେ କଥାରେ କହୁ କହୁ କେତେ କେତେ ଭୁଲ ଶବ୍ଦ କହିଦିଏ ଛୋଟ ଛୁଆଟିଏ। ତଥାପି ସେ କଥାରେ ବେଶ କିଛି ମୁହୂର୍ତ୍ତ ହଜିଯିବା ପାଇଁ ଇଚ୍ଛା ହୁଏ। ନିଷ୍ପାପ ମନରେ ତୁନି ତୁନି କଥା ମନପ୍ରାଣକୁ ପୁଲକିତ କରେ। ଦରଟି କଥା ବା ଖଣ୍ଡି ଖଣ୍ଡି କଥା କହୁ କହୁ ଧୀରେ ଧୀରେ ବେଶ ଭଲ ଭାବରେ କଥା କହିଥାଏ ଶିଶୁଟିଏ। ଠିକ୍ ଭାବରେ ବା ବାକ୍ୟକୁ ସଠିକ୍ ଉଚ୍ଚାରଣ ପୂର୍ବକ କଥା କହିବାରେ ଅଭ୍ୟସ୍ତ ହୋଇଯାଏ ଶିଶୁଟିଏ। କିନ୍ତୁ ସେ ଦରଟି କଥା ସତରେ ଖୁବ୍ ହୃଦୟସ୍ପର୍ଶୀ ଏବଂ ଆନନ୍ଦଦାୟକ।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ଦିଲ ସେ ଦିଲ ତକ। ସୋ ଷ୍ଟାର୍ଟ କରିବା ଡାଇଲିନ ଲାଇଭ ଚିଟ୍ଚାଟ୍, ଯେଉଁ ଶୋକୁ ଆପଣମାନେ ୱେଟ୍ କରିଥାନ୍ତି। ଆପଣମାନେ ନିଜ ମନପସନ୍ଦର କଥା କହିବା ପାଇଁ ସୁଯୋଗ ପାଆନ୍ତି, ଆଉ ଆମେ ଯାହା ଟପିକ୍ ଦଉ ତାକୁ ଶୁଣିସାରିଲା ପରେ ହିଁ ଆମ ସହିତ ସିଧାସଳଖ ଭାବରେ ଆଲୋଚନାରେ ସାମିଲ ହୁଅନ୍ତି। ୟେସ୍, ଡାଇଲିନ ଲାଇଭ ଚିଟ୍ଚାଟ୍ ଶୋ କେବଳ ଆପଣମାନଙ୍କ ପାଇଁ, ଆପଣମାନଙ୍କର। ତେବେ ଆଜିର ଟପିକ୍ ରହିଛି ଆମ ପରମ୍ପରାରେ ପାଳନ କରାଯାଉଥିବା ପର୍ବପର୍ବାଣୀ ଭିତରୁ ଆପଣଙ୍କୁ କେଉଁଟି ଭାରି ଭଲ ଲାଗେ, ଆଉ କାହିଁକି ଭଲ ଲାଗେ, ଆଜି ସିଧାସଳଖ ଭାବରେ ଜଣାଇପାରିବେ। ଆମ ଟେଲିଫୋନ୍ ନମ୍ଘରଟି ହେଉଛି 06712303153।

0: ଶୁଣୁଛନ୍ତି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକରେ ଚାଲିଛି ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍। ଏବେ ଦେଖିବା ଆମ ସହିତ ଜଣେ କଲର୍ ଯୋଡ଼ି ହେଇଗଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ହ୍ୟାଲୋ ବାପା ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
1: କୁମାରୀ ଦୀକ୍ଷା ଗୋପାଳ, ଗ୍ରାମ ସିନାପଡ଼ା, ପୋଷ୍ଟ ପଡ଼ିଲା, ଥାନା ଧର୍ମଗଡ଼, ଜିଲ୍ଲା କଳାହାଣ୍ଡି, ପ୍ରଦେଶ ଓଡ଼ିଶା ଦେଶ ଭାରତରୁ କହୁଥିଲି।
0: କଣ କହିବେ, ଆଜିର ଯାହା ଟପିକ ରହିଛି ସେ ସମ୍ପର୍କରେ ଆପଣଙ୍କ ମତ କୁହନ୍ତୁ।
1: ଟପିକଟା ମତେ ଜଣା ପଡ଼ିଲାନି, ରେମ୍ବୋ ତ ଭଲ ଚାଲିଲାନି।
0: ଚାଲିଲାନି? ଯେତେ ଓଡ଼ିଶାରେ ମୋର ପର୍ବପର୍ବାଣି ଅଛି ଆମ ପରମ୍ପରାରେ, ଆପଣଙ୍କୁ କେଉଁଠି ବେଶୀ ଭଲ ଲାଗେ ଆଉ କାହିଁକି?
1: ମତେ ସବୁଠାରୁ ମାନେ ଦେଖନ୍ତୁ, ଆମ ଓଡ଼ିଶାରେ ଯେତେ ପର୍ବପର୍ବାଣି ସବୁ ହଉଛି ସେଗୁଡିକ ମତେ ବହୁତ ଭଲ ଲାଗେ। କାରଣ ଆମ ଓଡ଼ିଶାରେ ଯେତେ ପର୍ବ ହଉଛି, ଆମର ପଶ୍ଚିମ ଓଡ଼ିଶାରେ ଯୋଉ ନୂଆଖାଇ ପର୍ବଟା ପାଳନ ହୁଏ, ତାପରେ ଆମର ଆଉ ଅନ୍ୟ ଓଡ଼ିଶାରେ ହୁଏ ଆମର ଯୋଉ ରଜ ପର୍ବଟା ପାଳନ ହୁଏ, ତାପରେ ଆମର ଯୋଉ ଶ୍ରୀଗୁଣ୍ଡିଚା ରଥଯାତ୍ରା ମଧ୍ୟ ହୁଏ, ଆଉ ଏମିତିକି ବିଭିନ୍ନ ପ୍ରକାର ରଥଯାତ୍ରା ହୁଏ, ତାପରେ ଦଶହରା ମାସରେ ଯୋଉ ମା ଦୁର୍ଗାଙ୍କର ପୂଜା ହୁଏ। ଏସବୁ ମତେ ଭଲ ଲାଗେ, କାରଣ ପର୍ବପର୍ବାଣିରେ ଆମକୁ ବହୁତ ଖୁସି ମିଳେ, ସେଇଥିପାଇଁ ମତେ ବହୁତ ଭଲ ଲାଗେ। କାରଣ ଆମେ ଚାକଚକିଆ ଜିନିଷ ତ ବର୍ତ୍ତମାନ ଦେଖିବାକୁ ମିଳେ, ଆଉ ନୂଆ ଡ୍ରେସଟା କିଣିଲେ ପିନ୍ଧିବାକୁ ଭଲ ଇଚ୍ଛା ଲାଗେ, ଆଉ ଦେଖିବାକୁ ଯାତ୍ରା ଦେଖିବାକୁ ଯିବାକୁ ସାଥିରେ ସାଙ୍ଗମାନଙ୍କ ସହିତ ଯିବାକୁ ବହୁତ ଭଲ ଲାଗେ। ଅପା
0: ଏତେ ସବୁ ଆପଣଙ୍କୁ ଭଲ ଲାଗେ, ଆଜି ଫାଷ୍ଟ କଲର ହିସାବରେ ଆମକୁ ଜଣେଇଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ହଁ ଅପା ନମସ୍କାର।
0: ନମସ୍କାର।

0: ଡାଇଲିନ୍ ନେଇ ଚିଚାଟ୍ର ଏହି ଟପିକ୍ ରହିଛି ଆମର ପାଳନ କରାଯାଉଥିବା ପର୍ବପର୍ବାଣୀ ଭିତରୁ ଆପଣଙ୍କୁ କେଉଁଠି ଭାରି ଭଲ ଲାଗେ ଆଉ କାହିଁକି ଭଲ ଲାଗେ ଆଜି ଆମକୁ ଜଣାଇ ପାରିବେ। ତେବେ ଆମ ଟେଲିଫୋନ୍ ନମ୍ବର 06712303153। ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ଦେଖିବା ସେ କିଏ। ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।
1: ମା ନାମ ଅଟେ ଭାରି ମଧୁର, ତା ସ୍ନେହ ମମତା ଅଟେ ଅମୃତ ଭଣ୍ଡାର। ସେ ସଦା ଥାଉ ସୁସ୍ଥ ଆଉ ନିରୋଗ, ତାର ଆଶିଷରେ ଅପାର କଲ୍ୟାଣ, ତାର ଆଶିଷରେ ଥାଏ ଅପାର କଲ୍ୟାଣ। ସେ ଅଟେ ଆମ ଚଳନ୍ତି ଠାକୁର, ତା ଆଖିରେ କେବେ ଦେବ ନାହିଁ ଲୁହ, ତା ଆଖିରେ କେବେ ଦେବା ନାହିଁ ଲୁହ, ତା ଉଠରେ ଦେବା ହସ ଉଲ୍ଲାସ। ତାର ଗାଳି ଅଟେ ଫୁଲ ଚନ୍ଦନ, ତାର ପାଦ ଧୋଳି ଅଟେ ଅଗୁର ଚନ୍ଦନ, ତାକୁ କଲେ ମଥାରେ ଲେପନ ସବୁ ମନସ୍କାମ ହୁଏ ପୂର୍ଣ୍ଣ। ନମସ୍କାର ଆଣ୍ଡ ଗୁଡ୍ ମର୍ଣ୍ଣିଂ। ଗୋପପୁର ନିଶ୍ଚିନ୍ତ କହିଲି କଟକରୁ, ମୁଁ କିଏ କହୁଛି ଆପଣ କୁହନ୍ତୁ।
0: ଆପଣ ତ ସବୁବେଳେ ଏମିତି କବିତାରୁ ଆରମ୍ଭ କରନ୍ତି ଆପଣଙ୍କ କଥା କହିବାର ଶୈଳୀ ବା ଷ୍ଟାଇଲ, ତେବେ ଆପଣଙ୍କ ନାଁଟା ଆପଣ ନିଜେ ହିଁ କହିଲେ ଭଲ ଲାଗିବ।
1: ମୁଁ
0: ଜାଣିପାରୁନି, ବହୁତ ଦିନ ହବ କଥା ହେଇନି, ମୁଁ ଜାଣିପାରୁନି। ଆଚ୍ଛା ଆଚ୍ଛା, ଚନ୍ଦ୍ରକାନ୍ତ ପୃଷ୍ଟି, ଓକେ, ଆପଣଙ୍କୁ ସ୍ୱାଗତ ଜଣାଉଛି। ବହୁତ ଭଲ ଲାଗିଲା ଆପଣଙ୍କର ଏଇ ଯୋଉ ସୁନ୍ଦର କବିତା। ତେବେ କଣ କହିବେ ଆଜିର ଟପିକ୍ ସମ୍ପର୍କରେ?
1: ଆଜିର ଟପିକ୍ ସମ୍ପର୍କରେ କହିବି ତ ପର୍ବପର୍ବାଣୀ ଆମ ଓଡ଼ିଶାରେ ତ 12 ମାସରେ 13 ପର୍ବ କୁହନ୍ତି, ଯେମିତିକି ଦୋଳ ପୂର୍ଣ୍ଣିମା, ରଜ, ଦଶହରା, ତାପରେ କାର୍ତ୍ତିକ ପୂର୍ଣ୍ଣେଇ, ତାପରେ ପ୍ରଥମାଷ୍ଟମୀ, ତାପରେ ମାଣବସା, ଏମିତି ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ। ମତେ କିନ୍ତୁ ସବୁଠାରୁ ବେଶୀ ଭଲ ଲାଗେ ଆମର ଦଶହରା, ଦୁର୍ଗା ପୂଜାଟା ଆଉ ଦୋଳ ପୂର୍ଣ୍ଣିମାଟା ବେଶୀ ଭଲ ଲାଗେ ଆଉ।
0: ଆଚ୍ଛା, କାହିଁକି ଭଲ ଲାଗେ ଦଶହରା ଆଉ ଦୋଳ ପର୍ବ?
1: କାହିଁକିନା ଦୋଳ ପର୍ବରେ ଟିକେ ଏତେ ଗରମ ନଥାଏ ଆଉ ଖରା ବି ବହୁତ କମ ଥାଏ ସେଇ ସମୟରେ, ଆଉ ବସନ୍ତ ଋତୁ ହେଇଥାଏ, ଆଉ କୋଇଲି ବହୁଥାଏ, ଆମ୍ବ ଗଛରେ ବହୁଳ ହେଇଥାଏ, ଆଉ ବାସ୍ନା ମଧ୍ୟ ବହୁତ ସୁମଧୁର ଥାଏ। ଆଉ ତା ସହିତ ମତେ ଦୋଳ ପୂର୍ଣ୍ଣିମାରେ ବୁଲିବା ପାଇଁ ବି ବହୁତ ବଢିଆ ସମୟ, କାରଣ ସେତେବେଳେ ଖରା ଟାଣ ନଥାଏ, ପିକନିକ୍ କରିବା ପାଇଁ ବି ବହୁତ ଭଲ ସମୟ ସେଇ ସମୟରେ। ଦଶହରା ମଧ୍ୟ ବହୁତ ଭଲ ଲାଗେ, କାହିଁକିନା ଦଶହରାରେ ସେଇ ସମୟରେ ବି ଏତେ ଗରମ ନଥାଏ ଦଶହରା ମାସରେ, ଆଉ ବହୁତ ବଢିଆ ଲାଗେ। ଆଶ୍ୱିନ ମାସ ଥାଏ, ସବୁଆଡେ ସଫା ସୁତୁରା ଥାଏ, ଗାଁ ରାସ୍ତା ଦାଣ୍ଡ ସବୁ ପୁରା ସଫା ସୁତୁରା, ପରିଷ୍କାର, ନିଟ୍ ଆଣ୍ଡ କ୍ଲିନ୍ ଥାଏ, ଆଉ ବହୁତ ବୁଲିବା ପାଇଁ ବହୁତ ବଢିଆ ଲାଗେ। କାଶଦଣ୍ଡି ଫୁଲର ସମାରୋହ ଦେଖିବାକୁ ମିଳେ, ସେଇଟା ବି ବହୁତ ସୁନ୍ଦର ଲାଗେ, ପ୍ରାକୃତିକ ସୌନ୍ଦର୍ଯ୍ୟ ବିମଣ୍ଡିତ କରେ। ଆଉ ସେଥିପାଇଁ ତାପରେ ଦୁର୍ଗା ପୂଜାରେ ଆମ ଗାଁରେ ଡ୍ରାମା ମଧ୍ୟ ହୁଏ, ତିନି ଚାରି ରାତି ଚାରି ରାତି ଡ୍ରାମା ହୁଏ, ଆଉ ବହୁତ ଲୋକଙ୍କର ସମାଗମ ହୁଏ, ଭୋଗରାଗ ହୁଏ, ଦୋକାନ ବଜାର ସବୁ ପଡିଥାଏ, ବହୁତ ବଢିଆ ଲାଗେ ଆଉ।
0: ଏତେ ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କଲେ, ଦଶହରା ଭଲ ଲାଗେ, ଦୋଳ ପର୍ବ ଭଲ ଲାଗେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆମ ସହିତ ସକାଳୁ ସକାଳୁ ସାମିଲ ହେଇଥିବାରୁ ଟେଲିଫୋନ୍ ମାଧ୍ୟମରେ, ଧନ୍ୟବାଦ।
1: କାଲି ତ ମୁଁ ଫୋନ ଲଗେଇଥିଲି, ଲାଗିଲାନି, କିନ୍ତୁ ଆଜି ଲାଗିଗଲା।
0: ଓକେ ଓକେ, ଥ୍ୟାଙ୍କ ୟୁ।

0: ହଁ ସାଥୀ, ଆପଣଙ୍କୁ କୋଉ ପର୍ବପର୍ବାଣି ବେଶୀ ଭଲ ଲାଗେ ଆଉ କାହିଁକି ଭଲ ଲାଗେ ଏ ସମ୍ପର୍କରେ ଆପଣଙ୍କର ମତାମତ ଆମକୁ ସିଧାସଳଖ ଜଣାଇପାରିବେ ଆମ ଟେଲିଫୋନ୍ ନମ୍ବର 06712303153। ଏବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ସେ କିଏ କୋଉଠୁ କହୁଛନ୍ତି? ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ଭଉଣୀ, ନମସ୍କାର। ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ଚିକା ବଜାର ଜଗତସିଂହପୁର।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କର କୋଉ ପର୍ବପର୍ବାଣି ବେଶୀ ପ୍ରିୟ?
1: ଆଜ୍ଞା, ସୁନ୍ଦର ଟପିକ ଆଣିଛନ୍ତି, ସେଥିପାଇଁ ଦିଲସେ ଧନ୍ୟବାଦ ଦେବି। ଆଉ ଏ ଟପିକ ଉପରେ କହିବି, ଯେହେତୁ ଆମେ ଓଡ଼ିଆ, ମୁଡି ନଡ଼ିଆ ଲାଗେ ବଡ଼ିଆ ଦେଢ଼ ଗୋଡ଼ିଆ, ତେଣୁ ଆମେ ତ ସନାତନ ଧର୍ମୀ, ବାର ମାସରେ ତେର ପର୍ବ, ବିଭିନ୍ନ ପ୍ରକାର ପର୍ବ ପାଳନ କରୁ। ଏବଂ ସେଥିମଧ୍ୟରୁ ମୋର ତ ବହୁତ ଗୁଡ଼ାଏ ପର୍ବ ଫେଭରେଟ୍ ଅଛି, କାରଣ ମୁଁ ଟିକେ ମାଙ୍କ ପୂଜା ପୂଜି କରେ, ଦକ୍ଷିଣ କାଳୀଙ୍କର ଜଙ୍ଗଲ ମଙ୍ଗଳା ସନ୍ତୋଷୀ, ତେଣୁ ମୋର ଏକ ନମ୍ବର ପର୍ବ ହଉଛି ମା ଦୁର୍ଗାଙ୍କ ପର୍ବ ଏବଂ କାଳୀ ପୂଜା। ତାପରେ ଆସିବ ରଜ ପର୍ବ, ଦୋଳ ପର୍ବ, ତା ସହିତ ଆପଣଙ୍କର ଯେମିତି ଯୋଉ ଯାତ୍ରା ଲାଗେ, ଆମର ଏଠି ମକର ଯାତ୍ରା ହଉଛି ବହୁତ ଫେମସ। ମକର ଯାତ୍ରାକୁ ମୁଁ ସ୍ପେଶାଲି ଟିକେ ଯାଏ, ମୋର ଭାଣିଜୀ ଫାଣିଜୀ ଆସନ୍ତି, ଆଉ ଟିକେ ରାମଦୋଳି ଲାଗେ, ରାମଦୋଳିରେ ଝୁଲିବାକୁ ମଜା ଲାଗେ।
0: ମଜା ଲାଗେ ନା ଡର ଲାଗେ?
1: ଜମା ଡର ଲାଗେନି, ମୁଁ ତ ବହୁତ ଥର ଝୁଲିଛି। ଆଉ ତା ସହିତ ସେ ଭାଣିଜୀ ମାନେ ଯୋଉ ବସନ୍ତି, ସେ ଯୋଉ ଆପଣଙ୍କର ହେଇଥିବ ଯୋଉ ଚକ୍ରି, ସେଇଟା ବି ବହୁତ ମଜା ଲାଗେ। ଆଉ ବର୍ଷକୁ ଥରେ ଶିଳ ଚକି ମିଳେ, ଶିଳ ଚକି ମୁଣ୍ଡେଇକି ଆଣିବା ପାଇଁ ତା ମଜା ଅଲଗା। ଆଉ ସ୍ପେଶାଲି ମୁଁ ଟିକେ ଠୁଙ୍କାପୁରୀ ଚାଟ, ମଥୁରା କେକ୍ ଏସବୁ ଖାଏ, କାରଣ ସେ ସେଇ ସମୟରେ ବି ମିଳେ। ଆଉ ଘରକୁ ଦିଟା ବେଲୁନ ନେଇକି ଆସେ। ଆଉ ବେଲୁନ ଆସେ କଣ, ଆଉ କାଳେ ପିଲା ଛୁଆ ହେଲେ ଖେଳିବେ। ଆଉ
0: ଆଚ୍ଛା ଆଚ୍ଛା, ଓକେ ଓକେ, ବହୁତ ବଢିଆ ଲାଗିଲା। ଆପଣ ମକର ମେଳା ବୁଲୁଛନ୍ତି, ଆଉ ଅନ୍ୟାନ୍ୟ ପର୍ବପର୍ବାଣି ମଧ୍ୟ ଆପଣଙ୍କର ବହୁତ ପ୍ରିୟ। ଆମ ସହିତ ସାମିଲ ହେଲେ, ଏତେ ସୁନ୍ଦର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କ ମା ଶାରଳା ଘଣ୍ଟ ଉଡେଇଥାନ୍ତୁ, ଏମିତି ସୁନ୍ଦର ପ୍ରୋଗ୍ରାମ କରିଥାନ୍ତୁ, ପୁରା ଚାର ଚାନ୍ଦ ଲଗେଇ ଦଉଛନ୍ତି। ରହିଲି ଭଉଣୀ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ସତରେ ଆମ ଓଡ଼ିଶାରେ ବାର ମାସରେ ତେର ପର୍ବ, ଆମ ଦିଅଙ୍କ ପାଖରେ ଲାଗି ହୋଇଥାଏ। ସବୁ ପର୍ବପର୍ବାଣୀରେ ବିଭିନ୍ନ ପ୍ରକାରର ନୈବେଦ୍ୟ ଆମ ଦିଅଁ ବେଶ ହୁଅନ୍ତି, ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର, ଆପଣମାନେ ସମସ୍ତେ ଜାଣିଛନ୍ତି। ଆଉ ଏକଥା ମଧ୍ୟ ଆମ ଘରେ ଘରେ ପାଳନ କରାଯାଏ। ବାର ମାସରେ ତେର ପର୍ବ ନୁହଁ, ମୁଁ ତ କହିବି ବାର ମାସରେ ଚବିଶ ପର୍ବ ଆମ ଓଡ଼ିଆର ଘରେ ଘରେ ଆମେ ପାଳନ କରୁ। ତେବେ ଆପଣଙ୍କର କେଉଁଠି ସବୁଠୁ ପ୍ରିୟ ଆଉ କାହିଁକି, ଆଜି ଆମକୁ ସିଧାସଳଖ ଜଣାଇ ପାରିବେ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କି କହୁଛନ୍ତି?
2: ଗୁଡ୍ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ।
0: ଭେରି ଗୁଡ୍ ମର୍ଣ୍ଣିଂ, କିଏ କହୁଛନ୍ତି?
2: ଆଭାସ କହୁଥିଲି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।
0: ଓକେ ଆଭାସ, ଆପଣଙ୍କୁ ମୁଁ ସ୍ୱାଗତ ଜଣାଉଛି। କ'ଣ କହିବେ ଆଜିର ଟପିକ ସମ୍ପର୍କରେ, ଏତେ ଦୂରରୁ ଆପଣ ଫୋନ୍ କରିଛନ୍ତି? କୋଉ ପର୍ବପର୍ବାଣି ଆପଣଙ୍କର ବହୁତ ଫେଭରେଟ୍?
2: ଆଜି ତ ଅଛି ସନ୍ଡେ, ଆଉ ଯେହେତୁ ବାର ମାସରେ ତେର ପର୍ବ ଭିତରୁ ଆମର ଦୁର୍ଗାପୂଜା ଦଶହରାଟା ଫେମସ।
0: ଆଚ୍ଛା,
2: କାହିଁକି ନା କମ୍ପାନୀ ସେତେବେଳକୁ ପୁରା ଗୋଟେ ସପ୍ତାହ ପରେ ଛୁଟି ଦେଇଥାଏ, ତାପରେ ପୂଜା ବୋନସଟା ବି ମିଳିଥାଏ, ଆଉ ଘରୁ ବି ଏମିତି ବି ଫ୍ୟାମିଲି ସବୁ କୁଣିଆ ମାତ୍ର ବହୁତ ଆସିଥାନ୍ତି, ପୁରା ଫୁଲ ହେଇଯାନ୍ତି, ସମସ୍ତଙ୍କର ନୂଆ ଡ୍ରେସ୍, ଶାଢୀ ପତ୍ର, ପିଲା ଛୁଆଙ୍କ ପାଇଁ ଛୋଟ ଛୋଟ ଡ୍ରେସ୍, ବନ୍ଧୁ ବାନ୍ଧବ ଯେତିକି ଆସେ ତାଙ୍କ ପାଇଁ ବି ଡ୍ରେସ୍ ପତ୍ର ହେଇଥାଏ, ଆଉ ଭଲ ଭଲ ଖାଇବା ଆଇଟମ୍ ହେଇଥାଏ। ପୂଜା ବି ଚାରି ପାଞ୍ଚ ଦିନ ଲାଗିଥାଏ ଦଶ ବଜାରଟା, ଆଉ ତାପରକୁ ଆମର ରାବଣ ପୋଡ଼ି ମହୋତ୍ସବଟା ବହୁତ ଜାକଜକମ ଯାଇକି ହୁଏ ହେଲା। ଆଉ ଛୁଟିଟା ଆମର ପୁରା ଗୋଟେ ଦିନ ସାତ ଦିନ ପୁରା କଟିଦେଉ, ତାପରେ ଛୁଟି ପରେ ଆମେ ପ୍ଲାଣ୍ଟକୁ ଯାଉ ଆଉ, ଏମିତି ଆଉ।
0: ବହୁତ ବଢିଆ। ତେବେ ଦଶହରାରେ ଆପଣଙ୍କୁ

0: ବୋନସଟା ବେଳେ ସେଥିପାଇଁ ଆପଣଙ୍କ ମନ ଖୁସି ଥାଏ, ଆଉ ଖର୍ଚ୍ଚ ବାର୍ଚ୍ଚ କରିବାରେ ଲଗାମ ନଥାଏ, ଆଉ ସବୁ ପ୍ରକାର
1: ଅଲଗା ଖର୍ଚ୍ଚ ଥାଏ, ଯାହା ଯୋଉ ମୁଁ ସବୁ ଡିସକାଉଣ୍ଟ 10% ଡିସକାଉଣ୍ଟ ପଡିଥାଏ, ବୋନସ ପିଲାରେ କିଛି ଘର ପାଇଁ କିଛି ଜିନିଷ ପତ୍ର କିଣି ଆସୁ ଆଉ।
0: ଆଚ୍ଛା, ବହୁତ ବଢିଆ ବହୁତ ବଢିଆ, କାରଣ ପଇସା ନଥିଲେ କିଛି ଭଲ ଲାଗିବନି, ଯେକୌଣସି ପର୍ବପର୍ବାଣି ଖୁସି ବାସି କୁହନ୍ତୁ, ପଇସାଟା ହେଲା ମେନ୍ ନାଇଁ।
1: ମେନ୍ ପଇସା, ଆଜିକାଲି ଦୁନିଆ ତ ମନି ମେନ୍, ଆଉ ମନି ଅଛି ସବୁକିଛି ଅଛି।
0: ଓକେ, ଯାହା ହଉ, ଦଶହରାରେ ଆପଣଙ୍କୁ ବୋନସ ମିଳେ ବୋଲି ଆପଣ ବହୁତ ଖୁସିରେ ମଜା ମଜଲିସ କରନ୍ତି, ଘରକୁ ଆସନ୍ତି, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ, ଆମ ସହିତ ଏମିତି କନେକ୍ଟ ହେଇ ରହିଥାନ୍ତୁ। ଧନ୍ୟବାଦ,
1: ଧନ୍ୟବାଦ, ନମସ୍କାର
0: ନମସ୍କାର।

0: ମୁଁ କଟକରୁ କହୁଥିଲି ଜଗନ୍ନାଥ।
1: ଆଜ୍ଞା କିଏ କହୁଛନ୍ତି?
0: କଟକରୁ କହୁଥିଲି ଜଗନ୍ନାଥ।
1: ଏତେ ସୁନ୍ଦର ନାଁଟା ଆପଣ ଜଗନ୍ନାଥ ଏମିତି କହିଦେଉଛନ୍ତି, ଆମେ ଜାଣିପାରୁନୁ, ଅନ୍ୟମାନେ ବି ଶୁଣିପାରୁନଥିବେ। ଜଗନ୍ନାଥ ଆପଣଙ୍କ ଟାଇଟେଲଟା କୁହନ୍ତୁ।
0: ଜଗନ୍ନାଥ ପ୍ରସାଦ ଜେନା।
1: ବଢିଆ, ସୁନ୍ଦର।
0: ଆପଣଙ୍କୁ ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ କଥା ହଉଛି ରେଡିଓରେ। ସୁମନ୍ତ ମହାନ୍ତି ଯେତେବେଳେ ଥିଲେ ତାଙ୍କ ସାଙ୍ଗରେ ଥରେ କଥା ହେଇଥିଲି।
1: ଆଜ୍ଞା ଆଜ୍ଞା,
0: ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ କଥା ହଉଛି।
1: ଏତେ ଦିନ ପରେ ଆପଣ ମନେ ରଖିଛନ୍ତି, ଆମକୁ ଟେଲିଫୋନ କରିଛନ୍ତି, ଆଜି ଏଇ ସୁନ୍ଦର ସକାଳରେ ଆମ ସହିତ ସିଧାସଳଖ ଭାବରେ କଥା ହଉଛନ୍ତି।
0: ଆଜ୍ଞା ଆଜ୍ଞା,
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
0: ଟପିକ ତ ବହୁତ ଭଲ, ଆଉ ଆମର ତ ଓଡ଼ିଆରେ ସବୁବେଳେ ବାର ମାସରେ ତେର ପର୍ବ, ତା ଭିତରେ ଜଗନ୍ନାଥଙ୍କ ରଥଯାତ୍ରା ଏକମାତ୍ର ପର୍ବ ଯୋଉଥିରେ ସମସ୍ତେ ସାମିଲ ହୁଅନ୍ତି।
1: ଆପଣ ଶ୍ରୀକ୍ଷେତ୍ର ଧାମକୁ ଯାଇଛନ୍ତି ରଥଯାତ୍ରା ସମୟରେ?
0: ହଁ ହଁ।
1: ଆଚ୍ଛା, ରଥ ଦୌଡ଼ି ଟାଣିଛନ୍ତି?
0: ରଥ ଦୌଡ଼ି ଟାଣିଛି।
1: ଆଚ୍ଛା, ସେ ସୌଭାଗ୍ୟ ଆପଣଙ୍କୁ ମିଳିନି, କିନ୍ତୁ ମୁଁ ଚାହିଁବି ପ୍ରଭୁ କୃପା କରନ୍ତୁ, ଆପଣ ଜୀବନ କାଳ ଭିତରେ ଥରୁଟେ ହେଲେ ବି ରଥ ଦୌଡ଼ି ଛୁଅନ୍ତୁ, ଆପଣଙ୍କର ପରମ ସୌଭାଗ୍ୟ ହବ। ତେବେ ଆଉ କଣ କହିବେ, ଏତେ ଦିନ ପରେ ଆପଣ ଆଜି କଥା ହଉଛନ୍ତି, ପ୍ରାୟ କେତେ ବର୍ଷ ହେଲାଣି ଆପଣ କଥା ହେଲେ?
0: ଭିଡ଼ ରହୁଛି ତ ଶୁଣେ, ପିଲାଦିନୁ ଅତି ଛୋଟ ବେଳୁ, ମାନେ 75-80 ବେଳ କଥା କହୁଛି, ଘରେ ରେଡିଓ ହିଁ ବାଜେ, ସକାଳୁ ହେଲେ ରେଡିଓଟି ବାଜିବାର। ତେଣୁ ଜଏଣ୍ଟ ଫ୍ୟାମିଲି ଥିଲା, ଦୁଇ ସାହିରେ ଦୁଇଟା, ଦୁଇ ଖଞ୍ଜାରେ ଦୁଇଟା ରେଡିଓ ଥିବ, ସକାଳୁ ଉଠିଲେ ବାଜିବ, ଆଉ ବନ୍ଦନା ଠୁ ଆରମ୍ଭ କରି ସମସ୍ତ ପ୍ରୋଗ୍ରାମ ରାତି 9 ଯାଏଁ ସରିବ। ତେଣୁ ଏ ରେଡିଓର ମୁହଁଟା ରହିଛି।
1: ତେବେ ସେ ରେଡିଓର ମୁହଁ ଆଜି ଆପଣଙ୍କୁ ପୁଣି ଥରେ ଆମ ସହିତ କନେକ୍ଟ କରିଛି, ଆପଣ ଆମ ସହିତ ସାମିଲ ହେଲେ, ନିଜର ମତ ସେୟାର କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଥ୍ୟାଙ୍କ ୟୁ।

0: হ্যালো, আকাশবাণী এফএম রেনবো কাটাক।
1: সময় আগে প্রায় সমস্তে হার মানতে, কিন্তু কিছু লোক আগে সময় হার মানে। নমস্কার আজ্ঞা।
0: কুহন্তু, আপনার পরিচয় কুহন্তু।
1: ମୁଁ ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ମ୍ୟାମ, ଟପିକ ତ ତଥ୍ୟ, ତା ବିଷୟରେ ବହୁତ ସୁନ୍ଦର ତଥ୍ୟ ଲୁଚି ରହିଛି। ଖାଲି ତାର କ୍ଲୁ ବି ଆପଣ ଦେଇଦେଇଛନ୍ତି ଯେ ଆନନ୍ଦ, ଆକର୍ଷଣ ଆଉ ଆତ୍ମୀୟତା। ହ୍ୟାଲୋ,
0: ହଁ କୁହନ୍ତୁ।
1: ଆନନ୍ଦ, ଆକର୍ଷଣ ଆଉ ଆତ୍ମୀୟତା, ଏଇସବୁ ଆମର ଯୋଉ ପର୍ବପର୍ବାଣି ଅଛି ଆଜିରେ ଭରି ରହିଛି। କିନ୍ତୁ ଦୁଃଖ ଆଉ ବିଡମ୍ବନାର ବିଷୟ ଯେ ଆଜି ଚାକଚକ୍ୟ ଆଉ ବିଳାସ ବ୍ୟସନ ଆଉ ପାଶ୍ଚାତ୍ୟ ସଭ୍ୟତାର ଆକର୍ଷଣ ହିଁ ଆମେ ଆକୁ ଭୁଲି ଯାଇଛେ। ଫେର ଛାଡ଼ନ୍ତୁ ଯେ ମୁଁ ଗୁରୁତ୍ୱ ଦେବି ଆମର ଯୋଉ ମହାପ୍ରଭୁଙ୍କର ଘୋଷଯାତ୍ରା, ରଥଯାତ୍ରା,
0: ତା
1: ଦେହରେ ପ୍ରାୟ ଦୁନିଆର କୋଣ ଅନୁକୋଣରେ ଲୋକମାନେ

0: ବିଡମ୍ବନାର ବିଷୟ ଯେ ଆଜି ଚାକଚକ୍ୟ ଆଉ ବିଳାସ ବ୍ୟସନ ଆଉ ପାଶ୍ଚାତ୍ୟ ସଭ୍ୟତାର ଆକର୍ଷଣ ହିଁ ଆମେ ଏହାକୁ ଭୁଲି ଯାଇଛେ। ଫେର ଛାଡ଼ନ୍ତୁ ଯେ ମୁଁ ଗୁରୁତ୍ୱ ଦେବି ଆମର ଯୋଉ ମହାପ୍ରଭୁଙ୍କର ଘୋଷଯାତ୍ରା ରଥଯାତ୍ରା ତା ଦେହରେ ପ୍ରାୟ ଦୁନିଆର କୋଣ ଅନୁକୋଣରେ ଲୋକମାନଙ୍କ ମନରେ ସେ ଦିନଟିରେ ଗୋଟେ ଆତ୍ମୀୟତା ଆକର୍ଷଣ ଭରି ରହିଥାଏ। ଆଉ ଦ୍ୱିତୀୟରେ ପ୍ରାୟୋରିଟି ଦେବି ଯେ ଆମ ରଜ ପର୍ବ ସେଥିରେ ବି ମ୍ୟାମ୍ ତା ପୂର୍ବ ବା ଆଠ ଦିନ ଆଗରୁ ପ୍ରସ୍ତୁତି ଆଉ ପରେ ଯୋଉ ବିଷାଦ ମନୋଭାବ ଆସେ ରଜ ସରିଗଲା କେମିତି ଯିବା ଏସବୁ ବହୁତ ଆନନ୍ଦଦାୟକ ଆଉ ଦୁଃଖ ବି ଦାୟକ ଆଜି ଲିଭି ଯାଉଛି। ଆଉ ସେଥିପାଇଁ ଦାୟୀ ହୁଏତ ମୁଁ କହିବି ଯେ ଆମେମାନେ ହିଁ ଦାୟୀ ଆମେ ତାର ପ୍ରସାର ଦିଗରେ କୌଣସି ଯେ ଜାଣିଥିବା ଲୋକମାନେ ହିଁ ଚୁପ୍ ରହିଲେ
1: ଠିକ କଥା
0: ଆଉ ଜାଣିଥିବା ଲୋକମାନେ ହିଁ ଯଦି ଚୁପ୍ ରହିଲେ ତା ଆବିକାର ଯୋଉ ପିଢୀ ସେମାନେ ତା ଭିତରେ କେମିତି ପଶିବେ ମ୍ୟାମ୍। ଖାଲି ଗୋଟେ ଫର୍ମାଲିଟି ମେଣ୍ଟେନ କରିବାର ଅଛି ରଜ ଆସୁଛି କିନ୍ତୁ ତା ଭିତରେ ଯୋଉ ଆନନ୍ଦ ଆକର୍ଷଣ ଆଉ ଆତ୍ମୀୟତା ସିଏ ଲିଭି ଯାଇଛି।
1: ତେବେ ଆମେ ସବୁବେଳେ ପଜିଟିଭ ୱେରେ ରହିବା ସବୁବେଳେ ଆମେ ଗୁରୁତ୍ୱ ଦବା ଆମ ଭାବନାକୁ ଆମ ପରମ୍ପରାକୁ ଆମର
0: ଜାଣିଥିବା ଲୋକମାନେ ହିଁ ତ ଚର୍ଚ୍ଚା କଲେ ଆଉ ଜାଣିଥିବା ଲୋକମାନେ ହିଁ ଚୁପ୍ ରହିବେ ତ ପଜିଟିଭ କେମିତି ବିସ୍ତାର ହବ।
1: ହଁ ଚୁପ୍ ରହିବା ଆଦୌ ଉଚିତ
0: ନୁହେଁ। ମୁଁ ବି ପ୍ରାୟୋରିଟି ଆପଣଙ୍କୁ ଦେବି ଯେ ଆପଣଙ୍କ ଆକାଶବାଣୀ ତାର ଗୋଟେ ଚେଷ୍ଟା ସୁନ୍ଦର ଚେଷ୍ଟା ଚଳେଇ ରହିଛି ଏମିତି ଟପିକ ମାଧ୍ୟମରେ କୋଣ ଅନୁକୋଣରେ ଲୋକମାନଙ୍କର ମତ ଆପଣଙ୍କ ଜରିଆରେ ଦୁନିଆରେ ପ୍ରକାଶ ପାଉଛି ଇଏ ବି ଗୋଟେ ପଜିଟିଭ ବିସ୍ତାରରେ ଗୋଟେ ସୁନ୍ଦର ମାଧ୍ୟମ ମ୍ୟାମ।
1: ଆମେ ସେଇଥିପାଇଁ ସବୁ ପ୍ରକାର ଟପିକକୁ ଆମେ କାର୍ଯ୍ୟକ୍ରମରେ ସାମିଲ କରିଥାଉ।
0: ମ୍ୟାମ ଗୋଟେ ଅନୁରୋଧ ରହିବ ମ୍ୟାମ
1: କୁହନ୍ତୁ
0: ଏଇ ଯୋଉ ଟପିକଟା ରହିଛି ଯୋଉ ଡାଇଲିଙ୍ଗ ଚିଟ୍ଚାଟ୍ ଏଇଟା ହଉଛି ଶ୍ରୋତା ଭାଇ ଭଉଣୀଙ୍କର ଆଦିହରେ ଆପଣ ଟିକେ ଯେତେ କମ୍ ଗୀତ ବଜେଇବେ ମତେ ଟିକେ ଆଜ୍ଞା କିଛି ମୂଲ୍ୟବାନ ମତାମତ ଦେବାକୁ ଅପେକ୍ଷା କରିଥିବା ଶ୍ରୋତା ଭାଇ ଭଉଣୀ ମାନଙ୍କର ଫୋନ ଲାଗିପାରୁନି ଇଏ ଦୁଃଖ ମ୍ୟାମ।
1: ଆଚ୍ଛା କିନ୍ତୁ ଅନ୍ୟ ଶ୍ରୋତା ମାନେ କହୁଛନ୍ତି ଗୀତ ଭଲ ଲାଗୁଛି ଗୀତ ବଜାନ୍ତୁ ଆମେ ସମସ୍ତଙ୍କୁ ନେଇକି ହିଁ ଚଳିବା
0: ସମସ୍ତଙ୍କୁ ରଖିଛନ୍ତି ଶ୍ରୋତା ଭାଇ ମାନଙ୍କର ମାନେ ମୂଲ୍ୟବାନ ମତାମତ ଗୋଟେ ବିସ୍ତାରର ଗୋଟେ ମାଧ୍ୟମ ମ୍ୟାମ।
1: ଓକେ ଓକେ ଆପଣଙ୍କ ଯୋଉ କହିଲେ ଆପଣଙ୍କର ଅଭିଯୋଗ ତ କହିବେନି ଆପଣ ଯୋଉ ସଜେସନ ଦେଲେ ତାକୁ ଆମେ ସମ୍ମାନ ଜଣାଉଛୁ ଆମେ ଚେଷ୍ଟା କରିବୁ ଅଧିକ ଶ୍ରୋତାଙ୍କୁ ସ୍ଥାନ ଦେବା ପାଇଁ। ଓକେ ଥ୍ୟାଙ୍କ ୟୁ
0: ନମସ୍କାର।

0: ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ଶୋରେ ଆପଣମାନେ ନିଜ ମତ ଆମ ସହିତ ସିଧାସଳଖ ଭାବରେ ସେୟାର କରିପାରୁଛନ୍ତି। ଏବେ ଦେଖିବା ନେକ୍ସଟ କଲର କିଏ। ହ୍ୟାଲୋ, ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ, କିଏ କହୁଛନ୍ତି? ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ ଆଜିର ଯାହା ଟପିକ ରହିଛି, କଣ କହିବେ?
1: ଟପିକ ଉପରେ ପର୍ବପର୍ବାଣୀ ବିଷୟରେ ଆପଣ ଅଛନ୍ତି ତ?
0: ଆଜ୍ଞା,
1: ମୋ ପସନ୍ଦର ଯୋଉ ପର୍ବପର୍ବାଣୀ ମୁଁ କହୁଛି, ମୋର ହେଲା ପଣା ସଂକ୍ରାନ୍ତି।
0: ଆଚ୍ଛା,
1: ପଣା ସଂକ୍ରାନ୍ତି ହେଲା ଓଡ଼ିଶାର ନୂଆ ବର୍ଷ ଏବଂ ପଣା ସଂକ୍ରାନ୍ତିରେ ଆମର ମା ଶାରାଙ୍କ ପୀଠରେ ଜାମୁଯାତ୍ରା ଏବଂ ବଡ଼ ସଂକ୍ରାନ୍ତି ସେ ମାଙ୍କର ସେ ବଡ଼ ପୂଜା ହୁଏ।
0: ଆଜ୍ଞା,
1: ତାପରେ ସେଇଦିନ ହନୁମାନ ଜୟନ୍ତୀ, ହନୁମାନଙ୍କ ଜନ୍ମଦିନ।
0: ଆଜ୍ଞା,
1: ତେଣୁ ଏଇ ତିନିଟା ଇଏରେ ମୁଁ ସେଇ ମାନେ ସଂକ୍ରାନ୍ତି ତାକୁ ମାନେ ଭଲ ଭାବରେ ବ୍ୟବହାର କରେ। ଅରୁଆ ତ ଡାଲମା ଖଟା କିରି ମୋତେ ନୂଆ ବର୍ଷରେ ଇଂରେଜି ନୂଆ ବର୍ଷରେ ମଦ ମାଂସ ଖାଇ ବସିଲା ବେଳକୁ ଆମର ଅରୁଆ ତ ଡାଲମା ଖଟା କିରି ଚାଲେ। କେବେ ଆସନ୍ତୁ ପଣା ସଂକ୍ରାନ୍ତି,
0: ଆମ ଓଡ଼ିଆ ମାନଙ୍କର ନୂଆ ବର୍ଷ ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି। ସେଠି ସୁନ୍ଦର ଭାବରେ ପଣା ବଣ୍ଟନର ମଧ୍ୟ ଗୋଟେ ସକାରାତ୍ମକ ଭାବନା ଥାଏ।
1: ପଣା ବଣ୍ଟନ ସେଠି ହଉଛି ଏବଂ ବାଟଘାଟରେ ସମସ୍ତଙ୍କୁ ବି ପଣା ଖରାରେ ବି ମୁଖ୍ୟ ଭାବେ ପଣା ବି ତିଆରି କରି ବଣ୍ଟା ଥାଏ।
0: ସେଟା ଗୋଟେ ସୁନ୍ଦର ଭାବନା ମଧ୍ୟ ସୃଷ୍ଟି କରେ, ଭାଇଚାରାର ସମ୍ପ୍ରୀତି ସୃଷ୍ଟି କରେ,
1: ଭାଇଚାରା ସୃଷ୍ଟି କରେ। ଆଜ୍ଞା ଆଜ୍ଞା, ନିଶ୍ଚିନ୍ତ।
0: ବାହ, ସୁନ୍ଦର ଭାବରେ ଆପଣ ପର୍ବପର୍ବାଣୀ ସମ୍ପର୍କରେ ଆମ ସହିତ ଆଲୋଚନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଯିବା ଆଗରୁ ଗୋଟେ ଛୋଟିଆ ପଦେ ହବ କି
0: ଗୀତ? ଆପଣ ଯେତେବେଳେ ଆସନ୍ତି ନିହାତି ଭାବରେ ଗୋଟେ ଦିଧାଡ଼ି ଗୀତ ଶୁଣିବା ପାଇଁ। ହଁ, ଆପଣ ବହୁତ ଦିନ ହବ, ମୁଁ ବି କଥା ହେଇନି ଆପଣଙ୍କ ସହିତ, ତେବେ ଶୁଣି ଦଉଛି ଆପଣଙ୍କୁ ପଦେ ଗୀତ।
1: ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।

0: धन्यवाद. ମୁଁ ମା ସାରଙ୍କ ସେବକ ଜଣେ. ସେଇ ପଣା ସଂକ୍ରାନ୍ତି ଆପଣ ରଖିଛନ୍ତି ପଣା ସଂକ୍ରାନ୍ତି ନୂଆ ବର୍ଷ ଓଡ଼ିଆର. ସେଥିପାଇଁ କି ମୁଁ ଆଉ ଥରେ ମା ସାରଙ୍କ ପାଖରେ ପ୍ରାର୍ଥନା କରୁଛି, ମୋ ଭଉଣୀଙ୍କୁ ଭଲରେ ଖୁସିରେ ତା ପରିବାରକୁ ରଖନ୍ତୁ. ଏତିକି ପ୍ରାର୍ଥନାରେ ରହୁଛି. ନମସ୍କାର.
1: ନମସ୍କାର. ଜୟ ମା ସାରଳା.

0: ପର୍ବପର୍ବାଣୀ କଥା କହିଲେ ସମୟ ସରିଯିବ ପଛେ ପର୍ବପର୍ବାଣୀର କଥା ଜମା ବି ସରିବନି, ତେଣୁ ଆଉ ଗୋଟେ ଦୁଇଟି କଲ୍ ମୁଁ ଅତି ବେଶୀରେ ନେଇପାରିବି। ଏବେ ଦେଖିବା ଆଉ ଜଣେ କଲର୍ ଆମ ସହିତ ଯୋଡ଼ି ହେଇଗଲେଣି, ସେ କୋଉଠୁ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ଆକାଶବାଣୀ ଏଫଏମ୍।
1: ନମସ୍କାର,
0: ଆପଣଙ୍କୁ ସ୍ୱାଗତ ଜଣାଉଛି। କୁହନ୍ତୁ ଆପଣଙ୍କର କୋଉ ପର୍ବପର୍ବାଣୀ ବେଶୀ ପ୍ରିୟ?
1: ମୋ ପର୍ବପର୍ବାଣୀ ରଜ ଆଉ ଦୋଳ ପୂର୍ଣ୍ଣିମା ଆଉ ଦଶହରା ଦୁର୍ଗା ପୂଜା ଆଉ

0: ପର୍ବ ମତେ କିଛି ଭଲ ଲାଗେ
1: ଆଉ। ରଜ ପର୍ବରେ ଆପଣ କଣ କରନ୍ତି, ନୂଆ ଡ୍ରେସ ପିନ୍ଧନ୍ତି?
0: ହଁ, ଏ ବର୍ଷ ରଜ ତ ଆସୁଛି, ଭାବୁଛି ନୂଆ ଡ୍ରେସ କରିବି, ଆଉ ବଜାରକୁ ଯିବି, ସପିଂ କରିବି, ଆଉ ତାପରେ ଆଉ ରଜରେ ଆମର ଏଇଠି ବିଲ ପରେ ଯୋଉ ହଉଛି ରଜ ଉତ୍ସବ, ମାନେ ବହୁତ ବଢିଆ ଗୋପପୁର ଗାଁରେ ଡ୍ୟାନ୍ସ ଡ୍ୟାନ୍ସ ହଉଛି, ଆଉ ସେଲିବ୍ରିଟି ସବୁ ଆଉଛନ୍ତି, ଅଭିନେତ୍ରୀ ହେରିକା ମିଲିଅପା ଆମର ଆଇଥିଲା ଆର ବର୍ଷ, ତାରିଣୀ ଆସିଲେ ତାର ରୋଲ କରିଥିଲେ, ଆଉ ପିୟୁଷ ତ୍ରିପାଠୀ ଯାତ୍ରା ପଟରେ ରୋଲ କରିଥିଲେ, ସିଏ ବି ଆସିଥିଲେ, ଆଉ ଯାତ୍ରା ବି ଦୁର୍ଗା ପୂଜା ଆମର ଏଠି ଡାକେ, ଆଉ ତାପରେ ପରେ ଦୋଳ ପୁନେଇ ବି ଡାକେ, ପୁରା ରାତି ପାହିଆ ପର୍ଯ୍ୟନ୍ତ ଘୋଡ଼ା ନାଚ, ଆଉ ସନ ନାଚ, ତାପରେ ମାଙ୍କଡ଼
1: ଏତେ ପର୍ବପର୍ବାଣି ଆପଣଙ୍କ ଅଞ୍ଚଳରେ ହଉଛି, ଆପଣ ତାକୁ ଖୁସିରେ ମନଉଛନ୍ତି ଆମକୁ ଆଜି କହିଲେ।
0: ଗାଁକୁ ଆପଣ ବି ଆସିଲେ ବହୁତ ମାନେ ଦେଖିବେ ଯାତ୍ରା ପର୍ବପର୍ବାଣି ହଉଛି, ଆଉ ଥରେ ବି କହିବେନି ଯିବାକୁ, ରାତି ପାହିଆ ପର୍ଯ୍ୟନ୍ତ ଦେଖିବେ।
1: ଓକେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଏତେ ସୁନ୍ଦର ସୁନ୍ଦର ପର୍ବପର୍ବାଣି ସମ୍ପର୍କରେ ଆଲୋଚନା କଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବିଭିନ୍ନ ଅଞ୍ଚଳରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀକୁ ଧୁମ୍ଧାମ୍ରେ ଅତି ସୁନ୍ଦର ଭାବରେ ପାଳନ କରାଯାଏ, ନାଇଁ କି? ହଁ, ଏକଥା ଆପଣମାନେ ସମସ୍ତେ ଜାଣିଛନ୍ତି, ମୁଁ ବି ଜାଣିଛି। ତେବେ ଦେଖିବା ଆଉ ଜଣେ କଲର ଆମ ସହିତ ଯୋଡ଼ି ହେଲେଣି, ସେ କିଏ? ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
2: ସକାଳ ପ୍ରଣାମ, ନମସ୍କାର ଆଜ୍ଞା, ମୁଁ ସୋମନାଥ ସାହୁ କହୁଥିଲି,
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, ଲାଷ୍ଟ କଲର ହିସାବରେ ଆଜିର ଯାହା ଟପିକ ରହିଛି ପର୍ବପର୍ବାଣୀ ସମ୍ପର୍କରେ?
2: ମ୍ୟାଡାମ ଦେଖନ୍ତୁ, ଆମର ଯେହେତୁ ମୁଁ ପଟ୍ଟାମୁଣ୍ଡି ଅଞ୍ଚଳରୁ ବିଲଙ୍ଗ କରେ, ଆମର ଗୋଟେ ବିଶ୍ୱଶାନ୍ତି ମହାଯଜ୍ଞ ହୁଏ ପଟ୍ଟାମୁଣ୍ଡିରେ,
1: ବୁଝିପାରିବେ,
2: ହୁଏ ସେଇଟା ମୋତେ ମାନେ ଜଗତର ମଙ୍ଗଳ ହିସାବରେ ହୁଏ, ଜାନୁଆରୀ ମାସରେ ହୁଏ, ମାନେ ଆପଣଙ୍କର ଶୀତଦିନ ପରେ ପରେ।
1: ଆଚ୍ଛା,
2: ସେଇଟା ମୋତେ ବହୁତ ଭଲ ଲାଗେ, ସେଠି ଯୋଉ ହୋମ କରାଯାଏ, 819 ବ୍ରାହ୍ମଣଙ୍କୁ ଡକାଯାଏ, ପୁରା ବିଶ୍ୱ ଶାନ୍ତି, ସୁଦୂର ଆମ ପୃଥିବୀରେ ଯୋଉ 215 ଦେଶ ଅଛି, ସବୁ ଦେଶର ମଙ୍ଗଳ କାମନା କରି କରାଯାଏ, ଋଷି ଜ୍ଞାନୀଗୁଣୀ ଋଷିମାନେ ବସନ୍ତି, ମୋତେ ସେଇଟା ବହୁତ ଭଲ ଲାଗେ। ଆଉ ମୁଁ ଯେତେ ଅଫିସିଆଲି ଜବ୍ରେ ଥିଲେ ବି ମୁଁ ଜାନୁଆରୀ ମାସରେ ଯାହା ବି ହେଲେ ମାନେ ବସନ୍ତି ପଞ୍ଚମ ଦିନ ଯାହା ବି ହେଲେ ମୁଁ ସେଠି ଯାଇକି ଯୋଗଦାନ କରେ, ଓଡ଼ାଶୁଣୀ ମେଳାକୁ ଟିକେ ପ୍ରଣାମ କରି ମୁଁ ସେଠି ଯାଇ ଯାହା ବି ହେଲେ ପହଞ୍ଚେ।
1: ବାଃ, ବହୁତ ବଢିଆ। ତେବେ କେତେ ଲୋକ ସାମିଲ ହୁଅନ୍ତି ସେ ବିଶ୍ୱ ଶାନ୍ତି ମହାଯଜ୍ଞରେ?
2: ମ୍ୟାକ୍ସିମମ ଆମର ଆପଣଙ୍କର ପଟ୍ଟାମୁଣ୍ଡିରୁ ଆପଣଙ୍କ ମୂଳ ବସନ୍ତ ପ୍ରାୟ ମ୍ୟାକ୍ସିମମ, ବହୁତ ଛୋଟ ଗ୍ରାମଟା ହୁଏ ରାମ ମନ୍ଦିର ଫଣ୍ଡରେ, ଲୋକ ବହୁତ ମ୍ୟାକ୍ସିମମ 1000 ଏବଭ୍ ଲୋକ ସେ ନାଇଟ୍ରେ ରୁହନ୍ତି, ସେଟା ମାନେ ଦୋଳ ପୂର୍ଣ୍ଣିମା ରାତିରେ ସରେ, ବହୁତ ଲୋକ ଭାରି ମାନେ ଆଧ୍ୟାତ୍ମିକ ପରିବେଶ, ବହୁତ ମାନେ ଦେବମାନଙ୍କ ଉପରେ ଆନୁମାନ କରେ, ବହୁତ ଭଲ ଲାଗେ, ମାନେ ସ୍ପିରିଚୁଆଲ ଜିମ୍ ମାନେ ମନ ଭିତରେ ମାନେ ଆସେ, ଯେଉଁଟାକି ଆମ ଦେବମାନଙ୍କୁ ପବିତ୍ର କରେ, ଆମେ ବିଶ୍ୱ କଲ୍ୟାଣ ପାଇଁ ସବୁବେଳେ ଆମେ ଚିନ୍ତା କରିବା, ପୃଥିବୀରେ ସବୁ ଦେଶ କେମିତି ସୁଖ ଶାନ୍ତି ଆଉ ସମୃଦ୍ଧିର ଆଉ ଜ୍ଞାନମୟ ହେଇପାରିବ, ସେଇଠି ଆମର ତପସ୍ୟା ରୁହେ, ଭଲ ଲାଗେ ମଧ୍ୟ।
1: ବହୁତ ବଢିଆ, ସମସ୍ତଙ୍କର ଶାନ୍ତି ସୁଖ ମନାସି ଆପଣ ଯୋଉ ବିଶ୍ୱ ଶାନ୍ତି ମହାଯଜ୍ଞରେ ସାମିଲ ହଉଛନ୍ତି, ଆମକୁ ଆଜି ସେ ସମ୍ପର୍କରେ ଜଣେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ମ୍ୟାଡାମ ହୃଦୟ ଆପଣଙ୍କୁ ଅନେକ ଅନେକ ଅଭିନନ୍ଦନ, ଆପଣ ଯୋଉ ବଢିଆ ଗୀତ ଦଉଛନ୍ତି, ମାନେ ଏତେ ବଢିଆ ଲାଗିଲା ସଣ୍ଡେଟା ଆଜି, ମାନେ ମୋର ଦିଲ ପୁରା ଗାର୍ଡେନ ଗାର୍ଡେନ ହେଲା, ଏଇବା ପୁରୁଣା ପୁରୁଣା ଗୀତ ଟିକେ ବଜାଉଛନ୍ତି, ଆପଣ ଭଲ ଲାଗୁଛି ମ୍ୟାଡାମ।
1: ଆଜ୍ଞା, ବହୁତ ବହୁତ ଧନ୍ୟବାଦ।
2: ନମସ୍କାର।
1: ସମୟ ଆହୁରି ବଳିଛି, 1.5 ଅଛି, ଏବେ ଲାଷ୍ଟ କର୍ଣ୍ଣର ଆଉ ଜଣେ ଯୋଡ଼ି ହେଇଗଲେଣି, ତାଙ୍କ କଲ୍ ବି ନେଇଯିବା। ହ୍ୟାଲୋ, ଆକାଶବାଣୀ ଏଫଏମ୍ ରେନ୍ବୋ କଟକ।
3: ନମସ୍କାର ଆଜ୍ଞା ମ୍ୟାଡାମ।
1: ନମସ୍କାର, କିଏ କହୁଛନ୍ତି?
3: ରାଜେନ୍ଦ୍ର ରଣା କହୁଛନ୍ତି, କଟକ ମେଳାରୁ। ମ୍ୟାଡାମ ଆଜ୍ଞା,
1: ଆପଣଙ୍କୁ ସ୍ୱାଗତ ଜଣାଉଛି। କଣ କହିବେ, 1 ମିନିଟରେ ଆପଣଙ୍କ କଥା ଆଜି ସାରିବେ, ପୁରା ସ୍ପିଡରେ କହିଦିଅନ୍ତୁ, କୋଉ ପର୍ବପର୍ବାଣୀ ଆପଣଙ୍କୁ ବେଶୀ ଭଲ ଲାଗେ?
3: ଆଜ୍ଞା, ପର୍ବପର୍ବାଣୀଟା ମତେ ବୋଧେ ଭଲ ଲାଗେ, ଶିବଙ୍କର ଯୋଉ ଶିବରାତ୍ରି ଜାଗର ଦିନ ଭଗବାନ ଶିବଙ୍କର ଯୋଉ ପୂଜା ଅର୍ଚ୍ଚନା ମହାଦୀପ, ସେ ସମୟଟା ବି ଭଲ ଲାଗେ।
1: ଆଜ୍ଞା, ନିଶ୍ଚିତ ଭାବରେ,
3: ସେଠି ସବୁ ଅଷ୍ଟପଦୀ ସଭା ହଉଥିବ, ଅଷ୍ଟପଦୀ ଯୋଉ ଖାଇବାଟା ହୁଏ, ଆପଣ ଯେତେ ଖାଆନ୍ତି ସେ ଗୋଟେ ବହୁ ଲୋକଙ୍କର ଗୋଟେ ହେଇଥିବ, ଭଗବାନଙ୍କର ରାମ ନାମ କୃଷ୍ଣ ନାମ ଉଦ୍ଦେଶ୍ୟରେ ଭାରି ବଢିଆ ଉଠବ ଖାଇବାକୁ। ହଁ, ଆମ ମୁଁ ଯୋଉ ମନ୍ଦିର ପୂଜା କରୁଛି, ବିରାଟର ମହାଦେବ ବିରାଟଙ୍କ ଠାକୁର, ସେଠି ଗୋଟେ ବିରାଟ ବଡ ଅଷ୍ଟପଦ ମୁଁ କରେ, 5000 ଲୋକ ଖାଉଛନ୍ତି ସେଠି,
1: 5000 କୋଉ ଜାଗାରେ?
3: ମ୍ୟାଡମ ଆଜ୍ଞା,
1: ଆଜ୍ଞା କୋଉ ଜାଗାରେ?
3: ଏ ବର୍ଷ ମୋର 50,000 ସେଠି ଚୋରି କରିଦେଇଥିଲେ ରାତିରେ, ମୋ ମୁଣ୍ଡ ବୁଲିଲା ମୁଁ ଶୋଇଲି, 50,000 ଖଣ୍ଡେ ଚୋରି କରିଦେଇଥିଲେ ଲୋକମାନେ ଦାନ କରିଥିଲେ, ସେ ଧରା ହବ ନା ନାଇଁ? ଚୋର ତୋର ଧରା ହବ ନା ନାଇଁ? ମଜୁରିଆ ହିସାବରେ ପୂଜା କରିବାକୁ

0: ଭଗବାନ
1: ଶିବ ଯିବାଦିରେ ତାଙ୍କର ଫଙ୍କସନ ପ୍ରବଳ ଲୋକ ଆମର ନରେନ୍ଦ୍ର କୁମାର ଆସନ୍ତି ସେଠି ଫଙ୍କସନ କରିବାକୁ ଗୀତ ବୋଲିବାକୁ ବଢିଆ ବଢିଆ ବଢିଆ କାମ ହେଲା ସେ କାମଟା ଅଶୀ ମସିହା ପୂର୍ବରୁ ମୁଁ ପ୍ରଥମ କରିଦେବି ମାତ୍ର ଟଙ୍କା ଚାଷ ଖର୍ଚ୍ଚ କରିଦେବି
0: ଚାଷ
1: କିନ୍ତୁ ବର୍ତ୍ତମାନ ବର୍ତ୍ତମାନ ଯଦି ସବୁ ଆସିକିରି ଯେତେ ଖାଇବା ପିଇବା ହଉଛି ବର୍ତ୍ତମାନ ଚାରି ପାଞ୍ଚ ଲକ୍ଷ କି ଦଶ ଲକ୍ଷ ଟଙ୍କା ଖର୍ଚ୍ଚ ଫଙ୍କସନ ହଉଛି ମୂଳ ହଉଛି ମୁଁ ପୂଜା କରିଛି ମୁଁ କରିଦେବି
0: ବହୁତ ବଢିଆ ବହୁତ ବଢିଆ
1: ମତେ ସେମିତି ଆଶୀର୍ବାଦ କରୁଛନ୍ତି ଯେ ଚୋରକୁ କେମିତି ଧରିବି ଚୋରକୁ କେମିତି ଧରିବି ଆଉ ତାଙ୍କୁ ଡାକିବି ନାହିଁ ସେ ପଇସା ଯାହା ନେଲ ଦେଇଦିଅ ଆଉ ଯେ ଖାଇବା ପିଇବା ହେଇଛି ଦୋକାନ ମାନଙ୍କୁ ଯୋଉ ଖାଇବା ପିଇବା ହେଇଛି ସେମାନେ ପଇସା ପାଇବେ
0: ଓକେ ଏତେ ସୁନ୍ଦର ପର୍ବପର୍ବାଣୀ ସମ୍ପର୍କରେ ଆପଣ ଆଲୋଚନା କଲେ ଲାଷ୍ଟ କଲର ଭାବରେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
1: ନମସ୍କାର ଆଜ୍ଞା ନମସ୍କାର ଆପଣ ଭଲ ଥାନ୍ତି କେତେ ସୁନ୍ଦର ଲୋକ ଆପଣ
0: ଆଜିର ଡାଇଲିନ୍ ଲାଇଭ୍ ଚିଟ୍ଚାର୍ ଶୋକୁ ଆମେ ଏଇଠି ଶେଷ କରୁଛୁ ଆପଣ ଏତେ ପର୍ବପର୍ବାଣୀ ସମ୍ପର୍କରେ ଆମ ସହିତ ଆଲୋଚନା କଲେ ଅନ୍ୟମାନେ ମଧ୍ୟ ଆପଣଙ୍କୁ ଶୁଣୁଥିଲେ ଗୋଟେ ସୁନ୍ଦର ପଜିଟିଭ୍ ଥଟ୍ ସମସ୍ତଙ୍କ ଭିତରେ ସୃଷ୍ଟି ହେଲା ଏତେ ଭଲପାଇବା ଭିତରେ ଏତେ ସମ୍ମାନ ଭିତରେ ଏତେ ସୁନ୍ଦର ଟପିକ୍ ଭିତରେ ଆପଣମାନେ ସମସ୍ତେ ଆମ ସହିତ ସାମିଲ ହେଲେ ଆପଣମାନଙ୍କୁ ଆଉ ଥରେ ଦିଲ୍ସେ ଧନ୍ୟବାଦ।

ପୁଣି ଥରେ ନିଶ୍ଚିତ ତରଫରୁ ଆପଣମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଶୁଭକାମନା ରେନ୍ବୋ ଏସ୍ଏମ୍ଏସ୍ ପ୍ରୋଗ୍ରାମକୁ ଆପଣମାନେ ଯେଉଁ ପ୍ରୋଗ୍ରାମରେ ନିଜ ମନ ପସନ୍ଦର ଗୀତ ହିଁ ଶୁଣିଥାନ୍ତି ଆମକୁ ଫରମାଇସ୍ କରିଥାନ୍ତି ସେମିତି ଗୋଟେ ସୁନ୍ଦର ପ୍ରୋଗ୍ରାମକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି।

ରେନ୍ବୋ ଏସ୍ଏମ୍ଏସ୍ରେ ମେସେଜ୍ଟି କରିଛନ୍ତି ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁରରୁ ଶୁଣିବା ପାଇଁ ଚାହିଁଛନ୍ତି ମୋହରା ମୁଭିର ଗୋଟେ ସୁନ୍ଦର ଗୀତ ଗାଇଛନ୍ତି ସାଧନା ସରଗମ ଶୁଣି ଦେଉଛି ଆପଣଙ୍କ ପସନ୍ଦର ଗୀତ

ପରେ ମେସେଜ୍ କରିଛନ୍ତି ହୀରାମଣି ବର୍ମା, ପାରସ୍ମଣି ବର୍ମା, ପୁଷ୍ପେନ୍ଦ୍ର ବର୍ମା, ନିଖିଲାଲ ବର୍ମା, ଏମାନେ ଛତିଶଗଡ଼ରୁ ମେସେଜ୍ଟି କରିଛନ୍ତି। କୁଆଁରପାଳରୁ ଚୈତନ୍ୟ ଚାନ୍ଦ, ବାବନ ପାଲ ଏବଂ ମମତା ପାଲ କିଶୋରନଗର କଟକରୁ। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଅତୀତ, ଏମିତି ଏକ ଫୁଲବନ ପହଞ୍ଚି ଦେଉଛି ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟିକୁ।

ରେନ୍ବୋ ଏସ୍ଏମ୍ଏସ୍ରେ ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ମୋନିକା ମହାପାତ୍ର ଓମ୍ପି ଛକ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଗ୍ରାଣ୍ଡ ମସ୍ତି ଫିଲ୍ମର ଗୋଟେ ଗୀତ ମିକା ସିଂଙ୍କ କଣ୍ଠରୁ। ଶୁଣିଦେଉଛି ଆପଣଙ୍କ ମନ ପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଚିତ୍ରା ସେନାପତି ଶହୀଦ ନଗର ଭୁବନେଶ୍ୱରରୁ ଶୁଣିବା ପାଇଁ ଚାହିଁଛନ୍ତି ମ୍ୟାରେଜ୍ ଜୀବନ ସାଥୀ ମୁଭିର ଗୋଟିଏ ସୁନ୍ଦର ଗୀତ ପହଞ୍ଚାଇ ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପ୍ରଦୀପ କୁମାର ସାମନ୍ତ ସିଂହାର ସେକ୍ଟର 12 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଆରାଧନା ମୁଭିରୁ ଗୋଟିଏ ସୁନ୍ଦର ଗୀତ ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

ପରବର୍ତ୍ତୀ ମେସେଜଟି ଆସିଛି ଜିତେନ୍ଦ୍ର ନିଆଳି ମାଧବରୁ। ଝାଡ଼ଖଣ୍ଡରୁ ତୁଲସୀଦାସ ମହତୋ, କଳ୍ପନା ମହତୋ, ମନୋରମା, ମନମୋହିନୀ, ଦୀନବନ୍ଧୁ ଝାଡ଼ଖଣ୍ଡରୁ ମେସେଜଟି କରିଛନ୍ତି। ସୋମନାଥ ସାହୁ ପଟାମୁଣ୍ଡରୁ ମେସେଜଟି କରିଛନ୍ତି। ବିଜୟ କୁମାର ଦାସ, ଅସ୍ମିତା ଦାସ, ମାମୁନି ଏବଂ ପୂଜା ବହୁଗ୍ରାମ କଟକରୁ ମେସେଜଟି କରିଛନ୍ତି। ଶୁଣାଇ ଦେଉଛି ଆପଣଙ୍କ ପସନ୍ଦର ଏହି ଗୀତଟି।

ପରବର୍ତ୍ତୀ ମେସେଜ କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଧୋକା ଆଲବମ୍ରୁ ଗୋଟେ ଗୀତ କୁମାର ବାପିଙ୍କ କଣ୍ଠରେ ଧୋକା ଆଲବମ୍ରୁ ଆପଣ ଯେଉଁ ଗୀତ ଲେଖିଛନ୍ତି ସେ ଗୀତଟି ବର୍ତ୍ତମାନ ପାଇଁ ନାହିଁ ମୁଁ ଶୁଣିଦେଉଛି ସେ ଧୋକା ଆଲବମ୍ରୁ ଆଉ ଗୋଟେ ଗୀତ ଶୁଣୁଥାନ୍ତୁ

ପରେ ମେସେଜ୍ଟି କରିଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ପିଚୁକୁଳି ଖୋର୍ଦ୍ଧାରୁ ଶୁଣିବା ପାଇଁ ଚାହିଁଛନ୍ତି ବର୍ଷା ପଡ଼ିଲାଣି କେମିତି ଯିବା ଇଏ ଚଳଚ୍ଚିତ୍ର କି ଆଲବମ୍ ଆପଣ ତ ଚଳଚ୍ଚିତ୍ର ଲେଖିଛନ୍ତି କିନ୍ତୁ ବର୍ତ୍ତମାନ ପାଇଁ କାହିଁ ଆମ ପାଖରେ ମିଳୁନି ମୁଁ ତ ବହୁତ ଖୋଜିଲିଣି ପାଉନି ତେବେ ସୁଭାଷ ଦାସଙ୍କ କଣ୍ଠରୁ ଆଉ ଗୋଟେ ସୁନ୍ଦର ଗୀତ ଶୁଣେଇ ଦେଉଛି ଆପଣଙ୍କ ପାଇଁ

ପରବର୍ତ୍ତୀ ଗୀତଟି କରିଛନ୍ତି ମେସେସ୍ କ୍ଷିତିଶ ଚନ୍ଦ୍ରକର ସେକ୍ଟର 11 ସିଡି କଟକରୁ ଶୁଣିବା ପାଇଁ ଚାହିଁଛନ୍ତି ଶଙ୍ଖ ମହୁରୀ ଫିଲ୍ମର ଗୋଟିଏ ସୁନ୍ଦର ଗୀତ ଗାଇଛନ୍ତି ଶେଖର ଘୋଷ ଏବଂ ସ୍ୱରୂପା ଚକ୍ରବର୍ତ୍ତୀ।

କଣ ମାଉସ ଭଜା ତୁ କି ଜାଣିବୁ କିରତି ମଜା ରତନି ଗଜ ଗମନେ କୁଲବନି ଯା ମୋର ଘରଣୀ ଆଲୋ ରତନି ଗଜ ଗମନେ କୁଲବନି ଯା ମୋର ଘରଣୀ

0: ଫୁଲ ବନିଯା ମୋର ଘରଣୀ।
1: ରେନ୍ବୋ ଏସ୍ଏମ୍ଏସ୍ରେ ଶେଷ ଏସ୍ଏମ୍ଏସ୍ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲଙ୍ଗା ପିଣ୍ଠ କଟକରୁ। ଶୁଣିବା ପାଇଁ ଚାହିଁଛନ୍ତି ଆଶିକ ଫିଲ୍ମର ଦିଲ୍ କା ଆଲମ ସଙ୍ଗ। ଶୁଣି ଦେଉଛି ଆପଣଙ୍କ ମନପସନ୍ଦର ଗୀତ।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲ୍ ସେ ତେଲ୍ ତାକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପୋଷ୍ଟବକ୍ସ ନମ୍ଘର 111 ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं विशाल शर्मा। प्रधानमंत्री नरेंद्र मोदी

ସାହାଯ୍ୟ କରିଥାଏ ଆମମାନଙ୍କ ମଧ୍ୟରେ ଯେତେବେଳେ ଆମେ କୌଣସି କଠିନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏହି ହସ ଆମକୁ ନିହାତି ଭାବରେ ଶକ୍ତି ପ୍ରଦାନ କରିଥାଏ। ଦୁଃଖ ଭୁଲିବାର ହେଉ କିମ୍ବା ଶରୀରର ସକାରାତ୍ମକ ଭାବନା ସୃଷ୍ଟି କରିବାରେ ଏହି ହସ ଗୋଟିଏ ବଡ଼ ମାଧ୍ୟମ ସୃଷ୍ଟି କରିଥାଏ। ଏହା ଆମମାନଙ୍କ ପାଇଁ ଗୋଟିଏ ବେଷ୍ଟ ମେଡିସିନ କହିଲେ ଅତ୍ୟୁକ୍ତି ହେବ ନାହିଁ। ତ ଫ୍ରେଣ୍ଡସ୍, ମୁଁ ଆପଣମାନଙ୍କୁ ସବୁବେଳେ କହିବି କି କିପ୍ ସ୍ମାଇଲିଂ ଅଲୱେଜ୍, ଷ୍ଟେ ଟ୍ୟୁନ୍ଡ।

0: ସାବିତ୍ରୀ ମୋ ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ట్యూన్కి వచ్చింది మ్యూజికలియో 100.4 ఆకాశవాణి ఎఫ్ఎం 9 బొకడక్ దర్శలిల్ తక్రి రేడియో హంసపర్ సాగర్ వచ్చి ఆపణకు సహిత స్టూడియో కొట్టి సమయ ଗୋଟାଏ ବାଜି 12 ମିନିଟ୍ ସମୟ ହେଇଛି ଆରମ୍ଭ କରିବା ପ୍ରୋଗ୍ରାମ ଆଜି ଚର୍ଚ୍ଚାରେ ଫ୍ରେଣ୍ଡସ୍ ଜୀବନରେ କିଛି କଥା ଏମିତି ଥାଏ ଯାହା ସମସ୍ତଙ୍କୁ କହି ହୁଏ ନାହିଁ କିଛି ସ୍ୱପ୍ନ କିଛି ଭୟ କିଛି ଖୁସି ଆଉ କିଛି ସିକ୍ରେଟ୍ କିନ୍ତୁ ପ୍ରଶ୍ନ ହେଉଛି ଆମେ ସେହି ସିକ୍ରେଟ୍ ସବୁଠୁ ପ୍ରଥମେ କାହା ସହ ସେୟାର କରିବାକୁ ପସନ୍ଦ କରୁ ଯେମିତିକି ମା ହୁଅନ୍ତୁ ବାବା ହୁଅନ୍ତୁ ବେଷ୍ଟ ଫ୍ରେଣ୍ଡ ଭାଇ ଭଉଣୀ ନା କି ନିଜର ପ୍ରିୟ ମଣିଷ କାହା ସହିତ ଆପଣ ଆପଣଙ୍କର ସିକ୍ରେଟ୍ ପ୍ରଥମେ ସେୟାର କରିବାକୁ ପସନ୍ଦ କରନ୍ତି ତ ଆଜିର ଚର୍ଚ୍ଚାର ଟପିକ୍ ଏଇଆ କି ନିଜର ସିକ୍ରେଟ୍ ଆପଣ କାହା ସହ ପ୍ରଥମେ ସେୟାର କରିବାକୁ ପସନ୍ଦ କରନ୍ତି ଯଦି ଆପଣ ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରିବାକୁ ଚାହୁଁଛନ୍ତି ଲେଖନ୍ତୁ ଏଫ୍ଏମ୍ ଆର୍ସି ଗୋଟେ ସ୍ପେସ୍ ଦିଅନ୍ତୁ କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210 କୁ ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ ଆମର ହ୍ୱାଟ୍ସଅପ୍ ନମ୍ବରଟି ହେଉଛି 8895254200 କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି ନିଜର ସିକ୍ରେଟ୍ କାହା ସହିତ ଆପଣ ପ୍ରଥମେ ସେୟାର କରିବାକୁ ପସନ୍ଦ କରନ୍ତି Stay tuned.

ଆପଣ ବି ଆପଣଙ୍କର ବହୁମୂଲ୍ୟ ମତାମତ ମୋ ସହିତ ସେୟାର କରନ୍ତୁ। ଲେଖନ୍ତୁ ଏଫ୍ଏମ୍ ଆର୍ସି, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210କୁ। ଆପଣ ମୋତେ ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। କ୍ୱେଶ୍ଚିନ୍ଟି ଆଉଥରେ କହି ରଖୁଛି, ଆପଣଙ୍କର ସିକ୍ରେଟ୍ ଆପଣ କାହା ସହ ପ୍ରଥମେ ସେୟାର କରିବାକୁ ପସନ୍ଦ କରନ୍ତି? ଷ୍ଟେ ଟ୍ୟୁନ୍ଡ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଅର୍ଦ୍ଧାଙ୍ଗିନୀ ନିର୍ମଳ ବେହେରାଙ୍କ ସହିତ ସେୟାର କରିବାକୁ ପସନ୍ଦ କରେ। ତାପରେ ସେ ଲେଖିଛନ୍ତି କି ସୁଖ ଦୁଃଖ ଭଲ ମନ୍ଦର ସାଥୀ ଟିଏସିଏମ୍ର, ତେଣୁ ତାଙ୍କ ସହିତ ସବୁକିଛି ପସନ୍ଦ କରିବାକୁ ମୋର ଭାରି ପସନ୍ଦ। ବହୁତ ବଢ଼ିଆ ମେସେଜଟି ଲେଖିଛନ୍ତି ସନ୍ତୋଷ ବେହେରା କଣ୍ଟିଲୋ ଆଠଗଡ଼ରୁ। ତ ଫ୍ରେଣ୍ଡସ୍, ଜୀବନରେ ସବୁଠାରୁ ଲକି ସେମାନେ ଯାହାଙ୍କ ପାଖରେ ଏମିତି କେତେ ଲୋକ ଅଛନ୍ତି ଯାହାଙ୍କୁ ସେମାନେ ନିର୍ଭୟରେ ନିଜର ସିକ୍ରେଟ୍ ସେୟାର କରିପାରନ୍ତି। ଟ୍ରଷ୍ଟ, ଏହା ହେଉଛି ଗୋଟେ ଛୋଟ ୱାର୍ଲ୍ଡ ବା ରିଲେସନ୍ସିପ୍ର ବିଗେଷ୍ଟ ଷ୍ଟ୍ରେଙ୍ଗ୍ଥ। ଯଦି ଆପଣମାନେ କାହାକୁ ଟ୍ରଷ୍ଟ କରୁଛନ୍ତି, ନିଜର ସିକ୍ରେଟ୍ ସେହିମାନଙ୍କୁ ହିଁ ସେୟାର କରନ୍ତୁ। ତ ଫ୍ରେଣ୍ଡସ୍, ଆପଣ ବି ଆପଣଙ୍କର ମହୁମୂଲ୍ୟ ମତାମତ ମୋ ସହିତ ସେୟାର କରନ୍ତୁ। ଲେଖନ୍ତୁ FM RC, ଗୋଟେ ସ୍ପେସ୍ ଦିଅନ୍ତୁ, କ'ଣ ଲେଖିବାକୁ ଚାହୁଁଛନ୍ତି ଲେଖିକି ତାକୁ ପଠାଇ ଦିଅନ୍ତୁ 9495963210। ଆପଣ ମୋତେ ହ୍ୱାଟ୍ସଅପ୍ ମଧ୍ୟ କରିପାରିବେ, ଆମର ହ୍ୱାଟ୍ସଅପ୍ ନମ୍ଘରଟି ହେଉଛି 8895254200।

0: ವೆಲ್ಕಮ್ ಬ್ಯಾಕ್ ಟು ಕೊಚ್ಚಿನ್ ಮ್ಯೂಸಿಕಲ್ ಯೋರ್ಸ್ 100.4 ಆಕಾಶವಾಣಿ ಎಫ್ಎಂ ರೇನ್ಬೋ ಕಡೆ ದೇಶದಲ್ಲಿ ತಕ್ರೆ ರೇಡಿಯೋ ಹಂಸವರ್ ಸಾಗರ ಅಚ್ಚ ಆಪಣಙ್ಕ ಸಹಿತ ಸು ಚಲ್ಚಿ ಆಜಿ ಚರ್ಚರೆ ଆଉ ଆଜି ଚର୍ଚ୍ଚାରେ ଆପଣଙ୍କ ପାଇଁ ଗୋଟେ ବ୍ୟୁଟିଫୁଲ୍ କ୍ୱେଶ୍ଚିନ୍ ମୁଁ ରଖିଥିଲି କି ଆପଣଙ୍କର ସିକ୍ରେଟ୍ ଆପଣ କାହା ସହିତ ପ୍ରଥମେ ସେୟାର କରିବାକୁ ପସନ୍ଦ କରନ୍ତି। ମୋ ପାଖରେ ଆଉ ଦୁଇଟି ମେସେଜ୍ ଆସି ପହଞ୍ଚିଯାଇଛି। ମେସେଜ୍ କରିଛନ୍ତି ରାଜେନ୍ଦ୍ର ନନା ନୂଆ ଗାଁରୁ, ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସାଗର ଭାଇ, ଆପଣଙ୍କୁ ମଧ୍ୟ ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି କି ଭଗବାନଙ୍କର ଶିବଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସବୁବେଳେ ପ୍ରାପ୍ତି ହେଉ। ମୁଁ ମୋର ସବୁ ସିକ୍ରେଟ୍ ଶିବ ଠାକୁରଙ୍କୁ ହିଁ ସେୟାର କରେ। ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା ତୁମର ଏଇ ବ୍ୟୁଟିଫୁଲ୍ ମେସେଜ୍ ପାଇଁ। ପରବର୍ତ୍ତୀ ମେସେଜ୍ଟି କରିଛନ୍ତି ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ସାଗର ଭାଇ, ଆପଣଙ୍କୁ ମଧ୍ୟ ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି ଟାଟା ଷ୍ଟିଲ୍ ପରିବାର ତରଫରୁ ଆପଣଙ୍କୁ ଏବଂ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆପଣଙ୍କୁ ମଧ୍ୟ ବହୁତ ବହୁତ ନମସ୍କାର ଭାଇ। ଟପିକ୍ ବିଷୟରେ ଏହା ଲେଖିଛନ୍ତି କି ଆମେ ଆମର ସିକ୍ରେଟ୍ ପ୍ରଥମେ ଫ୍ୟାମିଲି ସହିତ ସେୟାର କରିଥାଉ। ଯଦି ପ୍ଲାଣ୍ଟରେ ଷ୍ଟାଫ୍ମାନଙ୍କ ଭିତରେ କିଛି ପ୍ରୋବ୍ଲେମ୍ ହେଇଛି ତ ଆମେ ଆଲୋଚନା ମାଧ୍ୟମରେ ସେସବୁକୁ ସେୟାର କରୁ ଆଉ ସେସବୁକୁ ଆରାମସେ ସମାଧାନ କରିପାରୁ, କିନ୍ତୁ ଫ୍ୟାମିଲି ସହିତ ନିହାତି ଭାବରେ ଆମେ କଥା ହେଇଥାଉ। ବହୁତ ବହୁତ ଧନ୍ୟବାଦ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ତୁମର ଏଇ ବ୍ୟୁଟିଫୁଲ୍ ମେସେଜ। ଫ୍ରେଣ୍ଡସ୍, ଲାଇଫ୍ରେ କିଛି ଲୋକଙ୍କ ପାଇଁ ଫ୍ୟାମିଲି ହେଉଛି ସବୁଠୁ ସେଫ୍ ପ୍ଲେସ୍। ଖୁସି ହେଉ କି ଟେନସନ୍, ପ୍ରଥମେ ଆମେ ଫ୍ୟାମିଲି ସହ ସେୟାର କରିଥାନ୍ତି। ସିକ୍ରେଟ୍ ଯେତେ ବଡ଼ ହେଉଥାଏ ନା କାହିଁକି, ଫ୍ୟାମିଲି ସହ ସେୟାର କଲେ ମନଟା ହାଲକା ଲାଗିଥାଏ, କାରଣ ସେଠାରେ ଜଜ୍ମେଣ୍ଟ କମ୍ ଆଉ ସପୋର୍ଟ ବେଶୀ ଥାଏ। ତ ଫ୍ରେଣ୍ଡସ୍, ସମୟ ଇସାରା ଦେଲାଣି, ମୋତେ ଏଇଠି ୱାଇଣ୍ଡ ଅପ୍ କରିବାକୁ ପଡ଼ିବ ଆଜି ଚର୍ଚ୍ଚାର ପ୍ରୋଗ୍ରାମକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2 ସ୍ୱିଡେନ୍ ଗସ୍ତରେ ଯାଇ ଆଜି ଗୋଥେନବର୍ଗରେ ପହଞ୍ଚବେ। ଶ୍ରୀ ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତର ଏହା ହେଉଛି ତୃତୀୟ ପର୍ଯ୍ୟାୟ। ସେଠାରେ ଶ୍ରୀ ମୋଦି ତାଙ୍କର ସ୍ୱିଡିଶ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବାଣିଜ୍ୟ, କୃତ୍ରିମ ବୁଦ୍ଧିମତା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ଷ୍ଟାର୍ଟଅପ୍, ନିରନ୍ତର ଯୋଗାଣ ଶୃଙ୍ଖଳ, ମହାକାଶ, ଜଳବାୟୁ ପରିବର୍ତ୍ତନ ଏବଂ ଲୋକସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ନେଇ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହେବ। ୟୁରୋପୀୟ ସଂଘ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ଙ୍କ ସହ ଉଭୟ ନେତା ୟୁରୋପୀୟ ଶିଳ୍ପ ଗୋଲ୍ଟେବୁଲ୍ ବୈଠକରେ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଶ୍ରୀ ମୋଦିଙ୍କର ଏହା ପ୍ରଥମ ୟୁରୋପ ଗସ୍ତ। ଗତବର୍ଷ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ରେକର୍ଡ ପରିମାଣ 7.75 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଥିଲା। 2000-2025 ମଧ୍ୟରେ ଭାରତରେ ସ୍ୱିଡିଶ ନିବେଶ 2.8 ବିଲିୟନ୍ ଡଲାରରୁ ଅଧିକ ଥିବା ଜଣାପଡ଼ିଛି। ଗତ 2018 ମସିହାରେ ଶ୍ରୀ ମୋଦିଙ୍କ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ସହଭାଗିତା ଅଧିକ ସୁଦୃଢ଼ ହେବା ସହ ନିରନ୍ତର ଭବିଷ୍ୟତ ପାଇଁ ମିଳିତ ନବସୃଜନ କ୍ଷେତ୍ର ଉପରେ ସହମତି ପ୍ରକାଶ ପାଇଥିଲା। ଶ୍ରୀ ମୋଦି କହିଛନ୍ତି,
2: ହମ୍ ନେଦରଲ୍ୟାଣ୍ଡକୁ ଭାରତ କେ ସବସେ ମହତ୍ୱପୂର୍ଣ୍ଣ ପାର୍ଟନର ମେ ସେ ମାନତେ ହୈଁ। ନେଦରଲ୍ୟାଣ୍ଡ ଭାରତ

0: के टॉप 5 इन्वेस्टर्स में से एक है। हमारे हिस्टोरिकल, कल्चर और पीपल टू पीपल टाइज भी बहुत गहरे हैं। डेमोक्रेटिक वैल्यूज, मार्केट इकोनॉमी और रिस्पॉन्सिबल बिहेवियर, ये हमारी साझी सोच का हिस्सा है। हमें नीदरलैंड की एक्सपर्टीज और भारत की स्पीड और स्केल को हर क्षेत्र में जोड़ना चाहिए।
1: ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଗତକାଲି ହେଗ୍ଠାରେ ନେଦରଲ୍ୟାଣ୍ଡସର ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିବା ସହ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପାର୍ବଥନେନି ହରିଜ କହିଛନ୍ତି, ଜାହାଜର କ୍ରୁ ସଦସ୍ୟ ଏବଂ ନୌଚାଳନା ସ୍ୱାଧୀନତାରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ। ବିଶ୍ୱ ଶକ୍ତି ଏବଂ ଯୋଗାଣ ଶୃଙ୍ଖଳକୁ ସୁରକ୍ଷା ପ୍ରଦାନ ସମ୍ପର୍କିତ ମିଳିତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦର ଏକ ସ୍ୱତନ୍ତ୍ର ବୈଠକରେ ଶ୍ରୀ ହରିଜ ଏହା କହିଛନ୍ତି। ଓମାନ ଉପକୂଳରେ ଭାରତ ପତାକାଯୁକ୍ତ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହେବା ପରେ ଶ୍ରୀ ହରିଜ ଏହି ମନ୍ତବ୍ୟ ଦେଇଛନ୍ତି। ସୋମାଲିଆରୁ ଆସୁଥିବା ଏହି ଜାହାଜର 14 ଜଣ କ୍ରୁ ସଦସ୍ୟଙ୍କୁ ଓମାନ କର୍ତ୍ତୃପକ୍ଷ ଉଦ୍ଧାର କରିଥିଲେ। ପଶ୍ଚିମ ଏସିଆରେ ବର୍ଦ୍ଧିତ ଉତ୍ତେଜନା ଏବଂ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷିତ ଯାତାୟତକୁ ନେଇ ବୃଦ୍ଧି ପାଉଥିବା ଚିନ୍ତା ପରିପ୍ରେକ୍ଷୀରେ ଗତ 13 ତାରିଖରେ ଭାରତ ଅଭିମୁଖେ ଆସୁଥିବା ଏହି ଜାହାଜ ଉପରେ ଆକ୍ରମଣ ହୋଇଥିଲା। ବିଶ୍ୱର ପ୍ରାୟ 1/5 ଶକ୍ତି ଯୋଗାଣ ଏହି ଜଳପଥ ଦେଇ ସମ୍ଭବ ହୋଇଥାଏ। ଚଳିତ ବର୍ଷ ପ୍ରାରମ୍ଭରୁ ସଂଘର୍ଷ ବୃଦ୍ଧି ପାଇବା ପରେ ଏହି ପଥରେ ଅନ୍ୟ 2 ଭାରତୀୟ ପତାକାଧାରୀ ଜାହାଜ ମଧ୍ୟ ଆକ୍ରମଣର ଶିକାର ହୋଇଥିଲା। 5 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 2027 ଜନଗଣନାର ପ୍ରଥମ ପର୍ଯ୍ୟାୟ ଅଧୀନରେ ଗୃହ ତାଲିକା ଏବଂ ଗଣନା ପାଇଁ କ୍ଷେତ୍ରୀୟ କାର୍ଯ୍ୟ ଆରମ୍ଭ ହୋଇଛି। ସେହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ହେଉଛି ରାଜସ୍ଥାନ, ମେଘାଳୟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଏବଂ ଦିଲ୍ଲୀ ଏନ୍ସିଟି ଅନ୍ତର୍ଗତ ଦିଲ୍ଲୀ ନଗର ନିଗମ ଅଞ୍ଚଳ। 2027 ଜନଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ବିହାର, ଚଣ୍ଡିଗଡ଼, ଛତିଶଗଡ଼, ଦାଦ୍ରା ଓ ନଗରହାବେଳି ଏବଂ ଦାମନ ଓ ଡିୟୁ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ ଗଣନାକାରୀ ଘରକୁ ଘର ବୁଲି ଗୃହ ତାଲିକା ପ୍ରସ୍ତୁତି କରିବା କାର୍ଯ୍ୟ ଜାରି ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ସଠିକ୍ ଗଣନାକୁ ସୁନିଶ୍ଚିତ କରିବା ପାଇଁ ପାରମ୍ପରିକ ଭାବେ ଘରକୁ ଘର ଗଣନା ପ୍ରକ୍ରିୟା ସହିତ ପ୍ରଥମଥର ପାଇଁ ଡିଜିଟାଲ୍ ଉପକରଣର ବ୍ୟବହାର କରାଯାଉଛି। କ୍ଷେତ୍ର ପରିଦର୍ଶନ ସମୟରେ ଘର ସ୍ଥିତି, ପରିବାରର ବିବରଣୀ, ଉପଲବ୍ଧ ଥିବା ସୁବିଧା ଓ ସୁଯୋଗ, ପରିବାରର ସମ୍ପତ୍ତି ସମ୍ପର୍କିତ ସୂଚନା ଆଧାରିତ 33 ପ୍ରଶ୍ନ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି। ଗୁଜରାଟ, ଜାମ୍ମୁ କାଶ୍ମୀର, ଲଦାଖ ଏବଂ ପୁଡୁଚେରୀରେ ଆଜିଠାରୁ ସ୍ୱଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏବଂ ଏହା ଆସନ୍ତା 31 ପର୍ଯ୍ୟନ୍ତ ଜାରି ରହିବ। ଉଚ୍ଚ ରକ୍ତଚାପର କାରଣ ଏବଂ ଏଥିଯୋଗୁଁ ସୃଷ୍ଟି ହେଉଥିବା ସମସ୍ୟାଗୁଡ଼ିକ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି। ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା, ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ, ସାମ୍ପ୍ରଦାୟିକ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ହୋଇଛି। ବିଶ୍ୱସ୍ତରରେ ପ୍ରାୟ 140 କୋଟି ଲୋକ ଭାବପ୍ରବଣତା ଚାପଜନିତ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଏବଂ ସୁଲଭ ଚିକିତ୍ସା ଉପଲବ୍ଧ ସତ୍ତ୍ୱେ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନାହାନ୍ତି, ଫଳରେ ଉଚ୍ଚ ରକ୍ତଚାପଜନିତ କାରଣରୁ ପ୍ରତି 4 ଜଣଙ୍କ ମଧ୍ୟରେ ଜଣଙ୍କର ରକ୍ତଚାପଜନିତ ରୋଗକୁ ନିୟନ୍ତ୍ରଣ କରାଯାଇପାରୁଛି। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳନ କରାଯାଉଛି। 1865 ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ପ୍ୟାରିସ୍ଠାରେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା କରାଯାଇଥିଲା। ଏହାକୁ ସ୍କରଣ କରି ପ୍ରତିବର୍ଷ ମେ ମାସ 17 ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଇଆସୁଛି। ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମାଧ୍ୟମରେ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ନେଇ ସଚେତନତା ବୃଦ୍ଧି ହେଉଛି ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଚଳିତ ବର୍ଷର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 31 ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ତାଙ୍କର ମାସିକ ରେଡିଓ ମନ୍ କି ବାତ୍ କାର୍ଯ୍ୟକ୍ରମର 134ତମ ସଂସ୍କରଣ। ଏଥିପାଇଁ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅନୁରୋଧ କରିଛନ୍ତି। ଜନସାଧାରଣ ନମୋ ଆପ୍ ଓ ମାଇ ଗଭ୍ ପୋର୍ଟାଲ୍ରେ ସେମାନଙ୍କର ମତାମତ ଦେଇପାରିବେ। ଏହା ବ୍ୟତୀତ ସେମାନେ 1800117800କୁ ଡାଏଲ୍

0: କରି ସେମାନଙ୍କର ମତାମତ ରେକର୍ଡ କରିପାରିବେ। ଲୋକମାନେ ମଧ୍ୟ 1922କୁ ମିସ୍ଡ କଲ୍ ଦେଇ ଏସ୍ଏମ୍ଏସ୍ ଅନୁସାରେ ନିଜର ମତାମତ ଆସନ୍ତା 29 ତାରିଖ ମଧ୍ୟରେ ପ୍ରଦାନ କରିପାରିବେ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଅପରାହ୍ନ 3:30 ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ସନ୍ଧ୍ୟା 7:30 ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ। ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 29 ରନ୍ରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଥିଲା। ଥାଇଲାଣ୍ଡ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ମିଳିତ ପୁରୁଷ ବର୍ଗରେ ବିଶ୍ୱର ଚତୁର୍ଥ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ସାତ୍ତ୍ୱିକ ସାଇରାଜ ରାଙ୍କିରେଡ୍ଡୀ ଏବଂ ଚିରାଗ ସେଟ୍ଟି ପରାସ୍ତ ହୋଇଛନ୍ତି। ବ୍ୟାଙ୍କକ୍ଠାରେ ଖେଳାଯାଇଥିବା ମିଳିତ ପୁରୁଷ ବର୍ଗର ଫାଇନାଲ୍ ମ୍ୟାଚ୍ରେ ଏହି ଯୋଡ଼ି ଇଣ୍ଡୋନେସିଆର ଲିଓ ରୋନି କର୍ଣ୍ଣାଲ୍ଡୋ ଏବଂ ଡାନିଏଲ୍ ମାର୍ଥିନ୍ଙ୍କ ଯୋଡ଼ିଠାରୁ 12-21 ଏବଂ 23-25 ସେଟ୍ରେ ପରାସ୍ତ ହୋଇଛନ୍ତି। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ପଶ୍ଚିମବଙ୍ଗର ଉପହିମାଳୟ ଅଞ୍ଚଳ ଏବଂ ସିକ୍କିମ୍ରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ, ପୁଡୁଚେରୀ, କରେଇକାଲ, କେରଳମ୍, ମାହେ ଏବଂ ଲାକ୍ଷାଦ୍ୱୀପରେ ମଧ୍ୟ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ ଅନ୍ୟ କେତେକ ଅଞ୍ଚଳରେ ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଆରବ ସାଗର, ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କେତେକ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା 26 ତାରିଖକୁ ମୌସୁମୀ କେରଳମ୍ ସ୍ୱର୍ଶ କରିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ଆଜି ସ୍ୱିଡେନ୍ର ଗୋଥେନବର୍ଗରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ହର୍ମୁଜ୍ ପ୍ରଣାଳୀରେ ଭାରତୀୟ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲା ଭାରତ। 2027 ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ 5 ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ଗୃହ ତାଲିକା ଏବଂ ଗଣନାର କ୍ଷେତ୍ରୀୟ କାର୍ଯ୍ୟ ହେଲା ଆରମ୍ଭ। ଉଚ୍ଚ ରକ୍ତଚାପର କାରଣ ଏବଂ ଏହାର ସମସ୍ୟା ଉପରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashwani and I'm Shagun Chopra with the midday news. The headlines. Prime Minister Narendra Modi to reach Gothenburg this afternoon on a 2-day visit to Sweden. Will hold talks with Swedish Prime Minister Ulf Kristersson to review cooperation in trade, green transition, AI and defence. India and Netherlands elevate bilateral relationship to strategic partnership. 17 agreements signed to strengthen collaboration in key areas. India condemns attacks on commercial shipping in Strait of Hormuz as unacceptable. Says disrupting freedom of navigation cannot be justified. World Health Organization declares Ebola outbreak in Congo and Uganda a public health emergency of international concern. IMD issues heavy to very heavy rainfall alert at isolated places over Andaman and Nicobar Islands, sub-Himalayan West Bengal and Sikkim today. And Nepali mountaineer Kami Rita Sherpa creates history by climbing Mount Everest for 32nd time, breaking his own record. And now the news in detail. Prime Minister Narendra Modi will reach Gothenburg today on a 2-day visit to Sweden, marking a historic milestone in India-Sweden relations. He will hold bilateral talks with Swedish Prime Minister Ulf Kristersson to review cooperation in trade, green transition, AI, emerging technologies, startups, resilient supply chains, defence, space, climate action and people-to-people ties. This visit is the third leg of Prime Minister Modi's UAE and European tour and is first to Europe since the India-EU Free Trade Agreement took effect in January 2026. A report from our correspondent covering the visit.
2: During the Sweden visit, Prime Minister will hold bilateral talks with the Swedish Prime Minister Ulf Kristersson to review the entire gamut of bilateral relations and explore new avenues of cooperation to enhance bilateral trade. They're also

0: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବପ୍ରବଣତା ଚାପ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା 33ରୁ 37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ ଅନୁଯାୟୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଚାରପତି ସଂଖ୍ୟା ବୃଦ୍ଧି ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି, ଫଳରେ ପ୍ରଧାନ ବିଚାରପତିଙ୍କ ସମେତ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ସଂଖ୍ୟା 38କୁ ବୃଦ୍ଧି ପାଇଛି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ କହିଛନ୍ତି। ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଘନ କରୁଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ କହିଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା 10 ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ରହିଥିବା ସେ କହିଛନ୍ତି।
1: ଯେଉଁମାନେ ଭଗଡ଼ା ଅପରାଧୀ ସେମାନଙ୍କୁ ଧରିବା ପାଇଁ ଚେଷ୍ଟା କରାଯାଉଛି, ଯେଉଁମାନେ ନାଁରେ ୱାରେଣ୍ଟ ଅଛି ସେ ୱାରେଣ୍ଟକୁ ଏକ୍ଜିକ୍ୟୁଟ୍ କରିବାକୁ ଚେଷ୍ଟା କରାଯାଉଛି। ବିଭିନ୍ନ ଜିଲ୍ଲାରେ ଏଥିରେ ଓଡ଼ିଶା ପୁଲିସକୁ ଭାରି ସଫଳତା ମିଳିଛି। 1700ରୁ ଉର୍ଦ୍ଧ ୱାରେଣ୍ଟ ଏକ୍ଜିକ୍ୟୁଟ୍ କରାଯାଇଛି। 6 ଜଣଙ୍କୁ ଏନ୍ଏସ୍ଏରେ ବୁକ୍ କରାଯାଇଛି। 50 ପାଖାପାଖି ଯୋଉ ଆବ୍ସକଣ୍ଡର ଥିଲେ ସେମାନଙ୍କୁ ଧରାଯାଇଛି। ସ୍ପେଶାଲ ଡ୍ରାଇଭ୍ ଅଛି, ଏଇଟା ଆସନ୍ତା 10 ଦିନ ଜାରି ରହିବ। ଅର୍ ମୁଁ ଆଶା କରେ ଏଥିରେ ସବୁ ଜିଲ୍ଲାର ସବୁ ଥାନାର ପୁଲିସ ସାମିଲ ହେଇକି ଗୋଟେ ଭଲ ରିଜଲ୍ଟ ସେମାନେ ବାହାର କରିବେ।
0: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚବେ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ଶ୍ରୀ ନବୀନ ଖୋର୍ଦ୍ଧା ଜିଲ୍ଲା ଜଟଣୀସ୍ଥିତ ଆଇଆଇଟି ନିକଟସ୍ଥ ଏସିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ୍ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାବିଜ୍ଞାନ ଶିବିରକୁ ଉଦ୍ଘାଟନ କରିବେ। ପରେ ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ସେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ତାରିଖ ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ମତାମତ ଓ ପ୍ରସ୍ତାବ ଦେଇପାରିବେ। ଦେୟମୁକ୍ତ ନମ୍ଘର 1800 11 7800ରେ ମତାମତ ଦିଆଯାଇପାରିବ। ଅନ୍ଲାଇନ୍ ଜରିଆରେ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ମଧ୍ୟ ମତାମତ ଦିଆଯାଇପାରିବ। ନାଗରିକମାନେ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ରେ ମଧ୍ୟ ମତାମତ ପଠାଇପାରିବେ। ଚଳିତ ମାସ 29 ତାରିଖ ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ପୁରୀ ନିମାପଡ଼ାଠାରେ ନିମାପଡ଼ା ପଥୋତ୍ସବ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପଥୋତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଅଭିନୀତ ଏକକ ଅଭିନୟ ପଥପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ବୁଲି ଦେଖିଥିଲେ। ଶ୍ରୀମତୀ ପରିଡ଼ା କହିଥିଲେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ଅସ୍ମିତାର ପ୍ରତିନିଧିତ୍ୱ କରୁଥିବା ଆମ ପାରମ୍ପରିକ ଲୋକକଳାକୁ ଲୋକଲୋଚନକୁ ଅଣାଯାଇପାରିବ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଉତ୍କର୍ଷ ନିମାପଡ଼ା 2.0ର ଜର୍ସି ଟୋପି ମେଡାଲ ଏବଂ ମାସ୍କଟ ଉତ୍କର୍ଷ ଘୋଡ଼ାର ଉନ୍ମୋଚନ କରିଥିଲେ। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଅଧୀନରେ ନିମାପଡ଼ା ଏବଂ ଗୋପରେ ମାରାଥନ ଆୟୋଜନ ସହ କ୍ରୀଡ଼ା ସଙ୍ଗୀତ ନୃତ୍ୟ ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉଚ୍ଚ ରକ୍ତଚାପ ଓ ଏହା ଯୋଗୁଁ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ସାରା ବିଶ୍ୱରେ ବିଶ୍ୱ ଭାବପ୍ରବଣତା ଚାପ ଦିବସ ପାଳନ କରାଯାଉଛି।

ଭାବପ୍ରବଣତା ଚାପ ସଚେତନତା ମାସ ପାଳନର ଏକ ଅଂଶ ସ୍ୱରୂପ ଏହି ଦିବସ ପାଳିତ ହେଉଛି। ଏହାର ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ବିଶ୍ୱବ୍ୟାପୀ ସଚେତନତା ବୃଦ୍ଧି କରିବା ସହ ପ୍ରତିରୋଧ ଚିହ୍ନଟ ଏବଂ ବ୍ୟକ୍ତିଗତ ସାମୁଦାୟିକ ଓ ସ୍ୱାସ୍ଥ୍ୟ ପ୍ରଣାଳୀ ସ୍ତରରେ କାର୍ଯ୍ୟକୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ରହିଛି ମିଳିମିଶି ଭାବପ୍ରବଣତା ଚାପକୁ ନିୟନ୍ତ୍ରଣ କରି ରଖିବା, ନିୟମିତ ରକ୍ତଚାପ ଯାଞ୍ଚ କରିବା, ନିରବ ଘାତକକୁ ପ୍ରତିହତ କରିବା। ଭାବପ୍ରବଣତା ଚାପ ବିଶ୍ୱସ୍ତରରେ ଅକାଳ ମୃତ୍ୟୁର ପ୍ରମୁଖ ପ୍ରତିରୋଧଯୋଗ୍ୟ କାରଣ ଭାବେ ପରିଗଣିତ ହେଉଛି। ବିଶ୍ୱରେ ପ୍ରାୟ 140 କୋଟି ଲୋକେ ଉଚ୍ଚ ରକ୍ତଚାପରେ ପୀଡ଼ିତ ଅଛନ୍ତି। ପ୍ରଭାବଶାଳୀ ଓ ସୁଲଭ ଚିକିତ୍ସା ବ୍ୟବସ୍ଥା ଉପଲବ୍ଧ ଥିଲେ ମଧ୍ୟ ଅନେକ ଲୋକ ଏ ସମ୍ପର୍କରେ ସଚେତନ ନୁହନ୍ତି। ଫଳସ୍ୱରୂପ ଉଚ୍ଚ ରକ୍ତଚାପରେ ପୀଡ଼ିତ ପ୍ରତି 4 ଜଣଙ୍କ ମଧ୍ୟରୁ କେବଳ ଜଣଙ୍କର ରକ୍ତଚାପ ନିୟନ୍ତ୍ରଣରେ ରହୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟବାସୀଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ସନ୍ତୁଳିତ ଖାଦ୍ୟ ଆହାର, ଶାରୀରିକ କ୍ରିୟାକଳାପ ଏବଂ ମାନସିକ ଚାପ ନିୟନ୍ତ୍ରଣ ଭଳି ପଦକ୍ଷେପ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଜି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠା ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତି ବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ଚଳିତ ସପ୍ତାହରେ ପୁଣି ଥରେ ସିଏନ୍ଜି ଦର ବୃଦ୍ଧି କରିଛି। ଏହି ଦର 1 ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ସିଏନ୍ଜି 1 କିଲୋଗ୍ରାମ ପିଛା 80.09 ଟଙ୍କା ହୋଇଥିବା ବେଳେ ଭୁବନେଶ୍ୱର ଓ କଟକରେ 88.26 ଟଙ୍କା ଏବଂ ପୁରୀରେ 86.07 ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ସପ୍ତାହ ପ୍ରାରମ୍ଭରେ ସିଏନ୍ଜି ଦର 1 କିଲୋଗ୍ରାମ ପିଛା 2 ଟଙ୍କା ବୃଦ୍ଧି ପାଇଥିଲା। 2026-27 ବର୍ଷ ପାଇଁ ଭାରତୀୟ ସେନାରେ ନିଯୁକ୍ତି ଲକ୍ଷ୍ୟରେ ଅଗ୍ନିବୀର ଯୋଜନା ଏବଂ ନିୟମିତ କ୍ୟାଡର ଅନ୍ଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା ଜୁନ୍ ମାସ ପହିଲାରୁ ଆରମ୍ଭ ହେବ। 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷା କୋଲକାତା ନିଯୁକ୍ତି ଜୋନ୍ରେ ସିକ୍କିମ୍, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର 17 ସହରର 26 କେନ୍ଦ୍ରରେ ଅନୁଷ୍ଠିତ ହେବ। ଓଡ଼ିଶାର 7 ସହର କଟକ, ଭୁବନେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବାଲେଶ୍ୱର ଏବଂ ବ୍ରହ୍ମପୁରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯିବ। ଗତ 15 ତାରିଖଠାରୁ ଅନ୍ଲାଇନ୍ରେ ପ୍ରବେଶପତ୍ର ଉପଲବ୍ଧ ହେଉଛି। ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ତାଳପଡ଼ା ପଞ୍ଚାୟତ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମବାଟୀ ତାଳପଦ ପଞ୍ଚାୟତର ବିକାଶ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଛି। ଯୋଜନାର ସଫଳ ରୂପାୟନ ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ଯୋଜନାରେ ତାଳପଦା ପଞ୍ଚାୟତରେ କୃଷି, ଶିକ୍ଷା, ଜଳସେଚନ, ଦକ୍ଷତା ବିକାଶ ଭଳି କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯିବ। ନବରଙ୍ଗପୁର ପାପଡ଼ାହାଣ୍ଡି ବ୍ଲକ ନିକଟସ୍ଥ ପଧାନିଗୁଡ଼ା ଛକରେ ଦୁର୍ଘଟଣାରେ 2 ଜଣଙ୍କର ମୃତ୍ୟୁ ହେବା ସହ 3 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଏକ ପାଇପ୍ ବୋଝେଇ ଟ୍ରକ୍ ପାପଡ଼ାହାଣ୍ଡିରୁ କଳାହାଣ୍ଡି ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ କାର୍ରେ ଥିବା ମା ଝିଅଙ୍କର ମୃତ୍ୟୁ ଘଟିଥିଲା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ଛୁଇଁଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରର କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଂଶକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଇଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକୁ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଗୁରୁଣ୍ଡିଆରେ ସର୍ବାଧିକ 9 ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ପ୍ରାୟତଃ ସମସ୍ତ ଜିଲ୍ଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା 3-4 ଦିନ ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛନ୍ତି କହିଲେ ପୁଲିସ ମହାନିର୍ଦ୍ଦେଶକ। ଓଡ଼ିଶାକୁ ଆଜିଠାରୁ 2 ଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଉଚ୍ଚ ରକ୍ତଚାପ ଓ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7ଟାରେ।
1: जीएसटी काउंसिल कमर्शियल बिजनेस रे टैक्स को आहुरी सरल कर दिया जाए छी। बस ट्रक एवं आंबुलांस गुड़िक उपरे एबे एक प्रकार 18% टैक्स कर दिया जाए छी, जहां पूर्वरु 28% थिला। एचएस कोड क्लासिफिकेशन को खातिर न करी ऑटो पार्ट्स उपरे एबे केवल गोटिए टैक्स माने 18% टैक्स कर दिया गला। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟରଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତାକ୍ ଷ୍ଟୁଡିଓ କୋଠରେ ସମୟ 2:45 ସମୟ ହେଉଛି ଶୁଣିବା କେତୋଟି ପୁରୁଣା ଓଡ଼ିଆ କଥାଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ସାବିତ୍ରୀ ଚଳଚ୍ଚିତ୍ରରୁ ଶକ୍ତି ମିଶ୍ରଙ୍କ କଣ୍ଠରେ

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

ଫ୍ରେଣ୍ଡସ୍, ସ୍ୱାଧୀନତା ସଂଗ୍ରାମ କେବଳ ପୁରୁଷମାନଙ୍କର ଯୁଦ୍ଧ ଥିଲା ତାହା ନୁହେଁ, ନାରୀମାନେ ମଧ୍ୟ ଅସ୍ତ୍ର ଧରି ଭୟକୁ ଜୟ ନ କରି ଦେଶ ପାଇଁ ସବୁକିଛି ତ୍ୟାଗ କରିଥିଲେ। ଆଉ ସେହି ନାରୀମାନଙ୍କ ମଧ୍ୟରେ ଥିଲେ କଳ୍ପନା ଦତ୍ତା। କଳ୍ପନା ଦତ୍ତା 1913 ବର୍ତ୍ତମାନର ବାଂଲାଦେଶର ସିପୁ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ପାଠପଢ଼ା ସମୟରେ ହିଁ ଇଂରେଜ ଶାସନର ନିର୍ଯାତନା ପଢ଼ି ମନେ ମନେ ନିଷ୍ପତ୍ତି ନେଇଥିଲେ ଦେଶ ପାଇଁ କିଛି କରିବି। ଆଉ ଏହି ଭାବନା ତାଙ୍କୁ ନେଇଗଲା ସୂର୍ଯ୍ୟସେନଙ୍କ ନେତୃତ୍ୱାଧୀନ ବିପ୍ଳବୀ ସଂଗଠନ ସୂର୍ଯ୍ୟସେନା ନିକଟକୁ, ଯେଉଁଠାରେ ସେ ହୋଇଗଲେ ଏକ ଭରସାଯୋଗ୍ୟ ଯୋଦ୍ଧା।

ଶୁଣିବାକୁ ଭୁଲିବେନି ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆଜି ଠିକ୍ ସନ୍ଧ୍ୟା 7:00।

வெல்கம் பேக் டுன்கு சின்ன மியூசிக்கலியோ 100.4 ஆகாஷவாணி எஃப்எம் ரெயின்போ கடக் தேசலில் தக்கரி ரேடியோ ஹம்சவர் சகர் உச்சி ஆப்பனங்க சொய்த சோச்சல்சி மோதேசா ଆଉ ମୋ ଦେଶରେ ଆଜି ଆମେ କଥା ହେଉଛେ ସ୍ୱାଧୀନତା ସଂଗ୍ରାମିଣୀ କଳ୍ପନା ଦତ୍ତାଙ୍କ ସମ୍ପର୍କରେ। ଫ୍ରେଣ୍ଡସ୍, 1930 ମସିହା ଭାରତୀୟ ସ୍ୱାଧୀନତା ସଂଗ୍ରାମର ଏକ ଭୟଙ୍କର ଝଡ଼ର ବର୍ଷ। ଚିଟକା ଅସ୍ତ୍ରଗାର ଆକ୍ରମଣ ଆଉ ଏହି ଘଟଣାରେ କଳ୍ପନା ଦତ୍ତାଙ୍କ ଭୂମିକା ଥିଲା ଅତ୍ୟନ୍ତ ସାହସିକ। ସେ ଅସ୍ତ୍ର ଭୋଇଥିଲେ, ବିପ୍ଳବୀମାନଙ୍କୁ ଗୁପ୍ତ ସୂଚନା ଦେଉଥିଲେ, ପୁରୁଷମାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ବିପ୍ଳବକୁ ସାମ୍ନା କରିଥିଲେ, କିନ୍ତୁ ବିପ୍ଳବର ପଥ ସହଜ ନଥିଲା। ଶେଷରେ ସେ ଗିରଫ ମଧ୍ୟ ହୋଇଥିଲେ। ଜେଲ୍ରେ ଅନେକ ଯନ୍ତ୍ରଣା, ମାନସିକ ଓ ଶାରୀରିକ ନିର୍ଯାତନା ପାଇଥିଲେ ସତ, କିନ୍ତୁ ନା ତାଙ୍କ ସାହସ ଭାଙ୍ଗିଥିଲା ନା ଦେଶପ୍ରେମ କମିଥିଲା। ସେ ବଢ଼ି ଚାଲିଥିଲେ ଆଗକୁ, ଆଉ ଆଗକୁ କେବଳ ମାତୃକାର ସେବାରେ।

ସ୍ୱାଧୀନତା ପରେ ମଧ୍ୟ କଳ୍ପନା ଦତ୍ତା ଦେଶ ସେବାରେ ପଥ ଛାଡ଼ି ନଥିଲେ। ସେ ସାମାଜିକ ସେବା, ନାରୀ ଅଧିକାର, ଶିକ୍ଷା ଓ ସମାଜକୁ ସୁଧୁରିବାକୁ ନିଜ ଜୀବନର ଲକ୍ଷ୍ୟ କରିଥିଲେ। କଳ୍ପନା ଦତ୍ତାଙ୍କ ଜୀବନ ଆମକୁ ଏହି ସନ୍ଦେଶ ଦିଏ କି ଦେଶଭକ୍ତି କେବଳ ନାର ନୁହେଁ, ଏହା ହେଉଛି ତ୍ୟାଗ, ସାହସ ଓ ସେବା। ଆଜିର ଯୁବପିଢ଼ିଙ୍କ ପାଇଁ ସେ ହେଉଛନ୍ତି ଗୋଟିଏ ପ୍ରେରଣା ଏବଂ ପଥ ପ୍ରଦର୍ଶକ। ଆସନ୍ତୁ ଏହି ମହାନ ବିପ୍ଳବୀଙ୍କ ହୃଦୟରୁ ଗଭୀରତାରୁ ପ୍ରଣାମ ଜଣାଇ ପ୍ରତିଜ୍ଞା କରିବା କି ଆମେ ମଧ୍ୟ ଦେଶକୁ ସତ୍ୟ ସମ୍ମାନ ଆଉ ସେବାରେ ଅଧିକ ଶକ୍ତିଶାଳୀ କରିବା। ତ ଫ୍ରେଣ୍ଡସ୍, ଏଇଠି ଶେଷ କରୁଛୁ ଆଜିର ମୋ ଦେଶ ପ୍ରୋଗ୍ରାମ। ମୋ ପରେ ପରେ ଯୋଡ଼ି ହୋଇଯାଉଛନ୍ତି ଆର୍ଯ୍ୟ ବିଶ୍ୱଜିତ, ଯିଏ ଆପଣଙ୍କ ଆଫ୍ଟରନୁନ୍କୁ କରିବା ପୁରା ସୁରିଲା। ଟିଲ୍ ଦେନ୍ ଟେକ୍ କେୟାର, ହାଭ୍ ଏ ନାଇସ୍ ଡେ। ସାଗର ଇଜ୍ ସାଇନିଂ ଅଫ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ ବୋକାଡାକ୍ ଦିଲ୍ ସେ ଟେଲ୍ ତାକ୍।

साथी ट्यून कर 100.4 आकाशवाणी एफएम रेनबो आउ दिल से दिल तक रे धुन सहित दिल से दिल तक रे कनेक्शन को स्ट्रांग करबा सहित स्टूडियो घंटे समय हे जाई छि वर्तमान अपरन 4:00 बजे 3 मिनट 36 सेकंड रेडियो से पकरा अपन माने समस्त रेडियो पकरा से की पहुंच जाई छि अपनकर म्यूजिकल हमसफर विश्वजीत सुरीला आफ्टरनून ने अपनकर आफ्टरनून को करबा पई बहुत अधिक सुरीला କିଛି ସୁରରେ କିଛି ତାଳରେ କିଛି କଥାରେ ଆଉ ସେଇ କଥାର ଧାରେ ଧାରେ କିଛି ମିଠା ମିଠା ଗୀତ ଯାହା ଆପଣଙ୍କ ହୃଦୟକୁ ଛୁଇଁବ ଆପଣଙ୍କ ଅପରାହ୍ନକୁ ଆଉ ଟିକେ ଅଧିକ ହସିନ କରିଦେବ ରଙ୍ଗୀନ କରିଦେବ ମିଠା କରିଦେବ ସଙ୍ଗୀତମୟ କରିଦେବ ଆଉ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋମୟ କରିଦେବ ତେବେ ସାଥୀ ମୁଁ ତ ଆସିକି ପହଞ୍ଚି ଯାଇଛି ଆପଣମାନଙ୍କ ସହିତ କଥା ତ ହେବି ନିଶ୍ଚୟ ରହିବି ଆପଣଙ୍କ ସହିତ 11:10 ପର୍ଯ୍ୟନ୍ତ କେତେ କଥା କେତେ ଗୀତର ପିଟାରା ନେଇକି ଆସିଛି ମୁଁ କିନ୍ତୁ ବର୍ତ୍ତମାନ ସୁରିଲା ଆଫ୍ଟରନୁନ୍ରେ ଯୋଉ କଥାର ସହିତ ଆମର ଏଇ ଚିଟ୍ଚାଟ୍କୁ ଆମେ ଆରମ୍ଭ କରିବା ଆମ କଥାର ସିଲସିଲାକୁ ଆଜି ଆରମ୍ଭ କରିବା ସିଏ ହେଉଛି ନିଜ ପାଇଁ

କିଛି ସାଇତା ସମୟ। କଥାରେ ଟିକେ ୟୁନିକ୍ ଲାଗିଲା ନା ଆପଣଙ୍କୁ? ଆପଣମାନେ ଜାଣିଛନ୍ତି, ଆପଣମାନେ ଶୁଣିଛନ୍ତି ଯେ ଏଇ ଯୋଉ ମଣିଷ ଆମେମାନେ ସମସ୍ତେ ଆମେମାନେ ସାଇଥିବା କଥା ଉପରେ ବହୁତ ଅଧିକ ବିଶ୍ୱାସ କରୁ, ଆଉ ସାଇତି ଥିବା ଜିନିଷ ଆମର ଭାରି ପ୍ରିୟ। ଏଇ ସାଇତି ଥିବା ଜିନିଷ ଆମକୁ ବହୁତ ସମୟରେ ସାହାଯ୍ୟ କରେ। ସାଇତି ଥିବା ଧନ ହଉ, ସାଇତି ଥିବା ସମ୍ମାନ ହଉ, ସାଇତି ଥିବା କୌଣସି ସମ୍ପତ୍ତି ହଉ, କିମ୍ବା ସାଇତି ଥିବା କୌଣସି ଜିନିଷଟିଏ ହଉ, ବା ସାଇତି ଥିବା ଜ୍ଞାନ ହଉ, ଯାହା ବି ଜିନିଷ ଆମେ ଅର୍ଜନ କରୁ ତା ଭିତରେ ସାଇତି ଥିବାର କଥା କିଛି ଆମେ ଆଡ୍ କରୁ, ବା କିଛି ଜିନିଷ ସାଇତିବା ପାଇଁ ଆମେ ଚେଷ୍ଟା କରୁ। ଏ ସାଇତି ଥିବା ସବୁ ଜିନିଷ ଗୁଡ଼ାକ ଆମକୁ ଆଗାମୀ ଜୀବନରେ ନିଶ୍ଚିତ ଭାବରେ ସାହାଯ୍ୟ କରେ। କେବେ କେବେ ଏମିତି ସମୟ ଆସେ ଯେତେବେଳେ ଏ ସାଇତି ଥିବା ଜିନିଷ ସବୁ ଆମର ଭାରି କାମରେ ଲାଗେ। ତେବେ ସମୟ ତ ନିରନ୍ତର ବହି ଚାଲିଛି, ଆପଣ କହିବେ ସମୟକୁ କେମିତି ସାଇତି ହବ? ହବ ନା, ସାଇତି ହବ ଏ ସମୟକୁ। ବାସ୍ କେମିତି ସାଇଥିବେ ଆଉ ନିଜ ପାଇଁ ଏ ସମୟକୁ କେମିତି ସାଇଥିବେ, ୟା ବିଷୟରେ ମୁଁ ଆଜି ଆପଣଙ୍କୁ କହିବି। ଆମେ ୟାରି ବିଷୟରେ କଥା ହେବା, କାରଣ ଏ ଧାଁ ଧଉଡ଼ ଭରା ଜୀବନ ଭିତରେ ନା ଆମେ ସମସ୍ତଙ୍କ ପାଇଁ ସବୁକିଛି କରିବା ପାଇଁ ଟ୍ରାଏ କରୁଛେ, ସମସ୍ତଙ୍କୁ ଖୁସି କରିବା ପାଇଁ ଟ୍ରାଏ କରିବି, କେବେ କେବେ ଏଥିରେ ସଫଳ ହେଇପାରୁନି। କେମିତି ବା ହବା, ଏକା ସହିତ ସମସ୍ତଙ୍କୁ କ'ଣ କେବେ ଖୁସି କରି ହୁଏ? ହୁଏନି। କିନ୍ତୁ ଏ ସମସ୍ତଙ୍କୁ ଖୁସି କରିବାର ଧାଁ ଧଉଡ଼ା ଭିତରେ କେବେ କେବେ ଆମେ ନିଜ ପାଇଁ କିଛି ସାଇତି ପାରୁନେ। ହୁଏତ ଧନ ସମ୍ପତ୍ତି ଅଲଗା ଜିନିଷ ସବୁ ସାଇତି ଦଉଛେ, କିନ୍ତୁ ଏ ସମୟଟିକୁ ସାଇତି ପାରୁନେ। ସେ ସାଇତା ସମୟକୁ ଆମେ କ'ଣ କରିବା, କେମିତି ସାଇତିବା, ଆଉ ସେ ସାଇତା ସମୟ ଆମ ପାଇଁ କେତେ ଦରକାରୀ, ଆଉ ସେ ସାଇତା ସମୟରେ ଆମେ କ'ଣ କରିବା, ତାରି ବିଷୟରେ କଥା ହେବା ଆଜି ସୁରିଲା ଆଫ୍ଟରନୁନ୍ରେ, ଏବଂ ତା ସହିତ କିଛି ବ୍ୟୁଟିଫୁଲ୍ ଟ୍ରାକ୍ସ ବି ଆପଣମାନଙ୍କ ପାଇଁ। ତେବେ ଚାଲନ୍ତୁ ନା ଫାର୍ଷ୍ଟ ଉଦିତ ନାରାୟଣଙ୍କ କଣ୍ଠରୁ ଆରମ୍ଭ କରିବା ସୁରିଲା ଆଫ୍ଟରନୁନ୍କୁ ସୁରିଲା କରିବାର ସିଲସିଲା। ଫ୍ରମ୍ ଦ ମୁଭି ଭୀର ଜାରା, ଉଦିତ ନାରାୟଣଙ୍କ କଣ୍ଠରେ, ଜାଭେଦ ଅଖତରଙ୍କର ଲେଖା, ମଦନ ମୋହନଙ୍କର କମ୍ପୋଜିସନ୍।

ସୁରିଲ ଆଫ୍ଟରନୁନ୍ କୁ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଅଛନ୍ତି। ଆପଣ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସହିତ ମ୍ୟୁଜିକାଲ ଫ୍ରେଣ୍ଡ ବିଶ୍ୱଜିତ ଅଛି। ଆପଣମାନଙ୍କ ସହିତ କହୁଛି ଆପଣଙ୍କୁ ଯେ ସାଇତା ସମୟ ବିଷୟରେ କିଛି ଯୋଉ ସାଇତା ସମୟର କଥା କହୁଥିଲି ଯେ ଯୋଉ ଫ୍ରି ଟାଇମ୍ ବା ଆପଣ କାହାକୁ ଯେତେବେଳେ କୁହନ୍ତି ଯେ ଏଇ କଥାଟା ମୁଁ ଫ୍ରି ହେଇକି କରିଦେବି ସେ ଯୋଉ ଫ୍ରି ଟାଇମ୍କୁ ଆପଣ ବାହାର କରନ୍ତି ବା ଜୀବନର ଏଇ କର୍ମମୟ ଜୀବନରୁ କିଛି ସମୟ କାଢି ଦିଅନ୍ତି ଯେତେବେଳେ ଆପଣ କୌଣସି କାମ ପାଇଁ ସେ ହେଉଛି ଆପଣଙ୍କର ସାଇତି ଥିବା ସମୟ ବା ଫ୍ରି ଟାଇମ୍। ଆପଣ ସେତୁକୁ ସାଇତିବେ କେମିତି ସେ ସମୟକୁ ତ ସାଇତିବେ ଏମିତି ଯେ ଆପଣ ନିଜକୁ କିଛି ଖୁସି ଲାଗୁଥିବା ଜିନିଷ ନିଜେ କରିବାକୁ ଚାହୁଁଥିବା କିଛି ଜିନିଷ ନିଜର କିଛି ଇଚ୍ଛା ପୂରଣ ପାଇଁ ନିଜର କିଛି ସ୍ୱପ୍ନ ପୂରଣ ପାଇଁ ସମସ୍ତଙ୍କ ପାଇଁ ତ ସମୟ ଦେଉଛନ୍ତି ସମସ୍ତଙ୍କ ପାଇଁ ତ କିଛି କରୁଛନ୍ତି କିନ୍ତୁ ତା ଭିତରୁ ଜୀବନରୁ କିଛି ସମୟ ସାଇତିକି ରଖନ୍ତୁ ବାହାର କରିକି ରଖନ୍ତୁ ବା ସେ ସମୟକୁ କାଢ଼ନ୍ତୁ ସାଇତିବା ପାଇଁ ଯେଉଁ ସମୟରେ ଆପଣ ଏମିତି କିଛି କାମ କରିବେ ଯାହା ଆପଣଙ୍କୁ ଟିକେ ଖୁସି ଦେଉଥିବ ଆପଣଙ୍କ ମନକୁ ଖୁସି କରିଦେଉଥିବ। ଏମିତି ବହୁତ ସମୟରେ ଆମେ ଦେଖିଛୁ ଯେ ଆମେ ଏଇ ଯୋଉ ରବିବାର ଦିନର ସମୟ ହଉ ବା ଅନ୍ୟ କୌଣସି ଛୁଟି ଦିନର ସମୟ ଯେତେବେଳେ କର୍ମମୟ ଜୀବନରୁ ଆମକୁ ଟିକେ ବିରତି ମିଳେ ଆମେ ଚେଷ୍ଟା କରୁଛେ ଆମେ ଫ୍ୟାମିଲିମାନଙ୍କ ସହିତ ଫ୍ୟାମିଲି ଲୋକମାନଙ୍କ ସହିତ କାଟିବା ପାଇଁ ସେ ବି ଗୋଟେ ଖୁସିର ଆସର ସେ ବି ମଧ୍ୟ ଆପଣଙ୍କର ସାଇତା ସମୟର ଗୋଟେ ସଦ୍ବ୍ୟବହାର କିନ୍ତୁ ତା ଭିତରେ କୋଉଠି ନା କୋଉଠି ଏଇ ଗୋଟେ ଛୁଟି ଦିନରେ ଏମିତି ଅନେକ ଗୁଡ଼ିଏ କାମ ବାକି ହେଇକି ଥାଏ ଯୋଉଗୁଡ଼ାକ ମନେ ପଡ଼େ ଆପଣଙ୍କ ଉପରେ ପଡ଼ିଯାଏ ବା ଆପଣମାନଙ୍କୁ ସମସ୍ତେ ଦେଇଦିଅନ୍ତି ତାର ଦାୟିତ୍ୱ ଯେ ଆଜି ଛୁଟି ଦିନ ଅଛି ଆଜି ଏଇ କାମ କରିବାକୁ ପଡ଼ିବ ଏଇ ଏଇ କାମ ଗୁଡ଼ିକ ବାକି ରହିଯାଇଛି ଆକୁ ନିହାତି ଭାବରେ କରିବେ କାରଣ ଆପଣଙ୍କର ଅଲଗା ଦିନରେ ସମୟ ହଉନି।

ଏବଂ ଆପଣଙ୍କର ଉପସ୍ଥିତି ସେ କାମରେ ନିହାତି ଦରକାର। ତାରି ଭିତରେ ସାଇତିଥିବା ସମୟ ବା ଯେଉଁ ସମୟକୁ ମୁଁ ସାଇତିବା କଥା କହୁଛି ସେ କଟିଯାଏ। ତେବେ ଚେଷ୍ଟା କରନ୍ତୁ ସେଇ ସାଇତା ସମୟ ଭିତରୁ ବି କିଛି ସମୟ କାଢ଼ିବା ପାଇଁ, ଯେଉଁ ସମୟରେ ଆପଣ ବାସ୍ ଏକଲା ଟିକେ ବସିବେ, କୌଣସି ନଈକୂଳରେ ଯାଇକି ବସିପାରନ୍ତି, କୌଣସି ପ୍ରକୃତିକୁ ଉପଭୋଗ କରିପାରୁଥିବା ସ୍ଥାନରେ ଯାଇକି ବସିପାରନ୍ତି, ଏକାନ୍ତ ଭାବରେ ବସିପାରନ୍ତି, ନିଜକୁ କିଛି ସମୟ ଦେଇପାରନ୍ତି। କ'ଣ ସବୁ ବାକି ରହିଯାଇଛି ଆପଣ କରିପାରୁନାହାନ୍ତି ଅନେକ ଦିନ ଧରି ନିଜ ପାଇଁ, ଭାବିଛନ୍ତି କରିବା ପାଇଁ କିନ୍ତୁ କରିପାରୁନାହାନ୍ତି, ସେସବୁ କଥାକୁ ମନେ ପକାଇ ପାରନ୍ତି। ଫୋନ୍ରୁ ଟିକେ ଦୂରରେ ଆଉ ସବୁ ସୋସିଆଲ ମିଡ଼ିଆର ଗହଳିଠାରୁ ଟିକେ ଦୂରରେ ଆପଣଙ୍କୁ ଭଲ ଲାଗୁଥିବା କରିବା ପାଇଁ, ସେ କିଛି ଜିନିଷ କରିବା ପାଇଁ ଟ୍ରାଏ କରନ୍ତୁ। ଇଚ୍ଛା ହୁଏ ଆପଣଙ୍କୁ ବହୁତ ସମୟରେ ଗୀତ ଟିକେ ଗାଇବା ପାଇଁ ବା ଗୀତ ଗୋଟେ ଲେଖିବା ପାଇଁ ବା କିଛି ଗୋଟେ ବହି ପଢ଼ିବା ପାଇଁ, ଟିକେ ଡାଇରୀ ମେଣ୍ଟେନ୍ କରିବା ପାଇଁ, ଏମିତି ବହୁତ ଗୁଡ଼େ କଥା ରହିଯାଏ ଯାହାକୁ ଆମେ ସାଇତି ଥିବା ସମୟ ପାଇଁ ବାକି ରଖିଦେଇଥାଉ। ଏହି ସାଇତି ଥିବା ସମୟ ନିଜ ପାଇଁ ଭାରି ଦରକାରୀ, ଆପଣଙ୍କର ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଦରକାରୀ, ଆପଣଙ୍କୁ ଖୁସି ରଖିବା ପାଇଁ ବହୁତ ଦରକାରୀ, ଏବଂ ଆପଣଙ୍କ ଭିତରେ ଲୁଚି ରହିଥିବା ସେହି ଛୋଟ ଛୋଟ ଇଚ୍ଛାକୁ ଜାଗ୍ରତ କରିବା ପାଇଁ ଏହି ସାଇତି ଥିବା ସମୟ ଟିକେ ନିହାତି ଜରୁରୀ। ତେବେ ଟ୍ରାଏ କରିବେ ନା ଏହି ସାଇତି ଥିବା ସମୟ କିଛି ନିଜ ପାଇଁ ବାହାର କରିବା ପାଇଁ, ସାଇତି ଥିବା ସମୟକୁ ନିଜକୁ ଦେବା ପାଇଁ।

ନିଜ ପାଇଁ କରିବା ପାଇଁ, ନିଜ ପାଇଁ ସ୍ଥାୟୀତି ଥିବା ଯେଉଁ ସମୟ, ଏଇ ଛୁଟିଦିନ ମାନଙ୍କର ସମୟ, ସେଥିରୁ କିଛି ସମୟ ନିଜ ପାଇଁ ନିଜକୁ ଭଲ ଲାଗୁଥିବା ଜିନିଷ, ନିଜକୁ ଖୁସି କରୁଥିବା ଜିନିଷ କରିବେ ଏବଂ ସେ ସ୍ଥାୟୀତା ସମୟର ଠିକ୍ ଭାବରେ ବ୍ୟବହାର କରିବେ। ସୁରିଲା ଆଫ୍ଟରନୁନ୍କୁ ଶେଷ କରିବା ପାଇଁ ସମୟ ଦେଲାଣି ଇସାରା, କିନ୍ତୁ କିଛି କ୍ଷଣ ଭିତରେ ଶୁଣିପାରିବେ ଆମର ସ୍ପନ୍ସର୍ଡ ପ୍ରୋଗ୍ରାମ ଲମ୍ହେ। ଷ୍ଟେ ଟ୍ୟୁନ୍ଡ।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଛନ୍ତି ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ 4:50 ଆସନ୍ତୁ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ।

37କୁ ବୃଦ୍ଧି କରିବାକୁ ମଞ୍ଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଅନୁମୋଦନ ପରେ 38କୁ ବୃଦ୍ଧି ପାଇଲା ସୁପ୍ରିମକୋର୍ଟ ବିଚାରପତିଙ୍କ ସଂଖ୍ୟା। ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍ର ଗୋଥେନବର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱିଡିଶ ପ୍ରତିପକ୍ଷଙ୍କ ସହ ହେବ ଦ୍ୱିପାକ୍ଷିକ ଆଲୋଚନା। ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଆସନ୍ତା 31 ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଏହା ମନ୍ କି ବାତ୍ର 134ତମ ସଂସ୍କରଣ ହେବ। ଜନସାଧାରଣ ଏହି କାର୍ଯ୍ୟକ୍ରମ ପାଇଁ ଦେୟମୁକ୍ତ ନମ୍ଘର 1800117800 ସହିତ 1922 ନମ୍ଘରକୁ ମିସ୍ଡ କଲ୍ କରି ପ୍ରାପ୍ତ ଲିଙ୍କ୍ ଏବଂ ନରେନ୍ଦ୍ର ମୋଦି ଆପ୍ ଓ ମାଇ ଗଭର୍ଣ୍ଣମେଣ୍ଟ ଓପନ୍ ଫୋରମ୍ ଜରିଆରେ ପଠାଇପାରିବେ ମତାମତ। ଅପରାଧୀଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରୁଛନ୍ତି। ରାଜ୍ୟରେ ଅପରାଧୀମାନଙ୍କର କୌଣସି ସ୍ଥାନ ନାହିଁ ବୋଲି କହିଲେ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। ଓଡ଼ିଶାକୁ ଆଜି ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ ସୂଚନା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ସିଭିଲ୍ ସର୍ଭିସ୍ ପ୍ରିଲିମିନାରୀ ପରୀକ୍ଷା 2025ର କାର୍ଯ୍ୟସୂଚୀ ପ୍ରକାଶ। ଆସନ୍ତା ଜୁନ୍ 7 ଦୁଇଟି ପର୍ଯ୍ୟାୟରେ ହେବ ପ୍ରିଲିମିନାରୀ ପରୀକ୍ଷା। ଉଚ୍ଚ ରକ୍ତଚାପ ଏବଂ ଏ ସଂକ୍ରାନ୍ତ ବିଭିନ୍ନ ସମସ୍ୟା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଭାବ ପ୍ରବଣତା ଚାପ ଦିବସ। ଆଜି ପାଳିତ ହେଉଛି ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ଆଇପିଏଲ୍ କ୍ରିକେଟ୍ରେ ଆଜି ଧର୍ମଶାଳାଠାରେ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ୍ ଜାରି। ଟସ୍ ଜିତି ବୋଲିଂ କରୁଛି ପଞ୍ଜାବ କିଙ୍ଗ୍ସ। ଏବଂ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଓ ବଜ୍ରପାତ ଜାରି ରହିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ଆସନ୍ତା 3-4 ମଧ୍ୟରେ ଦିନ ତାପମାତ୍ରା 2-3 ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଇବା ସମ୍ଭାବନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6।

0: ରବିବାରରେ ସେଇ ସବୁ ଜିନିଷ ଗୁଡିକ କିଏ କହିବେ ଯେ ମୁଁ ରବିବାରରେ ଟିକେ ସିନେମା ଦେଖୁଥିଲି, ଯୋଉ ଚାରିଟା ବେଳେ ସିନେମା ଦଉଥିଲା ସେ ସିନେମା ବର୍ତ୍ତମାନ ଦେଖିପାରୁନି, କାରଣ ରବିବାର ଗୋଟିଏ ଦିନ ଫାଙ୍କା ମିଳୁଛି, ସେଥିରେ ବହୁତ ଗୁଡ଼ିଏ କାମ ଥାଏ କରିବା ପାଇଁ, ବା ଟିକେ ଫ୍ୟାମିଲିକୁ ଟାଇମ୍ ଦେବାକୁ ପଡେ, କୁଆଡେ ବୁଲାବୁଲି କରିବାକୁ ପଡେ। କିଏ କହିବେ ମୁଁ ବହୁତ ଖେଳିବା ପାଇଁ ଭଲ ପାଏ, ତେଣୁ ରବିବାର ଅପରାହ୍ନ ହେଲା ମାନେ ସାଙ୍ଗସାଥୀଙ୍କ ସହିତ ଯାଇକି ଗାଁ ପଡ଼ିଆରେ ହଉ ବା ସହରର କୋଉ ଗୋଟେ ପଡ଼ିଆରେ ଆମେ ଗୋଟେ ମ୍ୟାଚ୍ ଫ୍ୟାଚ୍ ପକେଇଦେଉ, ମଜାମସ୍ତି ପ୍ରବଳ ହୁଏ, କିନ୍ତୁ ସେ ସମୟ ବର୍ତ୍ତମାନ ଆଉ ଫେରି ପାଉନୁ, ଭାରି ମିସ୍ କରୁଛୁ। ପୁଣି କିଏ କହିବେ ରବିବାର ହେଲେ ସାଙ୍ଗସାଥୀଙ୍କ ସହିତ ଗୋଟେ ଫିଷ୍ଟ ହୁଏ, ନହେଲେ ଗୋଟେ ଗ୍ୟାଦରିଂ ହୁଏ, ବା ପିଲାବେଳେ ରବିବାରରେ ଛୋଟ ଛୋଟ କଥା ସବୁ ଥାଏ, ଅନେକ ଗୁଡ଼ିଏ କଥା ଆମେ କରୁ ଯୋଉଗୁଡ଼ାକ ବର୍ତ୍ତମାନ ଆପଣମାନେ ମିସ୍ କରୁଛନ୍ତି। ରବିବାର ତ ପୁଣି ଫେରୁଛି, କିନ୍ତୁ ସେ କଥାଗୁଡ଼ାକ ହେଇପାରୁନି, ଚାହିଁକି ବି ହେଇପାରୁନି, ଖୁବ୍ ମିସ୍ କରୁଛନ୍ତି। କଲ୍ କରନ୍ତୁ ଆମକୁ, ନମ୍ବର ହେଉଛି 0671230-3153 ଆମର ନମ୍ବର। ଆସିଯାଇଛି ଫର୍ଷ୍ଟ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି, ଆଉ କଣ କହୁଛନ୍ତି, ରବିବାରରେ ସେ କଣ କଣ କରୁଥିଲେ ପିଲାଦିନେ ଯାହା ବର୍ତ୍ତମାନ ଭାରି ମିସ୍ କରୁଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଜୟ ଜଗନ୍ନାଥ ଭାଇ ନମସ୍କାର, ଗୁଡ ଇଭିନିଂ, ଗୁଡ ଆଫ୍ଟରନୁନ୍, କୋଉଠି କିଏ କେମିତି କହୁଛନ୍ତି ଆମକୁ ଟିକେ କହିଦିଅନ୍ତୁ ପରିଚୟ ଆପଣଙ୍କର। ଆଭାସ ଭାଇ ଆପଣଙ୍କୁ ସ୍ୱାଗତ ଡାଇଲ ଇନ୍ ଲାଇଫ ଚିଟ୍ଚାଟକୁ। କଣ କହିବେ, ଛୋଟବେଳେ ପିଲାଦିନର ରବିବାର କେମିତି କଟୁଥିଲା ଆପଣ, ଆଉ କଣ ମିସ୍ କରୁଛନ୍ତି ଏବେର ରବିବାରରେ?
1: ଭାଇ ବଢିଆ ସୁନ୍ଦର ଟପିକଟା, ସେଥିପାଇଁ ଦିଲସେ ଦିଲସେ ଧନ୍ୟବାଦ। ଆଗ ଛୋଟବେଳେ ରବିବାରଟା ବହୁତ ଘରେ ବି ବହୁତ ମଜାମସ୍ତି ହଉଥିଲା, ଯାହାଦ୍ୱାରା କି ରବିବାର ଆମର ପ୍ରାୟତଃ ସେତେବେଳେ ଟିଭି ଦେଖିବା ପୁରା ନିଶା ଲାଗିଥିଲା ଆଉ। ସକାଳୁ 7:15 ରଙ୍ଗୋଲିଆ କାର୍ଯ୍ୟକ୍ରମ ଆରମ୍ଭ ହବ, ରଙ୍ଗୋଲି ପ୍ରୟୋଗ ଘଟାଏ, ତାପରେ ଚନ୍ଦ୍ରକାନ୍ତ ଦିଏ 9:00 ଯେ ସେଇ ଚନ୍ଦ୍ରକାନ୍ତରେ ଆମ ଟାଇମ୍ ବିତିଯିବ, କେମିତି ଆମେ ଟାଇମ୍ ହବ 9:00 ବାଜିବ, ଆମେ ଚନ୍ଦ୍ରକାନ୍ତ ସିରିଏଲ ଦେଖିବୁ। ପ୍ରବଳ ସେତେବେଳେ ଟିଭି ନିଶା ଜୋର ଥିଲା, ତାପରେ ଏମିତି ବି ଟ୍ୟୁସନ ବି ରବିବାର ବନ୍ଦ ଥାଏ, ଘରେ ବି ବାପା ମା ପାଟି କରନ୍ତି, ଆଗେ ପାଠ ପଢେ ତାପରେ ତୁ ଚନ୍ଦ୍ରକାନ୍ତ ଦେଖିବୁ, ତୁ ରଙ୍ଗଲ ଦେଖିବୁ, ଓ ଗୋଟା ବେଳେ ଯୋଉ ଆଞ୍ଚଳିକ ଭାଷା ଯୋଉ ଫିଲ୍ମ ଦିଏ, ସବୁ ଭାଷାର ଫିଲ୍ମ, ତେଲୁଗୁ, ତାମିଲ, ଓଡିଆ, ବଙ୍ଗାଳୀ, ମାଲୟାଲମ, ଆସାମିଆ ଫିଲ୍ମ ଦିଏ, ତାକୁ ବି ଆମେ ପୁରା ଦେଖିବାକୁ ଭଲ, ଟିକେ ଇଂଲିଶ ତଳେ ଲେଖିଦବ, ତାପରେ ବୁଝିପାରନ୍ତ ସିନା, ଯୋଉ ଲାଙ୍ଗୁଏଜ ଲେଖିଥିବ ଇଂଲିଶ ଲେଖିଥିବ, ସେଇଠୁ ଆମେ ପଢିକି ଟିକେ ବୁଝିପାରୁ, ଏଇ ଫିଲ୍ମର ଏମିତି ଷ୍ଟୋରି ହବ, ଏମିତି ହବ, କିନ୍ତୁ ସେଇ ଭାଷା ଆମେ ଯୋଉ ଇଂଲିଶ ଲେଖିଲେ ସେ ଭାଷାରେ ଆମେ ଜାଣିପାରିବୁ ଇଂଲିଶ ଭାଷାରୁ, ଯଦି ଆମେ ଭାଷା ଏତେ ମାଲୟାଲମ ବି ତେଲୁଗୁ ବୁଝି ବୁଝିପାରୁନା, ସେଇ ଆମେ ଇଂଲିଶରେ ଲେଖିଦିଏ,
0: ସବଟାଇଟଲ୍ସ ସାହାଯ୍ୟରେ ଆପଣ ବୁଝି ଦିଅନ୍ତି ତାକୁ ଟିକେ ଟିକେ,
1: ବଢିଆ ଲାଗେ ସେ ସବୁ ଭାଷା ଫିଲ୍ମ ବଢିଆ ଲାଗେ, ଆଉ ଯୋଉଦିନ ତାଠୁ ଆହୁରି ବେଟର ଯୋଉଦିନ ଓଡିଆ ପଢିଥିବ ଭାଇ ସେଦିନ ଆହୁରି ମଜା ସମସ୍ତ ଘର ପିଲା ଆଜି ବି ଦିଲ୍ଲୀରୁ ପରେ ଓଡିଆ ଫିଲ୍ମ ଦବ, ନ୍ୟାସନାଲ ମାନେ ଦିଲ୍ଲୀ ନ୍ୟାସନାଲ ହେଲା, ଯାହା ଓଡିଆ ଭାଷା ଫିଲ୍ମ ଦବ, ତ ଗୋଟେ ଭଲ ଫିଲ୍ମ ଯେ ଆସିମ କାଳେ ସୁନା ଆମ ଘର ଆମ ସଂସାର, କିନ୍ତୁ ଏବେ ବି ସେ ଫିଲ୍ମ ଦଉନି, ଏବେ ବି ଆପଣ ବି ସେ ଗୀତ ବି ବଜୁ ନା ଜୟରେମ୍ବରେ, ଆମେ ସେ ଗୀତ ବି ଆମେ ଶୁଣିବାକୁ ପାଉନୁ, ବହୁତ ମନ ଦୁଃଖ ହଉଛି, ଆସୁଛି ମୋ କାଳେ ସୁନା ଆମ ଘର ସଂସାର, କପାଳ ଲିଖନ, ଜୋର ଜାର ମୁଲକାର, ଏସବୁ ଗୀତ ବାଜୁ ନାହିଁ, ଆଉ ସେତେବେଳେ ଏତେ ଟିଭି ନିଶା ଥିଲା, ତାପରେ ଟିଭି ନିଶା ଯେମିତି ଥିଲା କ୍ରିକେଟ ବି ଖେଳ ସେମିତି ଥିଲା, ଘରେ ପାଠ ପଢା ମନ ଦବୁନୁ, ମମି ଆସି ପାଟି କରିବ, ଆଗେ ଖେଳିବୁ, ଆଗେ ଯାଇ ଟିକେ ଘଣ୍ଟା ଘଣ୍ଟା ଖେଳିଦବୁ, ତାପରେ ପାଠ ପଢିବୁ, ହେଲା ଟ୍ୟୁସନ ଆଜି ଟ୍ୟୁସନ ବନ୍ଦ କଲୁ, କାଲି ଟ୍ୟୁସନ ମିସ୍ କଲୁ, କାଲି ସକାଳେ ଗୁରୁଜୀ ପାଟି କରିବେ, ତୁ ସ୍କୁଲ ପାଠ କରୁନୁ, ଟିଭି ଜିନିଷ ଜୋର ପ୍ରବଳ ଥିଲା ସେ ଟାଇମ୍ରେ, କିନ୍ତୁ ରବିବାରଟା କିନ୍ତୁ କୁଆଡେ ବୟକ ଫୋପାଡ଼ି ଦେଇକି କୁଆଡେ ବୁଲାବୁଲି କରିବୁ, ସାଙ୍ଗସାଥି ମେଳାରେ ସାଙ୍ଗସାଥି ଦିନ କାଟିଯିବ, ଘରେ ମାମି ବି ଯେମିତି ପାଟି କରନ୍ତି, ବାବା ବି ସେମିତି ବହୁତ ଗାଳି କରନ୍ତି, ତଥାପି ଆମେ ମାନୁନା ଛୋଟବେଳ ଟାଇମ୍ ଏଇ ମନ ଯେମିତି ଯୁଆଡେ ବୁଝିଥିବ ସେ ଆମେ କହିଦେବୁ ଆଉ।
0: ବା ସେସବୁ କଥାକୁ ଆପଣ ମିସ୍ କରନ୍ତି, ବହୁତ ସୁନ୍ଦର ଭାବରେ ଅଳ୍ପ ସମୟ ଭିତରେ କେତେ କଥା ଭାଇ କହିଦେଲେ, ଏବଂ ଆପଣଙ୍କୁ ଶୁଣୁଥିବା ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ କନେକ୍ଟ କରିପାରିଥିବେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଆବାସ
1: ଭାଇ
0: ସାଥି, ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣମାନେ ବି ଶୀଘ୍ର ଶୀଘ୍ର ଫୋନ କରନ୍ତୁ, କାରଣ ସମୟ ବହୁତ ଅଳ୍ପ, ଆପଣମାନଙ୍କ ସହିତ କଥା ହେବାର ସିଲସିଲା ଜାରି ରହୁଛି। 0671230-3153 ହେଉଛି ଆମର ନମ୍ବର, ଆମ ନମ୍ବରରେ କଲ୍ କରନ୍ତୁ ଏବଂ କୁହନ୍ତୁ ଯେ ରବିବାର ବିତି ଯାଇଥିବା, ସେ ରବିବାର କଟି ଯାଇଥିବା, ସେ ରବିବାରର କୋଉ କୋଉ ଜିନିଷକୁ ଆପଣ ଖୁବ୍ ମିସ୍ କରନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ସାଇ ଗୁଡ ଆଫ୍ଟରନୁନ, କେମିତି ଅଛନ୍ତି, କଣ କହିବେ ପିଲାଦିନର ରବିବାର ଆଉ ଏବେର ରବିବାରରେ କୋଉ ଜିନିଷକୁ ଆପଣ ମିସ୍ କରୁଛନ୍ତି, ଚାହିଁକି ବି କରିପାରୁନାହାନ୍ତି? ଆଉ
2: ମୁଁ ତ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବହୁତ ଭଲ ଅଛି, ଆଉ କୁହନ୍ତୁ ଆଜିର ଟପିକ ବିଷୟରେ, ରବିବାରକୁ କଣ ଆପଣ କେମିତି ଏନ୍ଜୟ କରୁଥିଲେ ଆଉ ବର୍ତ୍ତମାନ ଚାହିଁକି ବି କରିପାରୁନାହାନ୍ତି, ମିସ୍ କରୁଛନ୍ତି ରବିବାରର ସେସବୁ କଥା ଗୁଡାକ?
2: ଛୋଟ ବେଳେ ତ ମାନେ ରବିବାର ଆସିଲେ ଆମେ ପୁରା ବହୁତ ଖୁସି ହେଇଯାଉ, କାହିଁକି ନା ଛୁଟି ଥାଏ ପୁରା ଦିନଟା ପୁରା ସାଙ୍ଗମାନଙ୍କ ସହିତ, ମାନେ କୋଉଠି ମାନେ ଗଛରେ କଣ ହେଇଛି ସେଇଟା ଦେଖିକିରି ଆଗରୁ ଆସିବୁ। ଆଉ ରବିବାର ଦିନ ମାନେ

0: ସେଦିନ ତ ଛୁଟି ପଳେଇବୁ ସାଙ୍ଗମାନେ ମିଶିକିରି ଗଛରୁ ଚଢିକି ଯେତେବେଳେ ତୋଳୁ ତାପରେ ଘରେ ଯେତେବେଳେ ଖୋଜନ୍ତି ଆମେ ନଥାଉ ଘରେ ତାପରେ ଖୋଜି ଖୋଜି ଯାଆନ୍ତି ତାପରେ ବାଡେଇକିରି ଆଣନ୍ତି କିନ୍ତୁ ଆମେ ସୁଧୁରୁ ନା ପୁଣି ଆର ରବିବାରକୁ ଅପେକ୍ଷା କରୁ
1: ମାନେ
0: ଦୁଷ୍କାମି କରୁ ତାପରେ ଆମ ଘର ପାଖରେ ନଈ ଅଛି ତ ସେଠିକି ସାଙ୍ଗମାନେ ଆମେ ମିଶିକିରି ଯାଇକିରି ସେମିତି ବୁଡୁଥିବ ଯେ ବୁଡୁଥିବ ଦି ତିନି ଘଣ୍ଟା ହେଇଯାଇଥିବ ତାପରେ ଏଠୁ ଥଣ୍ଡା ହଉ କି ଜ୍ଵର ହଉ ସେଗୁଡା ଖାତିର ନ କରିକି ଆମେ କିନ୍ତୁ ଯାଉ ବୁଢ଼ିବାକୁ
1: ମାନେ ଯୋଉ ଆପଣ କହିଲେ ଫାର୍ଷ୍ଟ ତା ପୂର୍ବ ଦିନରୁ ସବୁ ଟାର୍ଗେଟ ସେଟ୍ ହେଇଯାଇଥିବ କୋଉଠୁ କଣଟା ଚୋରି କରାହବ ରବିବାର ଦିନ ଡାଇରେକ୍ଟ ଆକ୍ରମଣ
0: ଆଜ୍ଞା କାହିଁକି ନା ସେଦିନ ସେସବୁ ଯଦି ଆମେ ଦେଖିବୁ ତାହେଲେ ଟାଇମ ୱେଷ୍ଟ ହବ
1: ଟାଇମ ୱେଷ୍ଟ ହବ
0: ଆମେ ପୁରା କଣ କରିବୁ ସବୁ ପ୍ଲାନିଂ
1: କରିଦେଇଥିବେ ସବୁ ଯାହା ହଉ ବହୁତ ବଢିଆ କଥା ଆପଣ ବହୁତ ଫନି କଥା କହିଲେ ଏବଂ ଆଜି ସେଗୁଡାକ ଆପଣ ମିସ୍ କରୁଛନ୍ତି ମନେ ପକେଇ ଦେଇଥିବାରୁ ଆମେ ମଧ୍ୟ ଖୁସି କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ
0: ଧନ୍ୟବାଦ ଭାଇ ରହିଲି ନମସ୍କାର
1: ନମସ୍କାର ସାଥି ଏମିତି ଆପଣଙ୍କର କଣ ସବୁ ଖୁରାଫାତି ଥିଲା ଏମିତି ସବୁ କଣ ନଟଖଟ ମଜା ମସ୍ତି ଥିଲା ଯୋଉଗୁଡାକ ରବିବାରରେ ଆପଣ ଧୁମ୍ କରୁଥିଲେ କିନ୍ତୁ ବର୍ତ୍ତମାନ ଚାହିଁକି ବି ଆଉ କରିପାରୁନାହାନ୍ତି ଆମକୁ ଜଣାନ୍ତୁ ନା ସାଥି ଆମକୁ ବି ଖୁସି ଲାଗିବ ଏବଂ ଆପଣଙ୍କର ବି ମନେ ପଡ଼ିଯିବ ସେସବୁ ପୁରୁଣା ଦିନର କଥା ମିସ୍ କରୁଥିବେ ସେ ଦିନର ରବିବାରକୁ ନମ୍ବର ହେଉଛି 06712303153 ଆମର ଆମକୁ କଲ୍ କରିପାରିବେ ଆପଣମାନେ ସାଙ୍ଗେ ସାଙ୍ଗେ ବର୍ତ୍ତମାନ ଶୋ ଚାଲିବ ଗୋଟେ ଘଣ୍ଟା ପର୍ଯ୍ୟନ୍ତ ଆପଣମାନଙ୍କର କଲ୍ ଗୋଟେ ପରେ ଗୋଟେ ଆସିଯାଉଛି ବର୍ତ୍ତମାନ ଆଉ ଗୋଟେ କଲ୍ ଦେଖିଦେବା କିଏ କରିଛନ୍ତି କୋଉଠୁ କରିଛନ୍ତି ଆଉ କଣ କହୁଛନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ୍ ଆଫ୍ଟରନୁନ୍
2: ନମସ୍କାର ବିଶ୍ୱଜିତ ସାର୍ ଗୁଡ୍ ଇଭିନିଂ ଆଣ୍ଡ ୱିସ୍ ୟୁ କଲରଫୁଲ ଗୁଡ୍ ଆଫ୍ଟରନୁନ୍ ଅଲସୋ
1: ଆପଣଙ୍କୁ ମଧ୍ୟ ସେମିତି ଭାଇ ଆପଣ କେମିତି ଅଛନ୍ତି କୁହନ୍ତୁ ଫାଷ୍ଟ
2: ଭଗବାନଙ୍କର ଆଶୀର୍ବାଦ ଆପଣଙ୍କର ଶୁଭେଚ୍ଛାରେ ମୁଁ ବହୁତ ଭଲ ଅଛି ମୁଁ ଶୁଣିଲି ଆପଣ ଅଛନ୍ତି ଆଉ ଭୁବନେଶ୍ୱରରେ ଥିଲି ଆଉ ମୁଁ କହିଲି କଲ୍ ନ କଲେ ଯୋଉ ତର୍କ ବିତର୍କ କଥା ଆପଣ କରିଛନ୍ତି ମାନେ ଟିକେ ମାନେ ହୃଦୟରୁ ଖୁସି ମିଳିବ
1: ନା ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ମୁଁ ପୁରା ଭଲ ଅଛି ଆପଣମାନଙ୍କର ଏତେ ଭଲ ପାଇବା ମୁଁ କଣ ଆଉ ଖରାପରେ ରହିପାରିବି ଆପଣଙ୍କର ଭଲ ପାଇବା ମିଳୁଛି ବହୁତ ଭଲରେ ଅଛି କଣ କହିବେ ପିଲାଦିନର ରବିବାର କେମିତି କଟୁଥିଲା ଭାଇ ଆପଣଙ୍କର ଆଉ ଏବେ ମିସ୍ କରନ୍ତି କଣ କଣ ଜିନିଷ
2: ସାର ଆପଣ ଇମାଜିନ୍ କରିବେ ନା ମୁଁ ଟିକେ ମାନେ ଚାରିଟା ପରେ ଖେଳିବାକୁ ଭଲ ପାଏ ନା ପଢେ କିନ୍ତୁ ଏବେ ଗୋଟେ ଭଲ ପ୍ରଫେସନ ରହିଲି କୋଚିଂ ପ୍ରଫେସନ ମିସ୍ କରେ କଣ କହିଲେ ଚାଲିବା ପାଇଁ ବେଶୀ ଭଲ
1: ପାଏ
2: ଆଠଟା ଛଅଟାରୁ ପ୍ଲେ ଗ୍ରାଉଣ୍ଡରେ ପିଲା ଖେଳୁଥିବେ ମୁଁ ତାକୁ ମାନେ ବାଇକ୍ ନେଇ ରଖିଦେଇକିରି ଆମର କଟକ ପଡ଼ିଆ ଯୋଉ ଜାଗାରେ ମୁଁ ଥାଏ କୋଚିଂ ଥାଏ ମଣିଙ୍ଗାରେ ଯଦି ରହିଯାଏ ମୁଁ ଦେଖେ ଗୋଟେ ପାଖାପାଖି ଗୋଟେ ଭଲ ପ୍ଲେ ଗ୍ରାଉଣ୍ଡ ଅଛି ପୁରା ପାର୍କିଂ କରିଦେବି ଗାଡ଼ିଟା ଗଛରେ ନେଇକିରି ପୁରା ରାଉଣ୍ଡ ପରେ ଚାଲି ମାକ୍ସିମମ୍ ଦୁଇ ଘଣ୍ଟା ଖଣ୍ଡେ ସଣ୍ଡେରେ ଚାଲେ କିନ୍ତୁ ଦେଖାଯାଉଛି ଏବେ ଟୁ ଥ୍ରୀ ମନ୍ଥ ହେଲାଣି ମୁଁ ଆଉ ଚାଲି ପାରୁନି ଏତେ ମାନେ ୱାର୍କ ଲୋଡ୍ ରହୁଛି କୋଚିଂର ସେଇଟା ଭାରି ମିସ୍ କରୁଛି ଅବଶ୍ୟ ଛୋଟବେଳେ ଘରେ ଛାଡ଼ୁଥିଲେ
1: ତାକୁ ମିସ୍ କରନ୍ତି ଆପଣ ଖେଳାଖେଳି ଛୋଟବେଳେ ପିଲାବେଳେ ବହୁତ କରୁଥିବେ ତାହେଲେ
2: ନା ନା ଛୋଟବେଳେ ମାନେ ଆପଣ ଶୁଣିଲେ ହସ୍ତିବେ ମାନେ ପଢିବାକୁ ବେଶୀ ଭଲ ପାଏ
1: ଆଚ୍ଛା
2: ସ୍କୁଲ ଦଶଟାରେ ଚାରିଟା ଛୁଟି ହବ ଗଭର୍ଣ୍ଣମେଣ୍ଟ ସ୍କୁଲରେ ପଢେ ଚାରିଟା ଆସିକି ଓଡ଼ିଆ ହସ୍ତାକର ପାଖେ ଇଂଲିଶ ହସ୍ତାକର ପାଖେ ହିନ୍ଦୀ ହସ୍ତାକର ପାଖେ
1: ବହୁତ ବଢିଆ ହାବିଟ ଆପଣଙ୍କର
2: ଏମିତି ମାର୍କ ସ୍କୋର କରିବୁ ନା ସାର୍ ଆପଣ ଜାଣିଥିବେ ଯେତେବେଳେ 2003 ରେ ଥିଲା HSC ର ମାର୍କ 750 ମୁଁ 671 ମାନେ ସ୍କୋର କରିଥିଲି ଖାଲି ପଢିବାକୁ ବହୁତ ଭଲ ପଢିବି ଲେଖିବି
1: ବହୁତ ବଢିଆ ବହୁତ ବଢିଆ ଆପଣଙ୍କର ମତ ସମସ୍ତଙ୍କ ପାଖରୁ ଟିକେ ଭିନ୍ନ ହେଲା ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍ କଲ୍ କଲେ ଏବଂ ଆମ ସହିତ
2: ନମସ୍କାର ଜୟ ଜଗନ୍ନାଥ
1: ନମସ୍କାର ଆଜ୍ଞା ନମସ୍କାର ସାର୍ ଆଉ କାହିଁକି ଡେରି କରୁଛନ୍ତି ଶୀଘ୍ର ଶୀଘ୍ର ଉଠାନ୍ତୁ ଫୋନ୍ ଆଉ ଡାଇଲ୍ କରନ୍ତୁ 06712303153 ନମ୍ବରରେ କଲ୍ କରନ୍ତୁ ଆଉ ଜଣାନ୍ତୁ ଯେ ଆପଣଙ୍କ ରବିବାର ପିଲାଦିନେ କେମିତି କଟୁଥିଲା ଆଉ ରବିବାରରେ କଣ କଣ ସବୁ ମଜା ମସ୍ତି ସବୁ ଘଟଣା ଘଟୁଥିଲା ଯାହାକୁ ବର୍ତ୍ତମାନ ଆପଣ ଭାରି ମିସ୍ କରୁଛନ୍ତି ଚାହିଁଲେ ବି ବର୍ତ୍ତମାନ ସେସବୁ ଆଉ ସମ୍ଭବ ହେଇପାରୁନି ସମୟ ବିତିଯାଇଛି ଆଉ ସେ ସମୟକୁ ଆପଣ ବହୁତ ମନେ ପକାଉଛନ୍ତି ଜଣାନ୍ତୁ ଆମକୁ କଲ୍ କରି

0: ଆଚ୍ଛା
1: ବଂଶୀ ବଂଶୀ ନେଇକି ଯାଉଥିଲି ମାଛ ମାରିବାକୁ, ଯୋଉ କଣ୍ଟା ଦିହରେ ଜିଆ ଘୁଷିକି ମାଛ ମାରିବାକୁ।
0: ଆଜ୍ଞା ଆଜ୍ଞା।
1: ଆଉ 5ଟା ବାଜିଲା ମାନେ ଆସୁଥିଲି ବୋଉଠୁ ପଇସା ନେଇକି, ଗାଁର ଗୁଡିଆ ଦୋକାନରୁ ପିଆଜି ଆଣିକି ପିଆଜି ମୁଡି ଖାଉଥିଲି।
0: ଆରେ ବାଃ, ଆପଣ ରବିବାରକୁ ପୁରା ବଢିଆ ଭାବରେ ସେତେବେଳେ ତାହେଲେ ମନେଇଛନ୍ତି।
1: ସବୁଯାଇ ବଡ ନିଶା ଥିଲା ମାଛ ଧରିବା।
0: ଆଚ୍ଛା, ବଂଶୀ ପକେଇକି
1: ମାଛ ଯେତେବେଳେ ବଂଶୀ କଣ୍ଟାରେ ମାଛ ଲାଗିଯାନ୍ତି, ମାଛ ପଡନ୍ତି, ଭାରି ଖୁସି ଲାଗେ,
0: ଭାରି ଖୁସି ଲାଗେ। ହଁ ହଁ, ନିଶ୍ଚୟ ନିଶ୍ଚୟ। କୋଉଠି ଆପଣ ପକାନ୍ତି ଯାଇକି, ମାନେ ନଈରେ ନା ପୋଖରୀରେ?
1: ପୋଖରୀରେ ପୋଖରୀରେ।
0: ଆଚ୍ଛା ଆଚ୍ଛା, ପୋଖରୀରେ। ତାହେଲେ ରବିବାର ଦିନ ପଡେ ମାଛ, ଗୋଟେ ଗୋଟେ ପଡେ? କେବେ କେବେ ପଡେ ନା ସବୁବେଳେ ପଡେ ନା କେବେ କେବେ?
1: ନାଇଁ ନାଇଁ ଆଜ୍ଞା, ସବୁବେଳେ ମାଛ 2-4ଟା ଲେଖା ପଡେ। ମୁଁ ତାକୁ ଆଣିକି ଘରେ ଆଣିକି ରାତିରେ ନିଶ୍ଚିନ୍ତ
0: ନିଶ୍ଚିନ୍ତ ଭାବରେ ଖିଆ ହବ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ଆଉ ସୁନ୍ଦର ସ୍ମୃତି ସବୁ ମନେ ପକେଇଦେଲେ।
1: ରବିବାରଟା ଆପଣ ପିଲାଦିନର ସ୍ମୃତି ମନେ ପକେଇଦେଲେ ଆଜି ବହୁତ ଦିନ ପରେ। ଆପଣଙ୍କୁ ସେଥିପାଇଁ ଧନ୍ୟବାଦ।
0: ଆପଣଙ୍କୁ ଭାଇ ମଧ୍ୟ ଧନ୍ୟବାଦ କଲ୍ କରିଥିବାରୁ, ଏତେ ସୁନ୍ଦର ସ୍ମୃତି ଆମ ସହିତ ବାଣ୍ଟିଥିବାରୁ। ରହିଲି ଭାଇ, ନମସ୍କାର,
1: ଧନ୍ୟବାଦ।
0: କେତେ ବଢିଆ ବଢିଆ ସ୍ମୃତି ସବୁ ମନେ ପଡ଼ିଯାଉଛି। ଆପଣମାନେ ମଧ୍ୟ ଆଉ ଡେରି କରନ୍ତୁନି, ଯଦି ଚାହୁଁଛନ୍ତି, ବାରମ୍ବାର ଚେଷ୍ଟା କରୁଛନ୍ତି, କଲ୍ ଆପଣଙ୍କର ଲାଗିଯିବ, ବ୍ୟସ୍ତ ହୁଅନ୍ତୁନି, ବହୁତ ଶୀଘ୍ର କଲ୍ ଆପଣଙ୍କର ଲାଗିଯିବ। ନମ୍ବର ହେଉଛି 06712303153। ଜଣାନ୍ତୁ ଫୋନ୍ କରିକି କେମିତି କଟୁଥିଲା ସେ ଦିନ, ଦିଲ୍ କେମିତି ଲାଗୁଥିଲା ରବିବାରରେ, ଆଉ ସେ ଦିଲ୍ ଏମିତି ଲାଗୁଥିଲା ଯେ ତାକୁ ବର୍ତ୍ତମାନ ଆପଣ ଭାରି ମିସ୍ କରନ୍ତି।

0: ସଦୀ ୱେଲକମ୍ ବ୍ୟାକ୍ ଅଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ବ୍ରେନ୍ବୋ ସାଙ୍ଗରେ ଆଉ ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ଚାଟ୍ରେ ଆମେ କଥା ହଉଛେ ଆଜି ପିଲାଦିନର ସେ ରବିବାରର ସବୁ ସ୍ମୃତି ବିଷୟରେ ରବିବାର ସବୁ କ'ଣ କ'ଣ କରୁଥିଲେ ଆଉ ରବିବାରର କୋଉ ଜିନିଷ ବର୍ତ୍ତମାନ ଚାହିଁକି ବି ଆପଣ ଆଉ କରିପାରୁନାହାନ୍ତି ବହୁତ ମିସ୍ କରୁଛନ୍ତି ତାରି ଭିତରେ ଆପଣମାନଙ୍କର କଲ୍ ଆସିଯାଉଛି ବହୁତ ସୁନ୍ଦର ସୁନ୍ଦର କଥା ସବୁ ମନେ ପକାଉଛନ୍ତି ଆପଣ ଦେଖିବା ପରବର୍ତ୍ତୀ କଲର୍ କିଏ ଆଉ କ'ଣ କହୁଛନ୍ତି ତାଙ୍କର ରବିବାର ଦିନର ସେ ସ୍ମୃତି କଥା ନମସ୍କାର ହ୍ୟାଲୋ କିଏ କହୁଥିଲେ କୋଉଠୁ କହୁଥିଲେ
1: ଆଜି ମତେ ମିଳିଗଲା ମୋ ମନ ମୟୂରୀ ଛାଡ଼ିବିନି ତୁମକୁ ମୁଁ ଯିବି ପଛେ ମରି ବହୁ ଦିନ ଖୋଜି ଖୋଜି ପାଇଛି ତୁମକୁ ଆଜି ତୁମେ ମୋର ମନ ମୟୂରୀ ଓ ତୁମେ ମୋର ମନ ମୟୂରୀ ହ୍ୟାଲୋ ମା ଭାଇ ନମସ୍କାର
0: ନମସ୍କାର ଆଜ୍ଞା କିଏ କହୁଥିଲେ ବହୁତ ସୁନ୍ଦର ଗୀତରେ ଆରମ୍ଭ କଲେ ଆପଣ
1: ଭାଇ ମୁଁ ଜଣେ ଆପଣଙ୍କର ନିୟମିତ ଶ୍ରୋତା ବନ୍ଧୁ ରମେଶ ଚନ୍ଦ୍ର ସାହୁ ଅହକୁମା ଭାବରୁ ଢେଙ୍କାରୁ ଏ ଗୀତଟି ଗାଇବାର ମାନେ କଣ ଆଣିଛୁ ଭାଇ
0: ଆଜ୍ଞା ଆଜ୍ଞା
1: ମୁଁ ଦୋକାନରେ ସଦାବେଳେ ବ୍ୟସ୍ତ ରହୁଛି ପ୍ରାୟ ଆଜିକି 5-6 ଦିନ ହେଲା ଲଗଉଛି ଏତେ ଜାମ୍ ରହୁଛି ଭାଇ ବିଶ୍ୱାସ କର ଆପଣ ସେ କଥା ପାଇବେ ନାରାୟଣ ଭାଇ ଆସିଲେ 3 ଦିନ କାଳ ଧରିକି ବିଲକୁଲ ମୁଁ ଲଗେଇ ଲଗେଇ ଆରେ ଦୋକାନରେ ଗ୍ରାହକ ଅଛନ୍ତି ତଥାପି ଲଗେଇ କଣ ଟିକେ କହିଲେନି ବିଲକୁଲ କହିପାରୁନି ଏତେ ଜାମ୍
0: ଆପଣ ବହୁତ ଶ୍ରୋତା ବନ୍ଧୁ ମାନେ କଲ୍ କରୁଛନ୍ତି ଯାହା ହଉ ଆପଣଙ୍କ କଲ୍ ଲାଗିଗଲା ରମେଶ ଭାଇ କଣ କହିବେ ରବିବାରର ପିଲାଦିନ ଆଉ କେମିତି କଣ ସବୁ କଟୁଥିଲା ଆଉ ବର୍ତ୍ତମାନ ଚାହିଁକି ବି ସେ ସବୁ ଜିନିଷ ହେଇପାରୁନି ମିସ୍ କରୁଛନ୍ତି ବହୁତ
1: ଦେଖନ୍ତୁ ଭାଇ ଯେହେତୁ ଆମେ ରେଡିଓ ସହିତ ଜଡିତ ଟିକେ ଏସବୁ ଅନୁଭୂତି ଗୁଡିକ ଆପଣ ଯୋଉ ମାନେ ଆମ ପାଖରେ ଉପସ୍ଥାପନ କରୁଛନ୍ତି ସେଗୁଡ଼ିକ କହିବାକୁ ଟିକେ ସୁଯୋଗ ଦଉଛନ୍ତି ରେନୁ ମାଧ୍ୟମରେ ବହୁତ ଧନ୍ୟବାଦ କାହିଁକି ନା ଆମେ ବହୁତ ଜଞ୍ଜାଳ ଭିତରେ ରହୁଛେ ଯେହେତୁ ଆମେ ରେଡିଓର ଜଣେ ଶ୍ରୋତା ତେଣୁ ଏ ବିପଦ କଥା ନ କହିଲେ ମନରେ ଟିକେ ମାନେ ଅଫସୋସ ରହିଯାଉଛି
0: ତେଣୁକରି
1: ମୋ ମତରେ ରବିବାରଟା ସେତେବେଳେ ବହୁତ ବଢିଆ ଥିଲା ମାନେ ସେତେବେଳର ସମୟ ଏବେକା ସମୟ ଭିତରେ ଫୁଲ୍ ଡିଫରେଣ୍ଟ ମାନେ ମାନେ ସେତେବେଳେ ଛୋଟବେଳେ ଗୋଟେ ମଜା ଲାଗୁଥିଲା ସବୁ ପ୍ରକାର ରବିବାର ହେଲେ ଆମେ ଧର ସ୍କୁଲକୁ ଯାଉଥିବୁ ଆଉ ସେଦିନଟା ସପ୍ତାହକୁ ଥରେ ସଫାସଫି କରୁଥିବୁ ମାନେ ଡ୍ରେସ୍ ଗୁରା ଆଉ କେମିତି ଶେଷ ଚାଲିଲା ମାନେ ଟିକେ ଦେଖିବୁ ସବୁ ଆମେ ରାମାୟଣ କାହିଁକି ନା ଯୋଉ ଆସୁ ଯେତେ ଯୁଆଡେ ଥିବୁ ସେ ରବିବାର ଦିନ ଆମେ ଦେଖିବୁ ରାମାୟଣ ଆଉ ତାପରେ ଯୋଉ ଆମର ଯୋଉ ଆମର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି ଥିଲା ଏତେ ତ ଗାଁରେ ନଥିଲା ଟିଭି ଆମେ ଯାଉ ଗୋଟେ ଏଠି ଆମର ସରକ ପାଟନା ଗୋଟେ ହେଲେ ଗାଁ ବୋଲି ସେଠି ଗୋଟେ ସ୍କୁଲରେ ଥାଏ ଟିଭି ଆମେ ରାତିରେ ଯାଇକି ଦେଖିବି ମାନେ ସେତେବେଳେ ଭାରି ନିଶା ଥିଲା ଫିଲ୍ମ ନିଶା ଏସବୁ ଦେଖୁ ଆଉ ମଧ୍ୟରେ ମଧ୍ୟରେ ଏମିତି ଗୁଡି ଫୁଡି ଗୁଡା ବେଶୀ ମୁଁ ଉଡାଏ ଏକାଳେ ମୋର ଅନୁଭୂତି ଅଛି ରବିବାର ଛୁଟି ଥିଲେ ତ ସେଦିନ ଛୋଟବେଳେ ଆମେ ନିଜେ ତିଆରି କରି ଗୁଡି ଉଡୁ ଏହା ସବୁ ମନେ ପଡୁଛି ଆଜ୍ଞା ସେସବୁ ମାନେ ମାନେ ଆପଣ ଆଗରେ ଉପସ୍ଥାପନ କରୁଛନ୍ତି ବହୁତ ଧନ୍ୟବାଦ କାରଣ ମୁଁ ଦୋକାନରେ ବ୍ୟସ୍ତ ରହୁଛି ଏଗୁଡିକ ନ କହିଲେ ଟିକେ ମନ ଭଲ ନୁହେଁ ଆପଣଙ୍କର ପ୍ରୋଗ୍ରାମରେ ସମସ୍ତେ ଶ୍ରୋତାମାନେ କହୁଛନ୍ତି
0: କାରଣ
1: ମୁଁ ଟିକେ ନ କହିଲେ ମତେ ଭଲ ଲାଗିଲାନି ତେଣୁ ରଖୁଛି ଭାଇ ନମସ୍କାର ଗ୍ରାହକ
0: ନମସ୍କାର ନମସ୍କାର ସାଥୀ ଇଏ ତ ଆପଣମାନଙ୍କର ଭଲ ପାଇବା ଆଉ ଏ ଭଲ ପାଇବା ହିଁ ଆମର ସବୁଠାରୁ ଶ୍ରେଷ୍ଠ ସମ୍ପତ୍ତି ଏଇ ଜଣେ ଜଣେ ଶ୍ରୋତା ଭାଇମାନେ ଯେମିତି ରମେଶ ଭାଇ ଏବଂ ଆମର ସବୁ ଶ୍ରୋତା ବନ୍ଧୁମାନେ ଏଇ ଯୋଉ ତାଙ୍କର ଏଇ ଭଲ ପାଇବା ଆକାଶବାଣୀ ଏଫ୍ଏମ୍ ରେନ୍ବୋ ପ୍ରତି ଏବଂ ରେନ୍ବୋର ଏଫ୍ଏମ୍ ଅଗଣାରେ ତାଙ୍କ ଭଏସ୍ ଟିକେ ବାଜିବ କେତେ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିବ ତାଙ୍କର ଅନୁଭୂତି ଟିକେ ସେ କହିବେ ତାଙ୍କର ସ୍ମୃତି ଟିକେ ମତ ଟିକେ ଆମ ସହିତ ବାଣ୍ଟିବେ ଏବଂ ସେଥିରେ ସେ ଏତେ ଖୁସି ଏ ଖୁସି ଦେଖିକି ଆମମାନଙ୍କୁ ସତରେ ଲାଗେ ଯେ ଆମେ

0: ଯୋଉ ଜାଗାରେ ବସିଛୁ, ଆପଣମାନଙ୍କ ସହିତ ଆଳାପ କରିପାରୁଛୁ, ଆମେ କେତେ ଧନ୍ୟ। ଆପଣମାନଙ୍କ ଭଳି କେତେ କେତେ ଅଗଣିତ ଶ୍ରୋତାବନ୍ଧୁମାନେ ଆମକୁ ଶୁଣୁଛନ୍ତି, ତାଙ୍କ ଆଖିରେ କେବେ କେବେ ଲୁହ ପଳି ଆସୁଛି କଥା କହିଲା ବେଳକୁ, ନିଜର ସବୁ ସ୍ମୃତିକୁ ବାଣ୍ଟିଲା ବେଳେ ସେମାନେ ଭାବପ୍ରବଣ ହେଇଯାଉଛନ୍ତି। ତାଙ୍କର ଏଇ ଯୋଉ ଖୁସି, ଇଏ ଆମକୁ ବହୁତ ଖୁସି କରିଦିଏ। ସେମିତି ଭାଇ ଆପଣମାନେ କଲ୍ କରୁଥାନ୍ତୁ, ଆପଣମାନେ ନିଜର ମତ ବାଣ୍ଟୁଥାନ୍ତୁ, ଆଉ ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଏମିତି ଭଲ ପାଇବା ଦେଉଥାନ୍ତୁ, ଆଉ ଆପଣମାନଙ୍କ ଭଲ ପାଇବାରେ ଆମ କାର୍ଯ୍ୟକ୍ରମ ଗୁଡ଼ିକ ଆହୁରି ଭଲ ଭଲ, ଆହୁରି ସୁନ୍ଦର ହେଇକି ଆପଣମାନଙ୍କ ପାଖରେ ପହଞ୍ଚିଥାଉ। 0671230-3153 ଆମର ନମ୍ବର, ଏଇ ନମ୍ବରରେ ଆପଣମାନେ ଡାଇଲ୍ ଇନ୍ ଲାଇଭ୍ରେ ଆଜି କଲ୍ କରୁଛନ୍ତି ଏବଂ କହୁଛନ୍ତି ଯେ ବିତି ଯାଇଥିବା ସେ ରବିବାର ଦିନ ଗୁଡ଼ିକର କଥା, ଯାହାକୁ ବର୍ତ୍ତମାନ ଆପଣ ଚାହିଁକି ବି ଆଉ ରିକ୍ରିଏଟ୍ କରିପାରୁନାହାନ୍ତି, କିନ୍ତୁ ଚେଷ୍ଟା ନିଶ୍ଚୟ କରୁଛନ୍ତି। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର ଆଜ୍ଞା, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଜୟ ଜଗନ୍ନାଥ। ନମସ୍କାର।
0: ନମସ୍କାର ଆଜ୍ଞା।
1: 10 ମିନିଟ୍ ଟ୍ରାଏ କରି କରି କରି କରି ଏବେ ଲାଗିଗଲା।
0: ଆଜ୍ଞା ଆଜ୍ଞା, ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ।
1: ଯେ ମୁଁ ତ ଓଡ଼ିଶାର କଟକର, କିନ୍ତୁ ମୁଁ ଏବେ ହଉଛି ନାସିକରେ।
0: ଆଜ୍ଞା।
1: ତ ଆମେ ପିଲାଦିନ ତ ଆକ୍ଚୁଆଲି
0: ଭାଇ ଭାଇ ନାଁଟା ଟିକେ ଭାଇ କହିଦିଅନ୍ତୁ।
1: ନାଁଟା ମୋ ନାଁ ଜିତେନ୍ଦ୍ର।
0: ଆଜ୍ଞା ଜିତେନ୍ଦ୍ର ଭାଇ, ଗୁଡ୍ ଇଭିନିଂ, ଆପଣଙ୍କୁ କେମିତି ଅଛନ୍ତି ଫାର୍ଷ୍ଟ କୁହନ୍ତୁ। ଆପଣଙ୍କର ସହିତ ମୁଁ ପ୍ରଥମ ଥର କଥା ହଉଛି।
1: ମୁଁ ବି ଫାର୍ଷ୍ଟ ଟାଇମ୍ କଥା ହଉଛି। ଆମେ 2007-08 ବେଳକୁ ସବୁ ହଷ୍ଟେଲରେ ନୂଆ ନୂଆ ସବୁ ସବୁ ପକେଟ୍ ଏଫ୍ଏମ୍ ଆସିଲା, ସେତେବେଳେ ଆପଣଙ୍କ ଭଏସ୍ ଆମେ ଶୁଣିଥିଲୁ। ଗୋଟେ ଦୀର୍ଘ 15-17 ବର୍ଷ ପରେ ଏବେ ରିସେଣ୍ଟ ମୁଁ ପୁଣି ଥରେ ସେଇ ଏୟାର ଏଫ୍ଏମ୍ ରେନ୍ବୋ ଶୁଣୁଛୁ କଟକରେ।
0: ନିଶ୍ଚିତ ଭାବରେ
1: ପରେ ଭଏସ୍ ଶୁଣିକି
0: ବହୁତ ଖୁସି ଲାଗିଲା ଆପଣଙ୍କ ସହ କଥା ହେଇକି। ଆଜ୍ଞା, କଣ କହିବେ ଭାଇ ଟପିକ? ଆଜ୍ଞା, ରବିବାର ଉପରେ କେମିତି କଟୁଥିଲା ଆପଣଙ୍କର ପିଲାଦିନର ରବିବାର, ଆଉ କଣ କଣ ସବୁ ମିସ୍ କରନ୍ତି ଭାଇ ଏବେ ଆପଣ?
1: ସଣ୍ଡେ ମାନେ ଆମେ ସେଇଥିରେ ରବିବାର ସକାଳୁ ମାନେ ଖିଆ ପିଆ ଠିକ ନାହିଁ, ଗାଧୁଆ ଠିକ ନାହିଁ, ଆମେ ରଙ୍ଗୋଲି ରଙ୍ଗୋଲି ପରେ କୃଷ୍ଣ ରାମାୟଣ ଚାଲିବ ଟିଭିରେ। ତ ଆମ ଗାଁରେ ତ ଟିଭି ନଥିଲା, ଆମେ ଟ୍ୟୁସନ ଟିଚର ଘରେ ଟ୍ୟୁସନ ସରିଲା ପରେ ସେଇଠି ରହିଯାଉ 12:30 ଯାଏ। କ୍ୟାପ୍ଟେନ ବୁମ୍, ସେ ଅନ୍ତାକ୍ଷରୀ, ଏତେ ସବୁ 11:30-12 ଯାଏ ଆମେ କଣ୍ଟିନ୍ୟୁ ଟିଭି ଦେଖିଯାଉ। ତାପରେ ଘରୁ ଆସିବେ ଖୋଜିବାକୁ କୁଆଡେ ଗଲେ, ସବୁ ଟ୍ୟୁସନ ଏତେ ଯାଏ ଚାଲିଛି, ଏମିତି ଚାଲିଥିଲା। ଏବେ ତ ମତେ ଏତେ ଦିନ ପରେ ଆଜି ଶୁଣିକି ବହୁତ ଖୁସି ଲାଗିଲା, ଯାହା ହଉ
0: କନେକ୍ଟ ହେଲେ, ଆପଣଙ୍କର ସବୁ ସ୍ମୃତି ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କରିଥିବାରୁ। ନମସ୍କାର। ସତ୍ୟ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗୁଛି, ଆପଣମାନଙ୍କର ଏଇ ମତ, ଆପଣମାନଙ୍କର ଏହି ସ୍ମୃତି, ଆପଣମାନଙ୍କର ରବିବାରର ଚାଇଲ୍ଡହୁଡ୍ର ସେ ସଣ୍ଡେର ମେମୋରିଜ୍କୁ ଆମ ସହିତ ବାଣ୍ଟୁଛନ୍ତି। ଗୋଟେ ପରେ ଗୋଟେ କଲ୍ ଆସିଯାଉଛି, ନେକ୍ସଟ କଲର୍ କିଏ, ଦେଖିବା ଆଉ କ'ଣ କହୁଛନ୍ତି ରବିବାରକୁ ନେଇକି ତାଙ୍କର କଥା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଭାଇ ନମସ୍କାର, ମୁଁ ତ ଜାଣିଗଲିଣି, ଆପଣ ଟିକେ ପରିଚୟ ଦେଇ ଦିଅନ୍ତୁ ସୌଜନ୍ୟତା ଦୃଷ୍ଟିରୁ।
2: ଜଣେ ଖାସ ଭୂତପୂର୍ବ କଲର୍ ରାଜେଶ ନାୟକ, ଜଗତସିଂହପୁର।
0: ରାଜେଶ ଭାଇ, ରାଜେଶ ଭାଇ କଣ କହିବେ, ରବିବାର କେମିତି କଟୁଥିଲା ପିଲାଦିନର ରବିବାର, ଆଉ ବର୍ତ୍ତମାନ ଚାହିଁଲେ ବି ଆପଣ ସେ ଜିନିଷ କରିପାରୁନାହାନ୍ତି, ଭାରି ମିସ୍ କରୁଛନ୍ତି ତାକୁ।
2: ଆଜ୍ଞା, ବହୁତ ଗୁଡାଏ ସ୍ମୃତି ତ ଅଛି, କିନ୍ତୁ ମୁଁ ଗୋଟାଏ ଦିଟା ଭାଇ କହୁଛି, ଆଉ
0: ଆଜ୍ଞା
2: ଭାଇ ନାହିଁ।
0: ଆଜ୍ଞା,
2: କିନ୍ତୁ ଦିଟା ମାନେ ସୁପର ହିଟ୍ ସ୍ମୃତି ଆପଣଙ୍କ ସହିତ ସେୟାର କରୁଛି।
0: ନିଶ୍ଚୟ ନିଶ୍ଚୟ।
2: ଆରେ ମୁଁ ଭାରି କ୍ରିକେଟ ପ୍ରେମୀ, ଭାରି କ୍ରିକେଟ ଖେଳୁଥିଲି, ମୁଁ ବି ଇଣ୍ଟର କଲେଜ ଖେଳିଛି, ଷ୍ଟେଟ ଲେବୁଲ ଖେଳିଛି, ଫର୍କ ବଲ୍, ଷ୍ଟମ୍ପର ବଲ୍, ଡ୍ୟୁଜ୍ ବଲ୍ ସବୁ କିଛି ଖେଳିଛି, ଭଲି ବି ଖେଳିଛି। ମୁଁ ଯେତେବେଳେ ପଢୁଥିଲି ଭାଇ ଏମ୍ଇ ସ୍କୁଲ କ୍ଲାସ 7 କଥା ମୁଁ କହୁଛି, ସେ 7 ସମୟରେ ବର୍ଷା ହେଇଯାଇଛି ଭାଇ, ଆମର ଖେଳ ଛୁଟି, ଆମ ଖେଳ ଚାଲିଛି, ଆଉ ମାନେ ଦିଟା ଗ୍ରୁପ ଭିତରେ ଆମେ ବଣ୍ଟା ହେଇକିରି ଖେଳ ଚାଲିଛି ଭାଇ, ଗୋଟେ ରନ୍ ଆଉଟ ପାଇଁ କି ଗୋଟେ ଭାଇ ଆମ ଭିତରେ ପାଟୁଣ୍ଡ ହେଇଗଲା, ଯିଏ କିପର ଭାଇ ଥିଲେ ସିଏ ହଉଛନ୍ତି ମୋର ଦାଦା ହିସାବ ଭାବେ, ଆଉ ସିଏ ଭାଇ ମୁଁ ତ ବ୍ୟାଟିଂ କରୁଥିଲି, ସିଏ ଜିତି ଦେଲେ ଭାଇ ତୁ ରନ୍ ଆଉଟ ହେଇଛି, ମୋ ଆଜ୍ଞା ଅମ୍ପିୟର ବି ଆଉଟ ଦେଲାନି, କିନ୍ତୁ ସିଏ କହିଲେ ନା ଆଉଟ ହେଇଛି, ଏମିତି ପୁରା ଗୋଳାଗୋଳି ଚାଲିଲା ଭାଇ, ଥିଲେ ଥିଲେ ଭାଇ ମୋ କାନ୍ଦ ମୋ ଭଉଣୀ କି ଆମର ସେ ଦାଦା ହିସାବ ଯିଏ ସିଏ ଭାଇ କାମୁଡ଼ି ଦେଲେ ସନା ବୋଲି ତାଙ୍କ ନାଁ, ଆଉ ଯେମିତି କାମ ଦେଇଛନ୍ତି ଭାଇ, ମୁଁ ତ ସିଧା ଷ୍ଟମ୍ପ ଉଠେଇଲି, ସିଧା ଏକା ପାହାଡ଼ ଦେଲି ଯେ ଭାଇ ମୁଣ୍ଡରେ ମାତ୍ର 9
0: ସିଜିରେ ବାପ, ଏ ତ ଭୟଙ୍କର ସ୍ଥିତି,
2: ପୁରା ଖେଳ ବନ୍ଦ, ସାର ଗଧାଇ କହିଲେ ହେଲେ ଭାଇ ତା ମାର୍ଶଲ ମରିଯାଇଥାନ୍ତା, ପୁରା ଜଗତସିଂହପୁର ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟର ମେଡିକାଲ ଗଲେ, ଆଉ ଆମର ପଛରେ ଭାଇ କମ୍ପ୍ରମାଇଜ ହେଲା, ବେଳା ଭଲ ଘରେ ତ ମତେ ବହି ତ ଗାଳି ଦେଲେ, ବାପା ତ ବାଡେଇଲେ, ଆଉ ଏଇଟା ଗୋଟେ ସ୍ମୃତି ଅଛି। ଆଉ ଗୋଟେ ଭାଇ କହୁଛି, ଏଇ କ୍ରିକେଟ ଖେଳରେ ଭାଇ ଆମେ ସେତେବେଳେ ତାଳ ଫାଉଣ୍ଡ ଆଉ ନଡିଆ ଗୋଟମା, ଆପଣଙ୍କର ନଡିଆ ବ୍ୟାଟ ତାଳଗଟମା ବଲ୍ ରେ ଖେଳୁଥିଲୁ।

0: ପ୍ରମୋସନ ହେଲା ଭାଇ, ନିମ୍ବ ବ୍ୟାଟ ଆଉ ବାଉଁଶ ମୂଳି ବଲ୍,
1: ଆଚ୍ଛା
0: ବୁଝିଲେ କି? ଆଉ ଯଦି ଭାଇ ବୋଲର ବୋଲିଂ କରୁଛେ, ବାଉଁଶ ମୂଳି ବହୁତ ଓଜନ, ଆମେ ସେତେବେଳେ ଛୋଟ ପିଲା ବ୍ୟାଟ ଭାଇ ଉଠେଇ ହଉନି, ପୁରା ଫୋପାଡି ଦେଲା ଯେ ସେତେବେଳେ ଭାଇ ମାଙ୍କଡକୁ ଯେମିତି ଟେଳା ମାରନ୍ତିନି ସେମିତି ବୋଲିଂ କରୁଥିଲେ, ଆଖି ବାଜିଗଲା ଗୋଡରେ, ଆଉ ଗୋଡ ଭାଇ ଫାଟିଗଲା ପୁରା ହାଡ଼ ପ୍ୟାକ୍ଲି। ବାପା ମତେ ମନେ ଅଛି କାନ୍ଧି କାନ୍ଧି ନେଇଥିଲେ ମେଡିକାଲ, ଜଗତସିଂହପୁର ମେଡିକାଲ, ବ୍ୟାଣ୍ଡେଜ ହେଇଥିଲା, ଦେଢ ମାସ ଭାଇ ଘରେ ପଡିଲି।
1: ତାମାନେ ରାଜେଶ ଭାଇ ଆପଣ ଯୋଉ କହିଲେ ସୁପର ହିଟ୍ ସ୍ମୃତି ଦିଟା, ଇଏ ହଉଛି ସୁପର ଡେଞ୍ଜରିୟସ୍ ସ୍ମୃତି ଦିଟା ଆପଣଙ୍କର। ବହୁତ ବହୁତ ଧନ୍ୟବାଦ ଆଜ୍ଞା ରାଜେଶ ଭାଇ, ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ଆପଣଙ୍କ ସହିତ କଥା ହେଇପାରିଲେ। ରହିଲୁ ଭାଇ ନମସ୍କାର। ସାଥୀ ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର, ସମୟ ଆଉ ବହୁତ ଅଳ୍ପ ରହିଲା, ଆଉ କିଛି କଲ୍ସ ନେଇଯିବାର ସମୟ, କିନ୍ତୁ ବର୍ତ୍ତମାନ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, କାରଣ ଆପଣ ସଣ୍ଡେର ସ୍ମୃତିରେ ହେଇଯାଇଛନ୍ତି ପୁରା ଲାପତା, ତେଣୁ ଏଇ ଲାପତା ଗୀତଟି କେକେ ଏବଂ ପଲକ ମିଶ୍ରଲ କଣ୍ଠରୁ, ଏକତା ଟାଇଗରରୁ ଆପଣମାନଙ୍କ ପାଇଁ, ସେ ସଣ୍ଡେର ସ୍ମୃତିରେ ଆପଣ ଲାପତା ହେଇକି ଆମକୁ କଲ୍ କରୁଛନ୍ତି, ଏ ସିଲସିଲା ଜାରି ରହିବ, କିନ୍ତୁ ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଏବେ ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ FM ରେ କହୁଥାନ୍ତୁ ଦିଲ ସେ ଦିଲ ତକ।

0: ଲାପତା ହେଇଯାଉଛୁ ଆମେ ପିଲାଦିନର ରବିବାରର ସେ ସ୍ମୃତି ଗୁଡିକ ସହିତ। ରବିବାର ସବୁ କେମିତି କଟୁଥିଲା, କଣ କଣ ସବୁ ଘଟୁଥିଲା, ଆଉ କଣ କଣ ସବୁ ଏବେ ଭାରି ମିସ୍ କରୁଛେ ଆମେ, ସେଇ ସ୍ମୃତିର ଭିତରେ ଆମେ ସବୁ ଲାପତା ହେଇଯାଇଛେ। ଗୋଟେ ଗୋଟେ ଗୋଟେ କଲ୍ ଆସିଯାଉଛି ଆପଣମାନଙ୍କର, ଆପଣମାନେ ଜଣାଉଛନ୍ତି ଯେ ରବିବାରର କୋଉ କୋଉ ଜିନିଷକୁ ବର୍ତ୍ତମାନ ଆପଣ ବହୁତ ମିସ୍ କରୁଛନ୍ତି। ଆଉ ଗୋଟେ କଲ୍ ନେଇଯିବା, କିଏ କରିଛନ୍ତି, କୋଉଠୁ କରିଛନ୍ତି ଦେଖିବା। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ବିଜୟ ଭାଇ କୁହନ୍ତୁ, ରବିବାରର କଣ କଣ ଜିନିଷ ସବୁ ପିଲାବେଳେ ହଉଥିଲା?
1: ଟିଭି ତ ବେଶୀ ନଥିଲା,
0: ଆଜ୍ଞା,
1: ସବୁ ଛୁଆମାନଙ୍କୁ ଡାକିକି ମୁଁ ପାଲା କରିବୁ।
0: ଆଚ୍ଛା,
1: ଆଉ ମୁହଁରେ ମଇଦା ମାରିକି,
0: ହଁ,
1: ଆଉ ସେଥିରେ ପାଲା ହବ ଆଉ।
0: ଆଚ୍ଛା, ମୁହଁରେ ମଇଦା ମାରିକି,
1: ଆଉ ସେଥିରେ ତ କିଛି ନଥିଲା, ଆଉ ମଇଦା ହଉ ପାଉଡର ହଉ କଣ ମୁହଁରେ
0: ମାରିକି, ଆଚ୍ଛା,
1: ଗୋଟେ ଗାମୁଛା ଦେଇକି ଧୋତିକି ସଢେଇ ବଜେଇକିରି,
0: ହଁ ହଁ,
1: ସେଟା ସବୁ ମିଶିକିରି ପାଲା ହବ।
0: ପାଲାରେ ସବୁ କଣ କଣ ହୁଏ, ମାନେ କୋଉ ପରିପ୍ରେକ୍ଷୀରେ ହୁଏ ପାଲାଟା?
1: ଆଜ୍ଞା, ଯୋଉ ପାଲା ସବୁ ଦେଖୁ ଗାଁରେ,
0: ଆଚ୍ଛା, ତାଙ୍କୁ ଦେଖିକି ଇମିଡିଏଟ୍ କରିବା,
1: ସେମିତି କରିବୁ ଆଉ।
0: ଆରେ ଭାଇ, ଏଇଟା ତ ନୂଆ କଥା, ଆପଣ ବଢିଆ ବଢିଆ ସବୁ କାମ କରିଛନ୍ତି ତାହେଲେ ରବିବାର ବର୍ତ୍ତମାନ ଭାରି ମିସ୍ କରନ୍ତି।
1: ଯାତ୍ରା ଯାତ୍ରା ସବୁ ଆସି ଦେଖୁଥିବୁ ଗାଁରେ, ଆସିକି ସବୁ ମିଶିକିରି ସବୁ ଏଇ ଯୋଉ ତାଳପତ୍ର ପକେଇ ଛାମୁଡିଆ କରିକିରି ନାଟ ହବ, କିଏ ହବ ରାବଣ, କିଏ ହବ ହନୁମାନ, ଆଉ ଏମିତି ହେଇକିରି ସବୁ ଖରାବେଳଟା କଟେ ଆଉ। ତାପରେ ସବୁ ଯଦି ବାପା ଆସିକି ଦେ, ହବ ମାଡ ଆଉ,
0: ମାଡ ହବ ତାପରେ ନା,
1: ହଁ, ଆଉ ଖରାବେଳ ନସିକି କାମ କଲେ ମାଡ ହବନି ହବ।
0: ତାପରେ ଚାରିଟା ପାଞ୍ଚଟା ବେଳକୁ ପୁଣି ଖେଳ ଆରମ୍ଭ ହେଇଯାଏ,
1: ପୁଣି ଯାଇ ଘରକୁ ଯିବୁ, ପୁଣି ତାପରେ ଚାରିଟା ପାଞ୍ଚଟା ପୁଣି ଆରମ୍ଭ ହେଇଯିବ,
0: ପୁଣି 2.0 ଆରମ୍ଭ ହେଇଯିବ, ସେକେଣ୍ଡ ଏପିସୋଡ,
1: ପୁଣି ମାଛ ଧରା ହବ,
0: ମାଛ ଧରା ହବ, ଖେଳ ହବ,
1: ଧରା ହବ, ନଈ ଅଛି, ଯୋଉ ଖଇ ଛଡା ନେଇଯିବୁ, ବୁଡିକିରି ମାଛ ଧରିବୁ, ଦଳ ଟେକିକିରି ସବୁ ଛୋଟ ଛୋଟ ଚୁବୁଡି ଧରିବୁ,
0: ପରାଣି
1: ଧରିବୁ, ପୁଣି ମାଡ ହବ,
0: ପୁଣି ମାଡ,
1: ମାଡ ଆଉ ଛାଡ ନାହିଁ,
0: ମାଡର ଆଉ ଛାଡ ନାହିଁ। ବହୁତ ବହୁତ ଧନ୍ୟବାଦ ଭାଇ କଲ୍ କଲେ, ବହୁତ ଖୁସି ଲାଗିଲା, ହସ ଲାଗିଲା ଆପଣଙ୍କ ସହିତ କଥା ହେଇକି। ସାଧି ଦେଖନ୍ତୁ, ରବିବାରର ସ୍ମୃତି ସହିତ ମାଡ ବି ଯୋଡି ହେଇକି ଅଛି, ଆପଣଙ୍କର ମଧ୍ୟ ଏମିତି ଅନେକ ସ୍ମୃତି ଥିବ, କଥା ସବୁ ଥିବ ଯାହା ସହିତ ମାଡ ଯୋଡି ହେଇକି ଥିବ। ପୁଣି ଦେଖନ୍ତୁ, ଇଏ ଗୋଟେ ବଢିଆ ନୂଆ ନୂଆ କଥା, ସାଙ୍ଗସାଥିଙ୍କୁ ଡାକିକି ରବିବାର ଗୋଟେ ନାଟକ କରିବା, ଯାତ୍ରା ଦେଖିଥିବା ଯୋଉ ତାକୁ ଇମିଟେଟ୍ କରିବା, ଏବଂ ପାଲା କରିବା, ସାଙ୍ଗସାଥିଙ୍କୁ ନେଇକି ମାଛ ଧରିବାକୁ ଯିବା, ଏସବୁ କଥା, ଏବଂ ନ ଶୋଇକି ଖରାବେଳକୁ ଏମିତି କାଟିବା, ଭାରି ମନେ ପଡ଼ିଯାଉଥିବ ଆପଣମାନଙ୍କର ସେସବୁ କଥା। ଆଉ ଗୋଟେ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ହ୍ୟାଲୋ, ଶୁଭ ସନ୍ଧ୍ୟା,
0: ଶୁଭ ସନ୍ଧ୍ୟା, ନମସ୍କାର ଆପଣଙ୍କୁ ମଧ୍ୟ। ମୁଁ ତ ଜାଣିସାରିଲିଣି, ଟିକେ ପରିଚୟ ଦେଇଦିଅନ୍ତୁ ସମସ୍ତଙ୍କୁ। ଆଜ୍ଞା ମୁନା ଭାଇ, କେମିତି କଟୁଥିଲା ଛୋଟବେଳେ ରବିବାର ଦିନ?
2: ଦେଖନ୍ତୁ, ଆପଣ ପଚାରୁଛନ୍ତି ରବିବାର ଛୁଟି ଦିନ କେମିତି କଟୁଥିଲା, ମୁଁ ଆପଣଙ୍କୁ ତିନିଟା ରବିବାର କହୁଛି।
0: ଆଜ୍ଞା,
2: ଗୋଟେ ହଉଛି ଖରା ଦିନ ରବିବାର, ଗୋଟେ ବର୍ଷା ଦିନ ରବିବାର, ଗୋଟେ ଶୀତ ଦିନ ରବିବାର କହୁଛି।
0: ଆଜ୍ଞା ଆଜ୍ଞା,
2: ଦେଖନ୍ତୁ, ଯେତେବେଳେ ଆମେ ପିଲାବେଳେ ଖରାଦିନ ଗୋଟେ ଛୁଟି ହୁଏ, ରବିବାରଟା ସ୍କୁଲ ଛୁଟି ହେଇଯାଏ, କେବଳ ଅପେକ୍ଷା କରେ କେମିତି ରବିବାର ଆସିବ। ଆମେ ଯାଇକି ସେତେବେଳେ ରାମାୟଣ ମହାଭାରତ ଦଉଥିଲା ସକାଳ 9 ରବିବାରରେ, ସେଠି ରବିବାରଟା ପୁରା ବେଗ ବର୍ତ୍ତମାନ ବନ୍ଦ ହେଲା, ରାମାୟଣ ମହାଭାରତ ଦେଖି ସାରିଲା ପୁରା ଘରକୁ ଆସୁନି,
0: ଖାଲି
2: ଖଣ୍ଡେ ପେଣ୍ଡେ ପିନ୍ଧେ ବାହାରେ ବୁଲୁଥିବୁ, କିନ୍ତୁ ଘରେ ଟିକେ ଏବେ ଦେଖନ୍ତୁ ଡେଲି 3 ଟାଇମ୍ 4 ଟାଇମ୍ ମାଛ ମାଂସ ଖାଉଛନ୍ତି, ସପ୍ତାହକୁ ଥରେ ଖାସି ମାଂସ, ଏବେ ମଟର ଏବେ ଖାସି ମାଂସ ଖୁଆ ହଉଥିଲା, ଆଉ ରବିବାର ଆସିଲେ ନିଶ୍ଚିନ୍ତ ପ୍ରତ୍ୟେକ ଘରେ ଖାସି ମାଂସ ହଉଥିଲା। ତାପରେ ଆଉ ଗୋଟେ ଦେଖନ୍ତୁ, ଆମେ ଆଉ ସେଟା ଆମ୍ବ ତୋରି ସେଟା ସବୁ ସିଜିନ ଚାଲେ, କିନ୍ତୁ ବିଶେଷ କରି ରବିବାର ଆସିଲେ ଆମେ ଘରେ କହିବେ ଟିଭି ଦେଖି ସାରିଲା ବାଦେ ଆମର ଯୋଜନା ହବ କୋଉଠି ମ୍ୟାଚ୍ ପଡେ, କୋଉଠି କଣ କରେ, ସାଙ୍ଗସାଥି ହେଇକି ସବୁ ଆଗରୁ ଯୋଜନା, ରବିବାର ଆସିଲେ ଆମେ ଏହା କରିବା। ଯଦି କୌଣସି ସାର ମାନେ ଆମକୁ ବାଡ଼େଇଥିବେ, ତାହେଲେ ରବିବାର ଆସିଲେ ତାଙ୍କ ଅବସ୍ଥା ଢିଲା ଆଉ, ତାଙ୍କ ଘରେ ବୁଲି ବୁଲି ତାଙ୍କ ସାଇକେଲ ଫାଇକେଲ ସବୁ ଇଏ କରୁ ଆଉ, ଠିକ୍ କରିବାକୁ ଚେଷ୍ଟା କରୁ, ବହୁତ ସଫଳ ହେଇଛି। କିନ୍ତୁ ଧରା ମୁଁ ପଡେ, ଅନ୍ୟ ପିଲାମାନେ ଧରା ପଡନ୍ତି, ମୁଁ କାମ କରି ଅନ୍ୟ ପିଲାମାନେ ମାଡ ଖାନ୍ତି
0: ମାଡ ଖାନ୍ତି ବାବାରେ।
2: ଆଉ ବର୍ଷା ଦିନ କଥା କହୁଛି, ଦେଖନ୍ତୁ ବର୍ଷା ଦିନ ଆସିଲେ, ବର୍ଷା ଦିନ ରବିବାରଟା ଅଛି, ବିଶେଷ କରି ବର୍ଷା ଦିନ ରବିବାରଟା ଆମର ବେଶୀ ଟିକେ କାରଣ ସ୍କୁଲ ଯିବା ଆସିବା ହୁଏ, ଏତେ ଓଦା ହେଇପାରୁନି କି ଏତେ ଦୁଷ୍ଟ କରିବ, ରବିବାର ଆସିଲା ମାନେ ଗାଁ ଦାଣ୍ଡ ମାନେ ଏମିତି ହଳ ହବ, ଯାହାକି ଲୋକ ବିନା ପରିଶ୍ରମରେ ଆସିକି ଖାଲି ଧାନ ରୋଇବେ, ଆମେ କାଦୁଅ ଏମିତି କରିଦେବୁ, କେବଳ ବଳଦ ଦରକାର, ଆମେ ତ ବଳଦ ହେବି, ତାପରେ ମାଛ କରୁ ତାପରେ ବିଭିନ୍ନ ପ୍ରକାର ଖେଳ।

0: ରଦାରେ ପଡିଲେ ଆମେ ଟିକେ ମଜା ଲାଗେ, ଟିକେ ଶୋଇବାକୁ ଡେରି କରି ଉଠିବୁ,
1: କାହିଁକିନା
0: ସବୁଦିନ ସକାଳେ ଟ୍ୟୁସନ ଯାଉ, କିନ୍ତୁ ରବିବାର ହେଲେ ସବୁ ଛୁଟି,
1: 9:00-10:00
0: ପର୍ଯ୍ୟନ୍ତ ଶୋଇଦେବୁ, ଏମିତି ସବୁ ଚାଲିଲେ ରବିବାର ମଜା ଆଉ।
1: ବା ହଉ, ଯେ ଆପଣ ତିନିଟା ସିଜନ ର ରବିବାର ଆମ ସହିତ ସେୟାର କଲେ, ଆପଣଙ୍କ ସହିତ ଅନେକ ଲୋକ ମଧ୍ୟ
0: ଦେଖନ୍ତୁ, ଏବେ ସିନା ଡେଲି ମାଛ ମଜା, ସେତେବେଳେ ରବିବାର ହେଲେ ଟିକେ ଆଶା ଥାଏ।

0: କଥା କହିଲେ ଆପଣଙ୍କ ସହିତ ଅନେକ ଶ୍ରୋତା ବନ୍ଧୁ ମାନେ ନିଜ କଥା ମଧ୍ୟ ମନେ ପକାଉଥିବେ ବହୁତ ବହୁତ ଧନ୍ୟବାଦ ଭାଇ କଲ୍
1: କରିଛନ୍ତି ମାଆ କା କା ପାଟନା ଆପଣ ସବୁ ଖୁସିରେ ଥାନ୍ତୁ ସୁସ୍ଥରେ ଥାନ୍ତୁ ମା ସାର ଆପଣ ମନ ଗୋଟେ ରଖିଦେବେ ରହୁଛି ନମସ୍କାର
0: ନମସ୍କାର ଆଜ୍ଞା ସାଥୀ ଇଏ ଥିଲା ଆଉ ଜଣେ ଭାଇଙ୍କର ଏତେ ସୁନ୍ଦର ମତ ଯେ ରବିବାରକୁ ନେଇକି ତିନିଟା ସିଜନର କେତେ ସୁନ୍ଦର ଭାବରେ ସେ ଡେସ୍କ୍ରାଇବ୍ କରିଦେଲେ ରବିବାରକୁ ନେଇକି କଣ କଣ ସବୁ କରୁଥିଲେ କଣ କଣ ସବୁ ମଜା କେମିତି କଣ ମିସ୍ କରୁଛନ୍ତି ସେସବୁ ଜିନିଷକୁ ଆପଣ ମଧ୍ୟ କଲ୍ କରୁଛନ୍ତି ଗୋଟେ ପରେ ଗୋଟେ କଲ୍ ଆସୁଛି ପରବର୍ତ୍ତୀ କଲର୍ ଦେଖିବା କିଏ କଣ କହୁଛନ୍ତି ସିଏ ତାଙ୍କର ରବିବାରର ପିଲାଦିନର ସ୍ମୃତି ଯାହା ବର୍ତ୍ତମାନ ସେ ଭାରି ମିସ୍ କରନ୍ତି ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ହ୍ୟାଲୋ ଆଜ୍ଞା ନମସ୍କାର କୁହନ୍ତୁ
2: ପ୍ରେମଜୀ ଭାଇ କହୁଥିଲି ଚିଡିଏ କଟକରୁ
0: ଆଜ୍ଞା ପ୍ରେମଜୀ ଭାଇ କଣ କହିବେ ରବିବାର ପିଲାଦିନର ରବିବାର କଣ ସବୁ ସେତ କରୁଥିଲା ବର୍ତ୍ତମାନ ତାକୁ ଭାରି ମିସ୍ କରନ୍ତି ଆପଣ
2: ତ ବହୁତ ଅଛି ଭାଇ
0: ଆଜ୍ଞା ଆଜ୍ଞା କୁହନ୍ତୁ
2: ମୋତେ ପିଲାଦିନ କଥା କହିଲେ ଏତେ କଣ କହିବି ପିଲାଦିନ ଅଛନ୍ତି
0: ନାଇଁ ନାଇଁ ଆପଣ ରବିବାର ଏମିତି କଣ ଗୋଟେ କରୁଥିଲେ ଯାହାକୁ ବର୍ତ୍ତମାନ ଚାହିଁକି ବି ଆଉ କରିପାରୁନାହାନ୍ତି ସେଇ ଗୋଟିଏ କଥା ଆମକୁ କୁହନ୍ତୁ
2: ପ୍ରତି ରବିବାର ତ ନୁହଁ ମାସକୁ ଗୋଟେ ରବିବାର ନିଶ୍ଚିନ୍ତ ଆମର ଫୁଟବଲ ମ୍ୟାଚ୍ ହବ
0: ଆଚ୍ଛା
2: ଏଇଟା ସିଓର ତାପରେ କ୍ରିକେଟ ମ୍ୟାଚ୍ ଫୁଟବଲ ମ୍ୟାଚ୍ ଏସବୁ ପ୍ରତି ରବିବାରରେ ଆରମ୍ଭ ହେଇଗଲା ସହିତ ବିଭିନ୍ନ ପ୍ରକାର ଖେଳ ଉପରେ ଇଏ ପ୍ରତି ରବିବାର ଆରମ୍ଭ ହେଲା କିନ୍ତୁ ମୁଁ ଟିକେ ଅଲରାଉଣ୍ଡର ଥିଲି ଗାଁରେ
0: ଆଚ୍ଛା
2: ହ୍ୟାଲୋ
0: ଆଜ୍ଞା କୁହନ୍ତୁ ଶୁଣୁଛି
2: ମୁଁ କଣ କରେ ଯୋଉ ରବିବାର ମତେ ଫ୍ରି ମିଳେ ମୁଁ ସମୟ ଦେଇଥାଏ
0: ଆଖ
2: ପାଖ ପଡୋଶୀ ଯାହାର ଫ୍ୟାନ୍ ଖରାପ ହେଇଥିବ କିମ୍ବା କୋଉଠି ତାର ଚିଡି ଯାଇଥିବ କନେକ୍ସନ ବୋର୍ଡ ଖରାପ ହେଇଥିବ ଏସବୁ କାମ ମୁଁ କରେ
0: ବା ଇଏ ଗୋଟେ ବହୁତ ବଢିଆ କଥା
2: ଛୋଟବେଳୁ କରି ଆସିଛି କାହିଁକିନା ମୁଁ ଭେଣେଇଙ୍କ ପାଖରେ ରହିକିରି ପାଠ ପଢୁଥିଲି ତେଣୁ ଭେଣେଇ ମତେ କାମ ଶିଖେଇ
0: ଦେଇଥିଲେ ସେତେବେଳୁ
2: ମୋ 10-11 ବର୍ଷରୁ ଭେଣେଇଙ୍କ ପାଖରେ ରହିଥିଲି 14-15 ବର୍ଷ ବେଳକୁ ମୁଁ ସବୁ କାମ
0: ଜାଣିଯାଇଛି
2: ଏବେ ବି ରେଡିଓ ଖୋଲିକି ଠିକ କରିପାରୁଛି ରେଡିଓ ଫ୍ୟାନ୍ ଟିଭି ଛୋଟ ମୋଟ ହେଇଥିଲେ ବି ଠିକ କରିପାରିବି କୋଉଠି ତାର କନେକ୍ସନ କଟିଯାଇଥିବ କଣ ହେଇଥିବ ତାକୁ ଠିକ କରିପାରେ ପାସ୍ ନଥିଲେ ଆଉ କଣ କରିବା ସେଇ ସ୍ମୃତିଟା ଅଧିକା ମନେ ପଡୁଛି ଆଖପାଖ ପଡୋଶୀ ସବୁ ମନେ ପକଉଛନ୍ତି ଯୋଉମାନେ ଅଛନ୍ତି ବୁଢା ବୁଢ଼ୀ ଲୋକ ତୁ ଆମର କେତେ ଭଲ କାମ କରୁଥିଲୁ ତୁ ଯାଇକି ଚାକିରି କଲୁ ଚାକିରିରୁ ସେଇ କଟକରେ ରହିଲୁ ଆସୁନୁ ଆମ କାମ ଅସୁବିଧା ହଉଛି ଇଏ ହଉଛି ସିଏ ହଉଛି
0: ବହୁତ ବଢିଆ ସ୍ମୃତି ମନେ
2: ପକେଇଦେଲେ
0: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣ ବହୁତ ବଢିଆ ୟୁନିକ୍ କଥାଟେ କହିଲେ ଆପଣ ରବିବାରର ସମୟ ଟିକେ ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଦିଅନ୍ତି ଇଲେକ୍ଟ୍ରୋନିକ୍ସ ଜିନିଷକୁ ସମସ୍ତଙ୍କର ଠିକ କରିଦେଇ ପାରନ୍ତି ସେଇ ଜିନିଷକୁ ମିସ୍ କରୁଛନ୍ତି
2: ଡ୍ରାମା କଥା ନାଚ କଥା ଯାହା ସବୁ କହିଲେ ସବୁ କରିଛି ମୁଁ ନିଜେ କଣ କରେ ସାଇକେଲର ଯୋଉ ପ୍ୟାଡେଲର ଗିନି ଥାଏ ସେଇ ସରାଉଣ୍ଡର ଇଏ କରିକି ପ୍ଲେନ୍ କାଗଜରେ ମାରିକିରି ଟିକେଟ୍ ଯୋଉ ବେରିଂ ଥାଏ ବୁଥ୍ ସେଗୁଡା ସବୁ ଟିକେଟ କରିକିରି ଟିକେଟ ଆମେ ସେଲ୍ କରିକି ଗାଁର 20-25 ପିଲାକୁ ଡାକିକିରି କାହାକୁ 10 ପଇସା 5 ପଇସା ନେଇକିରି ଯାତ୍ରା କରିକି ଦେଖାଉ
0: ବା ବଢିଆ ବଢିଆ କଥା ସବୁ ପ୍ରେମଜୀ ଭାଇ ମନ ପଡିଯାଇଛି ଆପଣଙ୍କର ଆପଣ ଆମ ସହିତ ସେୟାର
2: କଲେ ଧନ୍ୟବାଦ ବେଶୀ ସମୟ ନଉନି ଆଉ ଗୋଟେ ଦିଟା କଲ୍ ନିଅନ୍ତୁ ବଢିଆ ଲାଗୁଛି
0: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଭାଇ ରହିଲି ନମସ୍କାର ଆଜ୍ଞା ସାଥୀ କେତେ ସୁନ୍ଦର ସୁନ୍ଦର ସ୍ମୃତି ସବୁ ମନେ ପଡ଼ିଯାଉଛି ଆମ ଶ୍ରୋତା ବନ୍ଧୁମାନଙ୍କର ଏବଂ କେତେ ଅଲଗା ଅଲଗା କଥା ବି ମଧ୍ୟ ସବୁ ଶୁଣିବାକୁ ମିଳୁଛି କେତେ ଗୋଟେ କମନ୍ କଥା ଏବଂ କିଛି କିଛି ନୂଆ କଥା ଯାହା ରବିବାରରେ ଆପଣଙ୍କର ସ୍ମୃତି ଏଇ ତ ଆମ କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଦେଉଛି ଆଉ ଗୋଟେ କଲ୍ ମଧ୍ୟ ନେଇଯିବା ଦେଖିବା କିଏ କରିଛନ୍ତି କୋଉଠୁ କରିଛନ୍ତି ନମସ୍କାର ଆଜ୍ଞା କିଏ କହୁଥିଲେ କହୁଥିଲେ ହ୍ୟାଲୋ ହ୍ୟାଲୋ କିଏ କହୁଥିଲେ କୋଉଠୁ କହୁଥିଲେ ଆଜ୍ଞା
3: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଭାଇ ଟିକେ ପରିଚୟ ଦେଇଦିଅନ୍ତୁ ଆପଣଙ୍କର
3: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ ମାଣିଆ ମନ୍ଦିର କହୁଛି
0: ଆଜ୍ଞା ପ୍ରଫୁଲ୍ଲ ଭାଇ କେମିତି ରବିବାର ବିତୁଥିଲା ଆପଣଙ୍କର ପିଲାଦିନର ରବିବାର ଆଉ କଣ କଣ କରୁଥିଲା ଆଉ ବର୍ତ୍ତମାନ ତାକୁ ଭାରି ମିସ୍ କରନ୍ତି କରିପାରୁନାହାନ୍ତି ଆଉ
3: ଭାଇ ପିଲାଦିନ କଥା କଣ କହିବୁ ପିଲାଦିନର ସେତେବେଳେ ମାସକୁ ବେଶୀ ଯିବା ବୋଲି ରବିବାର ହେଲେ
0: ଆଜ୍ଞା
3: ଆଉ
0: ହ୍ୟାଲୋ ଆଜ୍ଞା ଆପଣଙ୍କର ଭଏସ୍ ଟିକେ ଆଜ୍ଞା ଭାଇ ଆପଣଙ୍କର ଭଏସ୍ ଟିକେ କଟିଯାଉଛି ଭାଇ ଟିକେ ଯଦି ନେଟୱାର୍କ ଜାଗାକୁ ଆସିପାରିବେ ଟିକେ ସୁବିଧା ହବ ଆପଣଙ୍କର ଭଏସ୍ ଟିକେ ଆମକୁ ଠିକ ଭାବରେ ଶୁଣିପାରୁନୁ ଆମେ ଆପଣଙ୍କ କଥା ହଁ ପ୍ରଫୁଲ୍ଲ ଭାଇ, ଆପଣଙ୍କ କଥା ଟିକେ ଆମେ ଶୁଣିପାରୁନୁ ଠିକ ଭାବରେ, ଆପଣ ଟିକେ ନେଟୱାର୍କ ଏରିଆକୁ ପଳେଇ ଆସିବେ।

0: ଟିକେ ବେଟର ହବ।
1: ଆଚ୍ଛା ଭାଇ ଶୁଭିଲା?
0: ଆଜ୍ଞା ଶୁଭିଲା, କୁହନ୍ତୁ।
1: ହଁ ମୁଁ କହିଲି ପିଲାଦିନେ ଆମେ ବେଶୀ ମାମୁଁ ଘରକୁ ଯାଉ ରବିବାର ଛୁଟି ହେଲେ।
0: ଆଜ୍ଞା।
1: ତାପରେ ତ ରବିବାର ଛୁଟି ହେଲେ ଆମ ପାଞ୍ଚ ଜଣ ଆମେ ଗୋଟେ ଗ୍ରୁପ ଥିଲୁ, ଆମେ ଯିବୁ ଆମର ଗୋଟେ ପୋଖରୀ ଥବ, ପୋଖରୀରୁ ମାଛ ମାରିବୁ।
0: ଆଚ୍ଛା।
1: ଯୋଉ ଖେଳିବୁ ପୋଖରୀରେ ଲୁଚକାଳି ଖେଳିଲା ଭଳିଆ ବୁଡ଼ିକି ଖେଳିବୁ, ଆଉ ମାଛ ଧରିବୁ, ମାଛ ଧରିକି ଆସି ଘରେ ଶୋଇଲା ପରେ ଉତ୍ତମ ମଧ୍ୟମ ଭାଇ ମାନଙ୍କଠୁ ଖାଇବୁ ଆଉ। ବାପା ତ ବାଣନ୍ତିନି, ମା ତ ବାଣନ୍ତିନି, ଭାଇ ଧୂମ ବାଡ଼ନ୍ତି ଆଉ।
0: ସେ ମାଛ ଧରାର କଥା ମନେ ପଡିଯାଉଛି, ଆଉ ମାମୁଁ ଘରକୁ ଯାଇକି ସେଠି ମଧ୍ୟ ଖେଳ ଫେଳ ହଉଥିବ ଭାଇ ବହୁତ ଆଉ ନାଇଁ?
1: ହଁ ନିଶ୍ଚିତ, ମାମୁଁ ଘର ପୋଖରୀ କରେ, ମାମୁଁ ଘର ବାରିକି ଲାଗିଥିଲା ପୋଖରୀ, ସେଥିରେ ଖେଳ ହବ। ତାଙ୍କର ମାଛ ବି ସେମିତି ମାଛ ନଥାନ୍ତି, ଆମର ଯୋଉ ପୋଖରୀ ଥାଏ ଏଠି ସେଟା ହଉଛି ବାଘୁଆ ମାଛ, ତେଳେ ବାଘୁଆ ପୋହଡା ଗୋଟେ କହନ୍ତି, ସେ ମାଛକୁ ଧୂମ ମାରୁ। ଆଉ ଦିନ ବର୍ଷା ଦିନେ ଯୋଉ ହୁଏ, ବର୍ଷା ଦିନ ରବିବାର ଆମେ ଯଦି ଦେଖିବୁ ଯୋଉ ବଢିଆ ଗଛ ସବୁ ଥାଏ ଗାଁ ମାନଙ୍କରେ, ରାତି ସାତଟା ଆଠଟା ହେଲେ ଯିବୁ ରବିବାର ଆମେ ବଢିଆଳ ଆଣିକି ଛିଣ୍ଡେଇକି ବାଲି କୋଉଠି ଥବ କୋଉ ଗାଁରେ ଦେଖିବୁ, ବାଲିରେ ନେଇକି ପୋତି ଥବୁ, ସାତ ଦିନ ପରେ ଯାଇକି ବାଲିକୁ ବାହାର କରିକି ଖାଇବୁ। ଚୋପା ପଡିଥବ ଲୋକ ଦେଖିବେ ଆସିକି କହିବେ କି ବଢିଆଳ ଚୋପା ରୋଗ ପକେଇଛି, ସେମାନେ ପତା ଲଗେଇ ଲଗେଇ ଜାଣିବେ ଆମେ ପାଞ୍ଚ ଥର ଆସି ଆମ ଘର ତା ରୋଡ କରେ ଆସିକି ଆମ ଘରେ କହିଲା ବେଳେ ଫେର ଭାଇ ତୁ ମୁଁ ଖାଇବୁ।
0: ଏଇସବୁ ମଜା ହୁଏ। ଯା ହଉ ଆପଣ କଲ୍ କଲେ ଭାଇ, ଏସବୁ ମଜା ସ୍ମୃତି ମନେ ପକେଇଲେ, କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି ନମସ୍କାର। ସାଥୀ ସମୟ ଇସାରା ଦେଇକି କହିଲାଣି ଯେ ବର୍ତ୍ତମାନ ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆପଣମାନଙ୍କ କଲ୍ ଗୁଡ଼ିକ ବହୁତ ଆସିଗଲା। ବର୍ତ୍ତମାନ ସମୟରେ ଇସାରା ଆମକୁ ଶେଷ କରିବାକୁ ପଡ଼ିବ କାର୍ଯ୍ୟକ୍ରମକୁ, ଏବଂ ଆପଣମାନଙ୍କ ସହିତ କଥା ହେଇକି ମଧ୍ୟ ବହୁତ ଖୁସି ଲାଗିଲା। ବହୁତ ୟୁନିକ୍ ୟୁନିକ୍ ମତ, ୟୁନିକ୍ ୟୁନିକ୍ କଥା, ଏବଂ ତା ସହିତ ବିତିଗଲା ଛୋଟବେଳର ସେ ସବୁ ସ୍ମୃତି ଅନୁଭୂତିର କଥା, ପିଲାଦିନର ରବିବାର, ଏବଂ ରବିବାର ସହିତ ଯୋଡ଼ା କେତେ ନିଆରା ସ୍ମୃତି ଅନୁଭୂତି, ଯାହାକୁ ଆପଣମାନେ ବର୍ତ୍ତମାନ ଚାହିଁକି ବର୍ତ୍ତମାନ ରିକ୍ରିଏଟ୍ ବି କରିପାରୁନାହାନ୍ତି। କେତେ ଖେଳ, କେତେ ମଜା, କେତେ ମସ୍ତି, କେତେ ସମ୍ପର୍କ, କେତେ ସେ ମୁହୂର୍ତ୍ତ ଗୁଡ଼ିକର ସହିତ ଯୋଡ଼ା ନୂଆ ନୂଆ ଘଟଣା, ଆଉ କିଛି ଖଟା ମିଠା ଅନୁଭୂତି, ଦୁଷ୍ଟାମି ସବୁକୁ ବର୍ତ୍ତମାନ ସ୍ମୃତିର ପୁଟୁଳିରେ ବାନ୍ଧିକି ପୁଣି କାନ୍ଧରେ ପକେଇ ଦିଅନ୍ତୁ ସାଥୀ, ଏବଂ ଜୀବନର ବାଟରେ ଆଗକୁ ଆଗକୁ ଚାଲୁଥାନ୍ତୁ। ନିଶ୍ଚୟ ପୁଣି କେବେ ଗୋଟେ ସେ ସ୍ମୃତିର ପିଟାରକୁ ଖୋଲିବାର ସୁଯୋଗ ମିଳିବ, ଆଉ ଆମ ସହିତ ପୁଣି ଥରେ ସେ ସ୍ମୃତି ଗୁଡ଼ାକୁ ବାଣ୍ଟିବେ। କଲ୍ କରିଥିବାରୁ ଆମ ଶ୍ରୋତା ବନ୍ଧୁମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଏହି ସୁନ୍ଦର ଗୀତ ସହିତ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍କୁ ଏଇଠି ଶେଷ କରିବା ପାଇଁ ସମୟ ଦେଲାଣି ସାରା।

ଏବଂ ଆସନ୍ତାକାଲି କଣ ସବୁ କାର୍ଯ୍ୟକ୍ରମ ତା ବିଷୟରେ ଆପଣମାନଙ୍କୁ ଟିକେ ଜଣେଇଦେବା, କାରଣ ଆପଣମାନେ ଆମ ସହିତ ପୁଣି କନେକ୍ଟେଡ୍ ହେଇକି ରହିବେ କେମିତି କେମିତି। ତେବେ ସାଥୀ, ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 20ତମ ଭାଗ ଆଜି ଶୁଣିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ସନ୍ଧ୍ୟା 6:30। ସନ୍ଧ୍ୟା 7ଟାରେ ଆଜି ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା ଆସର ଜମିଯିବ 7:25। ରାତି 8ଟାରୁ ଶୁଣିପାରିବେ ଗୀତରେ ମିତରେ ଏବଂ ଅଭୁଲା ସ୍ମୃତି ରାତି 9:15 ପରେ ପରେ ରେନ୍ବୋ ଏସ୍ଏମ୍ଏସ୍ ପୁଣି ଷ୍ଟାର୍ଟ ହୋଇଯିବ ଆପଣମାନଙ୍କ ଫର୍ମାଇସ୍କୁ ପୂରଣ କରିବା ପାଇଁ। ଆଜି ଅଭୁଲା ସ୍ମୃତି ନିଶ୍ଚୟ ଶୁଣିବେ। ଅଭୁଲା ସ୍ମୃତିରେ ଆଜି ମୁଁ ଆପଣଙ୍କୁ ଶୁଣେଇବି ଦ୍ୱୈତ କଣ୍ଠରେ, ଦ୍ୱୈତ ନାରୀ କଣ୍ଠରେ କିଛି ସୁପରହିଟ୍ ଓଲ୍ଡ ଟ୍ରାକ୍ସ ବୋଥ୍ ହିନ୍ଦୀ ଏବଂ ଓଡ଼ିଆ। ନିଶ୍ଚୟ ଶୁଣିବା ପାଇଁ ଚେଷ୍ଟା କରିବେ ଆଜିର ଅଭୁଲା ସ୍ମୃତି କାର୍ଯ୍ୟକ୍ରମ ଏବଂ ପରେ ପରେ ରାତି 10ଟାରେ ଆପଣମାନଙ୍କ ଫର୍ମାଇସ୍କୁ ପୂରଣ କରିବା ପାଇଁ ରେନ୍ବୋ ଏସ୍ଏମ୍ଏସ୍ ସିଲସିଲା ଷ୍ଟାର୍ଟ ହୋଇଯିବ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ ଶୁଣିପାରିବେ ସକାଳ 6:40। 7:10 ଆମର ସ୍ୱାସ୍ଥ୍ୟରେ ଆସନ୍ତାକାଲି ଶୁଣିବେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରୋକନ୍ତୁ, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ମର୍ଣ୍ଣିଂ ମେଲୋଡି, ସକାଳ 9ଟାରେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ କଲ୍ କରିକି ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଆପଣଙ୍କର ମତ ଆପଣଙ୍କର କଥା ଆମ ସହିତ ବାଣ୍ଟିବେ। ଦିନ 10ଟାରେ ଆପଣଙ୍କର ମନପସନ୍ଦର ଗୀତକୁ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ରେ ଜରିଆରେ ଆମକୁ ଅନୁରୋଧ କରିକି ଶୁଣିପାରିବେ ପ୍ରୋଗ୍ରାମ ରେନ୍ବୋ ଏସ୍ଏମ୍ଏସ୍ରେ। ଦିନ 11ଟା ବେଳକୁ ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। 11:30 କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ, 12ଟା ବେଳେ କିଛି କଥା କିଛି ଗୀତ, 1:10 ଆପଣଙ୍କର ମତ ସହିତ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ଯୋଗେ ଆମ ସହିତ ସେୟାର କରିବେ ଆପଣଙ୍କର ମତ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ କାର୍ଯ୍ୟକ୍ରମ ଆଜି ଚର୍ଚ୍ଚାରେ। ଅପରାହ୍ନ 3ଟାରେ ଏ ଦାସ ଦେଶ ଏ ମାଟି ପାଇଁ ସମର୍ପିତ କାର୍ଯ୍ୟକ୍ରମ ମୋ ଦେଶରେ ଶୁଣିବେ କିଛି ପାଟ୍ରିଓଟିକ୍ ଟ୍ରାକ୍ସ ଏବଂ କିଛି ଏମିତି କଥା ଯାହା ଆମ ମାତୃଭୂମିର ବିଷୟରେ, ଆମ ଦେଶ ବିଷୟରେ, ଆମ ଭାରତ ବିଷୟରେ। ଅପରାହ୍ନ 4ଟାରେ ଆରମ୍ଭ ହୋଇଯିବ ସୁରିଲ ଆଫ୍ଟରନୁନ୍। ଅପରାହ୍ନ 5ଟା ବେଳେ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ର କାର୍ଯ୍ୟକ୍ରମ, ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଆପଣମାନେ କଲ୍ କରିବେ ଆପଣଙ୍କର ମତ ଆପଣଙ୍କର କଥା ଆମ ସହିତ ସେୟାର କରିବେ। ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 21ତମ ଅଧ୍ୟାୟ, ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା 6:30। ସନ୍ଧ୍ୟା 7:25 ସନ୍ଧ୍ୟା ଆସର, ରାତି 8ଟାରେ କିଛି ନୂଆ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହିତ ପ୍ରୋଗ୍ରାମ ଗୀତରେ ଭିତରେ। ରାତି 9:15 ଚିର ସବୁଜ ଅଭୁଲା ଗୀତ ଏବଂ ତା ସହ ଯୋଡ଼ା କିଛି କଥା କାର୍ଯ୍ୟକ୍ରମର ନାଁ ଅଭୁଲା ସ୍ମୃତି ଶୁଣିପାରିବେ ଏବଂ ପରେ ପରେ ରେନ୍ବୋ ଏସ୍ଏମ୍ଏସ୍ର ସିଲସିଲା ପୁଣି ଆରମ୍ଭ ହୋଇଯିବ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ଡ। ତେବେ ଇଏ ଥିଲା ଆସନ୍ତାକାଲି ଏବଂ ଆଜି ପ୍ରସାରିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମ ବିଷୟରେ ସୂଚନା।

0: ସାଥୀ, ସମୟ ବର୍ତ୍ତମାନ 6:10 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 20ତମ ଅଧ୍ୟାୟ।
1: दो शून्य।

ଭକ୍ତି ଭକ୍ତ ଓ ତାର ଭଗବାନଙ୍କ ଭିତରେ ଏ ଦୁନିଆର ସବୁଠାରୁ ନିବିଡ଼ ବନ୍ଧନ ହେଉଛି ଭାବର ବନ୍ଧନ। ଇଏ ଗୋଟିଏ ଏମିତି ସୁଦୃଢ଼ ସେତୁ।

ତୁ ଏମିତି ଗୋଟେ ମାର୍ମିକ ମାଧ୍ୟମ ଯାହା ସଚରାଚର ଜଗତର ପାଳନକର୍ତ୍ତାଙ୍କୁ ବି କରିଦିଏ ଅତି ନିଜର, ଅତି ନିବିଡ଼। ଜୀବନର ଯେକୌଣସି ପାହାଚରେ ଆଗକୁ ବଢ଼ିଲା ବେଳେ ତା ପ୍ରଭୁ ଯେତେ ସାଙ୍ଗରେ ଅଛନ୍ତି, ଭାବର ମାଧ୍ୟମରେ ସେଇଟାକୁ ବୁଝିପାରେ ଏବଂ ଏ ଭାବର ମାଧ୍ୟମ କେବେ ପ୍ରାର୍ଥନା ହୋଇପାରେ, କେବେ ଭଜନ ହୋଇପାରେ, କେବେ ପୂଜନ ହୋଇପାରେ, କେବେ ନମନ ହୋଇପାରେ, ନିର୍ମଳ ମନର ନିଷ୍କାମ ଭକ୍ତି ମଧ୍ୟ ହୋଇପାରେ, କେବେ ନିରନ୍ତର ପ୍ରେମ ଏବଂ ନିଶ୍ଚଳ ବିଶ୍ୱାସ ବି ହୋଇପାରେ, ପୁଣି କେବେ ଭାବରେ ଭାବରେ ଭଗତଟିଏ କରିପାରେ ଅଭିମାନ, କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱରଙ୍କୁ ବି ଦେଇପାରେ ଗାଳି, କରିପାରେ ତାଙ୍କ ପାଖେ ଅଡ଼ି ଅଭିମାନ ଭରା କଣ୍ଠରେ କହିପାରେ ତାଙ୍କୁ କେତେ କ'ଣ, କାଳିଆକୁ କହିଦେଇପାରେ ଛଡ଼ିଆ, ଅଧିକାରରେ ମାଗିପାରେ ଲୁହ ଢାଳି ତା ଆଗରେ କାନ୍ଦିପାରେ, ଆଉ କହିପାରେ ଯେ କାଳିଆରେ ମନ ବୋଲି ତୋର କିଛି ନାହିଁ।

ଭଲ ମନ୍ଦ ସୁଖ ଦୁଃଖ ସବୁ ଜାଣ, ତୁମ ପାଇଁ କୌଣସି ଭାବର ଅଭିବ୍ୟକ୍ତି ଛୋଟ ନୁହେଁ। ଇଏ ଥିଲା ଆରାଧନା। ଆଜି ଆପଣମାନେ ଶୁଣୁଥିଲେ କେତୋଟି ଭକ୍ତି ଗୀତ। ସମୟ ବର୍ତ୍ତମାନ ଇସାରା ଦେଇକି କହିଲାଣି, କାର୍ଯ୍ୟକ୍ରମକୁ ଏଠି ସାରିବାକୁ ପଡ଼ିବ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଆଉ କିଛି କ୍ଷଣ ମଧ୍ୟରେ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଏବଂ ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 25 ତାରିଖରେ ପ୍ରଥମ ପର୍ଯ୍ୟାୟରେ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ଏଥିରେ 5 ଜଣଙ୍କୁ

0: ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି। କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି, ଛାତ୍ରଛାତ୍ରୀମାନଙ୍କ ପାଇଁ ଉତ୍ତର ଖାତାର ପୁନଃ ମୂଲ୍ୟାଙ୍କନ ଲାଗି ପ୍ରଶ୍ନ ପିଛା 25 ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ପୁନଃ ମୂଲ୍ୟାୟନ ପରେ ମାର୍କ ବୃଦ୍ଧି ହେଲେ ଦେୟ ଫେରସ୍ତ କରାଯିବାର ବ୍ୟବସ୍ଥା ରହିଛି ବୋଲି ଶ୍ରୀ କୁମାର କହିଛନ୍ତି।
1: ओएसएम के माध्यम से इस बार मार्किंग की गई है, जो कंसर्न्स रेज किए जा रहे हैं 3% पास परसेंटेज घटा है पिछले वर्ष के तुलना में, 88% से 85% पर आया है। कुछ एक बच्चों को ऐसा भी लग रहा है कि उनको ज्यादा नंबर आने चाहिए थे और उनको कम नंबर आए हैं, तो इस पे भी जो भ्रांति है और जो क्लैरिफिकेशन है वो हम आपके समक्ष देना चाहेंगे।
0: ନିଷ୍ପତ୍ତି ଅନୁସାରେ ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ସ୍କାନ୍ କପି ପାଇବା ପାଇଁ 100 ଟଙ୍କା ଦେୟ ଦେବେ। ସେହିଭଳି ନମ୍ଘର ଭେରିଫିକେସନ୍ ପାଇଁ ମଧ୍ୟ 100 ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ସ୍କାନ୍ କପି ପାଇଁ 700 ଓ ନମ୍ଘର ଭେରିଫିକେସନ୍ ପାଇଁ 500 ଟଙ୍କା ଦେବାକୁ ପଡ଼ୁଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଆଜିଠାରୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ନୀତିନ ନବୀନଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆସନ୍ତାକାଲି ହେବାକୁ ଥିବା କୋର୍ କମିଟି ବୈଠକରେ ଶ୍ରୀ ନବୀନ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସାମାଜିକ ଗଣମାଧ୍ୟମରେ ଶ୍ରୀ ନବୀନଙ୍କୁ ସ୍ୱାଗତ କରିବା ସହ ତାଙ୍କ ମାର୍ଗଦର୍ଶନ ସମୃଦ୍ଧ ଓଡ଼ିଶା ଗଠନର ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଶ୍ରୀ ନବୀନ ଆସନ୍ତାକାଲି ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଭିଯାନ ଶିବିରକୁ ଉଦ୍ଘାଟନ କରିବେ। ପରେ ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟାରେ ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ପଦାଧିକାରୀ ମୋର୍ଚ୍ଚା ସଭାପତି ଓ ମନ୍ତ୍ରୀ ପରିଷଦ ବୈଠକରେ ଯୋଗଦେବେ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ନିମାପଡ଼ା ଟାଉନ୍ହଲ୍ଠାରେ 153 ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। 31 ମହିଳା ସମିତି ଗୃହ ନିର୍ମାଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଏହି ଗୃହ ମହିଳାମାନଙ୍କର ସଭା କରିବା ପାଇଁ ବେଶ୍ ସହାୟକ ହେବ। ମହିଳା ସଶକ୍ତିକରଣ ଏବଂ ଗ୍ରାମାଞ୍ଚଳ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀମତୀ ପରିଡ଼ା ଆଶାବ୍ୟକ୍ତ କରିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆସନ୍ତାକାଲି ଏବଂ ପରବର୍ତ୍ତୀ ସୋମବାର ମଇ 25 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ, ନିରୋଗ ଓ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋହାହିତ କରିବା ପାଇଁ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ସଣ୍ଡେ ଅନ୍ ସାଇକେଲ୍ କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭାରମ୍ଭ କରିଛନ୍ତି। ଫିଟ୍ ଇଣ୍ଡିଆ ଫିଟ୍ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ଓ ସମସ୍ତଙ୍କୁ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି। ବ୍ୟସ୍ତବହୁଳ ଜୀବନ ଓ ବଢ଼ୁଥିବା ତୈଳ ସଙ୍କଟ ସମୟରେ ସାଇକେଲ୍ ଚଳାଇବା କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ବରଂ ଇନ୍ଧନ ଓ ପରିବେଶକୁ ମଧ୍ୟ ସୁରକ୍ଷିତ କରିଥାଏ। ସାଇକେଲକୁ ଦୈନନ୍ଦିନ ଜୀବନର ଅଂଶ କରିବା ଏବଂ ଏକ ସବୁଜ ଓ ପ୍ରଗତିଶୀଳ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା ପାଇଁ ଶ୍ରୀ ସୁରଜ ଆହ୍ୱାନ ଦେଇଛନ୍ତି।
2: ସଣ୍ଡେ ଅନ୍ ସାଇକେଲ୍ସ ଏ କାର୍ଯ୍ୟକ୍ରମ ଓଡ଼ିଶା ଗଭର୍ଣ୍ଣମେଣ୍ଟ କା ସ୍ପୋର୍ଟସ୍ ଡିପାର୍ଟମେଣ୍ଟ ନେ କିଆ ହେ। ନୌଜବାନ ବହୁତ ସାରେ ଷ୍ଟୁଡେଣ୍ଟସ୍ ପାର୍ଟିସିପେଟ କିଏ ଥେ ଅର୍ ସବ ସଂକଳ୍ପ ଲିଏ ଥେ କି ହର ସଣ୍ଡେ କୋ ଓ ଅପନେ ସାଇକେଲ ପେ ହି ବିତାଏଙ୍ଗେ, ଯାହା ପି ଉନକା କାର୍ଯ୍ୟକ୍ରମ ରହେ ଓ ସାଇକେଲ ମେ ହି ଯାଏଙ୍ଗେ। ଏ ସାଇକେଲ ଏକ ସଷ୍ଟେନେବଲ ଅର୍ କ୍ଲିନ୍ ଏନର୍ଜି ଇକୋସିଷ୍ଟମ କେ ବାରେ ମେ ବି ଇମ୍ପୋର୍ଟାନ୍ସ ଦେ ରହା ହେ ଅର୍ ସବସେ ଜ୍ୟାଦା ଜରୁରୀ ଚିଜ ହେ କି ସାଇକ୍ଲିଂ ସେ ହମ ଖୁଦ କୋ ଫିଟ ରଖ ସକତେ ହେ।
0: ରାଜ୍ୟରେ ଅପରାଧ ତଥା ଅପରାଧୀଙ୍କ ଦମନ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ୱାଇ ଭି ଖୁରାନିଆ କହିଛନ୍ତି। ଶ୍ରୀ ଖୁରାନିଆ କହିଛନ୍ତି, ଅପରାଧ ଓ ଅପରାଧୀମାନଙ୍କ ପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଅବଲମ୍ଭନ କରୁଛନ୍ତି। ପ୍ରତ୍ୟେକଟି ଅପରାଧର ଜବାବ ଦେବା ଲାଗି ପୁଲିସ୍ ପ୍ରଶାସନ ପ୍ରସ୍ତୁତ ରହିଛି। ଅପରାଧୀମାନେ ଅପରାଧ ଘଟାଇବା ବଦଳରେ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ପୁଲିସ୍ ମହାନିର୍ଦ୍ଦେଶକ ଆହ୍ୱାନ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ 5 ଦିନ ମଧ୍ୟରେ ରାଜ୍ୟରେ 1700ରୁ ଅଧିକ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। 6 ଜଣଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରାଯାଇଥିବା ବେଳେ 50ରୁ ଅଧିକ

ଫେରାର ଅପରାଧୀଙ୍କୁ ଗିରଫ କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି ଗୁଇନ୍ଦା ସୂଚନା ଆଧାରରେ ଜେଲ୍ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଆସନ୍ତା ଦଶ ଦିନ ପର୍ଯ୍ୟନ୍ତ ଅପରାଧୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କଡ଼ାକଡ଼ି କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକମାନେ ସଜାଗ ଅଛନ୍ତି। ଆଗାମୀ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା 26 ତାରିଖରେ ଏକ ପ୍ରାକ୍ ବନ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ବନ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ଏଥିସହ ବିଭିନ୍ନ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, ବିପଦ ସ୍ଥିତିର ଆକଳନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 39 ଚକ ନିର୍ମାଣ ସହ 4 ନହକା ନିର୍ମାଣ ମଧ୍ୟ ଶେଷ ହୋଇଛି। ତିନି ରଥର ଢମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ

0: ରାଜ୍ୟ ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତା 26 ତାରିଖରେ ଏକ ପ୍ରାକ୍ ବନ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ବିଭାଗର ସମ୍ମିଳନୀ କକ୍ଷରେ ବନ୍ୟାର ମୁକାବିଲା ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯିବ। ଏଥିସହ ବିଭିନ୍ନ ଅଞ୍ଚଳରେ ବନ୍ୟା ନିୟନ୍ତ୍ରଣ, ବିପଦ ସ୍ଥିତିର ଆକଳନ ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ଆଲୋଚନା ହେବ। ବୈଠକରେ ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 39 ଚକ ନିର୍ମାଣ ସହ 4 ନହକା ନିର୍ମାଣ ମଧ୍ୟ ଶେଷ ହୋଇଛି। ତିନି ରଥର ଢମକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାକି ତିନି ରଥର ଶେଷ ଗୋଟିଏ ଗୋଟିଏ ଚକର ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରୂପକାର ସେବକମାନେ ତିନି ରଥ ସାଲଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୂପଗୁଡ଼ିକର ପଲିସ କାର୍ଯ୍ୟ ଏବଂ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାରୁ 5 ପଞ୍ଚାୟତକୁ ମନୋନୀତ କରାଯାଇଛି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀଠାରେ ଏହି ପୁରସ୍କାର ବିତରଣ କରାଯିବ। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମ ପଞ୍ଚାୟତ ଭାବେ ଦେଶର ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 25 ଲକ୍ଷ ଅର୍ଥରାଶି ପ୍ରଦାନ କରାଯିବ। ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମ ପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡ଼ୁଆ ଗ୍ରାମ ପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛି। 50 ଲକ୍ଷ ଟଙ୍କାର ଅର୍ଥରାଶି ଏହି ପଞ୍ଚାୟତକୁ ମିଳିବ। ସ୍ୱଚ୍ଛ ଓ ସବୁଜ ଗ୍ରାମ ପଞ୍ଚାୟତ ବର୍ଗରେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ପୁରସ୍କାର ଦିଆଯିବ। ସେହିପରି ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମ ପଞ୍ଚାୟତ ବର୍ଗରେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ମନ୍ଦାର ଗ୍ରାମ ପଞ୍ଚାୟତ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ପଞ୍ଚାୟତକୁ 37,50,000 ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଏହି ଜିଲ୍ଲା ପରିଷଦକୁ 3 କୋଟି ଟଙ୍କାର ପୁରସ୍କାର ମିଳିବ। ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଆଜି ପାଳିତ ହେଉଛି। 1865 ପ୍ୟାରିସ୍ରେ ମିଳିତ ଜାତିସଂଘର ଡିଜିଟାଲ୍ ପ୍ରଯୁକ୍ତିବିଦ୍ୟା ସଂସ୍ଥା ଭାବେ ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ ପ୍ରତିଷ୍ଠାପିତ ହୋଇଥିଲା। ଏହାର ସ୍କୃତିରେ ପ୍ରତିବର୍ଷ ମେ 17 ତାରିଖକୁ ବିଶ୍ୱ ଦୂରସଞ୍ଚାର ଏବଂ ସାମାଜିକ ସୂଚନା ଦିବସ ଭାବେ ପାଳନ କରାଯାଉଛି। ଇଣ୍ଟରନେଟ୍ ସହ ଅନ୍ୟାନ୍ୟ ସୂଚନା ଓ ଯୋଗାଯୋଗ ପ୍ରଯୁକ୍ତି ବିଦ୍ୟାର ବ୍ୟାପକ ବ୍ୟବହାର ମାଧ୍ୟମରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ସଚେତନତା ବୃଦ୍ଧି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରଯୁକ୍ତିବିଦ୍ୟା ଜୀବନରେଖା, ସଂଗଠିତ ବିଶ୍ୱ ପାଇଁ ନିରନ୍ତରତାକୁ ସୁଦୃଢ଼ କରିବା। ପାଣିପାଗ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗତକାଲି ଆଣ୍ଡାମାନ ସାଗର ସ୍ୱର୍ଶ କରିଛି। ମୌସୁମୀ ବାୟୁ ଦକ୍ଷିଣ ପୂର୍ବ ଆରବ ସାଗରରେ କିଛି ଅଂଶ, ଦକ୍ଷିଣ ପଶ୍ଚିମ ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ଆଜି ସନ୍ଧ୍ୟା ସୁଦ୍ଧା ଅଗ୍ରସର ହେବାର ଅନୁମାନ କରାଯାଉଛି। ଆଣ୍ଡାମାନର ନିକୋବର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟପୁରମ୍ ସହିତ ଏହି ଅଞ୍ଚଳର ଅନ୍ୟ ଦ୍ୱୀପପୁଞ୍ଜଗୁଡ଼ିକ ମୌସୁମୀ ଛୁଇଁବ। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ଝାରସୁଗୁଡ଼ାଠାରେ ସର୍ବାଧିକ ତାପମାତ୍ରା 41 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା 25 ତାରିଖରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ। ଆଜିଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ସୁସ୍ଥ ନିରୋଗ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋହାହିତ କରିବା ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ସଣ୍ଡେ ଅନ୍ ସାଇକେଲ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଶୁଣୁଥିଲେ ଆଞ୍ଚଳିକ ସମ୍ବାଦ, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଛନ୍ତି ଦିଲ୍ସେ ଦିଲ୍ ତକ୍।
2: ମେରେ ପ୍ୟାରେ ଦେଶବାସୀ, ଆପଣ ଏକ ବାତ ଅବଜର୍ଭ କରି ହୋଗି, ହମାରି ମନ୍ କି ବାତୋଁ ନେ ସ୍ୱଚ୍ଛତା ଅଭିଯାନ କୋ ସମୟ ସମୟ ପର ଗତି ଦି ହେ ଔର ଇସି ତରହ ସେ ସ୍ୱଚ୍ଛତା କେ ଲିଏ କିଏ ଜା ରହେ ପ୍ରୟାସୋଁ ନେ ଭି ମନ୍ କି ବାତ କୋ ହମେଶା ହି ପ୍ରେରଣା ଦି ହେ। ଏସା ନହିଁ ହେ କି ହମନେ ସ୍ୱଚ୍ଛତା ମେ ଆଦର୍ଶ ସ୍ଥିତି ହାସିଲ କର ଲି ହେ, ଲେକିନ ଜିସ୍ ପ୍ରକାର ସେ ODF ସେ ଲେକର ସାର୍ବଜନିକ ସ୍ଥଳୋଁ ତକ ସ୍ୱଚ୍ଛତା ଅଭିଯାନ ମେ ସଫଳତା ମିଲି ହେ ଓ 130 କରୋଡ଼ ଦେଶବାସୀଓ କେ ସଂକଳ୍ପ କି ତାକତ ହେ, ଲେକିନ ହମ ଇତନେ ପର ରୁକନେ ୱାଲେ ନହିଁ ହେ। ୟେ ଆନ୍ଦୋଳନ ଅବ ସ୍ୱଚ୍ଛତା ସେ ସୁନ୍ଦରତା କି ଔର ବଢ ଚଲା ହେ। ଅଭି କୁଛ ଦିନ ପହଲେ ହି ମେ ମିଡିଆ ମେ ଶ୍ରୀମାନ ଯୋଗେଶ ସୈନୀ ଔର ଉନକି ଟିମ୍ କି କାହାନୀ ଦେଖ ରହା ଥା। ଯୋଗେଶ ସୈନୀ ଇଞ୍ଜିନିୟର ହେ ଔର ଆମେରିକା ମେ ଅପନି ନୌକରୀ ଛୋଡ଼କର मां भारती

0: ଶ୍ରୋତାବନ୍ଧୁ, ଏଠି ହୃଦୟ କିଛି କହିବା ପୁଣି ନ କହିବା ଭିତରେ କେବେ କେବେ ନିଜ ଜଣାତରେ ବା ଅଜଣାତରେ ଇଏ ମନ କେବେ ମନ ଖୋଲି କହିଦେଇଥାଏ ତା ମନର କଥା। କିନ୍ତୁ ଏ ଦୁନିଆରେ ସବୁ କଥା କିନ୍ତୁ କଥା ନୁହେଁ। କିଛି ବ୍ୟକ୍ତି ବିଶେଷ ଏ ଦୁନିଆରେ ଅଛନ୍ତି ଯେଉଁମାନେ ଉପରେ ଉପରେ ଅର୍ଥାତ୍ ଏଇ ଓଠରେ ଅତି ସୁନ୍ଦର ଭାବରେ କହିପାରନ୍ତି, କିନ୍ତୁ ହୃଦୟ ତାଙ୍କର କେବେ ବି କହେ ନା। ତେଣୁ ହୃଦୟର କଥା ଓଠ କହିଲେ ଏ ମନକୁ ଛୁଏଁ, ସେତିକି ବାସ୍ତବତା ଅନୁଭବ ହୁଏ ଏବଂ କାନଡେରି ସେହି ଦୁଇ ଧାଡ଼ି ଶୁଣିବାକୁ ସେତିକି ମିଠା ମିଠା ଲାଗେ। ତେଣୁ କଥାରେ କଥାରେ ଗୀତରେ ଗୀତରେ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ହ୍ୟାଲୋ ଭାରତ ମସଲା ସ୍ୱୟଂ ସିଧା ନନ୍ଦିତା ପଣ୍ଡାଙ୍କ ସାଥିରେ ଯେଉଁମାନେ କଥା ହେଇ ସାରିଛନ୍ତି ଆଜି ସନ୍ଧ୍ୟାରେ ଏଫ୍ଏମ୍ ରେନ୍ବୋ କଟକ ମାଧ୍ୟମରେ ସେହି ଶବ୍ଦ ସବୁକୁ ଆଉଥରେ ଶୁଣିବାକୁ ଇଚ୍ଛା ଭିତରେ ସେ କେମିତି କଥା ଶୁଣିବାକୁ ଇଚ୍ଛା ରଖିଥିବେ ଆମର ନିୟମିତ ଶ୍ରୋତାବନ୍ଧୁମାନେ ଅର୍ଥାତ୍ ଆପଣମାନେ। ତେବେ ଏବେ ଚାଲନ୍ତୁ କଥା ହେବା ହ୍ୟାଲୋ ଭାରତ ମସଲାରେ ସ୍ୱୟଂ ସିଧା ନନ୍ଦିତା ପଣ୍ଡାଙ୍କ ସାଥିରେ। ହ୍ୟାଲୋ ଭାରତ ମସଲା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ସ୍ୱୟଂ ସିଧା ନନ୍ଦିତା ପଣ୍ଡା ମହୋଦୟା ଅଛନ୍ତି, କଥା ହୁଅନ୍ତୁ ଆପଣ।
1: ନମସ୍କାର ନନ୍ଦିତା ଦେବୀ।
2: ଆଜ୍ଞା ଆଜ୍ଞା ନମସ୍କାର,
1: ମୁଁ ଶାନ୍ତନୁ ପଣ୍ଡା କହୁଛି, ହରିହମ ନଗର।

0: ଗୋବିନ୍ଦଲା ସମ୍ବଲପୁରରୁ।
1: ଆଜ୍ଞା କୁହନ୍ତୁ।
0: ମ୍ୟାଡାମ ମୁଁ ଗୋଟେ କଥା ଜାଣିବାକୁ ଚାହୁଁଛି ଯେ ଭାରତ ମସଲା ଆମ ଭାରତ ବାହାରେ ବି ଯାଉଛି କି?
1: ଭାରତ ବାହାରକୁ ଭାରତ ମସଲା ଯାଉଛି, ଏକ୍ସପୋର୍ଟ ହଉଛି ପାଖାପାଖି, ଯେମିତି ଆମର ନେପାଳ, ଭୁଟାନ, ବାଂଲାଦେଶ, ଏପଟେ ଯାଉଛି ଦୁବାଇ, ମାଲେସିଆ।
0: ମୁଁ ତ ବର୍ତ୍ତମାନ ସମସ୍ତଙ୍କୁ କହିବି ଯେଉଁଦିନଠୁ ଭାରତ ମସଲା ସେ ଯୋଉ କାର୍ଯ୍ୟକ୍ରମ ଶୁଣୁଛି ଏଫ୍ଏମ୍, ସମସ୍ତଙ୍କୁ କହିବି କି ସମସ୍ତେ ଭାରତ ମସଲା ବ୍ୟବହାର କରନ୍ତୁ। କିଏ ପଚାରିବ କାହିଁକି ବ୍ୟବହାର କରିବେ, ମୁଁ କହିବି ଦେଖନ୍ତୁ କି ଭାରତ ମସଲା ହଉଛି ଆମର ଓଡ଼ିଶାର ପ୍ରଡକ୍ଟ।
1: ଆଜ୍ଞା ଆଜ୍ଞା, ଆପଣଙ୍କ ପରିକାରରେ ସବୁ ଶ୍ରୋତା ମାନେ କଥା ବୁଝନ୍ତେ ତାହେଲେ ତ ଆମେ ଆମ ନିଜ ପ୍ରଡକ୍ଟ ସବୁ ୟୁଜ୍ କରନ୍ତେ, ବାହାର କିଛି ଆମକୁ କରିବାକୁ ପଡ଼ନ୍ତା।
0: ଆଉ ଗୋଟେ କଥା ଦେଖନ୍ତୁ, ହେଲେ କଣ ମାନେ ମୋର ପୁରା ବିଶ୍ୱାସ ଅଛି ଭାରତ ମସଲା ସେଟା ଜରୁର କରିପାରିବ। ମାନେ ଯେମିତି ଦେଖନ୍ତୁ କେତେଟା ଗାଁ ଅଛି ଓଡ଼ିଶାରେ ରାସ୍ତାଘାଟ ନାହିଁ, ଆଉ ମୁଁ ତ ଭାବୁଛି ଆପଣ ଭାରତ ମସଲା ଜରୁର ସେଟା କରିପାରିବେ ସ୍କୁଲ ଟାଇମ୍ ବାହାର କଲେ।
1: ଆଜ୍ଞା ନିଶ୍ଚିନ୍ତ କରିପାରିବୁ, ଆପଣମାନଙ୍କର ସହଯୋଗ ସର୍ବୋପରି ଆଶୀର୍ବାଦ, ଭଗବାନଙ୍କର ଆଶୀର୍ବାଦ ରହିଲେ ନିଶ୍ଚିନ୍ତ କରିବୁ। ଆଜ୍ଞା ଆପଣ କଣ କରନ୍ତି?
0: ବିଜନେସ୍ କରେ, ମାନେ ସାର, ବିହନ, କୀଟନାଶକ, ଔଷଧ, ଏଟା ମୋର ଦୋକାନ ଅଛି।
1: ଆଜ୍ଞା
0: ମାନେ 45 ବର୍ଷ ହେଇଗଲାଣି।
1: ଆଜ୍ଞା ଆଜ୍ଞା, ଭଲ କାର୍ଯ୍ୟ ଆପଣ କରୁଛନ୍ତି, ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା ହଉ, ଧନ୍ୟବାଦ ମ୍ୟାଡମ,
1: ଧନ୍ୟବାଦ।
2: ହ୍ୟାଲୋ ଭାରତ ମସଲା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ମୁଁ ସାଲେପୁର କହୁଛି, ନିରୁପମା ସାହୁ।
1: ଆଜ୍ଞା ମ୍ୟାଡମ ନମସ୍କାର, କୁହନ୍ତୁ।
3: ଆଜ୍ଞା ମ୍ୟାଡମ, କାର୍ଯ୍ୟକ୍ରମ ତ ଯାହା ହଉଛି ମାନେ ବହୁତ ବଢିଆ ହଉଛି, ମୁଁ ତ ସବୁବେଳେ ଶୁଣୁଛି।
1: ଆଜ୍ଞା
3: ରୋଷେଇ ହଉଛି ତା ଭିତରେ ବି କାନଟା ଯାଇକି ମାନେ ରେଡିଓ ପାଖରେ ଯେତେବେଳେ ପ୍ରାୟ କାର୍ଯ୍ୟକ୍ରମ ଆରମ୍ଭ ହେଇଯାଉଛି।
1: ଆମେ ଯେହେତୁ ସମସ୍ତେ ଗୃହିଣୀ, ଆପଣ
3: ମାନେ ସବୁବେଳେ ଶୁଣୁଛି, ପ୍ରାୟ କାର୍ଯ୍ୟକ୍ରମ ଯୋଉ ହଉଛି ଶୁଣୁଛି। ମ୍ୟାଡାମଙ୍କ କଥା ସେତିକି ମାନେ ହାର୍ଟ କୁ ଟଚ୍ କରିଛି ବୋଲି କଲଟା ଗଲା ଏପଟୁ ନା।
1: କୁହନ୍ତୁ।
3: ମୁଁ ବି ମୋର ଯେତିକି ମାନେ ମୋ ସଂସ୍କର୍ଶରେ ଅଛନ୍ତି,
1: ଆଜ୍ଞା,
3: ସିଏ ଯେତେବେଳେ ଶୁଣି ଦଉଛନ୍ତି କହୁଛନ୍ତି କଣ ଆରେ କାମ ଭିତରେ ତା ଭିତରେ ରେଡିଓ ସାଙ୍ଗରେ ରେଡିଓ ଭିତରେ ପଶି ଯାଉଛ। ମୁଁ କହିଲି ହଁ, ମୁଣ୍ଡଟା ପଳଉଛି ସିଆଡେ, ଆଉ ଅଭ୍ୟାସ ଟିକେ ଅଛି ଆଉ।
1: ବହୁତ ଭଲ ଅଭ୍ୟାସ ମ୍ୟାଡମ, ଏମିତି ଶୁଣିଥାନ୍ତୁ ପ୍ରୋଗ୍ରାମ ଆପଣ, ଆପଣ ମାନେ ଶୁଣିଲେ ତ ଆମେ ଆଗକୁ ଯିବା।
3: ସାରଙ୍କ କଥା ଶୁଣୁଛି, ଆପଣଙ୍କ କଥା ବି ଶୁଣୁଛି, ମାନେ ହରିନାମରେ କି ରସ ଅଛି ସେ ରସଟାକୁ ଯିଏ
1: ପାନ କଲା ଚିହ୍ନା ଜଣଉଛି। ଆଜ୍ଞା ଆଜ୍ଞା ଠିକ ଠିକ, ସେତିକି ଆପଣଙ୍କୁ ଆନନ୍ଦ ଦଉଛି ବୋଲି ଆପଣ ଶୁଣୁଛନ୍ତି, ଆଉ କିଛିଟା ସେଥିରୁ ବି ଶିଖୁଛନ୍ତି।
3: ସମସ୍ତେ ଆମ ବାପ ମା ଛୁଆ ଆମର ସମସ୍ତେ, ଆମ ବାପୁ କହିବେ କହିବେ ଯେମିତି ଖୋଲା ହେଇଯିବ, ଯଦି କାନରେ ବାଜିଲା ଆରମ୍ଭ ହେଇଗଲା କହିବେ ହେଇ ମମି ମାଇକି ଲଗେଇ ଦେଲାଣି ଆଉ। ମୁଁ କହିବି ମୋର ଖାଇବା ପଛକେ ଓଳିଏ ବନ୍ଦ କରିଦବ, କିନ୍ତୁ ମୁଁ ତାକୁ ଶୁଣିବାଟା ମୋର ଥୟ, ଜଣେ କେତେ ଷ୍ଟ୍ରଗଲ କଲା ପରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ।
1: ହଁ ସେଇଟା ତ ଠିକ କଥା।
3: ଆଉ ଆପଣ ଯେମିତି କହୁଛନ୍ତି ଆପଣଙ୍କ କାହାଣୀ ଶୁଣିବାଟା ମୋର ଥୟ।
1: ଧନ୍ୟବାଦ ମ୍ୟାଡମ, ଆପଣ ଏମିତି ଶୁଣୁଥାନ୍ତୁ।
2: ହ୍ୟାଲୋ ଭାରତ ମସଲା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ମୁଁ ଜଣେ ଜାତୀୟ ଓ ଆନ୍ତର୍ଜାତୀୟ ରେଡିଓ ଶ୍ରୋତା, ନାରାୟଣ ପ୍ରଧାନ, ଆଉ ଘରଟା ହେଲା ମୋର ବି ବ୍ରହ୍ମପୁର, ବୁଗୁଡା ଜିଲ୍ଲା ଗଞ୍ଜାମ।
1: ଆଜ୍ଞା ଆଜ୍ଞା ନମସ୍କାର, ମୁଁ ଶୁଣୁ, ଆପଣ କୁହନ୍ତୁ।
4: ଭଲ ଅଛନ୍ତି ଆପଣ?
1: ଆଜ୍ଞା ଆପଣ ଭଲ ଅଛନ୍ତି ତ?
4: ଆଜ୍ଞା, ଆଉ ଯାହା ହଉ ଆପଣଙ୍କର କାର୍ଯ୍ୟକ୍ରମ ଆମେ ତ ଶୁଣୁଛୁ, ଭାରତ ମସଲା କାର୍ଯ୍ୟକ୍ରମ, ଆଉ ବହୁତ ଉଚ୍ଚକୋଟୀର କାର୍ଯ୍ୟକ୍ରମ, ବହୁତ ଆମକୁ ମନକୁ ଛୁଇଁ ପାରିଛି, ବହୁତ ବଢିଆ କାର୍ଯ୍ୟକ୍ରମ ହଉଛି ଆପଣଙ୍କର।
1: ଧନ୍ୟବାଦ, ଆପଣ ଶୁଣୁଛନ୍ତି, ସେଇଟା ଆମ ପାଇଁ ବହୁତ ବଡ କଥା।
4: ଆଜ୍ଞା, ମୋର ଦୁଇ ପୁଅ ଅଛନ୍ତି, ଗୋଟେ ପୁଅ 18 ବର୍ଷର, ତା ନାଁ ହଉଛି ଲୋକନାଥ ପ୍ରଧାନ ଲକି, ଆଉ ଗୋଟେ ପୁଅ ହଉଛି ମୋର 15 ବର୍ଷର ସୋମନାଥ ପ୍ରଧାନ, ତା ନାଁ ହଉଛି ସୋମ। ଆଉ ଆମେ 3 ଜଣ ଯାକ ସିକିଲ ସେଲ ଥାଲାମିଆ ରୋଗରେ ପୀଡିତ, ଅତି କ୍ରିଟିକାଲ ଯୋଉଟା କି ବିଦେଶ, ଆଉ ମୋର ସ୍ତ୍ରୀ ମଧ୍ୟ ବେଟା ଥାଲାସୀମାରେ ପାଖାପାଖି 8-10 ବର୍ଷ ହେଲା ସେ ମଧ୍ୟ ମୃତ୍ୟୁବରଣ କରିସାରିଛନ୍ତି। କିନ୍ତୁ ମୋ ପାଇଁ ହଉଛି ରେଡିଓ ଗୋଟେ ପେନ୍ କିଲର, ମାନେ ରେଡିଓ ଶୁଣିଲେ ମୋର ଅନ୍ତର ହୃଦୟର ବେଦନା ଥାଏ, ତାକୁ ମୁଁ ଦୂର କରିକି ପାରେ ସଙ୍ଗୀତ ମାଧ୍ୟମରେ। ଆଉ ଯାହାଙ୍କୁ ମୁଁ ସବୁବେଳେ ମାନେ ଥାଏ ରେଡିଓକୁ ଗୁରୁ ବୋଲି, କାହିଁକି ରେଡିଓ ମତେ ସବୁ ଶିଖେଇଛି।
1: ଆଜ୍ଞା ଆଜ୍ଞା, ଭଗବାନ କରନ୍ତୁ ଆପଣ ମାନେ ଏତେ ଦୁଃଖ ଭିତରେ ବି ଶୁଣୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ଆପଣ ଏମିତି ଶୁଣୁଥାନ୍ତୁ, ଆଉ ନିଜର ଦୁଃଖ କଷ୍ଟକୁ ଦୂର କରନ୍ତୁ, ଭଗବାନ ଆପଣଙ୍କୁ ଦେହ ସୁସ୍ଥ ରଖନ୍ତୁ।
2: ହ୍ୟାଲୋ ଭାରତ ମସଲା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
5: ମ୍ୟାମ ନମସ୍କାର।
1: ନମସ୍କାର ଆଜ୍ଞା, କୁହନ୍ତୁ, ଆପଣ ଭଲ ଅଛନ୍ତି?
5: ବିଜେପୁରରୁ କହୁଥିଲି।
1: ଆଜ୍ଞା ଆପଣ ଭଲ ଅଛନ୍ତି?
5: ହଁ ଆଜ୍ଞା, ଆପଣ ମାନେ କେମିତି ଅଛନ୍ତି?
1: ସବୁ ଠାକୁରଙ୍କ ଇଚ୍ଛା। ଆଜ୍ଞା
5: ଆଜ୍ଞା ଆଜ୍ଞା, ପ୍ରୋଗ୍ରାମ ପାତି ସବୁ ଶୁଣୁଛୁ, ଆଉ ଭାରତ ମସଲାର ଯେତେ ବି ଆମର ସ୍କୁଲ ଟାଇମ ବି ଆରମ୍ଭ ହେଲା ଏଟା ଏବେ ଶୁଣୁଛୁ।

0: ତାପରେ କଥାରେ କଥାରେ ଗୀତରେ ଗୀତରେ ସବୁ କାର୍ଯ୍ୟକ୍ରମ ଭଲ ହଉଛି, ଶିକ୍ଷଣୀୟ ହଉଛି।
1: ଧନ୍ୟବାଦ, ଆପଣ ଶୁଣୁଛନ୍ତି,
0: ଶୁଣୁଛୁ ବିଜେତା ବି ହଉଛି ଆଉ କଥାରେ କଥାରେ।
1: ସେଥିପାଇଁ
0: ଆପଣଙ୍କୁ ଧନ୍ୟବାଦ, ଆପଣଙ୍କ ପ୍ରୋଗ୍ରାମ କରୁଥିବା ସମସ୍ତ ବ୍ୟକ୍ତି ମାନଙ୍କୁ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣ ଏମିତି ଶୁଣୁଥାନ୍ତୁ, ବିଜେତା ହୁଅନ୍ତୁ ଆଉ କିଛିଟା ବି ଶିଖନ୍ତୁ।
0: ମୁଁ ନିଜେ ଶାଢୀ ବୁଣାବୁଣି କରାଏ ଆଜ୍ଞା, ଶ୍ରାବଣ ଶାଢୀ ବୁଣାଇବା ନାମ କୌଲିକ ବୃତ୍ତି। ଆଉ
1: ଶାଢୀ ବୁଣାନ୍ତି? ଆଜ୍ଞା
0: ଆଜ୍ଞା, ମୁଁ ସମ୍ବଲପୁରୀ ଶାଢୀ ତିଆରି କରେ।
1: ଆଜ୍ଞା ବହୁତ ଭଲ, ଆମ ମାନେ ଟ୍ରାଡିସନାଲ ଜିନିଷକୁ ଆପଣ ବଞ୍ଚେଇ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଶାଢୀରେ ଯେଉଁ କାରୁକାର୍ଯ୍ୟ ହଉଛି ଆମର ତାମାନେ ପରିବେଶ କେନ୍ଦ୍ର କରି, ତାମାନେ ଜୀବଜନ୍ତୁ, ତାମାନେ ହାତୀ ଘୋଡ଼ା, ଆମର ସବୁ ପରିବେଶ ଉପରେ ଏଇଟା ଶାଢୀରେ କାରୁକାର୍ଯ୍ୟ ହଉଛି। ଆଉ
1: ବହୁତ ଲୋକ ସମ୍ବଲପୁରୀ ଶାଢୀକି ପସନ୍ଦ କରୁଛନ୍ତି, ଆପଣ ସେଟା ମାନେ ବୁଣାବୁଣି କରୁଛନ୍ତି ବୋଇଲେ ଆପଣ ବହୁତ ବଡ କାମ କରୁଛନ୍ତି, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
2: ହଁ ହ୍ୟାଲୋ, କିଏ କହୁଥିଲେ?
3: ମୁଁ ଜଗତସିଂହପୁରରୁ ମମତା ମହାପାତ୍ର କହୁଛି।
2: ମ୍ୟାଡାମ ଲାଇନ୍ ଅଛନ୍ତି?
3: ମ୍ୟାଡାମ ନମସ୍କାର।
1: ନମସ୍କାର ମ୍ୟାଡାମ, କୁହନ୍ତୁ ଆପଣ ଭଲ ଅଛନ୍ତି?
3: ହଁ ମ୍ୟାଡାମ, ମୁଁ ତ ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି? ଆପଣ ଭଲ ଅଛନ୍ତି ତ?
1: ଆଜ୍ଞା ଆଜ୍ଞା,
3: ଆପଣ ତ ନିଶ୍ଚୟ ଭଲ ଥିବେ, ଆପଣଙ୍କ କଥା ଆମେ ରେଡିଓରେ ଶୁଣୁଛୁ, ବହୁତ ବଢିଆ ଲାଗୁଛି।
1: ନାଇଁ ଆଜ୍ଞା, ସବୁ ଆପଣ ମାନେ ଶୁଣୁଛନ୍ତି ସେଇଟା ହେଲା ଆମ ପାଇଁ ବହୁତ ବଡ କଥା। ଆଉ ଆପଣଙ୍କୁ କେମିତି କଣ କାର୍ଯ୍ୟକ୍ରମ ଲାଗୁଛି କୁହନ୍ତୁ।
3: ମ୍ୟାଡାମ କାର୍ଯ୍ୟକ୍ରମ ବହୁତ ବଢିଆ ଲାଗୁଛି, କାହିଁକିନା ଆପଣ ମାନେ ଆଜିକାଲି ଯୁଗରେ ଆପଣଙ୍କର ସେ ପ୍ରୋଗ୍ରାମ ଶୁଣିଲା ପରେ ଆମେ ଜାଣିପାରୁଛୁ ଯେ କୌଣସି କାମକୁ କି କୌଣସି ବିଜନେସକୁ ଛୋଟ ବି ଆମେ ଭାବିବାନି।
1: ନାଇଁ ଆଜ୍ଞା,
3: 400 ଟଙ୍କାରୁ ଆପଣ ଆରମ୍ଭ କରି ବର୍ତ୍ତମାନ କୋଟି କୋଟି ଟଙ୍କାର ବିଜନେସ ଚାଲିଛି।
1: ଆଜ୍ଞା,
3: ଦେଶ ବିଦେଶ ସବୁଆଡେ ଚାଲିଛି ସେ ବିଜନେସ, ତେଣୁ କୌଣସି କାମକୁ ଛୋଟ ବୋଲି ଆପଣ ସେ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ସୁଶାନ୍ତ ସାର୍ ଆଉ ସୁରେନ୍ଦ୍ର ବାବୁ ଯୋଉ କଥା ସବୁ କହୁଛନ୍ତି, ଇନସ୍ପାୟାର ହଉଛନ୍ତି, ମାନେ ଏଗୁଡା ଶୁଣିକିରି ସେଗୁଡାକ ଯଦି ଆମେ ଆମ ଜୀବନରେ ଲଗେଇବା ତାହେଲେ ଆମେ ବହୁତ ଆଗକୁ ଯାଇପାରିବା।
1: ଆଜ୍ଞା, ଆପଣ ମାନଙ୍କ ମନକୁ ଛୁଇଁ ପାରୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଜୀବନରେ ତାକୁ ସବୁ ଲଗାନ୍ତୁ, ଖାଲି ତ ଲଗେଇଲେ ହବ ନାହିଁ, ସେଇ ଅନୁସାରେ ପରିଶ୍ରମ ବି କରିବାକୁ ପଡିବ।
3: ଆଜ୍ଞା ଆଜ୍ଞା, ଆପଣ ଯୋଉ କାର୍ଯ୍ୟକ୍ରମ ମାଧ୍ୟମରେ କହିଥିଲେ ଆପଣ ଆସିଲା ବେଳେ ସେମିତି କିଛି ନଥିଲା, ଆପଣ ସେତିକି ଉଦ୍ୟୋଗ କଲାରୁ ସେତିକି ଉଦ୍ୟମ କଲାରୁ ମାନେ ସେଟା କେତେ ଆଗକୁ ଯାଇଥିଲା, ସେଥିପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ପଡୁଛି, ବହୁତ ଚିନ୍ତା କରିବାକୁ ପଡୁଛି, ତେଣୁ ଆପଣ ଯୋଉ ଧୈର୍ଯ୍ୟର ସହିତ ସେ କାମକୁ ଆଗକୁ ନେଇ ଯାଇଛନ୍ତି ତାଦ୍ୱାରା ବର୍ତ୍ତମାନ ଆପଣଙ୍କ ସେଇ ସଂସ୍ଥା ମାଧ୍ୟମରେ 15,000 ପରିବାର ପୋଷି ହେଉଛନ୍ତି।
1: ଆଜ୍ଞା, ଆପଣ ସବୁ ମନେ ରଖିଛନ୍ତି, ଧନ୍ୟବାଦ, ଆପଣ ମନ ଦେଇ ଶୁଣୁଛନ୍ତି।
3: ଆଜ୍ଞା ଆଜ୍ଞା, ଆମେ ଗୋଟେ ସେ ପ୍ରୋଗ୍ରାମକୁ ମିସ୍ କରିନି, ମାନେ ସେ ଆପଣମାନେ ଯେମିତି କହୁଛନ୍ତି ଆପଣଙ୍କ କହିବା ଶୈଳୀ ଯେମିତି, ଆଉ ତାକୁ ନ ଶୁଣିକିରି ରହି ହବନି। ମୁଁ ତ ଏକା ଶୁଣୁନି, ମୁଁ ବି ମୋ ଆଖ ପାଖରେ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ବି କହୁଛି ସେଟା ଶୁଣନ୍ତୁ ଏବଂ ପ୍ରଶ୍ନ ଶୁଣିକିରି ଉତ୍ତର ପଠାନ୍ତୁ, ଏଇଟା ବି କହୁଛି।
1: ଆଜ୍ଞା ଆଜ୍ଞା, ବହୁତ ଭଲ କଥା, ଆପଣମାନେ ଶୁଣନ୍ତୁ, ଆପଣମାନଙ୍କୁ ଏ କାର୍ଯ୍ୟକ୍ରମ ଭଲ ଲାଗୁଛି ଜାଣି ବହୁତ ଖୁସି ଲାଗୁଛି।
3: ଏ କାର୍ଯ୍ୟକ୍ରମ ସରିଲା ପରେ ମୁଁ ଶୁଣିବାକୁ ପାଉଛି ଆମେ ସମସ୍ତେ ଗୋଟେ ଜାଗାରେ ଏକାଠି ହବା ଆଉ। ରେଡିଓରେ ଆପଣଙ୍କ କଥା ଶୁଣୁଥିଲି, ବର୍ତ୍ତମାନ ପୁରା ଆପଣଙ୍କ ସହିତ କଥା ହେଲି, ଆଉ ଭଗବାନଙ୍କୁ ଡାକୁଛି କେମିତି ସେ ଦିନଟା ଶୀଘ୍ର ଚାଲି ଆସୁ, ଆମେ ଗୋଟାଏ ଜାଗାରେ ସମସ୍ତେ ଏକାଠି ହବା।
1: ନିଶ୍ଚିନ୍ତ ଆସିବ, ଆପଣ ଧୈର୍ଯ୍ୟ ରଖନ୍ତୁ।
4: ହ୍ୟାଲୋ ଭାରତ ମସଲା
5: ସାର, ନମସ୍କାର ମ୍ୟାଡାମ, ନମସ୍କାର।
1: ନମସ୍କାର ଆଜ୍ଞା, ନମସ୍କାର, କୁହନ୍ତୁ ଆପଣଙ୍କ ନାଁ କଣ?
5: ମୋ ନାଁ ଗୀତାଞ୍ଜଳି ମହାପାତ୍ର, ଜଗତସିଂହପୁରରୁ କହୁଛି।
1: ଆଜ୍ଞା, ଜଗତସିଂହପୁର ଆପଣଙ୍କର ଘରଟା କୋଉଠି?
5: ଜଗତସିଂହପୁର ଯଶବନ୍ତପୁର ଲାଇନ ଯୋଉ ଦେବୀ ନଈ।
1: ଆଜ୍ଞା
5: ମ୍ୟାଡାମ, କେମିତି ଅଛନ୍ତି?
1: ଆଜ୍ଞା,
5: କେମିତି ଅଛନ୍ତି ଆପଣ?
1: ଭଲ ଅଛି, ଠାକୁରଙ୍କ ଆଶୀର୍ବାଦରୁ ଭଲ ଅଛି। ଆଜ୍ଞା,
5: ଆପଣଙ୍କ ମୁଁ ତ ଭଲ ଅଛି, ଆପଣଙ୍କ ଯୋଉ ପ୍ରୋଗ୍ରାମଟା ବାଜୁଛି ଭାରତ ମସଲା ସେଟା ଏତେ ବଢିଆ ଲାଗୁଛି, ଯେମିତି 7ଟା ବାଜିବ ଆମେ ସବୁ କାମ ଛାଡି ସେଇଠି ବସିବୁ କେବଳ ଆପଣଙ୍କ କଥା ଶୁଣିବା ପାଇଁ। ଏତେ ସୁନ୍ଦର ପ୍ରୋଗ୍ରାମ ହଉଛି, ସେମାନେ ଗୋଟେ ଶିକ୍ଷଣୀୟ ପ୍ରୋଗ୍ରାମ ଏଇଟା ହଉଛି।
1: ଧନ୍ୟବାଦ, ଆପଣ ମାନେ ଶୁଣୁଛନ୍ତି ଏତେ ମନୋଯୋଗ ଦେଇ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
5: ମୁଁ ତ ଆପଣଙ୍କର ସବୁ ପ୍ରୋଗ୍ରାମ ଶୁଣିଛି, ଆପଣ କେମିତି ଆରମ୍ଭ କଲେ ସେଇଟା ମୁଁ ତ ଜାଣିଛି, ଆପଣ କେତେ କଷ୍ଟ କରି କରିଛନ୍ତି। ସେ ମ୍ୟାଡାମ ପ୍ରଶ୍ନ ପଚାରିବି, ମ୍ୟାଡାମ ଏତେ ପାଠ ପଢିଛନ୍ତି, ଚାହିଁଥିଲେ ଗୋଟେ ଲେକ୍ଚର ହେଇପାରିଛନ୍ତି, କିଛି ବି ଚାକିରି କରିପାରିଥାନ୍ତି, ଏଇଟାକୁ ତ କରିଛନ୍ତି, କେତେ ଲୋକ ଉପକୃତ ହେଇଛନ୍ତି ହଉଛନ୍ତି। କିନ୍ତୁ ମୋର ଗୋଟେ ପ୍ରଶ୍ନ, ସାଡେ ପରିବାର ଆଡେ ଏଇ ଟାଇମ୍ ଆପଣ ସେଇଟାକୁ କେମିତି ମ୍ୟାନେଜ କରନ୍ତି?
1: ପରିସ୍ଥିତି ଯେତେବେଳେ ଆସେ ନା ମଣିଷ ସବୁ କିଛି ମ୍ୟାନେଜ

0: କରିପାରେ। ପରିବେଶ ଆଉ ପରିସ୍ଥିତି ମଣିଷକୁ ସବୁ କରିବା ଶିଖେଇ ଦିଏ। ଜାଣିଲେ ନା, ମୁଁ ମୋର ଝିଅ ବେଳେ କହିଥିଲି ନା, ମୁଁ କିଛି ମାନେ ରୋଷେଇ କଣ ବି ଜାଣିନଥିଲି କି ଘର କାମ କେବେ କରିନଥିଲି, କେବଳ ପାଠ ପଢେ ବାସ, ଆଉ କିଛି ଘର କାମ କିଛି କରେ ନାହିଁ। ମାନେ ମୋର ବୋଉ ମତେ ଖୋଇ ପେଇ ବି ଦିଏ, ତେଣୁ ଯେତେବେଳେ ମୋ ଉପରେ ଆସିଗଲା, ବାହା ହେଇକି ଆସିଲା ପରେ ମୁଁ ତ ମୋ ଷ୍ଟୋରି କହି ତ ଥିଲି ନା।
1: ମେଡିକାଲରୁ ଡିସଚାର୍ଜ ହେବା ପାଇଁ ପଇସା ମିଳିଲା ନାହିଁ, ଆପଣ କହୁଥିଲେ ଥରେ, ମୁଁ ଶୁଣିଛି ମେଡିକାଲରୁ ଯେତେବେଳେ ଡିସଚାର୍ଜ ସେତେବେଳେ ପଇସା ନଥିଲା। ଦେଖନ୍ତୁ, ପାଠ ପଢିକିରି ସବୁ ଏବେ ସମସ୍ତେ ଚାହୁଁଛନ୍ତି ପାଠ ପଢିକିରି ଆମେ ଚାକିରି କରିବୁ, ଖାଲି କଣ ଚାକିରି କଲେ ସବୁ କିଛି ହେଇଯିବ?
0: ଚାକିରି ପଛରେ ଗଡାନ୍ତୁ ନାହିଁ, ଚାକିରି ପଛରେ ଗଡାନ୍ତୁ ନାହିଁ, ଚାକିରି କରାନ୍ତୁ ଲୋକଙ୍କୁ
1: ନିଶ୍ଚିତ ଭାବରେ। ଆପଣ ଯେମିତି କହୁଛନ୍ତି, କେତେ ଲୋକ ଚାକିରି ଦେଲା ଭଳିଆ ଦେଇଛନ୍ତି, କେତେ ଲୋକ ଉପକୃତ ହଉଛନ୍ତି, ପ୍ରୋଗ୍ରାମଟା ହଉଛି ୟା ଦ୍ଵାରା କେତେ ଲୋକ ବି ସବୁ ଶୁଣୁଛନ୍ତି, ଉପକୃତ ହଉଛନ୍ତି, ସେମାନଙ୍କ ଉଇଶ ଆପଣଙ୍କ ଉପରେ ନିଶ୍ଚିତ ଅଛି, ଆହୁରି ପଡିବ, ଆହୁରି ଆଗକୁ ଆଗକୁ ଯିବି।
0: ଧନ୍ୟବାଦ ମ୍ୟାଡାମ, ଆପଣ ମାନଙ୍କର ଉଇଶ ଆମ ଉପରେ ଏମିତି ଥାଉ, ଭଗବାନଙ୍କର ଥାଉ, ଆପଣ ମାନେ ବି ଭଲରେ ରୁହନ୍ତୁ, ସମସ୍ତେ ଭଲରେ ରୁହନ୍ତୁ, ଭଗବାନ ସମସ୍ତଙ୍କୁ ଭଲରେ ରଖନ୍ତୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।
0: ଧନ୍ୟବାଦ ଆଜ୍ଞା, ନମସ୍କାର।

ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ଉଭୟ ନେତା ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଗୋଥେନବର୍ଗ ଯିବା ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡସ୍କୁ ଦୁଇଦିନିଆ ଗସ୍ତ ଶେଷ କରିଥିଲେ। ଆମଷ୍ଟରଡାମ୍ ବିମାନ ବନ୍ଦରଠାରେ ଡଚ୍ କର୍ତ୍ତୃପକ୍ଷ ରବ୍ ଜେଟେନ୍ ବ୍ୟକ୍ତିଗତ ଭାବେ ଶ୍ରୀ ମୋଦିଙ୍କୁ ବିଦାୟ ସମ୍ଭର୍ଦ୍ଧନା ଜ୍ଞାପନ କରିଥିଲେ। ନେଦରଲାଣ୍ଡସ୍କୁ ଗସ୍ତ ଅବସରରେ ଶ୍ରୀ ମୋଦି ତାଙ୍କ ଡଚ୍ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ସୁଦୃଢ଼ କରିବା ନେଇ 17 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେଦରଲାଣ୍ଡସ୍ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିଛି। ଉଭୟ ଦେଶ ରଣନୈତିକ ସହଭାଗିତାକୁ ଉନ୍ନତ କରିବା ଏବଂ ଜଳସମ୍ପଦ, ନବସୃଜନ, ପ୍ରତିରକ୍ଷା, ସେମିକଣ୍ଡକ୍ଟର ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ନେଇ ଭବିଷ୍ୟତର ରୂପରେଖ ପ୍ରସ୍ତୁତି ଉପରେ ମତ ବିନିମୟ ହୋଇଛି। ଆଗାମୀ ଦିନରେ ଦ୍ୱିପାକ୍ଷିକ ବନ୍ଧୁତ୍ୱ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଶ୍ରୀ ମୋଦି ଆଶା ବ୍ୟକ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ଭାରତର ସାମୁଦ୍ରିକ ଭିତ୍ତିଭୂମି, ନବୀକରଣୀୟ ଶକ୍ତି, ଡିଜିଟାଲ୍ କ୍ଷେତ୍ର, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର ଏବଂ ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗ କରିବାକୁ ଡଚ୍ କମ୍ପାନୀଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ଆସନ୍ତା 25 ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ନାଗରିକ ଅଳଙ୍କରଣ ସମାରୋହରେ ରାଷ୍ଟ୍ରପତି ମନୋନୀତ ବ୍ୟକ୍ତିବିଶେଷଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଚଳିତ ବର୍ଷ ମୋଟ 131 ଜଣ ବିଶିଷ୍ଟ ବ୍ୟକ୍ତି ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ପଦ୍ମ ବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ପାଇବେ। ମନୋନୀତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ 19 ଜଣ ମହିଳା ଥିବାବେଳେ ମରଣୋତ୍ତର ଭାବେ 16 ଜଣ ରହିଛନ୍ତି। ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାବେ ପଦ୍ମ ପୁରସ୍କାର 1954 ମସିହାରେ ପ୍ରତିଷ୍ଠା କରାଯାଇଥିଲା। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ନେତା ଭିଡି ସତୀଶନ୍ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତିରୁବନନ୍ତପୁରମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ସତୀଶନ୍ଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ 20 ଜଣ ମନ୍ତ୍ରିମଣ୍ଡଳର ସଦସ୍ୟ ଭାବେ ଶପଥ ଗ୍ରହଣ କରିବେ। କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ କେରଳମ୍ ବିଧାନସଭା ନିର୍ବାଚନରେ 2/3 ଅଧିକ ଆସନରେ ବିଜୟୀ ହୋଇ ସଂଖ୍ୟାଗରିଷ୍ଠତା ହାସଲ କରିଛି। ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧନ ଅଧ୍ୟାଦେଶ 2026 ବଳରେ ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରଧାନ ବିଚାରପତିଙ୍କୁ ଛାଡ଼ି ବିଚାରପତିଙ୍କ ସଂଖ୍ୟା 33-37 ବୃଦ୍ଧି କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧ୍ୟାଦେଶ ଦ୍ୱାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ଆଇନ 1956 ସଂଶୋଧନ କରାଯାଇଛି। ଏହାଫଳରେ ସର୍ବୋଚ୍ଚ ଅଦାଲତର ବିଚାରପତିଙ୍କ ସଂଖ୍ୟା 38 ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଏଣିକି ଆଉ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ ଘୋଷଣା କରିଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ମହମ୍ମଦ ରେଜା ଆରେଫ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ପୂର୍ବରୁ ଏହି ଜଳପଥ ଉପରେ ତେହେରାନ୍ ନିଜର ପୂର୍ଣ୍ଣ ସାର୍ବଭୌମତ୍ୱ ପ୍ରୟୋଗ କରିବାରୁ ନିବୃତ୍ତ ରହିଥିଲା। ଏବେ ଏହି ନୀତିରେ ପରିବର୍ତ୍ତନ କରାଯିବ। ଇରାନ୍ ସଂସଦର ଜାତୀୟ ସୁରକ୍ଷା କମିଟିର ମୁଖ୍ୟ ଇବ୍ରାହିମ୍ ଅଜିଜି କହିଛନ୍ତି, ହର୍ମୁଜ୍ ପ୍ରଣାଳୀରେ ଏକ ନିର୍ଦ୍ଦିଷ୍ଟ ମାର୍ଗ ଦେଇ ସାମୁଦ୍ରିକ ଯାତାୟାତକୁ ନିୟନ୍ତ୍ରଣ କରିବା ପାଇଁ ଇରାନ୍ ଏକ ବୃତ୍ତିଗତ ବ୍ୟବସ୍ଥା ବିକଶିତ କରିଛି। ବାଣିଜ୍ୟିକ ଜାହାଜ ଏବଂ ଇରାନ୍କୁ ସହଯୋଗ ପ୍ରଦାନ କରୁଥିବା ଦେଶଗୁଡ଼ିକର ଗମନାଗମନକୁ ଏଣିକି ଅନୁମତି ପ୍ରଦାନ କରାଯିବ ନାହିଁ। ଆମେରିକାର ତଥାକଥିତ ସ୍ୱାଧୀନତା ପ୍ରକଳ୍ପ ସହିତ ଜଡ଼ିତ ଅଂଶୀଦାରଙ୍କୁ ପ୍ରସ୍ତାବିତ ମାର୍ଗରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଶ୍ରୀ ଅଜିଜି ସ୍ୱଷ୍ଟ କରିଛନ୍ତି। ରୁଷ୍ର ମସ୍କୋ ଉପରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ ଫଳରେ 4 ପ୍ରାଣହାନୀ ଘଟିଛି। ମସ୍କୋ ନିକଟବର୍ତ୍ତୀ ପୋଗରେଲ୍କି ଗ୍ରାମରେ ଏକ ଘରେ ଡ୍ରୋନ୍ ଆକ୍ରମଣ ହେବାରୁ ଜଣେ ମହିଳାଙ୍କର ମୃତ୍ୟୁ ହେବା ସହ ଘରର ଭଙ୍ଗାରୁଜା ଅଂଶରେ ପୋତି ହୋଇ 2 ମୃତ୍ୟୁ ହୋଇଛି। ଡ୍ରୋନ୍ ଆକ୍ରମଣ ଫଳରେ ଅଧିକାଂଶ କୋଠା ଏବଂ ଭିତ୍ତିଭୂମି ନଷ୍ଟ ହୋଇଛି। ମସ୍କୋ ମେୟର ସର୍ଗେଇ ସୋବ୍ୟନିନ୍ କହିଛନ୍ତି, ଗତକାଲି ବିଳମ୍ବିତ ରାତିରେ ଏକ ତୈଳ ବିଶୋଧନାଗାର ନିକଟରେ ଆକ୍ରମଣ ଫଳରେ 12 ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ରୁଷ୍ର ପଦାଧିକାରୀମାନେ କହିଛନ୍ତି, ମସ୍କୋ ଅଭିମୁଖେ ଆସିଥିବା 81 ଡ୍ରୋନ୍କୁ ପ୍ରତିହତ କରାଯାଇଛି। ରୁଷ୍ର କିଭ୍ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣର ଦିନକ ପରେ ୟୁକ୍ରେନ୍ ପକ୍ଷରୁ ପାଲଟା ଆକ୍ରମଣ କରାଯାଇଥିଲା। ରୁଷ୍ର ଆକ୍ରମଣ ଫଳରେ ୟୁକ୍ରେନ୍ରେ 24 ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଥିଲା।
କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ରେଳ ସଂଯୋଗର ଉନ୍ନତି କରିବା ଲକ୍ଷ୍ୟରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବେଙ୍ଗାଲୁରୁ ମୁମ୍ବାଇ ମଧ୍ୟରେ ନୂତନ ଏକ୍ସପ୍ରେସ୍ ଟ୍ରେନ୍ ସେବାର ଶୁଭାରମ୍ଭ କରିଛନ୍ତି। ଆୟୋଜିତ ସମାରୋହରେ ଶ୍ରୀ ବୈଷ୍ଣବ କହିଛନ୍ତି

0: ଦକ୍ଷିଣ ଏବଂ ଉତ୍ତର କର୍ଣ୍ଣାଟକରେ ବହୁଦିନ ଧରି ରହିଥିବା ଦାବି ପୂରଣ ହୋଇଛି। ମନ୍ତ୍ରୀ ଆହୁରି କହିଛନ୍ତି ବେଙ୍ଗାଲୁରୁ ଓ ମୁମ୍ବାଇ ମଧ୍ୟରେ ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର ରେଳସେବା ଆରମ୍ଭ କରାଯିବ। ରେଳ ଭିତ୍ତିଭୂମିର ପ୍ରସାର ସମ୍ପର୍କରେ ଶ୍ରୀ ବୈଷ୍ଣବ କହିଛନ୍ତି କର୍ଣ୍ଣାଟକରେ ବର୍ତ୍ତମାନ 12 ବନ୍ଦେ ଭାରତ ଟ୍ରେନ୍ ସେବା ଜାରି ରହିଛି। ବେଙ୍ଗାଲୁରୁ ହାଇଦ୍ରାବାଦ ଚେନ୍ନାଇ ମଧ୍ୟରେ ବୁଲେଟ୍ ଟ୍ରେନ୍ କରିଡର ସଂଯୋଗୀକରଣକୁ ମଧ୍ୟ ଅନୁମୋଦନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଖୁବ୍ ଶୀଘ୍ର ମୁମ୍ବାଇ ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରମୁଖ ସହରକୁ 7,000 କିଲୋମିଟର ବ୍ୟାପୀ ରେଳପଥ ପ୍ରଶସ୍ତିକରଣ କରାଯିବାର ଯୋଜନା ରହିଛି। ବେଙ୍ଗାଲୁରୁ ସବ୍ ଅର୍ବାନ୍ ରେଲୱେ ପ୍ରକଳ୍ପ ମାଧ୍ୟମରେ 4 କରିଡରକୁ ସଂଯୋଗୀକରଣ କରିବା ପାଇଁ କାର୍ଯ୍ୟ ଜାରି ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ମୂଲ୍ୟାଙ୍କନ ପ୍ରକ୍ରିୟା ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ବୃଦ୍ଧି କରିଛି ବୋଲି ସରକାର କହିଛନ୍ତି। ନୂଆଦିଲ୍ଲୀରେ ଆଜି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ଉପରେ ମତ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସଞ୍ଜୟ କୁମାର କହିଛନ୍ତି ଛାତ୍ରଛାତ୍ରୀଙ୍କ ପାଇଁ ଏଭଳି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। କୌଣସି ପରୀକ୍ଷାର୍ଥୀ ଯୋଗ୍ୟତାଠାରୁ କମ୍ ମାର୍କ ପାଇଥିବା ଅନୁଭବ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଚଳିତଥର ମୂଲ୍ୟାଙ୍କନ ଏବଂ ପାସ୍ହାର ନେଇ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ କୁମାର କହିଛନ୍ତି ଅନ୍ସ୍କ୍ରିନ୍ ମାର୍କିଂ ବ୍ୟବସ୍ଥା ଚଳିତ ବର୍ଷ ସିବିଏସ୍ଇ ଦ୍ୱାରା ପ୍ରଚଳନ କରାଯାଇଛି। 2014 ବହୁ ବିଶ୍ୱବିଦ୍ୟାଳୟ ଏବଂ ଅନ୍ତର୍ଜାତୀୟ ବୋର୍ଡ ଏହି ବ୍ୟବସ୍ଥାକୁ ବହୁଳ ଭାବରେ ବ୍ୟବହାର କରିଆସୁଛନ୍ତି। ପ୍ରାୟ 98 ଲକ୍ଷ ଉତ୍ତର ଖାତା ବିଭିନ୍ନ ସ୍ତର ସୁରକ୍ଷା ଏବଂ ଗୁଣବତ୍ତା ଯାଞ୍ଚ ପରେ ଡିଜିଟାଲ୍ ଭାବରେ ସ୍କ୍ରିନିଂ କରାଯାଇ ମୂଲ୍ୟାଙ୍କନ କରାଯାଇଥିଲା। ସେ କହିଛନ୍ତି ଏହାଦ୍ୱାରା ତ୍ରୁଟି ହ୍ରାସ ପାଇବା ସହ ସଠିକ୍ ମୂଲ୍ୟାଙ୍କନ ସୁନିଶ୍ଚିତ ହୋଇଛି। ଏପରିକି ଆବଶ୍ୟକସ୍ଥଳେ ଛାତ୍ରଛାତ୍ରୀଙ୍କୁ ଉତ୍ତର ଖାତା ପ୍ରଦାନ କରିବା ସହଜ ଏବଂ ସରଳ ହୋଇଛି। ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳ ଆରମ୍ଭ ହେବ। ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଆଜି ପ୍ରଥମ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ପରାସ୍ତ ହୋଇଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ 23 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ 20 ଓଭର୍ରେ 4 ବିନିମୟରେ 212 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ କିଙ୍ଗ୍ସ 20 ଓଭର୍ରେ 8 ବିନିମୟରେ 199 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଚୀନ୍ରେ ଅନୁଷ୍ଠିତ ବାଓଜି ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଭାରତର ଶ୍ରେୟାଂଶି ଭାଲିସେଟ୍ଟି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ତାଙ୍କର ପ୍ରତିପକ୍ଷ ଆନ୍ କି ୱାନ୍ଙ୍କଠାରୁ ସିଧାସଳଖ 14-21 ଓ 6-21 ସେଟ୍ରେ ପରାସ୍ତ ହୋଇଛନ୍ତି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ସ୍ୱିଡିଶ ପ୍ରତିପକ୍ଷଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା। ଆସନ୍ତା 25 ରାଷ୍ଟ୍ରପତି ପ୍ରଦାନ କରିବେ ପଦ୍ମ ପୁରସ୍କାର। ଚଳିତ ବର୍ଷ ପାଇଁ ପୁରସ୍କାର ପାଇବେ 131 ଜଣ। କେରଳମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ୍। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ ଇରାନ୍ର ଘୋଷଣା। ଏବଂ ଆଇପିଏଲ୍ କ୍ରିକେଟ୍ର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଦିଲ୍ଲୀ କ୍ୟାପିଟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତକ୍।

ସମୟ ହେଇଯାଇଛି ଷ୍ଟୁଡିଓ ଘଣ୍ଟାରେ 7:25 ରେଡିଓ ପାଖରେ ଆପଣମାନେ ସମସ୍ତେ ଆଉ ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ଫ୍ରେଣ୍ଡ ବିଶ୍ୱଜିତ ସନ୍ଧ୍ୟା ହେଇସାରିଛି ଆଉ ସନ୍ଧ୍ୟାର ଆସରକୁ ଜମେଇବା ପାଇଁ ମୁଁ ପୁରା ରେଡି ହେଇସାରିଛି। ଆପଣମାନେ ମଧ୍ୟ ନିଶ୍ଚୟ ଏକ୍ସାଇଟେଡ୍ ଥିବେ ଆଉ ଏ ସନ୍ଧ୍ୟାର ଆସରକୁ ଜମେଇବା ପାଇଁ ହେଲେ ଆପଣମାନଙ୍କୁ କ'ଣ କରିବାକୁ ପଡିବ? ଏ ମିଠା ମିଠା ଗୀତର ସିଲସିଲା ତ ଜାରି ରହିବ। ମିଠା ମିଠା ଧୁମ୍ ମିଠା ଗୀତ ଶୁଣୁଥିବେ, ତା ସହିତ ଝୁମୁଥିବେ, ଦିଲ ସେ ଦିଲ ତକ୍ର କନେକ୍ସନକୁ ଷ୍ଟ୍ରଙ୍ଗ ନିଶ୍ଚୟ କରୁଥିବେ। ଆପଣଙ୍କ ମନକୁ ପାଉଥିବା ଗୀତ ତ ନିଶ୍ଚୟ ଶୁଣୁଥିବେ, କିନ୍ତୁ ତା ସହିତ ଆପଣମାନେ ଯଦି ଚାହାନ୍ତି ଆଜି ସନ୍ଡେ ଫଣ୍ଡେର ଅବସରରେ ଯଦି କାହାକୁ କିଛି ୱିଶ୍ କରିବା ପାଇଁ ଚାହାନ୍ତି, କାହାକୁ କିଛି କହିବା ପାଇଁ ଚାହାନ୍ତି, କାହାର ଅଛି ଆପଣଙ୍କର ସ୍ପେଶାଲ ଡେ ନିୟର ଆଣ୍ଡ ଡିୟର କର, ଯଦି ଅଛି କାହାର ବର୍ଥଡେ କିମ୍ବା ଅଛି କାହାର ଆନିଭର୍ସରୀ ଅବା ଆଜି କିଛି ସ୍ପେଶାଲ ଡେ କିଛି ସ୍ପେଶାଲ ଆଚିଭମେଣ୍ଟ କରିଛନ୍ତି ଆପଣଙ୍କର କୌଣସି ଫ୍ରେଣ୍ଡସ୍, ତେବେ ଜଲ୍ଦି ଜଲ୍ଦି ଆମକୁ SMS ମାଧ୍ୟମରେ ଜଣାନ୍ତୁ ଆପଣଙ୍କର କଥା।

ସାଥୀ ସନ୍ଧ୍ୟା ଆସରକୁ ଜମେଇବା ପାଇଁ ଆପଣମାନଙ୍କର ଏସଏମଏସ କୁ ଆମେ ପ୍ରତୀକ୍ଷା କରିଥିଲୁ, ତେବେ ଆସିଯାଇଛି ଫର୍ଷ୍ଟ ଏସଏମଏସ, ଯୋଉ ଏସଏମଏସ ରେ ଆମକୁ ଶୁଭଶ୍ରୀ ଶୁଭସ୍ମିତା ଲେଖୁଛନ୍ତି କଟକ ସିଡିଏରୁ, ଯେ ଭାଇ ଗୁଡ୍ ଇଭିନିଂ, ଆପଣଙ୍କୁ ମଧ୍ୟ ଗୁଡ୍ ଇଭିନିଂ ଲେଖିଛନ୍ତି, ଯେ ଆଜିର ପ୍ରୋଗ୍ରାମ ମତେ ବହୁତ ଭଲ ଲାଗୁଛି, ସୁରିଲା ଆଫ୍ଟରନୁନ୍ ପାଖରୁ ମୁଁ ଆପଣଙ୍କୁ ଟ୍ୟୁନ୍ କରୁଛି ଏବଂ ଶୁଣୁଛି, କାର୍ଯ୍ୟକ୍ରମ ଗୁଡ଼ିକ ବହୁତ ଭଲ ଲାଗୁଛି ଏବଂ ଆଗକୁ ମଧ୍ୟ ଇଭିନିଂର ପ୍ରୋଗ୍ରାମ ଗୁଡ଼ିକ ଭଲ ହଉ ବୋଲି ଆପଣଙ୍କୁ ୱିଶ୍ କରୁଛି। ଆପଣଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ, ଆପଣ ମେସେଜ କରିଛନ୍ତି ଏବଂ ଲେଖୁଛନ୍ତି ଯେ ଆଜି ତାଙ୍କର ସାନ ଭାଇ ରାହୁଲଙ୍କର ହ୍ୟାପି ବାଲା ବର୍ଥଡେ ଏବଂ କୋଇନ୍ସିଡେନ୍ସ ଯେ ସିଏ ବାହାରେ ଥାଏ କିନ୍ତୁ ଏହି ବର୍ଷ ବର୍ଥଡେରେ ସେ ଆମ ସହିତ ଅଛି ଆଉ ସେଲିବ୍ରେଟ କରୁଛୁ ଆମେ ବହୁତ ଧୁମଧଡ଼ାକା ସହିତ। ଆଉ ବର୍ତ୍ତମାନ କେକ୍ ଏପର୍ଯ୍ୟନ୍ତ କଟା ଯାଇନି କିନ୍ତୁ ତା ଭିତରେ ଟିକେ ଟିକେ ଆପଣଙ୍କୁ ଟ୍ୟୁନ୍ କରୁଛୁ, ବହୁତ କମ୍ ଫ୍ୟାମିଲି ମେମ୍ବର୍ସଙ୍କ ସହିତ ଆମେ ସେଲିବ୍ରେଟ କରୁଛୁ ବର୍ଥଡେକୁ ବୋଲି ଲେଖିଛନ୍ତି ଏବଂ ସେଥିପାଇଁ ନିଶ୍ଚିତ ଭାବରେ ରାହୁଲଙ୍କ ପାଇଁ ହ୍ୟାପି ବର୍ଥଡେ ବର୍ଥଡେ ଆମ ସମସ୍ତଙ୍କ ତରଫରୁ, ହ୍ୟାପି ବର୍ଥଡେ ଟୁ ୟୁ ରାହୁଲ, ଆମେ ଜଣେଇ ଦଉଛୁ ରେନ୍ବୋ ଅଗଣାରୁ ଏବଂ ୱିଶ୍ କରୁଛୁ, ପ୍ରେ କରୁଛୁ ଯେ ତାଙ୍କର ଏହି ବର୍ଷ ଏବଂ ଆଗାମୀ ବର୍ଷଗୁଡ଼ିକ ମଧ୍ୟ ବହୁତ ଭଲ ହଉ ଆଉ ତାଙ୍କ ଭଉଣୀଙ୍କ ଏ ସୁନ୍ଦର ୱିଶ୍ ତାଙ୍କ ପାଖରେ ପହଞ୍ଚୁ। ଯଦି ରାହୁଲ ବି ଆମକୁ ଶୁଣୁଛନ୍ତି, ଆପଣଙ୍କ ପାଖରେ ଅଛନ୍ତି, ତେବେ ନିଶ୍ଚୟ ରାହୁଲଙ୍କୁ ବି ଅନୁରୋଧ କରିବୁ ଯେ ଶୁଭଶ୍ରୀଙ୍କୁ ଥ୍ୟାଙ୍କ ୟୁ ଗୋଟେ ଜଣେଇ ଦିଅନ୍ତୁ ଏବଂ ରେନ୍ବୋ ଏସଏମଏସର ବହୁତ ଲୋକ ରେନ୍ବୋ ରେଡିଓରେ ଆପଣମାନଙ୍କୁ ଶୁଣୁଛନ୍ତି, ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ ଆପଣଙ୍କ ସହିତ କନେକ୍ଟ ହେଇକି ଅଛନ୍ତି, ଆପଣଙ୍କୁ ୱିଶ୍ କରୁଛନ୍ତି ମନେ ମନେ, ଆପଣ ପୁରା ଖୁସି ହେଇଯାଆନ୍ତୁ। ସାଥି ଆପଣ ମଧ୍ୟ କରିପାରିବେ ମେସେଜ, ଜଣେଇ ପାରିବେ ଯେ କାହାର ଆଜି ସ୍ପେଶାଲ ଡେ, କ'ଣ ଅଛି ଆପଣଙ୍କ ମନ ଭିତରେ, କାହାକୁ କ'ଣ କହିବା ପାଇଁ ଚାହୁଁଛନ୍ତି। ସନ୍ଧ୍ୟା ଆସରକୁ ଶୀଘ୍ର ଶୀଘ୍ର ଆପଣମାନେ ଏସଏମଏସ୍ ପଠାଇ ଦିଅନ୍ତୁ। 8895254200 ହେଉଛି ଆମର ହ୍ୱାଟ୍ସଆପ୍ ନମ୍ବର। ଆମକୁ ଏସଏମଏସ୍ କରିବା ପାଇଁ ଚାହୁଁଥିଲେ FMRC ଲେଖିବେ ଏସଏମଏସ୍ ବକ୍ସକୁ ଯାଇକି, ତାପରେ ଲେଖିଦେବେ ଆପଣଙ୍କର କଥା ଆଉ ତାପରେ ସେଣ୍ଡ କରିଦେବେ 09495963210 ନମ୍ବରରେ।

ବହୁତ ବଢିଆ ହ୍ୟାବିଟ୍। ଏହି ହ୍ୟାବିଟ୍କୁ ସରୋଜ ଆପଣ ମେଣ୍ଟେନ୍ କରନ୍ତୁ, ଆକାଶବାଣୀ ଏଫ୍ଏମ୍ ରେନ୍ବୋକୁ ଶୁଣନ୍ତୁ, ମନ ଭରିକି ଏନ୍ଜୟ କରନ୍ତୁ, ମିଠା ମିଠା ଗୀତ ଶୁଣନ୍ତୁ, ଆମ ସହିତ କନେକ୍ଟେଡ୍ ହେଇକି ରୁହନ୍ତୁ। ବଢିଆ ବଢିଆ ପ୍ରୋଗ୍ରାମ ଆପଣମାନେ ମଧ୍ୟ ଆମକୁ କଲ୍ କରିପାରିବେ, ମେସେଜ୍ କରିପାରିବେ, ଆମ କାର୍ଯ୍ୟକ୍ରମ ସହିତ ଯୋଡ଼ି ହେଇପାରିବେ। ସରୋଜକୁ ବହୁତ ବହୁତ ଥ୍ୟାଙ୍କ ୟୁ, ଯାହା ଗୋଟେ ଛୋଟିଆ ମେସେଜ୍ ସହିତ ଆମକୁ ସନ୍ଧ୍ୟା ଆସରରେ ଆଜି ମେସେଜ୍ କରିଛନ୍ତି। ସେଥିପାଇଁ ଆପଣମାନେ ମଧ୍ୟ ଜଲ୍ଦି ଜଲ୍ଦି ଫୋନ୍ ଉଠାନ୍ତୁ ଆଉ ଜଣାନ୍ତୁ ଆପଣଙ୍କ ମନ ଭିତରେ କଥା। ସନ୍ଧ୍ୟା ଆସରରେ ଯଦି କାହାର ଅଛି ଆଜି ସ୍ପେଶାଲ ଡେ, ଯଦି କାହାର ଅଛି ଆଜି ଆନିଭର୍ସରି, କିଛି କହିବା ପାଇଁ ଚାହୁଁଛନ୍ତି କାହାକୁ, କିଛି ୱିଶ୍ କରିବା ପାଇଁ ଚାହୁଁଛନ୍ତି କାହାକୁ, ଜମା ଡେରି କରନ୍ତୁନି, ଶୀଘ୍ର ଶୀଘ୍ର ଫୋନ୍କୁ ଉଠାନ୍ତୁ। ଏସ୍ଏମ୍ଏସ୍ ବକ୍ସକୁ ଯାଇକି ଟାଇପ୍ କରନ୍ତୁ FMRC 09495963210 ନମ୍ବରକୁ କରିକି ଆପଣମାନେ ଏସ୍ଏମ୍ଏସ୍। ଯଦି ଚାହୁଁଛନ୍ତି ହ୍ୱାଟ୍ସଆପ୍ରେ କନେକ୍ଟ ହେବା ପାଇଁ ତାହେଲେ ନମ୍ବର ହେଉଛି 8895254200। ଷ୍ଟେ ଟ୍ୟୁନ୍ଡ।

ବ୍ୟୁଟିଫୁଲ ଟ୍ରାକ୍ ସହିତ ଏନର୍ଜେଟିକ୍ ଇଭିନିଂ ସହିତ ଆପଣମାନେ ସଣ୍ଡେର ଫଣ୍ଡେର ଇଭିନିଂରେ ଅଛନ୍ତି ମ୍ୟୁଜିକାଲ ହମସଫର ବିଶ୍ୱଜିତ ସହିତ କନେକ୍ଟ ହେଇଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଙ୍ଗରେ ସନ୍ଧ୍ୟା ଆସରର ଆସର ଜମିଗଲା ଆପଣମାନଙ୍କର ଏସ୍ଏମ୍ଏସ୍ ଆପଣମାନଙ୍କର ମେସେଜ୍ ଆପଣଙ୍କର ବିଶେଷରେ ଆଉ କିଛି ବ୍ୟୁଟିଫୁଲ୍ ଟ୍ରାକ୍ ସହିତ ସମୟ କେତେବେଳେ ଚାଲିଯାଉଛି ବିତିଯାଉଛି ଜଣାପଡ଼ୁନି କିନ୍ତୁ ବର୍ତ୍ତମାନ ସମୟ ଇସାରା ଦେଖି କହିଲାଣି ଯେ ସନ୍ଧ୍ୟା ଆସରକୁ ଟିକେ ଏଇଠି ବ୍ରେକ୍ ଦେବା ପାଇଁ ପଡ଼ିବ କାରଣ ବର୍ତ୍ତମାନ ସମୟ ହେଇଯାଉଛି ଆମେ ଧୀରେ ଧୀରେ ଯିବା ସମାଚାର ଆଡ଼କୁ ଶୁଣିବା ସମାଚାର ସନ୍ଧ୍ୟା ଆଡ଼କୁ ଯିବା ଏବଂ ତାପରେ ବର୍ତ୍ତମାନ ନ୍ୟୁଜ୍ ହେଡ୍ଲାଇନ୍ସ ମଧ୍ୟ ଶୁଣିବାର ସମୟ ହେଇଯାଇଛି ଏବଂ ତାପରେ ପରେ ଷ୍ଟାର୍ଟ ହେଇଯିବ ଆପଣମାନଙ୍କ ସହିତ ଗୀତରେ ମିତରେ ପ୍ରୋଗ୍ରାମ୍ ଷ୍ଟେ ଟ୍ୟୁନ୍ଡ।

0: ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ସ୍ୱିଡେନ୍ ଗସ୍ତରେ ଯାଇ ଗୋଥେନବର୍ଗଠାରେ ପହଞ୍ଚିଛନ୍ତି। ସ୍ୱିଡେନ୍ ପ୍ରଧାନମନ୍ତ୍ରୀଙ୍କ ସହ ଶ୍ରୀ ମୋଦି ଦ୍ୱିପାକ୍ଷିକ ଆଲୋଚନା କରିବେ। ଆସନ୍ତା 25 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 131 ଜଣଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ପ୍ରଦାନ କରିବେ। କେରଳମର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ କଂଗ୍ରେସ ନେତା ଭିଡି ସତୀଶନ। ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରିମଣ୍ଡଳର ତାଲିକା ପ୍ରକାଶ ପାଇଛି। ହର୍ମୁଜ୍ ପ୍ରଣାଳୀ ଦେଇ ଶତ୍ରୁପକ୍ଷ ସାମରିକ ଉପକରଣ ପରିବହନକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଇରାନ୍ର ଘୋଷଣା। ଓଡ଼ିଶାକୁ ଦୁଇଦିନିଆ ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତାର ପୁନଃ ମୂଲ୍ୟାୟନ ଦେୟ ହ୍ରାସ କରାଯାଇଛି ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି 11 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୌଦ୍ଧଠାରେ 42.9 ଡିଗ୍ରୀ ରେକର୍ଡ କରାଯାଇଛି।
1: କଣ ରେ ମା, ଘରେ ସୋଲାର ଲଗେଇଦେଲ?
2: ହଁ ମୋ ଧୂପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
1: ଚିନ୍ତା ନାହିଁ ମାନେ?
2: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
1: ସତରେ?
2: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର.gov.in ରେ ଆଜି ହିଁ ଆବେଦନ କରନ୍ତୁ।

ତେବେ ସାଥି ଏଇ ଯୋଉ ହରର ଫିଲ୍ମ ସିଲସିଲା ଭିତରେ ଗୋଟେ ବହୁତ ବଡ଼ ହରର ସିରିଜ୍ର ନାଁ ହେଉଛି 1920 କଥା କୁହନ୍ତୁ, 1920 ଇଭିଲ୍ ରିଟର୍ଣ୍ଣସ୍ର କଥା କୁହନ୍ତୁ, 1920 ଲଣ୍ଡନର କଥା କୁହନ୍ତୁ, ସବୁଯାକ ଗୀତ 1920ର ଫିଲ୍ମ ହରର ଆଭେଞ୍ଚରର ଯେତିକି ଯାକ ଗୀତ ଆମକୁ ବହୁତ ଭଲ ଲାଗେ, ବହୁତ ସୁନ୍ଦର ସୁନ୍ଦର ମେଲୋଡିୟସ୍ ଗୀତ 1920ର ପ୍ରଡକ୍ସନ୍ ହାଉସ୍ ଆମକୁ ଦେଇଛି। 1920ର ଯେମିତି ଫର୍ଷ୍ଟ ପାର୍ଟରେ ଗୋଟେ ବହୁତ ବହୁତ ସୁନ୍ଦର ଗୀତ ଗୁଡ଼ିକ ଥିଲା, ସେମିତି 1920 ଇଭିଲ୍ ରିଟର୍ଣ୍ଣସ୍ରେ ମଧ୍ୟ ବହୁତ ସୁନ୍ଦର ଗୀତ ଥିଲା। ଚିରନ୍ତନ ଭଟ୍ଟଙ୍କର ମ୍ୟୁଜିକ୍ ଏବଂ ଶକିଲ ଆଜମୀଙ୍କର ଲେଖାରେ 1920 ଇଭିଲ୍ ରିଟର୍ଣ୍ଣସ୍ର ଗୋଟେ ଗୀତ ମୁଁ ଆପଣମାନଙ୍କ ପାଇଁ ବାଛିଛି, ଯୋଉଟାକି ବହୁତ ପପୁଲାର ଏବଂ ଆଜି ପର୍ଯ୍ୟନ୍ତ ମଧ୍ୟ ସବୁ ରେଡିଓ ଷ୍ଟେସନ୍ ମାନଙ୍କରେ ଏହି ଗୀତ ବାଜୁଛି ଏବଂ ଆପଣଙ୍କୁ ମଧ୍ୟ ଶୁଣିଲା ମାନେ ମନେ ପଡ଼ିବ।

ୱା ଏ ସୁନ୍ଦର ଗୀତ ସହିତ ମନେ ପଡିଯାଇଥିବ ରାଜର ସେ ସବୁ ମେମୋରିଜ ଗୁଡିକ ଆପଣଙ୍କର, ଏବଂ ରାଜ ଫିଲ୍ମ ଏବଂ ହରର ଫିଲ୍ମର ଗୀତ ବିଷୟରେ ଆମେ ଆଲୋଚନା କରିବା, ଆଉ କେକିଙ୍କର ଗୀତ ନ ଆସିବ ଏମିତି ତ କେବେ ହେଇପାରିବନି। ତେବେ ଚାଲନ୍ତୁ ମନେ ପକେଇବା କେକିଙ୍କର ଭଏସ୍ରେ ଜିତ୍ ଗାଙ୍ଗୁଲିଙ୍କର କମ୍ପୋଜିସନରେ ରାଜ ଥ୍ରୀରୁ ଆଉ ଗୋଟେ ବ୍ୟୁଟିଫୁଲ ଟ୍ରାକ୍, ଯାହାକୁ ଲେଖିଥିଲେ ସଞ୍ଜୟ ମନସୁମ ଏବଂ ଜିତ୍ ଗାଙ୍ଗୁଲିଙ୍କର କମ୍ପୋଜିସନ ରଫ୍ତା ରଫ୍ତା। କେକିଙ୍କ ଭଏସ୍ରେ ସତରେ ଗୋଟେ ଯାଦୁ ଥିଲା, ଯିଏକି ପ୍ରତ୍ୟେକଟି ହରର ଫିଲ୍ମରେ ଯାହା ବେଲେ ତାଙ୍କର ଗୋଟେ ଗୀତ ଥିବ, ରାଜ ସିରିଜ୍ରେ ତ ନିଶ୍ଚୟ ଥାଏ ଅଲମୋଷ୍ଟ, ଏବଂ ତା ସହିତ ତାଙ୍କର ଭଏସ୍ରେ ସେ ମେଲୋଡିୟସ୍ ଅନ୍ଦାଜରେ ସେ ଗୀତ ଗୁଡ଼ିକ ଆହୁରି ଏଭରଗ୍ରୀନ ହେଇକି ଯାଇଛି।

ସେଦିନ ସମୟ କେତେବେଳେ ସରିଗଲା ଜଣା ହିଁ ପଡିଲାନି। ଗୀତରେ ମିତରେ ଆଜି ହରର ଫିଲ୍ମସର କଥା ଗୁଡିକ ଏବଂ ହରର ଫିଲ୍ମସରେ ଯୋଉ ବ୍ୟୁଟିଫୁଲ ଟ୍ରାକ୍ସ ଗୁଡିକ ଥାଏ ଏବଂ ଏ ହରର ଫିଲ୍ମସ ଗୁଡିକ କେବେ ହେଲେ ଆମକୁ ନିରାଶ କରିନାହାନ୍ତି, କିଛି ଭୟ ଦେବାରେ ନିରାଶ କରିପାରନ୍ତି କିଛି କିଛି ଫିଲ୍ମସ, କିନ୍ତୁ ଗୀତ ଭଲ ଗୀତ ଦେବାରେ କେବେ ହେଲେ ନିରାଶ କରିନଥିଲେ। ସେହି ସିଲସିଲା କଥା ହଉଥିଲେ। ବହୁତ ଗୁଡ଼ିଏ ଚଳଚ୍ଚିତ୍ରର କଥା ଯଦି ମୁଁ ଭୁଲି ଯାଇଛି ବା ବାକି ରହିଯାଇଛି ବୋଲି ମୁଁ କହିବି ସେତେବେଳେ ଜମା ମାଇଣ୍ଡ କରିବେନି। ବହୁତ ପ୍ରିୟ ଫେଭରେଟ୍ ଟ୍ରାକ୍ସ ବି ଆପଣଙ୍କର କିଛି ଥିବ ହରର ଫିଲ୍ମ ଯୋଉଟାକୁ ମୁଁ ପ୍ଲେ କରିପାରିନି, କିନ୍ତୁ ସମୟର ସ୍ୱଳ୍ପତା ଭିତରେ ଆମେ ଚେଷ୍ଟା କରିଛେ ସୁପର ହିଟ୍ ଟ୍ରାକ୍ସ ଗୁଡ଼ିକୁ କନେକ୍ଟ କରିବା ପାଇଁ, ଟ୍ରାଏ କରିବା ପାଇଁ ଆପଣମାନଙ୍କୁ ଶୁଣେଇବା ପାଇଁ। ଏବଂ ତା ଭିତରେ ବର୍ତ୍ତମାନ ଲାଷ୍ଟରେ ସୋନୁ ନିଗମଙ୍କ କଣ୍ଠରେ ସେଇ ବ୍ୟୁଟିଫୁଲ୍ ଟ୍ରାକ୍ ଯାହାକୁ ଆପଣମାନେ କେବେ ହେଲେ ବି ଭୁଲି ପାରିବେ ନାହିଁ, ଭୁଲ ଭୁଲିଆ ସିରିଜ୍ର ବର୍ତ୍ତମାନ ଟ୍ରେଣ୍ଡରେ ଥିବା ଏବଂ ସବୁବେଳେ ଭୁଲ ଭୁଲିଆର ଟ୍ରେଣ୍ଡରେ ଥିବା ସେଇ ମେରେ ଢୋଲନାର 3.0 ଭର୍ଜନ ସହିତ ଏହି ଗୀତରେ ଭିତରେ ହରର ଫିଲ୍ମରେ ମନଛୁଆଁ ଗୀତ, ଯେଉଁ ଫିଲ୍ମ ଆପଣଙ୍କୁ ଭୟଭୀତ କରେଇଛି କିନ୍ତୁ ତାର ମେଲୋଡିୟସ୍ ଟ୍ରାକ୍ ଗୁଡ଼ିକ ଆପଣଙ୍କୁ କେବେ ହେଲେ ନିରାଶ କରିନି, ସେଇ ଗୀତ ଗୁଡ଼ିକ ଶୁଣୁଥିଲେ ଗୀତରେ ଭିତରେ। ଆଜି ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କହୁଥାନ୍ତୁ।

ଆପଣମାନଙ୍କୁ ସ୍ୱାଗତ ସାଥୀ, ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଙ୍ଗରେ। ଆଉ ବର୍ତ୍ତମାନ ସମୟ ଏସାରେ ଦେଖି କହିଲାଣି ଷ୍ଟୁଡିଓ ଘଣ୍ଟାରେ ହେଇଯାଇଛି 9:16, ମାନେ ସେଇ ପୁରୁଣା ଜମାନାକୁ ଟିକେ ଫେରିଯିବାର ଟାଇମ୍ ହେଇଯାଇଛି। ସବୁଦିନ 9:15 ହେଲା ମାନେ ଅଭୁଲା ସ୍ମୃତିର ସମୟ ହେଇଯାଏ। ଅଭୁଲା ସ୍ମୃତି ମାନେ ସେଇ ସବୁ ଗୀତ, ସେଇ ସବୁ ପୁରୁଣା ସ୍ମୃତି, ସେଇ ପୁରୁଣା ଦିନମାନଙ୍କୁ ଆମେମାନେ ଫେରିଯାଉ ଠିକ 10:00 ପର୍ଯ୍ୟନ୍ତ। ତେବେ ଆଜି ଆପଣଙ୍କର ସାଙ୍ଗରେ ଅଛି ଆପଣଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଶୁଣଉଥିଲେ ଆପଣଙ୍କୁ ବହୁତ ବଢ଼ିଆ ବଢ଼ିଆ ଗୀତ ଏତେବେଳେ ପର୍ଯ୍ୟନ୍ତ, କିନ୍ତୁ ବର୍ତ୍ତମାନ ଆମକୁ ଫେରିଯିବାକୁ ପଡ଼ିବ, ସମୟର ଚକକୁ ଟିକେ ପଛକୁ ଘୁଲେଇ ଦେବାକୁ ପଡ଼ିବ ଏବଂ ଆପଣମାନଙ୍କ ପାଖରେ ପହଞ୍ଚାଇବି ମୁଁ କିଛି ଏମିତି ଅଭୁଲା ଏବଂ ଚିର ସବୁଜ ଗୀତ ଯାହା ସାରା ଜୀବନ ପାଇଁ ଆପଣମାନଙ୍କ ଛାତି ଭିତରେ କଏଦ ହୋଇକି ରହିଯାଇଛି। ପୁରୁଣା ଗୀତ ପୁରୁଣା କଥାର ଏ କାର୍ଯ୍ୟକ୍ରମ, ତେବେ ପୁରୁଣା ଗୀତ ଭିତରେ ଆଜି କଣ ସ୍ପେଶାଲ ଜିନିଷ ମୁଁ ଆଡ୍ କରିକି ଆଣିଛି ସେ ପୁରୁଣା ଗୀତ ଗୁଡ଼ିକ ଭିତରେ, ସେ ହେଉଛି ଆପଣମାନେ ସମସ୍ତେ ଶୁଣିଛନ୍ତି ଯେ ଡୁଏଟ୍ ଗୀତ ଜେନେରାଲି ଗୋଟେ ସିନେମାରେ ଗୋଟିଏ ଫିଲ୍ମରେ ଦ୍ୱୈତ କଣ୍ଠରେ ଯେତେବେଳେ ଗୀତ ହୁଏ ନାୟକ ନାୟିକା ଗାଆନ୍ତି ବା କୌଣସି କ୍ୟାରେକ୍ଟର ପୁରୁଷ କ୍ୟାରେକ୍ଟର ଏବଂ ମହିଳା କ୍ୟାରେକ୍ଟର ଗାଆନ୍ତି, ଜଣେ ମେଲ୍ ସିଙ୍ଗର ଜଣେ ଫିମେଲ୍ ସିଙ୍ଗର, ଏବଂ ଯେତେବେଳେ ଆବଶ୍ୟକତା ଥାଏ ବହୁ ଜଣ କୋରସ୍ ପଛରେ ବ୍ୟାକିଂ ଭୋକାଲ୍ସ ଦିଅନ୍ତି ବା ଯାହାକୁ ଆମେ କୋରାଲ୍ ସିଙ୍ଗିଂ ବୋଲି ମଧ୍ୟ କହିଥାଉ, ସମବେତ କଣ୍ଠର ଗୀତ ମଧ୍ୟ କହିଥାଉ। ଏସବୁ ଭିତରେ କିନ୍ତୁ ଏମିତି ଅନେକ ଚଳଚ୍ଚିତ୍ର ଗୁଡ଼ିକ

ତିଆରି ହୋଇଛି। ଏମିତି ଅନେକ ଅଭୁଲା ଚିରସବୁଜ ଗୀତଗୁଡ଼ିକ ହୋଇଛି ଯାହାକୁ ଦୁଇ ଦୁଇ ଜଣ ନାରୀ କଣ୍ଠଶିଳ୍ପୀ ଗାଇଛନ୍ତି ଏବଂ ତା ସହିତ କୋରସ୍ ଭଏସ୍ ମଧ୍ୟ ସେଥିରେ ନାରୀ କଣ୍ଠଶିଳ୍ପୀମାନେ ଦେଇଛନ୍ତି ଏବଂ ସେ ଗୀତଗୁଡ଼ିକ ମଧ୍ୟ ଅନେକ ଲୋକପ୍ରିୟ ହୋଇଛି। ସିନେମାର ପ୍ଲଟ୍, କାହାଣୀ ଏବଂ ପରିସ୍ଥିତି ଅନୁଯାୟୀ ସେ ଗୀତଗୁଡ଼ିକ ହେଉଥିଲା ଏବଂ ତାହା ହୃଦୟକୁ ଭାରି ଛୁଉଁଥିଲା। ସେହିଭଳି କିଛି ଗୀତକୁ ନେଇକି ଆଜିର ଅଭୁଲା ସ୍ମୃତିକୁ ଆମେ ଆଗକୁ ବଢ଼ାଇବା। ତେବେ ପ୍ରଥମ ଗୀତ ମୁଁ କ'ଣ ବାଛିଛି? ପ୍ରଥମ ଗୀତ ବାଛିଛି ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଜମାନାରୁ ଆସିବା କିସ୍ମତ ଚଳଚ୍ଚିତ୍ରରୁ। କଜରା ମୋହବତ ବାଲା ଅଖିଓଁ ମେ ଏସା, ଏ ସୁନ୍ଦର ଗୀତକୁ ଗାଇଥିଲେ ଆଶା ଭୋସଲେ ଏବଂ ଶମଶାଦ ବେଗମ। ଏସ୍ ଏଚ୍ ବିହାରୀଙ୍କର ରଚନା, ଓପି ନାୟରଙ୍କର କମ୍ପୋଜିସନ, ଫ୍ରମ୍ ଦ ମୁଭି କିସ୍ମତରୁ ଚାଲନ୍ତୁ ଆରମ୍ଭ କରିବା ଅଭୁଲା ଗୀତର ପ୍ରୋଗ୍ରାମକୁ ଆଜି।

ଏଥର ଉପେନ୍ ଆୟରଙ୍କର ଆଉ ଗୋଟିଏ ଚିରସବୁଜ କମ୍ପୋଜିସନ୍ ଫିଲ୍ମ ୟେ ରାତ ଫିର୍ ନା ଆଏଗିରୁ। ମିନ୍ନୁ ଏବଂ ଆଶା ଭୋସଲେ ଦ୍ୱୈତ କଣ୍ଠରେ ଯେତେବେଳେ ଏ ଗୀତ ଗାଇଥିଲେ, ଏ ଗୀତ ମଧ୍ୟ ଅନେକ ଲୋକପ୍ରିୟ ଏବଂ ଆଜି ମଧ୍ୟ ଅନେକ ମଞ୍ଚରେ ଯେତେବେଳେ ଦୁଇ ଜଣ ଫିମେଲ୍ ସିଙ୍ଗର୍ସ ମାନେ ଗୀତ ଗାଇବା ଆରମ୍ଭ କରନ୍ତି, ତାଙ୍କ ଗୀତର ଲିଷ୍ଟରେ ଯେତେବେଳେ ଏଇ ଗୀତ ନିଶ୍ଚୟ ଥାଏ ଏବଂ ବହୁତ ସୁନ୍ଦର ଗୀତ। ଆପଣଙ୍କର ମଧ୍ୟ ମନେ ପଡ଼ିଯିବ ସେ ଗୀତ ବାଜିଲା ମାନେ।

ବାଃ କେତେ ସୁନ୍ଦର ଭାବରେ ପରସ୍ପରକୁ ପରସ୍ପର ଭଏସ୍କୁ ଏମାନେ କମ୍ପ୍ଲିମେଣ୍ଟ କରିକି ଗୀତଟିକୁ ସୁନ୍ଦର ଭାବରେ ଗାଇଛନ୍ତି ଦେଖନ୍ତୁ। ଏମିତି ସତରେ ଯେତେବେଳେ ବି ସିନେମାର ପରିସ୍ଥିତି, ସିନେମାର ପ୍ଲଟ୍, ସିନେମାର କାହାଣୀ ଏବଂ ସଙ୍ଗୀତକାରଙ୍କର ରିକ୍ୱାୟାରମେଣ୍ଟ ହିସାବରେ ଗୋଟିଏ ଗୀତରେ ଦୁଇ ଜଣ ଫିମେଲ୍ ସିଙ୍ଗରଙ୍କର ଆବଶ୍ୟକତା ପଡ଼େ, ସେତେବେଳେ ଏ ଦାୟିତ୍ୱ ବା ଏ

ରେସ୍ପନ୍ସିବିଲିଟି ମ୍ୟୁଜିକ୍ ଡାଇରେକ୍ଟରଙ୍କର ଆଉ ଟିକେ ଅଧିକ ପଡ଼ିଯାଏ। ତାର କାରଣ ହେଉଛି ଏହା ଯେ ଦୁଇଟି ଯାକ ଭଏସ୍ ଗୋଟିଏ ରେଞ୍ଜ ଭିତରେ ଯିବ। କାରଣ ଯେତେବେଳେ ଆପଣ ଜାଣିଛନ୍ତି ଗୋଟିଏ ପୁରୁଷ କଣ୍ଠଶିଳ୍ପୀ ଗାଉଛନ୍ତି ଏବଂ ଜଣେ ଫିମେଲ୍ ସିଙ୍ଗର ତାଙ୍କ ସହିତ ଡୁଏଟ୍ ଗାଉଛନ୍ତି, ସେତେବେଳେ ପାର୍ଟସ୍ ଗୁଡ଼ିକ ଅଲଗା ଅଲଗା ଥିଲାବେଳେ ପୁରୁଷ କଣ୍ଠଶିଳ୍ପୀମାନେ ଟିକେ ହାଇ ରେଞ୍ଜକୁ ଯାଇପାରିବେ ଏବଂ ଯେତେବେଳେ ଜଣେ ଫିମେଲ୍ ସିଙ୍ଗର ଗାଉଛନ୍ତି ସେ ତାଙ୍କ ପାର୍ଟକୁ ଖୁବ୍ ସୁନ୍ଦର ଭାବେ ତାଙ୍କର ରେଞ୍ଜ ଭିତରେ ଗାଇପାରିବେ। ଏମିତି ନୁହେଁ ଯେ ଫିମେଲ୍ ସିଙ୍ଗର୍ସ ମାନେ ହାଇ ରେଞ୍ଜରେ ନ ଗାଇପାରନ୍ତି, କିନ୍ତୁ ତାଙ୍କର ଗୋଟେ ପର୍ଟିକୁଲାର ରେଞ୍ଜ ଅଛି ପ୍ରତ୍ୟେକଟି ସିଙ୍ଗର୍ଙ୍କର। ଏବଂ ପୁରୁଷ ସିଙ୍ଗର ବି ଏମିତି ଅନେକ ଜଣ ଅଛନ୍ତି ଯେଉଁମାନେ ବହୁତ ଗୋଟିଏ ପର୍ଟିକୁଲାର ରେଞ୍ଜ ଭିତରେ ହିଁ ଗାଆନ୍ତି, ତାଠାରୁ ଉର୍ଦ୍ଧ୍ୱ ସ୍କେଲରେ ଗାଇପାରନ୍ତିନି। କିନ୍ତୁ ଏସବୁ ଗୀତ ଏସବୁ କମ୍ପ୍ଲିକେସନ୍ସକୁ ବହୁତ ସୁନ୍ଦର ଭାବରେ ଖଞ୍ଜିବାର ଦାୟିତ୍ୱ ହେଉଛି ମ୍ୟୁଜିକ୍ ଡାଇରେକ୍ଟରମାନଙ୍କର। ଯେତେବେଳେ ଦୁଇଟି ଫିମେଲ୍ ସିଙ୍ଗର ପରେ ଚଳଚ୍ଚିତ୍ରର ଗୀତକୁ ଗାଉଛନ୍ତି ଏବଂ ଦୁଇ ଜଣଙ୍କର ଭଏସ୍ ସେହିଭଳି ଭାବରେ ଇକ୍ୱାଲି ଇମ୍ପୋର୍ଟାଣ୍ଟ ଲାଗିବା ଦରକାର ଏବଂ ଆକର୍ଷଣୀୟ ମଧ୍ୟ ଲାଗିବା ଦରକାର ଏବଂ ଦୁଇ ଜଣ ଯାକ ସିଙ୍ଗରଙ୍କର ରେଞ୍ଜ ସେ ଗୀତ ସହିତ ଖାପ ଖାଉଥିବା ଦରକାର, ଯାହାଫଳରେ କି ଜଣେ ସିଙ୍ଗର ଟିକେ ଭଲ ଏବଂ ଆଉ ଜଣେ ସିଙ୍ଗର ତାଠୁ ଟିକେ 19-20 କେବେ ହେଲେ ବି ନ ଲାଗନ୍ତୁ। ଦୁଇ ଜଣ ସିଙ୍ଗର ନିଜର ବେଷ୍ଟ ଦେଇଛନ୍ତି ବୋଲି ସେ ଗୀତରେ ଯେମିତି ଜଣାପଡ଼ୁ ଏବଂ ଦୁଇ ଜଣ ସିଙ୍ଗର ନିଜର ଗାୟନ ଶୈଳୀକୁ ଜଷ୍ଟିଫାଏ କରିପାରନ୍ତୁ ଏବଂ ସେ ଗୀତକୁ ଆହୁରି ସୁନ୍ଦର କରିପାରନ୍ତୁ ଏବଂ ତାହା କରିଛନ୍ତି ମଧ୍ୟ। ସେଇଥିପାଇଁ ତ ଅଭୁଲା ସ୍ମୃତିରେ ଆଜି ଏତେ ସୁନ୍ଦର ସୁନ୍ଦର ଗୀତକୁ ଆମେ ଶୁଣୁଛେ। ତେବେ ଚାଲନ୍ତୁ ବର୍ତ୍ତମାନ ଯିବା ଆଜାଦ ଚଳଚ୍ଚିତ୍ରର ଗୋଟେ ବ୍ୟୁଟିଫୁଲ ଟ୍ରାକ୍ ଯାହାକୁ ମଙ୍ଗେସ୍କର ସିଷ୍ଟର୍ସ ଗାଇଥିଲେ। ୟେସ୍, ଲତା ମଙ୍ଗେସ୍କର ଏବଂ ଉଷା ମଙ୍ଗେସ୍କର, ରାଜେନ୍ଦ୍ର କିଶନଙ୍କର ଗୀତ ରଚନା ଏବଂ ଶ୍ରୀ ରାମଚନ୍ଦ୍ରଙ୍କର କମ୍ପୋଜିସନ୍। ଏ ଗୀତ ଆପଣ ନିଶ୍ଚୟ ଶୁଣିଥିବେ। ଯେତେବେଳେ ଲତା ମଙ୍ଗେସ୍କର ମୁମ୍ବାଇରେ ଗୋଟେ ବିରାଟ କନସର୍ଟ କରୁଥିଲେ ସେତେବେଳର କ୍ଲିପ୍ସ ଗୁଡ଼ିକ ମଧ୍ୟ ବର୍ତ୍ତମାନ ବହୁତ ସମୟରେ ଆପଣ ଅନେକ ସୋସିଆଲ ପ୍ଲାଟଫର୍ମସ୍ରେ ଦେଖୁଥିବେ, ସେତେବେଳେ ଉଷା ମଙ୍ଗେସ୍କର ଏବଂ ଲତା ମଙ୍ଗେସ୍କର ମିଶିକି ଦ୍ୱିତ କଣ୍ଠରେ ଏ ଗୀତକୁ ଷ୍ଟେଜ୍ ଉପରେ ମଧ୍ୟ ଅନେକ ସମୟରେ ପରଫର୍ମ କରିଛନ୍ତି ଏବଂ ଏ ଗୀତର ଚମକ ମଧ୍ୟ ଅଲଗା, ଏ ଗୀତର ଲଚକ, ଏ ଗୀତର ଏକ୍ସପ୍ରେସନ୍ ମଧ୍ୟ ଏତେ ସୁନ୍ଦର ଭାବରେ ଦୁଇ ସିଙ୍ଗର ଦେଇଛନ୍ତି। ଚାଲନ୍ତୁ ଆଉ କଥା ନହିଁ ଏ ଗୀତକୁ ଆରମ୍ଭ କରିବା।

କେବଳ ଏଇ ଗୀତ ନୁହେଁ, ଫୁଲଚନ୍ଦନ ଚଳଚ୍ଚିତ୍ରର ସେଇ ସୁପର ହିଟ୍ ଗୀତ, ସରୋଜ ପଟ୍ଟନାୟକଙ୍କର କମ୍ପୋଜିସନ, ସଂଗ୍ରାମ ମହାନ୍ତିଙ୍କର ଲେଖା, ଓଫ୍, ସେ ଆଜି ପର୍ଯ୍ୟନ୍ତ କୌଣସି ଓଡ଼ିଆଙ୍କ ମୁହଁରୁ ସେ ଗୀତ ଯାଇନି ଏବଂ ସବୁବେଳେ ପାଇଁ ସେ ଗୀତ ଅଭୁଲା ସ୍ମୃତି ହୋଇକି ରହିଛି, ଚିର ସବୁଜ ହୋଇକି ରହିଛି। ଅଲକା ୟାଗ୍ନିକ ଏବଂ ଅନୁରାଧା ପୋଡ଼ୱାଲ ଦୁଇ ଜଣ ଅଣ ଓଡ଼ିଆ ସିଙ୍ଗର, କିନ୍ତୁ ଗାଇଛନ୍ତି ସମ୍ପୂର୍ଣ୍ଣ ଓଡ଼ିଆ ଝିଅଙ୍କ ଭଳି। ଏହି ଦ୍ୱୈତ କଣ୍ଠରେ ସୁନ୍ଦର ଗୀତ ଫୁଲ ଚନ୍ଦନରୁ, କହନା ଏ ଫୁଲ କହନା, ଚାଲନ୍ତୁ ଶୁଣିବା।

ବା କେଡ଼େ ସୁନ୍ଦର ସେ ଗୀତ କୁହନ୍ତୁ ତ, ମନେ ପଡ଼ିଗଲା ନା ସେ ସମୟର ସବୁ କଥା। ତେବେ ସାଥୀ ବର୍ତ୍ତମାନ କାର୍ଯ୍ୟକ୍ରମ ସରିବା ସରିବା ହେଲାଣି, ତେଣୁ ଆପଣଙ୍କୁ ଆଉ ଗୋଟେ ସୁନ୍ଦର ଗୀତ ସେଇ ଲତା ମଙ୍ଗେସ୍କର ଏବଂ ଆଶା ଭୋସ୍ଲେ ଦୁଇ ଭଉଣୀଙ୍କର କଣ୍ଠରେ, ଯାହାକି ଖୁବ୍ ଲୋକପ୍ରିୟ ଚଳଚ୍ଚିତ୍ର କଲ୍ଟ କମେଡି ଚଳଚ୍ଚିତ୍ର ପଡ଼ୋଶନ ମୁଭିରୁ। ଚାଲନ୍ତୁ ମୁଁ ଆପଣଙ୍କୁ ଶୁଣାଉଛି ଏ ସୁନ୍ଦର ଗୀତଟିକୁ। ଗାଇଥିଲେ ଲତା ମଙ୍ଗେସ୍କର ଏବଂ ଆଶା ଭୋସ୍ଲେ, ଏବଂ କୋରସ୍ ଥିଲେ ଅନେକ ଫିମେଲ୍ ସିଙ୍ଗର୍ସ ମାନେ କୋରସ୍ରେ ତାଙ୍କ ସହିତ ଥିଲେ, ଏବଂ ତା ସହିତ ରାଜେନ୍ଦ୍ର କିଶନଙ୍କର ଲିରିକ୍ସ ଏବଂ ଆର୍ ଡି ବର୍ମନଙ୍କର କମ୍ପୋଜିସନ। ଆଉ ଡେରି କରିବା କାହିଁ, ଚାଲନ୍ତୁ ଶୁଣିବା।

ସାଥେ ଶୁଣୁଥିଲେ କିଛି ବ୍ୟୁଟିଫୁଲ ଟ୍ରାକ୍ସ, ସେଇ ଓଲ୍ଡ ଚିର ସବୁଜ ଗୀତ ଗୁଡିକ ଯାହା ଦ୍ୱିତ ନାରୀ କଣ୍ଠରେ ଶୁଣୁଥିଲେ ଆପଣମାନେ ଚିର ସବୁଜ ଗୀତ। ଏବଂ ୟାରି ସହିତ ସମୟ ବର୍ତ୍ତମାନ କହିଲାଣି ନେବାକୁ ପଡ଼ିବ ଆପଣମାନଙ୍କ ପାଖରୁ ଅଭୁଲା ସ୍ମୃତିକୁ, ବିରତି ଦେବାକୁ ପଡ଼ିବ। ବର୍ତ୍ତମାନ ଅଭୁଲା ସ୍ମୃତିକୁ ଶେଷ କରିବାର ସମୟ ହେଇଯାଇଛି। ଏବଂ ଆପଣମାନେ ସମସ୍ତେ ମନେ ପକାଇ ପାରୁଥିବେ ସେଇ ଯୋଉ ସବୁ ସ୍ମୃତି, ସେସବୁ ପୁରୁଣା ଦିନର କଥା, ଯେତେବେଳେ ଏଇସବୁ ଗୀତ ଗୁଡ଼ିକ ବାଜି ଉଠୁଥିଲା ଟିଭିରେ, ରେଡିଓରେ ଦୁଇ ଦୁଇ ଜଣ ଫିମେଲ୍ ସିଙ୍ଗର୍ସ ନିଜର ବେଷ୍ଟ ଦେଉଥିଲେ। ଏଇ ଯେମିତି ପଡ଼ୋଶନର ଗୀତ ଆଶା ଭୋସଲେ ଏବଂ ଲତା ମଙ୍ଗେସ୍କର କଣ୍ଠରେ ଶୁଣିଥିଲେ, ଏମିତି ଅନେକ ଗୀତ ଆହୁରି ବାକି ରହିଯାଇଛି ମୋ ପିଟାରରେ, ଯେଉଁଗୁଡ଼ିକ ଆଜି ମୁଁ ଆପଣମାନଙ୍କ ପାଇଁ ବଜେଇ ପାରୁନି ସମୟର ବାବନ୍ଦୀ ପାଇଁ। କିନ୍ତୁ ଆପଣମାନେ ବୁଝିପାରୁଥିବେ, ଯେତେବେଳେ ଫିମେଲ୍ ସିଙ୍ଗର ଦୁଇ ଜଣ ଗାଆନ୍ତି ତାହେଲେ ଇଏ ବି କୌଣସି ମେଲ୍ ଆଉ ଫିମେଲ୍ର ଡୁଏଟ୍ରୁ କମ୍ ନୁହେଁ। ଏବଂ ଇଏ ମଧ୍ୟ ଜମିଯାଏ ଏବଂ ଚିର ସବୁଜ ହେଇକି ରହିଯାଏ, ଅଭୁଲା ହେଇକି ରହିଯାଏ, ଲୋକପ୍ରିୟ ମଧ୍ୟ ହୁଏ। ଏବଂ ବର୍ତ୍ତମାନ ମଧ୍ୟ ଏ ପୁରୁଣା ଗୀତ କାହିଁକି, ବର୍ତ୍ତମାନ ସମୟରେ ମଧ୍ୟ ଏମିତି ଅନେକ ଗୀତ ଗୁଡ଼ିକ ହେଉଛି ଯେଉଁଗୁଡ଼ିକ ଦ୍ୱୈତ କଣ୍ଠରେ ଦୁଇଟି ଫିମେଲ୍ ସିଙ୍ଗର୍ସ ମାନେ ଗାଉଛନ୍ତି ଏବଂ ଖୁବ୍ ସୁନ୍ଦର ଭାବରେ ଗାଉଛନ୍ତି।

ଏଥର ହ୍ୱାଟ୍ସଆପ୍ରେ ଆମକୁ ମେସେଜ୍ କରୁଛନ୍ତି ରାମଚନ୍ଦ୍ରପୁରରୁ ଦୁର୍ଗାପୁର ବାଙ୍କି କଟକରୁ ପ୍ରେମାନନ୍ଦ ମହାପାତ୍ର ଏବଂ ଶୁଣିପାଇଁ ଚାହିଁଛନ୍ତି ଗୋରା ଓର କାଲା ଚଳଚ୍ଚିତ୍ରରୁ ମୁକେଶ ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଧୀରେ ଧୀରେ ବୁଲ୍ କୋଇ ସୁନାଲେ ଏ ସୁନ୍ଦର ଗୀତ ଏବଂ ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏବଂ ଗୁଡ୍ ନାଇଟ୍ ଜଣାଇଛନ୍ତି ସମସ୍ତଙ୍କୁ। ତା ସହିତ ଆଉ ଗୋଟିଏ ସୁନ୍ଦର ଗୀତ ମଧ୍ୟ ପ୍ଲେ କରିଦେଉଛୁ ଯାହାକୁ ମେସେଜ୍ କରିକି ଶୁଣିବା ପାଇଁ ଚାହିଁଛନ୍ତି ହ୍ୱାଟ୍ସଆପ୍ ମାଧ୍ୟମରେ। ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିଶା ଆପା, ତମନ୍ନା ରେଡ୍ଡି ଶୁଣିବା ପାଇଁ ଚାହିଁଛନ୍ତି ଆଖୋଁ ସେ ତୁନେ ୟେ କ୍ୟା କର ଦିୟା। କୁମାର ଶାନୁଙ୍କ କଣ୍ଠରେ ବ୍ୟୁଟିଫୁଲ୍ ଟ୍ରାକ୍ ଏବଂ ଗୁଡ୍ ନାଇଟ୍ ଜଣାଇଛନ୍ତି ସମସ୍ତଙ୍କର ସମସ୍ତଙ୍କୁ ଡେଡିକେଟ୍ କରିଛନ୍ତି ଏ ବ୍ୟୁଟିଫୁଲ୍ ଟ୍ରାକ୍ଟି। ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ।

ଏଥର ମେସେଜ କରିଛନ୍ତି ଆମକୁ ରାଜେନ୍ଦ୍ର ନନା ନୂଆଗାଁରୁ ଏବଂ ଶୁଭରାତ୍ରୀର ଶୁଭେଚ୍ଛା ସବୁ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇକି ଶୁଣିବା ପାଇଁ ଚାହିଁଛନ୍ତି ଥୋଡ଼ା ସା ପ୍ୟାର ହୁଆ ହେ ଥୋଡ଼ା ହେ ବାକି ଏ ବ୍ୟୁଟିଫୁଲ ଟ୍ରାକ୍ଟି ମେନେ ଦିଲ ତୁଷ୍କୋ ଦିଆରୁ ଉଦିତ ନାରାୟଣ ମଙ୍ଗଲକା ୟାଗ୍ନିକ କଣ୍ଠରେ ପ୍ଲେ କରିଦେଉଛୁ ଆପଣଙ୍କ ପାଇଁ ରାଜେନ୍ଦ୍ର ନନାଙ୍କୁ ଡେଡିକେଟ୍ କରି ଏ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଉତ୍ତମପୁର କଟକରୁ ସୁଭଦ୍ରାପୁର ଉତ୍ତମପୁର କଟକରୁ ହେମନ୍ତ କୁମାର ମହାରଣା ଶୁଣିବା ପାଇଁ ଯାଇଛନ୍ତି ଜିନା ତେରେ ଗଲି ମେ ଏହି ଚଳଚ୍ଚିତ୍ରରୁ ଅନୁରାଧା ପଡୱାଲ ଏବଂ କୁମାର ଶାନୁଙ୍କ କଣ୍ଠରେ ତେରେ ହମ୍ ହେ କସମ୍ ଏହି ବ୍ୟୁଟିଫୁଲ ଟ୍ରାକ୍ଟି ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ

ଏଥର ନିର୍ମଳା ବେହେରା, ସନ୍ତୋଷ ବେହେରା କଣ୍ଟୋ ଲାଠଗଡ଼ରୁ ଶୁଣିବା ପାଇଁ ଚାହିଁଛନ୍ତି ଦିଲ ଚଳଚ୍ଚିତ୍ରରୁ ତୁ ପ୍ୟାର ହେ କିସି ଔର କା ତୁଝେ ଚାହତା କହି ଓରେ। କୁମାର ଶାନୁଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ଟି ଏବଂ ପରେ ପରେ ଆଉ ଗୋଟିଏ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଗୋପାଳପୁର କଟକରୁ। ନମସ୍କାର, ରେଡିଓ ସମସ୍ତ ଶ୍ରୋତାମାନଙ୍କୁ ନମସ୍କାର ଜଣାଇଛନ୍ତି। ବିଶ୍ୱଜିତ ଭାଇ ମୋତେ ମଧ୍ୟ ନମସ୍କାର ଜଣାଇଛନ୍ତି। ରେଡିଓ ମିନ୍ସ ଅଲ୍ ବିଲଙ୍ଗିଙ୍ଗସ୍ ଇନ୍ ଫ୍ରଣ୍ଟ ଆଣ୍ଡ ବ୍ୟାକ୍। ଚଲୋ ରେ ଡୋଲି ଫ୍ରମ୍ ଦ ମୁଭି ଜାନି ଦୁଶ୍ମନ। ଏ ରେଡିଓ ପରିବାରର ସବୁ ଶ୍ରୋତା ବନ୍ଧୁମାନଙ୍କୁ ଶୁଭରାତ୍ରୀ ଜଣାଇ ରହୁଛନ୍ତି। ନିଶ୍ଚିତ ଭାବରେ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ବ୍ୟାକ୍ ଟୁ ବ୍ୟାକ୍, ଷ୍ଟେ ଟ୍ୟୁନ୍ଡ।

ସେଥିପାଇଁ ଆମକୁ ମେସେଜ ଅନେକ ଜଣ କରିଛନ୍ତି, ଅନେକ ଶ୍ରୋତା ବନ୍ଧୁମାନଙ୍କର ଇଚ୍ଛା ଚାହିଁକି ବି ପୂର୍ଣ୍ଣ କରିହେଉନି କାରଣ ସମୟର ପାବନ୍ଦି ଆମ ଭିତରେ ଲାଗିଯାଇଛି, କିନ୍ତୁ ଆମେ ଟ୍ରାଏ କରୁଛୁ ଯଥାସମ୍ଭବ ଆପଣମାନଙ୍କର ଫର୍ମାଇସ୍କୁ ପୂରଣ କରିବା ପାଇଁ। ଯେମିତିକି ବର୍ତ୍ତମାନ ମେସେଜ କରିଛନ୍ତି ଆମକୁ ଡକ୍ଟର ଅଭୟ କୁମାର ରାଉତ, ମହାପ୍ରସାଦ ରାଉତ, ସୋନୁ ରାଜା ସାହେବ, ଶୁଭମ ମାମୁନି, ପୂଜାଲିନୀ ପରିଡ଼ା ଏବଂ ଅନ୍ୟମାନେ ଖମାର ବେଲରପା ସାହାନିଆଜପୁର କେନ୍ଦ୍ରାପଡ଼ାରୁ, ଏବଂ ଶୁଣିବା ପାଇଁ ଚାହିଁଛନ୍ତି ପୂଜା ଫୁଲ ଚଳଚ୍ଚିତ୍ରରୁ।

ବାଙ୍କିରୁ ଆମକୁ ମେସେଜ କରିଥିଲେ ଲକ୍ଷ୍ମୀ, ସରସ୍ୱତୀ, ଶିବାନୀ, ଚିଦାନନ୍ଦ, ମାଣିଆବନ୍ଧ, ବଡ଼ମ୍ବାରୁ ଶୁଣିବା ପାଇଁ ଚାହିଁଥିଲେ ଗୀତ ସୁକାନ୍ତ ମାଝି, ବିଶୋଇ ମୟୂରଭଞ୍ଜରୁ ଆମକୁ ମଞ୍ଜୁବାଳା ପାତ୍ର, ଭକ୍ତିପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ମଧ୍ୟ ମେସେଜ କରିଥିଲେ। ଆମକୁ ମେସେଜ କରିଥିଲେ ଇନ୍ଦ୍ରମଣି ବେହେରା, ଡିଷ୍ଟ୍ରିକ୍ଟ କଟକ ବସ୍ତିଆପଡ଼ାରୁ ଆମକୁ ମେସେଜ କରିଥିଲେ। ଆଜି

ଇନ୍ଦ୍ରମଣି ବେହେରା ଡିଷ୍ଟ୍ରିକ୍ଟ କଟକ ବସ୍ତିଆପଡ଼ାରୁ ଆମକୁ ମେସେଜ କରିଥିଲେ ଆଜି ଆଲୋକ ଚନ୍ଦ୍ର ଜେନା ଜାଳ କଟକରୁ ମେସେଜ କରିଥିଲେ ଜାଗରଣ ପଟାମୁଣ୍ଡେଇରୁ ସୋମନାଥ ସାହୁ କେନ୍ଦ୍ରାପଡ଼ାରୁ ଏବଂ ଗୁଡ୍ ନାଇଟ୍ ଏବଂ ସୁନ୍ଦର ପ୍ରେଜେଣ୍ଟେସନ ପାଇଁ ଥ୍ୟାଙ୍କ ୟୁ ଲେଖିଥିଲେ ସ୍ପେଶାଲି ଥ୍ୟାଙ୍କସ ଟୁ ଅଲ୍ ଦ ଲିସନର୍ସ ଆପଣମାନେ ଏତେ ସୁନ୍ଦର ଭାବରେ କାର୍ଯ୍ୟକ୍ରମକୁ ଶୁଣୁଛନ୍ତି ଆମକୁ ମେସେଜ କରୁଛନ୍ତି ଅଭିଜିତ ମେସେଜ କରିଥିଲେ ଶୁଣିବା ପାଇଁ ଚାହିଁଥିଲେ ଗୀତ ସମୟ ଅଭାବରୁ ତାଙ୍କ ଫର୍ମାଇଶ ବି ପୂରଣ ହୋଇପାରିନି ଆଜି ଆମକୁ ମେସେଜ କରିଥିଲେ ଜାମସେଦପୁର ଝାରଖଣ୍ଡ ସୁପାଇ ସାହୁ ଗାଁ ସେ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଓର ଦେବେନ୍ଜୀ ମେସେଜ କରିଥିଲେ ଆମକୁ ନରଗୌଡ଼ା ଛତିଶଗଡ଼ ସେ ମହାରାଜ କୀର୍ତ୍ତନପୁରୀ ଗୋସ୍ୱାମୀ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ ଯୋଗେଶପୁରୀ ଟ୍ୱିଙ୍କଲ ଡିମ୍ପଲ ମୀନାକ୍ଷୀ ନିଶା ତୁଲସୀ ଦିଶା ଗୋସ୍ୱାମୀ ମେସେଜ କରିଥିଲେ ଆମକୁ ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖିଲାଲ ବର୍ମା ଭାଟାପାରା ଛତିଶଗଡ଼ ସେ ମେସେଜ କରିଥିଲେ ଆମକୁ ଅନିଲ ଗୌରବ ମାନସୀ ଅରୋରା ମୋତିନଗର ନ୍ୟୁ ଦିଲ୍ଲୀରୁ ସୁବ୍ରତ ପତି ମେସେଜ କରିଥିଲେ ଆମକୁ ଦିଲ୍ଲୀପ ସୁତାର ଧୂସୁରୀ ଭଦ୍ରକରୁ ମଧ୍ୟ ଶୁଣିବା ପାଇଁ ଚାହିଁଥିଲେ ବ୍ୟୁଟିଫୁଲ ଟ୍ରାକ୍ଟି କିନ୍ତୁ ସମୟ ଅଭାବରୁ ସେଥି ପୂରଣ କରି ହେଉନି ଆପଣମାନଙ୍କ ଫର୍ମାଇସ୍ ତେଣୁ ଶେଷରେ ଆଜି ରେନ୍ବୋ ଏସ୍ଏମ୍ଏସ୍ ର ଶେଷ ଫର୍ମାଇସ୍ ଭାବରେ ଆମେ କେବଳ ନେଇଛୁ ଗୋଟିଏ ଗୀତ ଆପଣମାନଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିକି ଏ ବ୍ୟୁଟିଫୁଲ ଟ୍ରାକ୍ଟି ଲତା ମଙ୍ଗେସ୍କରଙ୍କ କଣ୍ଠରେ ପ୍ଲେ କରିଦେଉଛି ଏବଂ ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ଭଲ ଲାଗିବ ଗୀତଟି ହେଉଛି ଫକୀରା ମୁଭିରୁ ରବୀନ୍ଦ୍ର ଜୈନଙ୍କର ମ୍ୟୁଜିକ୍ ଶୁଣିବା ପାଇଁ ଚାହିଁଥିଲେ ଗୀତଟିକୁ ଗଦାଧର ତାରସିଆ ଭୁବନେଶ୍ୱରରୁ ଦିଲ୍ ମେ ତୁଝେ ବିଠାକେ ଏ ବ୍ୟୁଟିଫୁଲ ଟ୍ରାକ୍ ସହିତ ରେନ୍ବୋ ଏସ୍ଏମ୍ଏସ୍ ସିଲସିଲାକୁ ଏଇଠି ସାରିବା ପାଇଁ ସମୟ କହିଲାଣି।

ଆପଣମାନେ ଅଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ସାଥିରେ। ଷ୍ଟୁଡିଓ ଘଣ୍ଟାର ସମୟ ବର୍ତ୍ତମାନ 11:07:35 ଏବଂ ସମୟ କେମିତି ଚାଲିଗଲା, ଅପରାହ୍ନ 4ଟାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନଙ୍କ ସାଙ୍ଗରେ ଥିଲି ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଶୁଣାଉଥିଲି ଅନେକ ଗୀତ, କହୁଥିଲି ଅନେକ କଥା, ଆପଣମାନେ ମଧ୍ୟ ମୋ ସହିତ ରହିଥିଲେ। ଦିଲ୍ ତେ ଦିଲ୍ ସେ ଦିଲ୍ ତକ୍ର ସଫରକୁ ଆଉ ଟିକେ ଅଧିକ ଷ୍ଟ୍ରଙ୍ଗ କରୁଥିଲେ, କିନ୍ତୁ ସମୟ କହିଲାଣି ବର୍ତ୍ତମାନ ଇସାରା ଦେଇକି ଯେ ଆପଣମାନଙ୍କୁ ଆଜି ପାଇଁ କହିବାକୁ ପଡ଼ିବ ବିଦାୟ। ମାନେ ଆଜିର ରାତ୍ରି ଅଧିବେଶନକୁ ସରିବାର, ଶେଷ କରିବାର ସମୟ ହେଇ ହେଇ ଆସୁଛି ଏବଂ ଆସନ୍ତାକାଲି ଆପଣମାନେ ଆମ ସହିତ ଯୋଉ କନେକ୍ଟ ହେଇକି ରହିବେ ତାର ରିଜନ୍ ସବୁ କ'ଣ, ମାନେ ପ୍ରୋଗ୍ରାମ ଡିଟେଲ୍ସ ଟିକେ ଟିକେ ସମରାଇଜ୍ କରିକି ଆପଣମାନଙ୍କୁ କହିଦେଉଛି ସଂକ୍ଷିପ୍ତରେ। ଆଉ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି 6:05 ଶୁଣିବେ। ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 39ତମ ଭାଗ 6:40 ଶୁଣିବେ। 7:10 ଆପଣମାନେ ଶୁଣିବେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଏଡ୍ସ ବିଷୟରେ ଜାଣନ୍ତୁ, ଏଡ୍ସ ରଖନ୍ତୁ, ଏ ବିଷୟରେ ଆଲୋଚନା କରିବେ ଡାକ୍ତର ରାଜେନ୍ଦ୍ର କୁମାର ପଣ୍ଡା। 8:30 ମର୍ଣ୍ଣିଂ ମେଲୋଡି ଡାଇଲିନ୍ ଲାଇଫ୍ ଚିଟ୍ଚାଟ୍, 9:00 ଆପଣମାନଙ୍କ ସହିତ ଡାଇରେକ୍ଟ କନେକ୍ସନ୍ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ। ଆପଣଙ୍କ ମନପସନ୍ଦର ଗୀତକୁ ଫର୍ମାଇଜ୍ କରିକି ଶୁଣିପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ 10:00 ଏବଂ 10:02 ରେନ୍ବୋ ଏସ୍ଏମ୍ଏସ୍ରେ।

0: ଦିନ 11ରେ ଶୁଣିପାରିବେ କାର୍ଯ୍ୟକ୍ରମ କଳାକାର। ଗୋଟାଏ ବାଜି 10 ମିନିଟ୍ରେ ଆଜିର ଚର୍ଚ୍ଚାରେ ରଖିବେ ଆପଣଙ୍କର ମତ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ। ଅପରାହ୍ନ 3ଟାରେ କାର୍ଯ୍ୟକ୍ରମ ମୋ ଦେଶ, ଅପରାହ୍ନ 4ଟାରେ ଆରମ୍ଭ ହୋଇଯିବ ସୁରିଲା ଆଫ୍ଟରନୁନ୍, ଅପରାହ୍ନ 5ଟାରେ ଡାଏଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍, 6:10 ଗୋସ୍ୱାମୀ ତୁଳସୀ ଦାସ ବିରଚିତ ଶ୍ରୀରାମଚରିତ ମାନସର 21ତମ ଅଧ୍ୟାୟ, ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା 6:30, ସନ୍ଧ୍ୟା 7:25 ସନ୍ଧ୍ୟା ଆସର, ରାତିଟା 8ଟାରେ ଓଡ଼ିଆ ନୂଆ ଗୀତ ଏବଂ ହିନ୍ଦୀ ନୂଆ ଗୀତର କାର୍ଯ୍ୟକ୍ରମ ଗୀତରେ ମିତର, ଏବଂ 9:15 ଚିର ସବୁଜ ଗୀତଗୁଡ଼ିକ ଅହୁଲା ସ୍ମୃତି କାର୍ଯ୍ୟକ୍ରମରେ। ସାଥି ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦୈନିକ ତାପମାତ୍ରା ବୃଦ୍ଧି ଘଟିବା ସହିତ ଅପରାହ୍ନରେ ବର୍ଷା ହେବାର ସମ୍ଭାବନା ଅଛି, ସେଥିପାଇଁ କାଳବୈଶାଖୀ ପ୍ରଭାବରେ ଆପଣମାନେ ଟିକେ ଜଗି ରଖି ଚଳୁଥିବେ। ଇଏ ଥିଲା ସାଥି ପାଣିପାଗର ସୂଚନା। ସମୟ ଇସାରା ଦେଲାଣି, ରହୁଛି ସାଥି ଆଜି ପାଇଁ ଏତିକି। ଶୁଭରାତ୍ରୀ, ନମସ୍କାର, ବିଦାୟ ନେଉଛି ଆପଣଙ୍କର ବିଶ୍ୱଜିତ।
1: ମୂର୍ତ୍ତିଙ୍କୁ ଦେଖିବା ମାତ୍ରେ କୋଟି କୋଟି ଜନ୍ମର ପାପ ଧୋଇ ହେଇଯାଏ। ଆମେ ଏମିତିରେ ସବୁବେଳେ ବିଶ୍ୱାସ ରଖୁ ଯେ ମଣିଷକୁ ତାର କର୍ମର ଫଳ ଭୋଗିବାକୁ ହୁଏ। ହଁ, କର୍ମର ଫଳରୁ କେହି ବଞ୍ଚିଯାଇପାରି ନାହାନ୍ତି, ଆଉ ଆମେ ତ ଛାର ମାନବ। କିନ୍ତୁ କର୍ମକୁ ଜୀବନ ବୋଲି ଯେଉଁମାନେ ଧରି ନେଇଥାନ୍ତି, ଯେଉଁମାନେ ପାଥେୟ କରିଥାନ୍ତି, ଏବଂ ତା ସହିତ କଳିଯୁଗରେ ନାମକୁ ଶ୍ରେଷ୍ଠ ରୂପରେ ମଣି ଆଗକୁ ବଢ଼ିଥାନ୍ତି, ସେମାନେ ମୁକ୍ତିର ରାସ୍ତା ଖୋଜି ନେଇଥାନ୍ତି। ଶୁଣୁଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟକ ତେଲସେ ତେଲତାକୁ। ଏବେ ପାଇଁ ଏହି ସୁନ୍ଦର ଭାବଭକ୍ତି ଭରା ଭଜନ ଗୁଡ଼ିକ ଆପଣଙ୍କ ପାଇଁ।

ଶୁଣିଛନ୍ତି ଆପଣମାନେ ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଧାଳି ଦେବମିତ୍ରା ସହିତ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସଦେଲଦାଗରେ। ହଁ, ଭଗବାନ ହେଉଛନ୍ତି ଦୟାର ସାଗର। ଯେତେବେଳେ ଆମେ କିଛି ଭୁଲ କରିଥାଉ ସେ ଆମକୁ କୋଳେଇ ନିଅନ୍ତି, କାରଣ ସେ ହେଉଛନ୍ତି ପରମ ପିତା। ଆମକୁ ପ୍ରତିଟି ପଥରେ ଦିଗ୍ଦର୍ଶନ ଦେବା ପାଇଁ ସେ ଅଛନ୍ତି। ଯଦି ଆମେ ତାଙ୍କର ହାତ ଧରି ନେଇଛୁ ଆଉ ସିଏ ଆମର ହାତ ଧରି ନେଇଛନ୍ତି, ତାହେଲେ ପ୍ରତିଟି ବାଧାବନ୍ଧନ ସେଠି ହାର ମାନିଯାଏ। ଏଇ କଥା ସହିତ ଆଜିର ଭାବଭକ୍ତି ଭରା କାର୍ଯ୍ୟକ୍ରମ ଅର୍ଘ୍ୟଥାଳିକୁ ମୁଁ ଏଇଠି ରଖୁଛି। ଆପଣମାନେ ଶୁଣିପାରିବେ ଶ୍ରୀମଦ୍ ଭାଗବତର ଏପିସୋଡ୍ ନମ୍ବର 7। ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ର।

ମୁନିମାନଙ୍କ ଆଗରେ ସୁତଋଷି କହିଲେ, ବ୍ୟାସଦେବ ସକଳ ଶାସ୍ତ୍ର ପୁରାଣ ରଚନା କରିଥିଲେ ହେଁ ତାଙ୍କ ମନ ଅସ୍ଥିର ଥିଲା। ବ୍ୟାସଦେବଙ୍କ ନିକଟରେ ନାରଦ ଉପସ୍ଥିତ ହୋଇ କହିଲେ, ତୁମେ ଶ୍ରୀକୃଷ୍ଣଙ୍କ ଯଶ ଗୁଣ ବିଷୟରେ କିଛି ଲେଖିନଥିବାରୁ

ମନରେ ଅସ୍ଥିରତା ଆସୁଛି। କୃଷ୍ଣ ପ୍ରେମରେ ସଦା ବିଭୋର ନାରଦଙ୍କ ଜୀବନ କଥା ଜାଣିବାକୁ ବ୍ୟାସ ଚାହିଁବାରୁ ନାରଦ ତାଙ୍କ ଜନ୍ମ ବୃତ୍ତାନ୍ତ କହିଲେ ଓ ସେ ସର୍ବଦା ସେଇ କୃଷ୍ଣଙ୍କ ଲୀଳା ଗାଇ ଓ ନାଚି ଆନନ୍ଦରେ ଅଛନ୍ତି ବୋଲି ପ୍ରକାଶ କରିଥିଲେ। ବ୍ୟାସଦେବଙ୍କୁ ଶ୍ରୀକୃଷ୍ଣ ଲୀଳା ବିଷୟକ ଭାଗବତ ଗ୍ରନ୍ଥ ରଚନା ପାଇଁ ନାରଦ ପରାମର୍ଶ ଦେଲେ।

ଶୁଣୁଥିଲେ ଶ୍ରୀମଦ୍ ଭାଗବତ ଭାଗବତର ଏପିସୋଡ୍ ନମ୍ବର 7। ବର୍ତ୍ତମାନ ଶୁଣୁଛନ୍ତି 100.4 ଆକାଶବାଣୀ ଏବଂ ରେନ୍ବୋ କାଟକ ଦେଲସା ଦେଲତା କନ୍ ଦେଲସା ଦେଲତା କୃତବ ମିତ୍ର ଅଛି ଆପଣଙ୍କ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା ଖରାଦିନେ ମଧୁମେହ ରୋଗୀଙ୍କ ଯତ୍ନ ଆଲୋଚନା କରିଛନ୍ତି ଡାକ୍ତର ଆଲୋକ କାନୁନଙ୍କୁ।
1: ଡାଇବେଟିସ୍ ଏକ ଜୀବନଶୈଳୀର ରୋଗ। ଜୀବନଶୈଳୀ ମାନେ ଆମେ କ'ଣ ଖାଉଛୁ, କେମିତି ଚାଲୁଛୁ, କି ପରିଶ୍ରମ କରୁଛୁ, ତା ଦେହରେ କି ପରିବର୍ତ୍ତନ ଆସିଲା, ସେ ହେଉଛି ଡାଇବେଟିସ୍ ପାଇଁ ଗୋଟେ ମୂଳ ପରିବେଶ ସୃଷ୍ଟି କରୁଛି। ଖାଲି ଗୁଣସୂତ୍ର ବା ଜିନ୍ରୁ ନୁହେଁ, ପରିବେଶ ସେଇଟା ଯଦି ଆପଣଙ୍କୁ ଠିକ୍ ସୁହାଇଲାନି ତାହେଲେ ଜିନ୍ଟା ପ୍ରସ୍ଫୁଟିତ ହେବ ଓ ଜିନ୍ଟା ରେପ୍ଲିକେଟ୍ କରିବ ବହୁତ ଦ୍ରୁତ ଗତିରେ। ସେଇଥିପାଇଁ ଭାରତ ଭଳି ଦେଶରେ ଯେଉଁମାନଙ୍କର ଗୁଣସୂତ୍ର ଭିତରେ ଡାଇବେଟିସ୍ କରୁଥିବା ଜିନ୍ ରହିଛି ଅଧିକ ପରିମାଣରେ, ସେମାନଙ୍କର ପିଲାଙ୍କୁ, ତାଙ୍କ ପିଲାଙ୍କୁ, ତାଙ୍କ ପିଲାଙ୍କୁ ହେଇକରି ଏ ସଂଖ୍ୟା ବହୁତ ଭାବରେ ବଢ଼ି ଚାଲିଛି। ପ୍ରିଭେନ୍ସନ୍ ଇଜ୍ ବେଟର୍ ଦାନ୍ କ୍ୟୁର୍। ସବୁବେଳେ ଆମେ କହିଦେଉ ଯେ ଗୋଟାଏ ଯଦି ପ୍ରତିଷେଧକ ବ୍ୟବସ୍ଥା ଆମେ କରିଦେଇପାରିଲୁ ତାହା ଚିକିତ୍ସା ଠାରୁ ଭଲ। ଯେଉଁମାନଙ୍କ ଘରେ ଡାଇବେଟିସ୍ ଅଛି, ଯାହାର ବାପା ମା କାହାକୁ ଜଣକୁ ହଉ ବା ଦୁଇ ଜଣକୁ ଡାଇବେଟିସ୍ ଅଛି, ଯେଉଁମାନେ ଜନ୍ମ ବେଳେ ବହୁତ ବଡ଼ ହେଇକିରି ଛୁଆ ହେଇଥିଲେ, ଯେଉଁମାନେ ଆଦୌ ଶାରୀରିକ ପରିଶ୍ରମ କରୁନାହାନ୍ତି, ବହୁତ ମୋଟା ହେଇଯାଉଛନ୍ତି, ଏମାନେ ନିଶ୍ଚିତ 18 ବର୍ଷ ପରଠୁ ପ୍ରତିବର୍ଷ ପରୀକ୍ଷା କରାଇ ନେବେ। ଖାଲି ସୁଗରଟା ପରୀକ୍ଷା କରନ୍ତୁ, ଯେତେବେଳେ ଦେଖିଲେ ପ୍ରି ଡାଇବେଟିସ୍ରେ ପହଞ୍ଚିଲେ ସେତେବେଳେ ରକ୍ତର ଅନ୍ୟାନ୍ୟ ଚର୍ବି ଅଂଶ, ଗ୍ଲାଇକୋସିଲେଟେଡ୍ ହେମୋଗ୍ଲୋବିନ୍ ଏସବୁ ପରୀକ୍ଷା କରିବେ। ଯେତେବେଳେ ଡାଇବେଟିସ୍ ଆସି ଛୁଇଁଲା ତାଙ୍କୁ, ସେଠି ବି ତାଙ୍କୁ ଜୀବନଶୈଳୀ ଉପରେ ପ୍ରଭାବ ପକାଇ ଔଷଧ ନ ଦେଇ ତାଙ୍କ ରୋଗକୁ ବହୁ ଦିନ ଯାଏ ଅଟକେଇ ହେବ। ବର୍ଷକ ଭିତରେ ଜଣେ ଯଦି ଡାକ୍ତରଙ୍କ ପରାମର୍ଶରେ ଉପାସ ନ ରହି ଶାରୀରିକ ପରିଶ୍ରମ ଓ ସୁଷମ ଖାଦ୍ୟ ଖାଇକରି ଓଜନକୁ 15-20 କିଲୋ କମେଇ ଦେଇପାରିବେ, ତାଙ୍କ ଡାଇବେଟିସ୍ ପଟ ପରିବର୍ତ୍ତନ ହୋଇଯିବ। ବର୍ତ୍ତମାନ ତ ଆମର ଚାରିଆଡ଼େ ବେଶ ଖରା ହୋଇଗଲାଣି, ବିଶେଷ କରି ଆମ ଓଡ଼ିଶାରେ ଖରାଦିନ ବହୁତ ବଡ଼ ସମସ୍ୟା, ତେଣୁ ଡାଇବେଟିସ୍ ରୋଗୀମାନେ ବର୍ତ୍ତମାନ ତାଙ୍କ ରକ୍ତ ପରୀକ୍ଷା ଥରେ କରାଇ ନିଅନ୍ତୁ। ସାଧାରଣ ଲୋକଙ୍କ ଘରେ ଫ୍ରିଜ୍ ନାହିଁ ଓ ଯଦି ସେମାନେ ଇନ୍ସୁଲିନ୍ ନେଉଛନ୍ତି, ପ୍ରଥମ ସମସ୍ୟା ହେଉଛି ଇନ୍ସୁଲିନ୍କୁ ରଖିବେ କେମିତି, ଚିନ୍ତା କରିବା ଦରକାର ନାହିଁ। ଆପଣ ମାଟିର ମାଠିଆଟେ ଆଣନ୍ତୁ, ଇନ୍ସୁଲିନ୍ ବୋତଲକୁ ଗୋଟେ ଜରିରେ ରବର ବ୍ୟାଣ୍ଡ ଦେଇ ବାନ୍ଧି ଦିଅନ୍ତୁ, ତାକୁ ପୁଣି ଗୋଟେ ପଲିଥିନ୍ରେ ବାନ୍ଧିକିରି ସେ ମାଠିଆ ଭିତରେ ପକାଇ ଦିଅନ୍ତୁ, ସିଏ ସେଠି ଫ୍ରିଜ୍ ଭଳିଆ ରହିବ। ଯେତେବେଳେ ନେବା କଥା କାଢ଼ିକିରି ବାହାରେ ରଖିବେ, ପୁଣି ନେଇ ସାରିଲା ପରେ ତା ଭିତରେ ପକାଇଦେବେ। ତ ଇନ୍ସୁଲିନ୍ର ପ୍ରିଜର୍ଭେସନ୍ ହେଲା ଗୋଟାଏ ଜିନିଷ। ଦ୍ୱିତୀୟ ଜିନିଷ, ଖରାରୁ ନିଜକୁ ରକ୍ଷା କରିବା ଉଚିତ, ଦରକାର ନହେଲେ ଦିନ 10ଟା ପରେ ସିନିୟର ସିଟିଜେନ୍ ମାନେ ବାହାରକୁ ଯିବା ଉଚିତ ନୁହେଁ, ସନ୍ଧ୍ୟା 4ଟା ପର୍ଯ୍ୟନ୍ତ, ତାପରେ ଆପଣ ବାହାରି ପାରିବେ। ମର୍ଣ୍ଣିଂ ୱାକ୍ ଯେଉଁମାନେ କରୁଛନ୍ତି ସେମାନେ ଯେତେ ଶୀଘ୍ର କରିପାରିବେ ସେତେ ଭଲ। 7:30-7:30 ବେଳକୁ ବେଶ ଖରା ହେଇଯାଉଛି, ତାପରେ ମର୍ଣ୍ଣିଂ ୱାକ୍ କରିବା ଠିକ୍ ନୁହେଁ। ଯେଉଁଠି ଗରମ ହେଉଛି ଲୋକ ପଖାଳ ଖାଇବାକୁ ଚାହୁଁଛନ୍ତି, ପଖାଳ ମୁଁ ମନା କରେନି, ପଖାଳରେ 2ଟା ସାବଧାନତା ଦରକାର। ପଖାଳ ବେଲାରେ ଆମେ କେତେ ଭାତ ନେଇଛୁ ଆମେ ଜାଣିପାରୁନି, ଆମେ ଖାଇଦେଉ ବହୁତ, ସେଥିରେ କ୍ୱାଣ୍ଟିଟି ବଢ଼ିଯାଏ। ତେଣୁ ଆପଣ ଯେତିକି ଉଷୁନା ଭାତ କି ଅରୁଆ ଭାତ ଖାଉଛନ୍ତି ଗରମରେ ତାର ମାପ କରିଦିଅନ୍ତୁ, ତାକୁ ପାଣି ବା ତୋରାଣୀରେ ପକାଇକିରି ତାକୁ ଖାଆନ୍ତୁ। ଦ୍ୱିତୀୟ ଜିନିଷ ହେଉଛି, ପଖାଳରେ ଲୁଣ ନ ପକାଇଲେ ତାହା ଭଲ ଲାଗେନି। ଯେଉଁମାନଙ୍କର କିଡ଼ନୀ ସମସ୍ୟା ଅଛି, ବ୍ଲଡ୍ ପ୍ରେସର ଅଛି ବା ହାର୍ଟ ରୋଗ ଅଛି, ସେମାନେ ପଖାଳ ନ ଖାଆନ୍ତୁ, କାରଣ ତାଦ୍ୱାରା ତାଙ୍କର ପାଣିର ବି ଇମ୍ବାଲାନ୍ସ ହେବ, ଲୁଣର ବି ଇମ୍ବାଲାନ୍ସ ହେବ। ତେଣୁ ଏ 2ଟା ଜିନିଷ କରନ୍ତୁନି। ଅନ୍ୟ ସାଧାରଣ ଡାଇବେଟିସ୍ ରୋଗୀ ମାପ ଥିବା ଭାତକୁ ତୋରାଣୀ ବା ପାଣିରେ ପକାଇ ଲେମ୍ବୁ ଚୁପୁଡ଼ି ଆପଣମାନେ ଖାଇପାରିବେ, ଯେତିକି ଲୁଣ ଦେବା କଥା ଦେଇପାରିବେ। ପଖାଳ ଆମର ଗୋଟେ ଆବଶ୍ୟକୀୟ ଖାଦ୍ୟ, ତାକୁ ମନା କରିବା ଠିକ୍ ନୁହେଁ, କିନ୍ତୁ ଖାଇଲା ବେଳେ ଏତିକି ସାବଧାନତା ନେବେ। ଆଉ ଖରାଦିନରେ ତ ଆପଣ ଛତା ବ୍ୟବହାର କରିବେ, ଧଳା ଡ୍ରେସ୍ ପିନ୍ଧିବେ, ପୁରା ହାତ ପୋଷାକ ପିନ୍ଧିଲେ

0: ଭଲ ଗରମ ଠାରୁ ଦୂରେଇ ରହିବେ, ଛାଇ ଛାଇଆ ଜାଗାରେ କାମ କରିବେ, ତେଣୁ ଏମିତି କେତେ ଗୁଡ଼ାଏ ପ୍ରିକସନ୍ ନେଲେ ଆମେ ସୁସ୍ଥ ରହିବା।
1: ଖରାଦିନେ ମଧୁମେହ ରୋଗୀଙ୍କ ଯତ୍ନ, ଏ ସମ୍ପର୍କରେ ଶୁଣିଥିଲେ ଆମର ସ୍ୱାସ୍ଥ୍ୟରେ ଆଲୋଚନା କରିଥିଲେ ଡାକ୍ତର ଆଲୋକ କାନୁନଙ୍କୁ। ଆକାଶବାଣୀ କଟକ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହି ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହଉନି, ଚିକିତ୍ସା

0: ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
1: ହେଲେ ଦୁଇ ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
0: ଟିବି ଔଷଧ ପ୍ରଥମ ଦୁଇ ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ। ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା ଏମ୍ଡିଆର୍ ଏକ୍ସଡିଆର୍ ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
1: ଆଜ୍ଞା, ଏଥର ସବୁ ମାନେ ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ। ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା ଏମ୍ଡିଆର୍ ଏକ୍ସଡିଆର୍ ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
1: ଆଜ୍ଞା, ଏଥର ସବୁ ମାନି ଚଳିବୁ। ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

0: ନାଇଁ ବହୁତ ବଢିଆ, ଯାହାକୁ ଯେମିତି ପସନ୍ଦ। ମୁଁ କହୁଥିଲି ନା ଆଜି ଆରମ୍ଭରେ ଯେ ପ୍ରତ୍ୟେକ ମଣିଷର ଗୋଟେ ଡିଫରେଣ୍ଟ ପର୍ସପେକ୍ଟିଭ ଥାଏ। କାହାକୁ ପ୍ରକୃତି ଆଙ୍କିବାକୁ ଭଲ ଲାଗେ, କାହାକୁ ବସ୍ତୁ ଜିନିଷ ସବୁ ଆଙ୍କିବାକୁ ଭଲ ଲାଗେ। ଯେମିତି ଆପଣ ଏଠି ଜଣେ କହିଲେ ଯେ ଆପଣଙ୍କୁ ଠାକୁରଙ୍କର ଇଏ ଆଙ୍କିବାକୁ ଭଲ ଲାଗେ, ଝୋଟି ଏସବୁ ଚିତା ଆଙ୍କିବାକୁ ଭଲ ଲାଗେ, ଇଏ ଗୋଟେ ଅଲଗା ପାର୍ଟ। ଏମିତି ସମସ୍ତେ କିଛି କିଛି ଆଙ୍କିବା ଦରକାର ନା କଣ କହୁଛନ୍ତି?
1: ଆଜ୍ଞା ଆଜ୍ଞା, ସିଓର ସିଓର, କାହିଁକି ନା ନିଜ ଭିତରେ ଥିବା କଳାଟାକୁ ନିଜେ ମାନେ କେହି ତ ପ୍ରଥମେ ମାନେ ଇଏ ଉତ୍ସାହ କରିବେନି କର ବୋଲି, ନିଜେ ନିଜେ ଉତ୍ସାହ ହୋଇକି କରିବା।
0: କରିବେ ଏବଂ ଆପଣଙ୍କ ଭଳିଆ ଯେତେବେଳେ କାନ୍ଥ ବାଡ଼ରେ ଲଗେଇବେ, ଲୋକମାନେ ଯେତେବେଳେ ଦେଖିବେ ବହୁତ ସୁନ୍ଦର ହେଇଛି, ପୂଜା ପୂଜା କରିବେ, ତାପରେ ଆପଣଙ୍କୁ ଆପ୍ରିସିଏଟ କଲେ ଭାରି ଖୁସି ଲାଗିବ।
1: ସେଇଆ ମୁଁ ଯେବେ ରୁମରେ ଗାଁରେ ଥିଲା ବେଳେ ରୁମରେ ଲାଗେ, ଏତେ ବି ରୁମରେ ଲାଗେ, ସମସ୍ତେ କହୁଛନ୍ତି କିଏ ବନେଇଛି, ବଢିଆ ସୁନ୍ଦର ହେଇଛି, କୋଉଠୁ ଆଣିଲ? ନା ନା, ମୁଁ ଏଇଟା ନିଜେ ବନେଇଛି।
0: ତାହେଲେ ଆପଣ ବଢିଆ କଥାଟି କହିଲେ, ଯଦି ଉତ୍ସାହିତ ହେବା ପାଇଁ ଚାହାନ୍ତି ନିଜେ ପ୍ରଥମେ ପ୍ରୟାସ କରିବାକୁ ପଡିବ।
1: କରୁ
0: କରୁ ହେଇଯିବ, ବଢିଆ। ଆଉ ବହୁତ ବହୁତ ଧନ୍ୟବାଦ ମ୍ୟାଡମ,
1: ଏତେ ଖୁସି ଲାଗିଲା ଆପଣ ସହିତ କଥା ବୋଲି। ଆପଣ ଆଉ ଯେବେ ସ୍ମୃତି ମ୍ୟାମ ଅଛନ୍ତି, ସତରେ ମତେ ଏମିତି ଲାଗେ ଯେମିତି ମୋ ପୁଅ ଝିଅ ଦୁଇ ଜଣ ଆସିଲେ।
0: ବହୁତ ଖୁସି ଲାଗିଲା ମ୍ୟାଡମ, ମତେ ବି ଆପଣଙ୍କ ସାଙ୍ଗରେ କଥା ହେଇକି ବହୁତ ଖୁସି ଲାଗିଲା। ଆପଣ ଏମିତି କଲ କରନ୍ତୁ, ଆଉ ଆଶା କରୁଛି ଆପଣଙ୍କ ସହିତ ପୁଣି ଥରେ କଥା ହେବାର ସୁଯୋଗ ମିଳିବ। ରହିଲି, ନମସ୍କାର। ସାଥୀ ଆପଣ ମଧ୍ୟ ଆମକୁ କଲ୍ କରିପାରିବେ। ଆମକୁ କଲ୍ କରିବା ପାଇଁ ନମ୍ବର ହେଉଛି 0671230315। ଶୀଘ୍ର ଶୀଘ୍ର ଫୋନ୍ ଉଠାଇ ଦିଅନ୍ତୁ ଏବଂ ଆମ ସହିତ ଡାଇଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ କନେକ୍ଟ ହେଇଯାଆନ୍ତୁ। ଆଉ କୁହନ୍ତୁ ଯେ ଆପଣଙ୍କର ସେ ଡ୍ରଇଂର ସ୍ମୃତି, ଆପଣଙ୍କର ଛୋଟବେଳର ଡ୍ରଇଂ ଖାତାର ସ୍ମୃତି, ଆଉ ଡ୍ରଇଂ ଖାତାକୁ ଛାଡ଼ିଲା ପରେ ଆପଣ ଚିତ୍ରଫିତ୍ର ଆଙ୍କୁଛନ୍ତି ନା ନାହିଁ, ନା ଭୁଲିଗଲେନି, ସେବା ସ୍ମୃତିର ଦେଶରେ ରହିଯାଇଛି। ଏବେ ଗୋଟେ ସୁନ୍ଦର ଗୀତ ଆପଣଙ୍କ ପାଇଁ, ସେଇ ରଙ୍ଗ, ସେ ଜୀବନରେ ରଙ୍ଗ ଭରି ଦଉଥିବା ଗୀତଟି, ଏମିତି ରଙ୍ଗ, ଏବଂ ତାପରେ ପରେ ପୁଣି ଆପଣଙ୍କ ସାଙ୍ଗରେ କଥାର ଆସର ଜମିବ।

0: ରଙ୍ଗ ଯୋଉ ଜୀବନର ସିଏ ଏତେ ସୁନ୍ଦର ଭାବରେ ଚହଟି ଯାଏ ଏଇ ଚିତ୍ରାଙ୍କନରେ ଯେ ମନର ରଙ୍ଗକୁ ମଧ୍ୟ ଆହୁରି ରଙ୍ଗାୟିତ କରିଦିଏ। ଆସନ୍ତୁ ଦେଖିବା ଆଉ ଜଣେ କଲର ଆସିଯାଇଛନ୍ତି, ଯୋଡ଼ି ହେଇଯାଇଛନ୍ତି ଆମ ସହିତ। କିଏ କରିଛନ୍ତି, କୋଉଠୁ କଲ୍ କରିଛନ୍ତି? ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ ସଜିତଭାଇ ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କର ହାଲୋ ଶୁଣିଲେ ଏତେ ଖୁସି ଲାଗେ ଯେ ଆପଣଙ୍କର ଗୋଟେ ନିଆର ଅନ୍ଦାଜରେ ହାଲୋଟା ବଢିଆ ଲାଗେ। ମୋତେ
1: ଆପଣଙ୍କର କଥାଟା ସରୋଜରେ ମୋତେ ସମୟ ବାବୁଙ୍କ ସରଟା ମିଶିଲା, ମୁଁ ଭାବେ ସମୟ ବାବୁ ଆସୁଛନ୍ତି।
0: ଯାହା ହଉ
1: ଆପଣ ସମୟ ବାବୁ, ମୁଁ ଦେଖୁଛି କିଛି ଫରକ ନାହିଁ, ତାଙ୍କର ଷ୍ଟାଇଲ କଥାବାର୍ତ୍ତା ଆପଣଙ୍କ ପୁରା ସବୁ ମିଶିଯାଉଛି।
0: ନାଇଁ ନିଶ୍ଚିତ ଭାବରେ ଆପଣ ଏମିତି ଭଲ ପାଇବା ଦଉଥାନ୍ତୁ। କଣ କହିବେ ଭାଇ ଆଜିର ଟପିକ ବିଷୟରେ? ଡାଇଲିନ ଲାଇଭରେ ଆଜି କନେକ୍ଟ ହେଇଛନ୍ତି ଆପଣ।
1: ଭାଇ ଆପଣ ଯାହା ପିଲାଦିନ କଥା ମନେ ପକେଇ ଦେଇଛନ୍ତି।
0: ଆଜ୍ଞା,
1: ମୋତେ ପିଲାବେଳେ ପାଠ ପଢୁଥିଲି, ସ୍କୁଲରେ ଡ୍ରଇଂ କରୁଥିଲି, ସେତେବେଳେ ସବୁଥର ଫାଷ୍ଟ ହଉଥିଲି।
0: ଆଚ୍ଛା,
1: ଆମେ ଏଭଳି ଡ୍ରଇଂ କରୁଥିଲି ଲୋକ ଦେଖି କାଦା ଯାଉଥିଲେ,
0: ପୁଣି
1: ଟ୍ରେନିଂ ନେଇନଥିଲି, କିଛି ନେଇନଥିଲି, ଏମିତି ପନ୍ଦର ଜଣ ପିଲା ଗୋଟେ ଚିତ୍ର ଆଙ୍କିଥିଲି, ଗୋଟେ ନଈକୂଳ ନେଇକି ଗୋଟେ ନାବିଆକୁ ନେଇକି ଗୋଟେ ଚିତ୍ର ଆଙ୍କିଥିଲି, ବେଷ୍ଟ ପ୍ରାଇଜ ପାଇଥିଲି, ତାପରେ ଜିଲ୍ଲା ସ୍ତରରେ ମୋର ବି ନାଁ ଯାଇଥିଲା।
0: ଆଚ୍ଛା,
1: କିନ୍ତୁ ଦୁର୍ଭାଗ୍ୟବଶତଃ ସେତେବେଳେ ଆଜିକା ଡେଟ୍ରେ ସେତେବେଳେ ଏତେ ପ୍ରୋତ୍ସାହନ ବି ଏତେ ସୁବିଧା ସୁଯୋଗ ନଥିଲା, କୌଣସି କାରଣ ମୋ ନାଁଟା କାଟି ଦେଇଥିଲେ। ଜଣେ ଅର୍ଥଶାଳୀ ପ୍ରଭାବଶାଳୀ ଥିଲା, ତା ପୁଅକୁ ପଠେଇଦେଲା।
0: ଆଚ୍ଛା,
1: କଣ କରିବା, ଆମେ ତ ଆମ ଆଶାଟା ଯାହା ଥାଏ ସବୁ ତ ପୂରଣ ହୁଏନି, କିନ୍ତୁ ବହୁତ ନାଁ କରିଥିଲି ସେତେବେଳେ। ମୋର ଇଚ୍ଛା ଥିଲା ଗୋଟେ ଚିତ୍ରକର ହବା ପାଇଁ, କିନ୍ତୁ ସେ ଆଶାଟା ଆଶାରେ ହେଲା, କାରଣ 1997 ମାର୍କେଟ ନଷ୍ଟ ହେଲା,
0: ସେଦିନ
1: ମୋ ଚିତ୍ରକର ବନ୍ଦ ହେଇଗଲା।
0: ଆହା, କିନ୍ତୁ ଆପଣ ଏତେ ସୁନ୍ଦର ଭାବରେ ମାନେ ଇମାଜିନେସନ କେତେ ସୁନ୍ଦର ସେତେବେଳେ ଆଙ୍କିଥିବେ ଆପଣ, ଯେତେବେଳେ କହୁଛନ୍ତି ନାଉରିଆର କଥା, ନଈର କଥା।
1: ଟିକେ ଦିଲ୍ଲୀରେ ମହର୍ଷି ଆଶ୍ରମ ଥିଲି, ପଦ୍ମ ମନ୍ଦିର ନେଇ ଗୋଟେ ଏତେ ସୁନ୍ଦର ଚିତ୍ରଟା ମୁଁ ଆଙ୍କିଥିଲି, ସେ ମହର୍ଷି ଆଶ୍ରମ ମାଲିକ ମହର୍ଷି ମହେଶ ଯୋଗୀ ମତେ ତାଙ୍କ ଗଳାରୁ ଗୋଟେ ଦେଇଥିଲେ, ଗୋଟେ ରୁଦ୍ରାକ୍ଷ ମାଳା ଦେଇଥିଲେ, ଯାହାକି ମୋତେ ସେଇଟା ହଉଛି ସବୁଠୁ ବେଷ୍ଟ ପ୍ରାଇଜ ସେଟା।
0: ବାଃ, କେତେ ସୁନ୍ଦର କଥା,
1: ତାଙ୍କଠୁ ଗୋଟେ ରୁଦ୍ରାକ୍ଷ ମାଳ ପାଇବା ବହୁତ କଷ୍ଟ, କାରଣ ସେ ବାହାର ଧାନ ଲକ୍ଷ୍ମୀ ଧାନ ବେଳେ ମନକୁ ଉପରକୁ ଉଠିଯାଉଥିଲେ, ତାଙ୍କଠୁ ପ୍ରାଇଜ ପାଇବା ବହୁତ
0: ବହୁତ ବଡ କଥା। ଏବଂ ସତରେ ଆପଣଙ୍କର ନିଶ୍ଚିତ ଆପଣଙ୍କର କଳା ତାଙ୍କୁ ସେତିକି ବିମୁଗ୍ଧ କରିଥିବ, ଆକର୍ଷିତ କରିଥିବ, ଯାହାଫଳରେ ଆପଣଙ୍କୁ ସେ ଏତେ ବଡ ଗୋଟେ ପୁରସ୍କାର ଦେଲେ। କିନ୍ତୁ ଭାଇ ଆମେ ସତରେ ଆପଣଙ୍କ ପାଇଁ ବହୁତ ଖୁସି, ବହୁତ ଗର୍ବିତ ଯେ ଆପଣ ଏତେ ସୁନ୍ଦର ଭାବରେ ଚିତ୍ର ଅଙ୍କନ କରୁଥିଲେ। ଏବଂ ଚିତ୍ରାଙ୍କନର କଥା କେବଳ ଯେ ଆଙ୍କିଲେ ହୁଏନି ଭାଇ, ମୁଁ ଭାବେ ଯେ ଇମାଜିନେସନ, ଯୋଉ କ୍ରିଏଟିଭିଟି ଆପଣଙ୍କ ମନ ଭିତରେ ଯୋଉ କଥା ଅଛି, ହଁ ଭାଇ
1: ଆପଣ ଏଇଭଳି ଚେହେରା ହେଇଛ, ଜଣଙ୍କୁ ପଚାରିଲି ସେ ଜଣେ କହିଲେ ନା ପ୍ରକୃତ ଯାହା ମନ ଭାବୁଛନ୍ତି ପ୍ରକୃତ ତାଙ୍କ ଚେହେରା ଏଇଭଳିଆ।
0: ବାଃ, କେତେ ସୁନ୍ଦର ଭାବିଲେ ଆପଣ, ତା ମାନେ ଇଏ ଗୋଟେ ବହୁତ ବଡ ପାୱାର, ଆଉ ଏଇ ପାୱାର ଆପଣଙ୍କ ପାଖରେ ଅଛି, ସେଥିପାଇଁ ଆପଣଙ୍କ ସହିତ କଥା ହେଇକି ବି ମତେ ବହୁତ ଖୁସି ଲାଗିଲା ଭାଇ।
1: ମୁଁ କିନ୍ତୁ ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଭଲ ଲାଗୁଛି, କାରଣ ଆପଣଙ୍କ କଥାବାର୍ତ୍ତା ଆଉ ବହୁତ ଜ୍ଞାନର ଅଧିକାର, ଆପଣ ବୟସ ସାମ୍ନା ହେଲେ ଆପଣଙ୍କ ବହୁତ ଜ୍ଞାନ ଅଛି, ବହୁତ କଥା କହିବା ଭଳି ସମସ୍ତଙ୍କଠୁ ଆପଣଙ୍କ ନିଆରା, ଯାହାକୁ ମୁଁ ଆପଣଙ୍କୁ ବେଶୀ ପସନ୍ଦ କରେ।
0: ବହୁତ ବହୁତ
1: ଧନ୍ୟବାଦ
0: ଭାଇ, କିଛି ନାହିଁ, ସମସ୍ତଙ୍କ ପାଖରୁ ଶିଖିବାର ଅଛି, ମୁଁ କିଛି ଆପଣଙ୍କ ପାଖରୁ ଶିଖିବି, ଆପଣ କିଛି ମୋ ପାଖରୁ ଶିଖିବେ, ଏଇ ତ ଜୀବନ ଆଉ ନା କଣ।
1: ଭାଇ ଆଉ ଗୋଟେ କଥା କହି, ଯଦି ଆପଣ ଅନୁମତି ଦେବେ।
0: ଆଜ୍ଞା ଭାଇ କୁହନ୍ତୁ।
1: ଦେଖନ୍ତୁ ଟୁନା ନା ଓଡ଼ିଶା ସମସ୍ତେ ସ୍ୱତଃ ଆର୍ଯ୍ୟ ଜାଣିଛନ୍ତି ସେ କଣ।
0: ଆଜ୍ଞା ଆଜ୍ଞା,
1: ଆଉ ଦେଖନ୍ତୁ ସେ ରେଗୁଲାର କଲ୍ କରନ୍ତି।

0: ନାଇଁ ନାଇଁ ଭାଇ ସେମିତି ନୁହେଁ ଆମର ସମସ୍ତେ ନାଇଁ ନାଇଁ ଭାଇ ସେଇଟା ସେଇଟା ଉଚିତ ନୁହେଁ ଆମର କାର୍ଯ୍ୟକ୍ରମରେ ସେ କଥା ତ ଆଲୋଚନାର ପ୍ରସଙ୍ଗ ନୁହେଁ କିନ୍ତୁ ଚେଷ୍ଟା କରିବା ଆମେ ସମସ୍ତେ ମିଶିକି ଭଲରେ ରହିବା ସମସ୍ତେ ରେନ୍ବୋ ଏଫ୍ଏମ୍ ର ଜଣେ ଜଣେ ପରିବାରର ସଦସ୍ୟ ଭଳି ସମସ୍ତଙ୍କୁ ଭଲ ପାଇବା ସମସ୍ତଙ୍କ ସହିତ ସମସ୍ତେ ଭଲ ସମ୍ପର୍କ ରଖିବା ଏବଂ ଏମିତି ଆମ କାର୍ଯ୍ୟକ୍ରମ କେମିତି ଭଲ ଭାବରେ ଲୋକମାନଙ୍କ ପାଖରେ ପହଞ୍ଚୁଛି ଆମେ ସେହି ପ୍ରୟାସରେ ଅଛୁ କେମିତି ଲୋକମାନେ ଆପଣମାନେ ଆମ ସହିତ କନେକ୍ଟେଡ୍ ହେବେ ଏବଂ ଆପଣମାନେ ଆମ ସହିତ କନେକ୍ଟେଡ୍ ହୁଅନ୍ତୁ ଆମକୁ ଭଲ ପାଆନ୍ତୁ ଏବଂ ପରସ୍ପର ଭିତରେ ଏସବୁ କଥା ରହିଲେ କିଛି ଲାଭ ନାହିଁ ଆମ ପ୍ରୋଗ୍ରାମ ଟି କେମିତି ଭଲ ହବ ଏବଂ ଆପଣମାନେ କେମିତି ଆମ କାର୍ଯ୍ୟକ୍ରମକୁ ଭଲ ପାଇବେ ଆପଣମାନେ ଆମକୁ କେମିତି ଅଧିକରୁ ଅଧିକ ଶୁଣିବେ ସିଏ ହେଉଛି ଆମର ପ୍ରଥମ ଆବଶ୍ୟକତା ଏବଂ ଯଦି ଆମର ପରିବାର ସଦସ୍ୟମାନଙ୍କ ଭିତରେ ଏମିତି କ'ଣ ଟିକେ ରାଗରୁଷା ହେଇଯାଇଛି ତାହେଲେ ଆମେ ମଧ୍ୟ ଅନୁରୋଧ କରିବୁ ତାକୁ ମନରୁ ହଜେଇ ଦିଅନ୍ତୁ ଆମେ ଆପଣମାନଙ୍କ ପାଇଁ ଅଛୁ ଆକାଶବାଣୀ ଆପଣମାନଙ୍କ ପାଇଁ ଅଛି ଆପଣମାନେ ଆମକୁ କଲ୍ କରନ୍ତୁ ଆମ ସହିତ କଥା ହୁଅନ୍ତୁ ଆମେ ତ ଆପଣଙ୍କ ଉପରେ ରାଗିନୁ ଆମେ ତ ଆପଣଙ୍କୁ କିଛି କହିନୁ ଆମ ଉପରେ କାହିଁକି ଅଭିମାନ କରିବା ନାଇଁ କି ଭାଇ ସାଥି ଆପଣ ମଧ୍ୟ କଲ୍ କରନ୍ତୁ ଶୀଘ୍ର ଶୀଘ୍ର ଫୋନ୍ ଉଠାନ୍ତୁ ଡାଏଲ୍ କରନ୍ତୁ 06712303153 ନମ୍ବରଟି ଆଉଥରେ କହିଦେଖୁଛି 06712303153 ନମ୍ବରରେ କଲ୍ କରନ୍ତୁ ଆଉ ଆଜି ଆମ ସହିତ କଥା ହୁଅନ୍ତୁ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍ରେ ଯିଏ ଛୋଟବେଳର ସେ ଡ୍ରଇଂ ଖାତା ତା କଥା କେତେ ମନେ ଅଛି ଆପଣଙ୍କର ଆଉ ତାକୁ ଛାଡ଼ିଲା ପରେ ଆପଣ ପେଣ୍ଟିଂ ବା ଡ୍ରଇଂ ଚିତ୍ରାଙ୍କନ ସହିତ କେତେ ଜଡ଼ିତ ଡେଲି ଟୁ ଡେଲି ଲାଇଫ୍ରେ କେତେବେଳେ କ'ଣ ଆପଣ ଏମିତି ଅଙ୍କାଅଙ୍କି କରୁଛନ୍ତି ନା ନାହିଁ ଆସିଯାଇଛି ଆଉ ଗୋଟେ କଲ୍ ଦେଖିବା କି କରୁଛନ୍ତି କୋଉଠୁ କରୁଛନ୍ତି ହ୍ୟାଲୋ ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ
1: ନମସ୍କାର ଭାଇ ଜୟ ଜଗନ୍ନାଥ
0: ନମସ୍କାର ଭାଇ ଜୟ ଜଗନ୍ନାଥ କିଏ କହୁଥିଲେ
1: ପ୍ରେମଜୀ ଭାଇ କହୁଥିଲି
0: ପ୍ରେମଜୀ ଭାଇ ନମସ୍କାର ଆପଣ କେମିତି ଅଛନ୍ତି ଭାଇ
1: ଭଲ ଅଛି ବହୁତ ବିନ୍ଦାସ ଅଛି
0: ମୁଁ ବି ଭାଇ ବହୁତ ଭଲ ଅଛି ଆପଣମାନଙ୍କ ଭଲ ପାଇବାରୁ କଣ କହିବେ ପ୍ରେମଜୀ ଭାଇ ଆପଣ ଡ୍ରଇଂ ଖାତାରେ କେତେ ଚିତ୍ର ଆଙ୍କୁଥିଲେ ଆଉ ଡ୍ରଇଂ ଖାତାକୁ ଛାଡିଲା ପରେ ଚିତ୍ର ଭିତରେ ଅଙ୍କା ଅଙ୍କି ହଉଛି ନା ନାହିଁ ଆଉ
1: ଚାଲିଛି ଏବେ ବି ଚିତ୍ର ଅଙ୍କା ଚାଲିଛି
0: ଆଜ୍ଞା
1: ଆଉ ଡ୍ରଇଂ ଖାତା
0: ଆଜ୍ଞା
1: ଗାଁକୁ ଗଲେ ପିଲାମାନେ ମୋତେ ଆଣିକିରି ଡ୍ରଇଂ ଖାତା ଧରେଇ ଦିଅନ୍ତି ସାର ଏଇ ଚିତ୍ରଟା କରିଦିଅ
0: ଆରେ ଆରେ ତାମାନେ ଆପଣ ଜଣେ ବହୁତ ଭଲ ଚିତ୍ରକର
1: ଆଉ ବାକି ପିଲାଦିନେ ଭାଗବତ ପୁରାଣ ପଢିବା ସହିତ ଯେତେ ସବୁ ଚିତ୍ର ଥାଏ ଭାଗବତ ବହିରେ ହଉ ଆମର ଶ୍ରୀମଦ ଭାଗବତ ବହିରେ ହଉ କିମ୍ବା ଯେକୌଣସି ବହିର ଚିତ୍ର ଦେଖିଲେ ମୁଁ ତାକୁ ଆଙ୍କିକି ଆଙ୍କିବାକୁ ବସିଯାଏ ଆଉ କାନ୍ଥ ବାର ସବୁଆଡ଼େ ଆଙ୍କି ପକାଏ
0: ଆଚ୍ଛା ତାମାନେ ଆପଣ ଛୋଟ ବେଳୁ ଏତେ ସୁନ୍ଦର ଭାବରେ ଚିତ୍ର ମାନେ ଚିତ୍ରାଙ୍କନ ପ୍ରତି ଆକୃଷ୍ଟ
1: ଶୁଣନ୍ତୁ ସାର୍ ଯେତେବେଳେ ଅଷ୍ଟମରେ ପଢୁଥିଲି ସେ ସମୟରେ ଆମର ଗାଁରେ ଗୋଟେ କମ୍ପିଟିସନ ଥିଲା ଯୋଉ ଖୁଦୁରୁକୁଣୀ ଓଷା ହୁଏ ଏଠି ତପୁଇଙ୍କର ଫଟୋଚିତ୍ର ଇଏ କରାଯାଏ ମା ତପୁଇଙ୍କର ତାକୁ ମୁଁ ଆଙ୍କିଥିଲି ତା ସହିତ ଗୋଟିଏ ସମୁଦ୍ରରେ ନାଓ ଆସୁଛି ଜାହାଜ ଆସୁଛି ୟାଙ୍କର ସାତ ଭାଇଙ୍କର
0: ସାଧବ ପୁଅମାନଙ୍କର ବୋଇତ ଆସୁଛି
1: ମାଣିକ ହଁ ମାଣିକ ଛେଳିର ଚିତ୍ର କରିଥିଲି ଜଙ୍ଗଲଟିଏ କରିଥିଲି ଏଇଟା ମାନେ ଆମର ଆମ ଭାଇଆରେ ସେତେବେଳେ ଥିଲା ଗୋଟେ କମ୍ପିଟିସନ ଇଏରେ ତ ସେଇଟାରେ ଫାର୍ଷ୍ଟ ହେଇଥିଲା ମୋର ସେ ଇଏଟା
0: ବା କେତେ ସୁନ୍ଦର କଥା ଆଜି ଆପଣଙ୍କର ମନେ ପଡିଗଲା
1: ମୋ ମ୍ୟାରେଜ ସମୟରେ ସମୟ ଟିକେ ନେବି
0: କାହିଁକି
1: ମ୍ୟାରେଜ ସମୟରେ ମୁଁ ଗୋଟିଏ ରାଧାକ୍ରିଷ୍ଣଙ୍କର ଚିତ୍ର କରିଛି ସେ ଘର ବାଦ ବର୍ତ୍ତମାନ ଚାରି ପାଞ୍ଚ ବଖରା ଆମର ଛାତ ଘର ହେଇଚାଲାଣି କିନ୍ତୁ ସେ ଘରକୁ ଭଙ୍ଗାଯାଉନି ସେଇଟା ପୁରୁଣା କାଳିଆ ଚାଲି ଘର ଅଛି
0: ଆଚ୍ଛା ମାନେ ତାକୁ ଆପଣ କାନ୍ଥରେ ଆଙ୍କିଥିଲେ
1: କାନ୍ଥରେ ଅଙ୍କା ହେଇଛି ଅବିକା ବି ଅଛି ତାକୁ ପ୍ରତି ଦି ବର୍ଷ ତିନି ବର୍ଷ ଥରେ ଲେଖା କଲର କରାହଉଛି କିନ୍ତୁ ତାକୁ ମାନେ ଇଏ କରାଯାଉନି
0: ନାଇଁ ସେ ତାକୁ
1: ଦଉନାହାନ୍ତି ମ୍ୟାଡମ ତାକୁ ମାନେ ଇଏ କରିବାକୁ ଭାଙ୍ଗିବାକୁ କିମ୍ବା ଇଏ କରିବାକୁ ମ୍ୟାଡମ
0: ତାମାନେ ସେଟା କେତେ
1: ଭଲ ଚିତ୍ର କରେ ନା ଏଇଟା ଆମର ସ୍ମୃତି ଆକାରରେ ଅଛି ପିଲାମାନେ ସବୁ ଦେଖିକିରି ବହୁତ ଖୁସି ହଉଛନ୍ତି ଯିଏ ବି ଆସୁଛନ୍ତି ବନ୍ଧୁ ବାନ୍ଧବ ଖୁସି ହଉଛନ୍ତି ତା ସହିତ ମୁଁ ଯେତେବେଳେ ସର୍ଭିସରେ ଥିଲି ମୋର ଯିଏ ଉପର ଅଫିସର ଥିଲେ ତାଙ୍କର ଗୋଟିଏ ଫଟୋ ମୁଁ ନିଜେ ପେନସିଲରେ କେବଳ ପେନସିଲରେ କିଛି କଲର ନାହିଁ କିଛି ନାହିଁ କେବଳ ପେନସିଲରେ କରିଛନ୍ତି ସ୍ମୃତି ଆକାରରେ ବର୍ତ୍ତମାନ ସୁଦ୍ଧା ସେ ରଖିଛନ୍ତି ତାଙ୍କର ଇଏ ଆଉ ମୋତେ

0: ଯେତେବେଳେ ଦେଖୁଛନ୍ତି ଫୋନ୍ଟି କରୁଛନ୍ତି।
1: ବାଃ, ତାମାନେ ଆପଣ ସ୍କେଚ୍ ମଧ୍ୟ କରିପାରନ୍ତି, କଲର୍ ପେଣ୍ଟରେ ମଧ୍ୟ ସିଦ୍ଧହସ୍ତ, ଚିତ୍ରାଙ୍କନ ସହିତ ଆପଣ ବହୁତ ଭାବରେ ଜଡ଼ିତ, ଆଉ ଏପର୍ଯ୍ୟନ୍ତ ମଧ୍ୟ ଡ୍ରଇଂ ଖାତା ଆପଣଙ୍କ ପାଖରେ ଅଛି, ତାମାନେ ଆପଣଙ୍କ ହୃଦୟରେ ଡ୍ରଇଂ ଖାତା ଅଛି। ବହୁତ ବହୁତ ଧନ୍ୟବାଦ ଭାଇ, କଲ୍ କଲେ, ଏତେ ସୁନ୍ଦର ସୁନ୍ଦର କଥା ଆମ ସହିତ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ ପ୍ରେମଜୀ ଭାଇ।
0: ନମସ୍କାର,
1: ଜୟ ଜଗନ୍ନାଥ। ସାଥୀ, ଆପଣ ମଧ୍ୟ କଲ୍ କରିପାରିବେ, ଆଉ କହିପାରିବେ ଆପଣଙ୍କ ମନର କଥା, ଡ୍ରଇଂ ସହିତ, ଚିତ୍ରାଙ୍କନ ସହିତ ଆପଣଙ୍କର ସମ୍ପର୍କ। ଆଜି ୱାର୍ଲଡ ଆର୍ଟ ଡେ, ଭାବନ୍ତୁ ତ ଆପଣ ବସିଥିବେ, ଅଫିସରେ ବସିଥାନ୍ତୁ ବା କୌଣସି କାମରେ ବସିଥାନ୍ତୁ, ଆପଣଙ୍କ ଭିତରେ ସେ ଯୋଉ ଛୋଟ ପିଲାଳିଆମିର ଚିତ୍ରାଙ୍କନର ଅଭ୍ୟାସ ଥାଏ, କଣ ଗୋଟେ ପେନ୍ ଧରିକି ଆଙ୍କି ଦଉଥିବା, ସିଗ୍ନେଚର କଲାବେଳେ କଡ଼ରେ ଟିକେ ଗୋଟେ କଣ ଲେଖି ଦଉଥିବା, ଏଇସବୁ ଜିନିଷ ଆଜି ପର୍ଯ୍ୟନ୍ତ ଆମମାନଙ୍କର ଜୀବନରେ ଚାଲିଥାଏ। ତେବେ ଇଏ ହିଁ ଆମକୁ ଦର୍ଶାଏ ଯେ ଚିତ୍ରାଙ୍କର ଆମ ଜୀବନର ଗୋଟେ ଅଙ୍ଗ ହେଇକି ରହିଯାଇଥାଏ। ଆଉ ଗୋଟେ କଲ୍ ଆସିଛି, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ହ୍ୟାଲୋ, ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର ଭାଇ, କଣ କହିବେ କୃପା ସିନ୍ଧୁ ଭାଇ ଆଜିର ଟପିକ ଉପରେ?
0: ଟପିକ ଉପରେ କହିବି, ଏଇ ଯୋଉ ଆର୍ଟ ଗୋଟେ ବହୁତ ବଡ କଳା,
1: ଆଜ୍ଞା,
0: ସମସ୍ତଙ୍କ ହାତରେ ହବନି। ତାପରେ ଇଏ ଗୋଟେ ଜିନିଷ ହଉଛି କଣ, ମାନେ ଜିନିଷଟା ଆପଣ ଦେଖିଲେ ସେଟା ଦିମାଗ ମାନେ ବ୍ରେନ ଭିତରକୁ ପୁରେଇବାକୁ ପଡିବ, ତାପରେ ସେଟାକୁ ବ୍ରେନ ଭିତରୁ କାଢିକି ଧୀରେ ଧୀରେ ହାତ ଚଲେଇବ, ଆଠଟା ହବ
1: ଏବଂ ସମସ୍ତଙ୍କର ଚିନ୍ତାଧାରା ବି ଅଲଗା ଅଲଗା, ଏବଂ ସମସ୍ତଙ୍କର ଚିନ୍ତା ବି ଅଲଗା ଅଲଗା, ଯେ ଆପଣ ଜିନିଷଟାକୁ କୋଉ ଭାବରେ ଦେଖିଲେ ଏବଂ ତାକୁ ଆଙ୍କିବେ, ଆଉ ଜଣଙ୍କର ଚିନ୍ତାଧାରା ତାଠୁ ଟିକେ ଡିଫରେଣ୍ଟ ହେଇପାରେ ଚିତ୍ରଟି ତାଙ୍କର, ଏଇଟା ବି ଗୋଟେ ତାର ମଜା।
0: ନାଇଁ ନାଇଁ, ନିଶ୍ଚିତ, ସେ ଆମର ଗୋଟେ ସାଙ୍ଗଟେ ଥିଲା ରାଜୀବ ଜେନା,
1: ଆଜ୍ଞା,
0: ସେ ଆର୍ଟ କଲେଜର ଥାର୍ଡ ଇୟର ଥିଲା, ମାନେ ସେମାନେ ସବୁ ଟ୍ରେନ ଷ୍ଟେସନ ବସ୍ ଷ୍ଟାଣ୍ଡ ଯିବେ ବସିବେ, 15-20 ଭିତରେ ଗୋଟେ ଏମିତି ସୁନ୍ଦର ଫିଲ୍ କରିଦେବି ଯେ ଯିଏ ଦେଖିବାକୁ ବହୁତ ବଢିଆ ହେଇଛି, ସୁନ୍ଦର।
1: ତାର କୃପା ସିନ୍ଧୁ ଭାଇ ଚିତ୍ରାଙ୍କନ କରନ୍ତି ନା ନାହିଁ?
0: ଆଜ୍ଞା,
1: ଆପଣ ଚିତ୍ରାଙ୍କନ କେତେ କରନ୍ତି?
0: ସ୍କୁଲ ବେଳେ କରିଥିଲି, ଏଇଲେ ପିଲାମାନେ କହି ଦଉଛନ୍ତି ଯେତେବେଳେ ଟିକେ ଗୋଟେ ଜଗନ୍ନାଥ ଟେ ଆଙ୍କି ଦିଅ, ଗୋଟେ ପଦ୍ମ ଫୁଲଟେ କରିଦିଅ, ତଥାପି ସେ ମାନେ ମୋ କିନ୍ତୁ ଟେବୁଲ ଉପରେ ଗୋଟେ ଏଇ ଯୋଉ କଳାର ସବୁଦିନ ଗୋଟେ ପଦ୍ମ ଭଳିଆ ଗୋଟେ ଅଙ୍କା ହୁଏ, 7-8 ଦିନ ସେଟା ଲିଭିଯାଏ,
1: ପୁଣି
0: ତାକୁ ମୁଁ ସ୍କେଚରେ ମଡେଇକିରି ଗୋଟେ ପୁଣି ସୁନ୍ଦର କରି କରିଦିଏ, ସେଟା କଳାଟାରେ ରଖିଛି ମାନେ ଲେଖା ହେଇ ସେଟା ଲିଭିଯାଏ, ବହୁତ ଦିନ ଗଲେ ଲିଭିଯିବ, ତାକୁ ପୁଣି ମୁଁ ମଡେଇକିରି ଆଗେ ସୁନ୍ଦର କରିଦିଏ,
1: ଆଉ ଥରେ କରିଦିଅନ୍ତି।
0: ଆଉ ସେମିତି ପିଲାମାନଙ୍କ ସାଙ୍ଗରେ ଏମିତି ଆଉ କିଛି ନାହିଁ।
1: ସେଇ କଥା ଭାଇ ମୁଁ କହୁଥିଲି ସାଙ୍ଗେ ସାଙ୍ଗେ ଆପଣ କଲ୍ କଲା ବେଳକୁ, ଯେ ଆମେ ଏମିତି ବସିଥାଉ, ଡ୍ରଇଂ ଖାତା ଆମେ ଛାଡି ଦେଇଛେ ବହୁତ ଦିନ ହବ, କିନ୍ତୁ ଏମିତି ଯେମିତି କୃପା ସିନ୍ଧୁ ଭାଇ କହିଲେ, ଏମିତି କେତେବେଳେ ଟିକେ ସୁଯୋଗ ମିଳିଲେ ଆମେ କୋଉଠି ଆଙ୍କି ଉଙ୍କି ଦଉଛେ, ସେତେବେଳେ ଆମର ଟିକେ ମନେ ପଡିଯାଏ ଛୋଟବେଳ କଥା, ସେ ଡ୍ରଇଂ ଖାତା କଥା, ଆମେ ଏମିତି ଚିତ୍ର କରୁଥିଲେ, ଆଙ୍କୁଥିଲେ,
0: ସୁନ୍ଦର ଷ୍ଟାଇଲ କରିକି
1: ଷ୍ଟାଇଲ,
0: ଯେମିତି ମନେକର ଗୋଟେ ଖାଲି ଉଦାହରଣ ଦଉଛି, ଉପରେ 4 ଗାର ପଡିବ, ତଳକୁ 4 ଗାର ପଡିବ, ଲାଷ୍ଟ ଗାର 2 ଗାର ଜଏଣ୍ଟ ହେଇଯିବ, ଏପଟେ 2 ଗାର, ସେପଟେ 2 ଗାର, ଗୋଟେ ସୁନ୍ଦର ଏସ୍ ହେଇଯିବ।
1: ଏସବୁ ଏକ୍ସପେରିମେଣ୍ଟ ଚାଲିଥାଏ ସେତେବେଳେ ବହୁତ। ବହୁତ ବହୁତ ଧନ୍ୟବାଦ ଭାଇ, ଆପଣ କଲ୍ କଲେ ଏବଂ ଆପଣଙ୍କ କଥା ଯେତେବେଳେ କହିଲେ ମୁଁ ମୋ କଥା ବି ଟିକେ ମନେ ପକେଇ ଦଉଥିଲି, ଏଇ ଯୋଉ ନାଁ ଲେଖିବାର କଥା, ମୁଁ ବି ବହୁତ ସେମିତି କରିଛି। ବହୁତ ବହୁତ ଧନ୍ୟବାଦ ଭାଇ, ନାଇଁ ଭାଇ ଆପଣ କଲ୍ କଲେ, ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ କଥା ହେଇକି ଭାଇ, ରହିଲି, ନମସ୍କାର। ସାଥୀ ଦେଖନ୍ତୁ କେତେ ସୁନ୍ଦର ସୁନ୍ଦର କଲ୍, କେତେ ସୁନ୍ଦର ସୁନ୍ଦର କଥା, ସେ ସ୍ମୃତିର କଥା ଏବଂ ଏବେର କଥା, ଏସବୁ ଏସବୁର ସମନ୍ୱୟରେ ଆମ କାର୍ଯ୍ୟକ୍ରମ ଆଜି ବହୁତ ବଢିଆ ବଢିଆ ହେଇ ଚାଲିଛି। ଆପଣମାନେ ମଧ୍ୟ ଜଲ୍ଦି ଜଲ୍ଦି ଫୋନ୍ ଉଠାନ୍ତୁ, ଡାଏଲ୍ କରନ୍ତୁ 0671230315 3, କଲ୍ ଆସିକି ପହଞ୍ଚିଯିବ ଆକାଶବାଣୀ FM ରେନ୍ବୋ କଟକରେ, ମୁଁ ଉଠେଇବି ଆପଣଙ୍କର କଲ୍, ଆଉ ଆପଣ ମତେ କହିବେ ଯେ ଡ୍ରଇଂ ଖାତାକୁ ଛାଡିଲା ପରେ ଅଙ୍କା ଅଙ୍କି ହଉଛି ନା ନାହିଁ, ନା ଡ୍ରଇଂ ଖାତା ବି ବା ସ୍ମୃତି ହେଇକି ରହିଯାଇଛି, ଚିତ୍ରାଙ୍କନ ବା ଏଇ ଚିତ୍ର ଆଙ୍କିବା, ଏସବୁ ବିଷୟରେ ଆଜି ଆମେ କଥା ହଉଛେ ୱାର୍ଲଡ ଆର୍ଟ ଡେରେ। ଏବେ ଗୋଟେ ସୁନ୍ଦର ଗୀତ, ପୁଣି ଥରେ ଆପଣମାନଙ୍କ ପାଖକୁ ଫେରିବି, ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ସେଠି ମଧ୍ୟ ଛୋଟ ପିଲାମାନେ ଆସୁଥିବେ, ସେମାନେ ମଧ୍ୟ ଚିତ୍ର ଭିତରେ ଆଙ୍କୁଥିବେ, ଦେଖିକି ଭାରି ଖୁସି ଲାଗୁଥିବ ଆଉ।
1: ଆଚ୍ଛା
0: ଆପଣ କିନ୍ତୁ ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରୁଛି, ଯେତେବେଳେ ସୁଯୋଗ ପାଇବେ ଟିକେ କାମରୁ ଆପଣ ଫୁରସତ ପାଇବେ, ଗୋଟେ ଖାତା ଧରିକି ଗୋଟେ ଦେଖିବେ, ଗୋଟେ ଚେଷ୍ଟା କରିବେ ଗୋଟେ କଣ ଆଙ୍କି ହଉଛି କି ନାହିଁ। ହଁ ବହୁତ ବହୁତ ଧନ୍ୟବାଦ ଭାଇ କଲ କଲେ, ଏମିତି କଲ କଲେ। ନମସ୍କାର ନମସ୍କାର। ସେଥିରେ ଯିଏ ସୁଯୋଗ ପାଇନାହାନ୍ତି ତାଙ୍କୁ ମଧ୍ୟ ଅନୁରୋଧ ଯେ ଏବେ ସୁଯୋଗ ଅଛି ମ, ଟିକେ ପେନ୍ ଗୋଟେ ଧରନ୍ତୁ, କାମରୁ ଟିକେ ଫୁରସତ କରନ୍ତୁ ଆଉ ଲେଖନ୍ତୁ, ଚେଷ୍ଟା କରନ୍ତୁ, ଗୋଟେ କଣ ଆଙ୍କି ଦେବା ପାଇଁ ଚେଷ୍ଟା କରନ୍ତୁ, ଆପଣଙ୍କ ମନର କଥାକୁ ଏକ୍ସପ୍ରେସ କରିବା ପାଇଁ ଚେଷ୍ଟା କରନ୍ତୁ ସେଇ କାଗଜ ଉପରେ, ଦେଖିବା କଣ ଗୋଟେ ହବ। ନେକ୍ସଟ କଲର କିଏ ଦେଖିବେ, ଆମ ସହିତ କିଏ ଯୋଡ଼ି ହେଇଛନ୍ତି? ହ୍ୟାଲୋ ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଭାଇ, ଜୟ ଜଗନ୍ନାଥ।
2: ମୁଁ କହୁଥିଲି ଭାଇ ରାଜେଶ ନାୟକ ଫ୍ରମ ଚର୍ତ୍ତିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ କେମିତି ଅଛନ୍ତି? ରାଜେଶ ଭାଇ,
2: ଭାଇ ମୁଁ ତ ପୁରା ବିନ୍ଦାସ ଅଛି, ବୋବାଲ ଅଛି।
0: ରାଜେଶ ଭାଇ କଣ ଚିତ୍ର ଭିତରେ ଆଙ୍କନ୍ତି ନା ନାହିଁ ଆପଣ? ଛୋଟବେଳେ କେତେ ଚିତ୍ର ଭିତରେ ଆଙ୍କୁଥିଲେ ଆପଣ?
2: ଭାଇ ମୁଁ ତ ଟପିକ ଆଡକୁ ଯିବି, କିନ୍ତୁ ଭାଇ ଗୋଟେ କଥା କହିବି।
0: ଆଜ୍ଞା ଭାଇ କୁହନ୍ତୁ।
2: ସେ ଯୋଉ ଆବାସ ଏନ୍ ଯିଏ ଭାଇ ଯୋଉ ମାନେ କାଲିକା ମେଞ୍ଚଡ,
0: ଭାଇ ସେ କଥା ଆମେ ବର୍ତ୍ତମାନ ଡାଇଲିନ ଲାଇଭରେ ତ ଆଲୋଚନାର ବିଷୟ ନୁହେଁ। ଠିକ ଅଛି ଭାଇ, ଆପଣ ଯଦି ଟପିକ ଉପରେ କହିବେ ତେବେ କୁହନ୍ତୁ, କାରଣ ଆମର ଭାଇ ଆପଣ ଜାଣିଛନ୍ତି କାର୍ଯ୍ୟକ୍ରମର କିଛି ନୀତି ନିୟମ ଅଛି, ତେଣୁ ଆପଣଙ୍କ ମାଧ୍ୟମରେ ଆମେ ଅନୁରୋଧ କରିସାରିଛେ ତାଙ୍କୁ, ତେଣୁ ଆପଣ ଟପିକ ଉପରେ ଆଜି ଯଦି କହିବେ ଆମକୁ ଟିକେ ଖୁସି ଲାଗିବ। ନିଶ୍ଚିତ ଭାବରେ ଅନୁରୋଧ କରୁଛି ଆପଣଙ୍କୁ ଟପିକ ଉପରେ ଆଜି କୁହନ୍ତୁ, ନିଶ୍ଚିତ ଭାବରେ ସେ ବିଷୟରେ ଆମେ ଅନୁରୋଧ କରିସାରିଛେ ସବୁ ଶ୍ରୋତା ମାନଙ୍କୁ। ନାଇଁ ନାଇଁ ନିଶ୍ଚିତ ଭାବରେ ଭାଇ, ଠିକ ଅଛି ଭାଇ, ସେ କଥା ନିଶ୍ଚିତ ଭାବରେ ଆମେ ଆଲୋଚନା କରିବା। ବର୍ତ୍ତମାନ ଆପଣ କଣ କହିବେ କହିଦିଅନ୍ତୁ ଟିକେ, ଡ୍ରଇଂ ଉପରେ ଆପଣ କେତେ ଡ୍ରଇଂ କରନ୍ତି?
2: ଶୁଣନ୍ତୁ ଭାଇ, ମୁଁ ଟପିକ ଉପରେ କହୁଛି, ମୁଁ ତ ମାନେ ପିଲାଳିଆର ମାନେ ଆର୍ଟିଷ୍ଟ ଥିଲି, ଯେତେବେଳେ ଆପଣ ଦେଖିବେ କାକର ପଡିଥିବ କାର ଉପରେ, କାଚ ଉପରେ ସେଠି ମୁଁ ଯାହା ପାଏ ତାହା ଆଙ୍କି ପକାଏ,
0: ଗୋଟେ ବଢିଆ।
2: ଅଳତାରେ ବି ଭାଇ ଘରେ ବି ଆଙ୍କିଛି, ବହୁତ ବି ଘରେ ଗାଳି ଖାଇଛି। ତା ସହିତ ଭାଇ ସ୍କୁଲରେ ପଢିଲା ବେଳେ ଯୋଉ ସ୍କୁଲରେ ମୁଁ ପଢୁଥିଲି, ବଟବିହାରୀ ହାଇ ଏମ୍ଇ ସ୍କୁଲ, କୃଷ୍ଣ ଏକାଡେମୀ ଜଗତସିଂହପୁର, ଏସ୍ବିଏମ୍ ଅଟୋନମସ୍ କଲେଜ। ଆଉ ଭାଇ ମୁଁ କଣ କରେ ନା ଭାଇ କାର୍ଟୁନ କରେ, ସେ ଯୋଉ ଆପଣଙ୍କର ଯୋଉଟା ଚକ୍ ଖଡ଼ିରେ ସେ ଯୋଉ ବ୍ଲାକବୋର୍ଡରେ ଭାଇ ସାରଙ୍କର କାର୍ଟୁନ ଚିତ୍ର ସବୁ ଆଙ୍କି ପକାଏ। ଚଷମା ପିନ୍ଧିଥିବେ, ଧୋତି ଖୋଲି ଯାଇଥିବ, ଗୋଟେ ଅଣ୍ଡରହାଣ୍ଡ ପିନ୍ଧିଥିବେ, ଭାଇ ଅମକ ଲୋକ କରିଛି ଭାଇ ମତେ ମନ୍ଦାର ଖାତାରେ ନଲେ ଭାଇ ବେଶରେ ପିଟନ୍ତି,
0: ବର୍ତ୍ତମାନ। ରାଜେଶ ଭାଇ କେତେବେଳେ ଚିତ୍ର ଭିତରେ ଆଙ୍କିବାର ସୁଯୋଗ ମିଳେ, ଇଚ୍ଛା ହୁଏ ନା ସେତେବେଳେ ସବୁ ସେ ସ୍ମୃତି କଥା ଖାଲି ମନେ ପଡିଯାଏ? ସେ ରିଏଲ ଇଷ୍ଟେଟ କାମ ଭିତରେ ବି ଚିତ୍ରାଙ୍କନ ଭାରି ଦରକାର ହୁଏ, ରିଏଲ ଇଷ୍ଟେଟ କାମରେ ବି ଚିତ୍ରାଙ୍କନ ଦରକାର ହୁଏ।
2: ନିଶ୍ଚିତ ଭାଇ, ଆମର ଯୋଉଟାକ ସବୁ ମାନେ ନକ୍ସା ହୁଏ, ଡ୍ରେସ ହୁଏ, ଏଗୁଡା ସବୁ ଭାଇ ଆମେ ଅମିନ ପାଖରେ ଯାଇ କରୁ, ଆଉ ସେ ତ ସବୁଥିରେ ତ
0: ଚିତ୍ରାଙ୍କନର ବାସ ସବୁଥିରେ ଅଛି। ଆପଣ ଯାହା ହଉ କଲ କଲେ ଏବଂ ଆପଣଙ୍କ ଦୁଷ୍ଟାମୀ କଥା ଶୁଣିକି ଭାରି ହସ ଲାଗିଲା ଯେ ଆପଣ ଏମିତି ସବୁ ଡଷ୍ଟର ମାଡ ଖାଇଛନ୍ତି ତାହେଲେ ଚିତ୍ରାଙ୍କନ ଆଙ୍କିକି।
2: ଆଜ୍ଞା
0: ରହିଲି ଭାଇ, ନମସ୍କାର, ଜୟ ଜଗନ୍ନାଥ। ସାଥୀ ଆପଣ ମଧ୍ୟ କଲ କରିପାରିବେ, ସମୟ ଆଉ ବହୁତ ଅଳ୍ପ, ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ ଏବଂ ତାପରେ ପରେ ଆପଣଙ୍କ ସହିତ ପୁଣି କନେକ୍ଟ ହେଇଯିବା ଡାଇଲିନ ଲାଇଫ ଚିଟ୍ ଚାଟ୍ରେ। ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ ଏଫ୍ଏମ୍।

0: ହେଲେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା AC ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥା

0: हेलो
1: नमस्कार किए कहते कौट कहते उर्मिला मैडम केमती अच्छा आप
2: बढ़िया
1: अच्छी भल अच्छा था भल कौन कह उर्मिला मैडम आप चित्रांकन करती ना छोट बेले के आंकुला आंक आंक कर
2: কিন্তু ছোটবেলে তো স্কুলরে পড়িলা বেলে ড্রইং যে দিয়া যাই থাকে তাকে ভালো হোক মন্দ হোক করি তার মু দেখাইবাটা হি নিহাতি আবশ্যক
1: আজ্ঞা
2: ওবে তো সেটা ভালো হই না থাকে মার্ক কম আসতাই আর কিন্তু অঙ্ক আঙ্ক বর্তমানে চালে যেহেতু আমি ওড়িয়া ঘরের বহু গুরুণী আমার গুরুবার যে চিত্তা পড়ছে সেখানে
1: ସେଇଥିରେ ଆପଣଙ୍କୁ ସୁଯୋଗ ମିଳୁଛି ଆଙ୍କିବା ପାଇଁ ଆଉ ଆପଣ ମଧ୍ୟ ଆଙ୍କୁଥିବେ ନିଶ୍ଚୟ ସେଥିରେ ବଢିଆ ବଢିଆ ସବୁ ଲକ୍ଷ୍ମୀଙ୍କ ପାଦ ଫୁଲ ବିଭିନ୍ନ ପ୍ରକାର ଛୋଟି ଚିତା ଏସବୁ ସୁଯୋଗ ମିଳେ ଆପଣଙ୍କୁ ତାହେଲେ କଣ କହିବେ ଏଇ ଯୋଉ ଚିତ୍ରାଙ୍କନର କଥା ପ୍ରତ୍ୟେକଟି ମଣିଷ ୟାକୁ ଯେତେବେଳେ ସେ ଖାଲି ସେ ସ୍କୁଲ ସମୟରେ ରଖିଦେଉଛନ୍ତି ତାପରେ ଆଉ ଭୁଲି ଯାଉଛନ୍ତି ଅଙ୍କା ଅଙ୍କି କଥା ଜୀବନର ଧାଁଦୌଡ ଭିତରେ ଆପଣ ତ ଜଣେ ଗୃହିଣୀ ଆପଣ ବି ଏତେ କାମ ଭିତରେ କେତେବେଳେ କେମିତି ସୁଯୋଗ ପାଇକି ଏଇ ଯୋଉ ପାଉଛନ୍ତି କାମ ଆଢୁଆଳରେ ଚିତ୍ର ଟିକେ ଆଙ୍କିବା ଝୋଟି ଟିକେ ପକେଇବା ଆପଣ ସବୁ ଶ୍ରୋତା ବନ୍ଧୁମାନଙ୍କୁ କଣ କହିବେ ମ୍ୟାଡାମ ଯେ ନିଶ୍ଚୟ ଆଙ୍କିବା ଦରକାର ନା ସମସ୍ତେ ଟିକେ ଟିକେ
2: ନିଶ୍ଚିନ୍ତ କହିବି ଗୃହିଣୀ ମାନେ ତ ନିଶ୍ଚିନ୍ତ ଆଙ୍କିବେ କିନ୍ତୁ ପୁରୁଷ ମାନେ ଟିକେ ପଛେଇ ଯିବେ କାହିଁକି ନା ମୋବାଇଲ ଦୁନିଆରେ କିଛି ରେଟ୍ ଲୋପ ପାଇଗଲାଣି ଯଦି କାହାର ଛୁଆ ହିଁ ଥିବେ ଛୋଟ ପିଲା ତାଙ୍କର ଯଦି ସ୍କୁଲରେ କିଛି ଦିଆଯାଇଥିବ ଡ୍ରଇଂର କରିବା ପାଇଁ
1: ଶିଖେଇକି
2: ନିଜେ କିଛି କିଛି କରିବେ ହୁଏତ ମୋ ମତରେ ତାଙ୍କର ଟିକେ ଅଭ୍ୟାସ ରହିବ ବୋଲି
1: ଅଭ୍ୟାସ ରହିବ ଏବଂ ସେଟା ଭଲ ମଧ୍ୟ ରହିବା ଦରକାର
2: ନିହାତି ନିହାତି ଆଜିକାଲି ଦୁନିଆରେ ସବୁ କିଛି ଶିଖିଥିବାଟା ହିଁ ଭଲ ଯେକୌଣସି ଜିନିଷ ଶିଖିଥିବା ହୁଏତ ସାମ୍ନା କରିପାରିବା
1: ବହୁତ ବଢିଆ
2: ଭଲ ହଉ ମନ୍ଦ ହଉ ସାମ୍ନା କରିବା ସାହସର ସହିତ ଯାହା ହବ ଦେଖାଯିବ ଆଉ
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ କଲ୍ କଲେ ଏବଂ ଆପଣଙ୍କ କଥା କହିଲେ କଥା ହେଇକି ବହୁତ ସୁନ୍ଦର ଲାଗିଲା ଆପଣଙ୍କ ସହିତ
2: ନିଶ୍ଚିନ୍ତ ଆପଣଙ୍କୁ ବି ଧନ୍ୟବାଦ ଭାଇ ଭଏସ୍ ବି ଲିଭି ଯାଉଥିଲା ସୌମ୍ୟ ଭାଇଙ୍କର ଆପଣ ଆସିକି ରଖିଛନ୍ତି
1: ବହୁତ ବହୁତ ଧନ୍ୟବାଦ
2: ଭଲ ଲାଗୁଛି ଆପଣଙ୍କର ଆଉ ଅନୁରୋଧ ଆପଣ ବହୁତ ବି ମେସେଜ ପଢନ୍ତି ଗୋଟେ ଗୀତ କମ୍ ଦେଇପାରନ୍ତି କିନ୍ତୁ ସବୁ ଲିସନର ମାନେ ଯେତେବେଳେ ମେସେଜ ଦଉଛନ୍ତି
1: ଆଜ୍ଞା ନିଶ୍ଚୟ ନିଶ୍ଚୟ ଆମେ ଚେଷ୍ଟା କରିବୁ
2: ଖୁସି ଲାଗିବ
1: ଆଜ୍ଞା ଆଜ୍ଞା ନିଶ୍ଚିତ ଭାବରେ ଆମେ ଚେଷ୍ଟା କରିବା ସମସ୍ତଙ୍କ ନାଁ ଟିକେ ପଢିବା ପାଇଁ ରହିଲେ ଆଜ୍ଞା ନମସ୍କାର ସାଥୀ ବର୍ତ୍ତମାନ ସମୟ ଇସାରା ଦେଇକି କହିଲାଣି ଯେ ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ କୁ ଆଜି କରିବା ପାଇଁ ପଡିବ ଏଇଠି ୱାଇଣ୍ଡ ଅପ୍ କାରଣ ଷ୍ଟୁଡିଓ ଘଣ୍ଟାରେ ସମୟ ହେଇଯାଇଛି 10:00 ୟେସ୍ କିନ୍ତୁ ଆପଣମାନଙ୍କ ସହିତ କନେକ୍ଟେଡ୍ ରହିବାର ସିଲସିଲା ଜାରି ରହିବ କାରଣ ବର୍ତ୍ତମାନ ପୁରା ସମୟ ହେଇଯାଇଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ ସରିଯାଇଥିଲେ କଣ ହେଲା ରେନ୍ବୋ ଏସ୍ଏମ୍ଏସ୍ ରେ ଆପଣଙ୍କ ଫର୍ମାଇସ୍ ତ ପୂରଣ କରିବାକୁ ପଡିବ ନା ୟେସ୍ ସମୟ ହେଇଗଲାଣି ଜଲ୍ଦି ଜଲ୍ଦି ଫୋନ୍ ଉଠାନ୍ତୁ ଆଉ ଟାଇପ୍ କରିଦିଅନ୍ତୁ 09495963210 କିମ୍ବା ହ୍ୱାଟ୍ସଆପ୍ରେ ଆମ ସହିତ କନେକ୍ଟ ହେଇପାରିବେ 8895254200 ନମ୍ବରରେ ଆପଣଙ୍କର ଅନୁରୋଧ ଆମକୁ ପଠାଇ ପାରିବେ ସାଙ୍ଗେ ସାଙ୍ଗେ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ଆପଣଙ୍କ ଫର୍ମାଇସ୍କୁ ପୂରଣ କରିବାର ସମୟ ବର୍ତ୍ତମାନ ହେଇଯାଇଛି ଶୀଘ୍ର ଶୀଘ୍ର ଆପଣ ଫୋନ୍ ଉଠାନ୍ତୁ ଆମକୁ ମେସେଜ୍ କରନ୍ତୁ ଆପଣଙ୍କର ଗୀତ କୋଉ ଗୀତ ଶୁଣିବା ପାଇଁ ଚାହୁଁଛନ୍ତି କାହାକୁ ଡେଡିକେଟ୍ କରିବା ପାଇଁ ଚାହୁଁଛନ୍ତି ତାଙ୍କର ନାଁ ଲେଖିପାରିବେ ଏବଂ କୋଉ ଚଳଚ୍ଚିତ୍ରର କୋଉ ଆଲବମ୍ର ସେ ଗୀତଟି ତାକୁ ମଧ୍ୟ ମେନ୍ସନ୍ କରିବେ ଏବଂ ପଠାଇଦେବେ ଆମ ନମ୍ବର 09495963210 ହଁ ଯଦି ଆପଣ ଏସ୍ଏମ୍ଏସ୍ କରୁଛନ୍ତି ଆମକୁ ତେବେ ଏସ୍ଏମ୍ଏସ୍ର ଆରମ୍ଭରେ FMRC ଲେଖିବା ପାଇଁ ଜମା ଭୁଲିବେନି ଏବଂ ଯଦି ଆପଣ ହ୍ୱାଟ୍ସଆପ୍ରେ ଆମ ସହିତ ଡାଇରେକ୍ଟଲି କନେକ୍ଟ ହେବା ପାଇଁ ଚାହୁଁଛନ୍ତି ଆମ ନମ୍ବର ହେଉଛି 8895254200 ଆପଣ ହ୍ୱାଟ୍ସଆପ୍ରେ ମଧ୍ୟ ଆମକୁ ଡାଇରେକ୍ଟଲି କନେକ୍ଟ ହୋଇପାରିବେ ସେଠି ଆବଶ୍ୟକତା ନାହିଁ FMRC ଲେଖିବାର ତେବେ ସାଥୀ ବର୍ତ୍ତମାନ ଗୋଟେ ବିଜ୍ଞାପନ ସାଙ୍ଗେ ସାଙ୍ଗେ ଫେରୁଛି ଆପଣମାନଙ୍କ ପାଖକୁ ଆପଣଙ୍କ ଫର୍ମାଇସ୍ ପୂରଣ କରିବାକୁ

ଗୁଡିକ ଆପଣଙ୍କର ଫର୍ଷ୍ଟ ମେସେଜ ଆଜି ଆମେ ନେଇଯାଉଛେ। ମେସେଜ ଟି କରିଛନ୍ତି ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟରୁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ବନ୍ଧୁଟିଏ ଖୋଜୁ ଖୋଜୁ ଫ୍ରମ୍ ଦ ମୁଭି ଚକା ଚକା ଭୋର। ନିଶ୍ଚିତ ଭାବରେ ଏଇ ଗୀତଟି ଆମେ ପ୍ଲେ କରିଦେବୁ। ଆମର ଫର୍ଷ୍ଟ ଫର୍ମାଇସ୍ ଆଜିର ବାପୁଜୀ ପାତ୍ର ମହମ୍ମଦପୁର ବିଲହାଟରୁ ପଠେଇଛନ୍ତି ଏବଂ ତାପରେ ପରେ ନେକ୍ସଟ ମେସେଜ ଟି ଆମେ ନେଉଛେ ହ୍ୱାଟ୍ସଆପ୍ରୁ ଯାହାକୁ କରିଛନ୍ତି ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଗଞ୍ଜାମରୁ। ଶୁଣିବା ପାଇଁ ଚାହିଁଛନ୍ତି ମେରେ ଜୀବନ ସାଥୀ ଚଳଚ୍ଚିତ୍ରରୁ ଓ ମେରେ ଦିଲ କେ ଚେନ। କିଶୋର କୁମାରଙ୍କ କଣ୍ଠରେ ବ୍ୟୁଟିଫୁଲ ଟ୍ରାକ୍ ଟି ବ୍ୟାକ୍ ଟୁ ବ୍ୟାକ୍ ଏହି ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେଟିୟନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ।

ମାନେ ବ୍ରସ୍ ଆଉ କଲର୍ ଆଉ ହାତରେ ଚିତ୍ର ଆଙ୍କି ନଥାନ୍ତି, ବରଂ ହୃଦୟରୁ ଚିତ୍ରରେ ମନୋନିବେଶ କରି ସୁନ୍ଦର ପେଣ୍ଟିଂ କରିପକାନ୍ତି। ଚିତ୍ର ଆଉ ଚରିତ୍ରର ଅପୂର୍ବ ସାମଞ୍ଜସ୍ୟ ରଖି ସୁନ୍ଦର ଚିତ୍ରକରମାନେ ଆଖ୍ୟା ପାଇଥାନ୍ତି। ଡ୍ରଇଂରେ ପିଲାବେଳେ ମୁଁ ଗଧ ଥିଲି, କିନ୍ତୁ ଏବେ ଜୀବନଚର୍ଯ୍ୟାର ଚିତ୍ର ସୁରୁଖୁରୁରେ ଆଙ୍କି ଚାଲିଛି। ମନ ଦୁଃଖ ଥିଲା ମୁଁ ଭଲ ଚିତ୍ର ଆଙ୍କିପାରେନି ବୋଲି, କିନ୍ତୁ ମୋ ପୁଅ ବାପୁନ ଅଖିଳେଶରେ ସୁନ୍ଦର ଚିତ୍ର ଆଙ୍କି ପାରୁଛି। ଧନ୍ୟବାଦ ଅତୀତର ସମସ୍ତ ସ୍ମୃତି ଉଜ୍ଜୀବିତ କରିଥିବାରୁ। ଆଉ ଗୋଟିଏ କଥା କହିବି, ମୋର ଜଣେ ଭଣଜା ଅଛି, ତାର ଈଶ୍ୱର ତା ପାଖରେ ଏତେ ସୃଜନଶୀଳ ପ୍ରତିଭା ଦେଇଛନ୍ତି, ଆପଣ ତା ସାମ୍ନାରେ ଛିଡ଼ା ହେଲେ ସେ ଆପଣଙ୍କର ଅବିକଳ ନକଲ ଚିତ୍ର ୱିଦିନ୍ ଅ ହାଫ୍ ଆନ୍ ଆୱାର ଆଙ୍କିଦେବ। ମୁଁ ସାଲ୍ୟୁଟ୍ କରେ ତାର ପ୍ରତିଭାକୁ, ତେଣୁ ଆଜି ଆର୍ଟ ଡେରେ ତା କଥା ଟିକେ ମନେ ପକେଇ ଖୁସି ହେଲି। ଲମ୍ବା ମେସେଜ ହେଇଗଲା, ଭଲ ଲାଗିଲେ ନିଶ୍ଚିତ ଭାବରେ ପଢ଼ିବେ। ନିଶ୍ଚିତ ଭାବରେ ପଢି ଦେଇଛି ଭାଇ, ଆଉ ଆପଣଙ୍କର ମେସେଜ, ଆପଣଙ୍କର କଥା ସବୁବେଳେ ନିଆରା, ବହୁତ ସୁନ୍ଦର ଲାଗିଲା ଆପଣଙ୍କର କଥା, ଆପଣ ବାଣ୍ଟିଲେ, କଲ୍ ଲାଗିଥିଲା ଆଉ ଟିକେ ଖୁସି ହେଇଥାନ୍ତେ। ତେବେ ଭାଇ ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଅନୁରାଧା ପୌଡ଼ୱାଲଙ୍କ କଣ୍ଠରେ ଗୋଟେ ସୁନ୍ଦର ଗୀତ, କାଳିଆରେ ମନ ବୋଲି ତୋର କିଛି ନାହିଁ, ନିଶ୍ଚିତ ଭାବରେ ପ୍ଲେ କରିଥିବି ଭାଇ। ତେବେ ସାଥି ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ସୁନ୍ଦର ଗୀତ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଏଥର ମେସେଜ ଟି ଆମକୁ କରିଛନ୍ତି ରମେଶ ଚନ୍ଦ୍ର ସାହୁ ଆଉ ଖମା ଭାପୁର ଢେଙ୍କାନାଳରୁ ଏବଂ ଲେଖୁଛନ୍ତି ବିଶ୍ୱଜିତ ଭାଇ ନମସ୍କାର ମୋର ଗୋଟିଏ ଅଭିଯୋଗ ଯେ ମୋର ଏସଏମଏସ ର ମର୍ଣ୍ଣିଂ ଶୋରେ ଏସଏମଏସ ପଠେଇଲେ ମଧ୍ୟ ମୋ ଗୀତକୁ ସାମିଲ କରାଯାଉନାହିଁ ଆପଣଙ୍କୁ ମୋର ବିଶେଷ ଅନୁରୋଧ ରହିଲା ଆଉ ଏ ଗୀତରେ ନିଶ୍ଚୟ ଶୁଣେଇବି ନିଶ୍ଚିତ ଭାବରେ ଭାଇ ଆମେ ସମସ୍ତେ ଚେଷ୍ଟା କରୁଛୁ ଆପଣମାନଙ୍କର ଅନୁରୋଧକୁ ଚେଷ୍ଟା ମାନେ ଇଏ କରିବା ପାଇଁ ଗ୍ରହଣ କରିବା ପାଇଁ ସମସ୍ତଙ୍କର ଗୀତ ବାଜିବା ପାଇଁ ଚେଷ୍ଟା କରୁଛୁ କିନ୍ତୁ କ'ଣ କରିବା ଭାଇ ସମୟର ଦାସ ଆମେ ସମସ୍ତେ

ସେତେବେଳେ କେମିତି ଟିକେ କାହାର ରହିଯାଉଛି, କୋଉଦିନ କାହାର ବାଜିଯାଉଛି, କାହାର କୋଉଦିନ ରହିଯାଉଛି, ଆପଣ ଜମା ଅଭିମାନ କରନ୍ତୁନି, ଜମା ମନ ଦୁଃଖ କରନ୍ତୁନି। ଆଜି ଆପଣଙ୍କର ଗୀତ, ଆପଣଙ୍କର ମନର ପସନ୍ଦର ଗୀତ, ଆପଣ ଗୋଟେ ସୁନ୍ଦର ଗୀତ ଚାହିଁଛନ୍ତି ଶୁଣିବା ପାଇଁ, ସେ ତ ଭକତ ଭାବରେ ବନ୍ଧାରେ, ସେ ତ ଭକତ ଜୀବନ ଧନ, ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ରରୁ ଏଇ ସୁନ୍ଦର ଗୀତଟି ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ। ଏବଂ ପରେ ପରେ ଆଉ ଗୋଟିଏ ମେସେଜ ଆମକୁ କରିଛନ୍ତି ସୁଚିତ୍ରା ସେନାପତି ଶହୀଦ ନଗର ଭୁବନେଶ୍ୱରରୁ, ଏବଂ ସେ ଶୁଣିବା ପାଇଁ ଚାହିଁଛନ୍ତି ଦିଲ ତ ପାଗଲ ହେ ଏଇ ସୁନ୍ଦର ଗୀତଟି, ଲେଗେଇ ଲେଗେଇ ଏଇ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି। ଏବଂ ଲେଖିଛନ୍ତି, ଗୁଡ୍ ମର୍ଣ୍ଣିଂ ଭାଇ, ଆଜିର ପ୍ରୋଗ୍ରାମ ବହୁତ ସୁନ୍ଦର ଥିଲା, ଟପିକ ବହୁତ ଭଲ ରଖିଥିଲେ, ବହୁତ ଭଲ ଲାଗିଲା, ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ମଧ୍ୟ କାର୍ଯ୍ୟକ୍ରମ ଶୁଣୁଥିବାରୁ ଏମିତି ଶୁଣୁଥାନ୍ତୁ। ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ FM ରେନ୍ବୋ। ଏଇ ଦୁଇଟି ଗୀତ ବ୍ୟାକ୍ ଟୁ ବ୍ୟାକ୍।

ଶ୍ରେୟା ନାଠଗଡ଼ରୁ ଆମକୁ ମେସେଜ କରିଥିଲେ, ଅନୁରୋଧ କରିକି ଗୀତ, ତାଙ୍କ ଗୀତ ମଧ୍ୟ ଆମେ ସାମିଲ କରିପାରୁନୁ। ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜରୁ ମେସେଜ କରିଥିଲେ। ଶିଭ ଗୋପ, ପ୍ରେମ ଗୋପ, କପିଲ ଗୋପ, ଶିଭାନ୍ସ ଗୋପ, ସଙ୍ଗୀତା ଗୋପ, ଲିପି ଗୋପ, ଦୀପାଲି ଗୋପଙ୍କର ମେସେଜ ମଧ୍ୟ ଆସିଥିଲା। ପଶ୍ଚିମ ସିଂହଭୂମି ଚାଇବାସା ଝାଡ଼ଖଣ୍ଡରୁ।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା ଏମ୍ ଡି

टॉक भी ट्यून भी सब किछि गोटे सोरे फुल ऑन मस्ती फुल अप एंटरटेनमेंट ओनली ऑन किछि कथा किछि गीतरे आ मु अछि मोनालिसा आपनक साथरे तबे अछि हमें ढेर सारा कथा बा आ गीत मध्य सुनिबा आपनकर फेवरेट सो किछि कथा किछि गीतरे ଗୀତ ଶୁଣିବା କଥାରୁ ମନେ ପଡିଲା ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ ଭଲ ଲାଗେ ନା ହଁ ସେଇଟା ଅଲଗା କାହାକୁ କୋଉ ଟାଇପ୍ର ଗୀତ ପସନ୍ଦ ତେବେ ଆମ ମୁଡ୍କୁ ନେଇ ଗୀତର ଚଏସ୍ ହୋଇଥାଏ ମୁଁ ଠିକ୍ କହିଲି ନା ସତୀ ହଁ ସତୀ ଗୀତ ହେଉଛି ଆମ ମନର ଭାବକୁ ବହୁତ ସହଜରେ ଏକ୍ସପ୍ରେସ୍ କରିନିଏ କେବେ ମନ ଭିତରେ ନିହାତି ଆପଣଙ୍କର ଆସୁଥିବ ଗୋଟେ ଗୀତ କେତେ ସାରା କଥା କହିଦିଏ କେବେ ମନରେ ଥିବା ହସକୁ କାଢ଼େ କେବେ ପୁରୁଣା ମେମୋରିକୁ ମନେ ପକାଏ ତ ପୁଣି କେବେ ମନ ଭିତରେ ଥିବା ସେଇ ଅଣ୍ଟୋଲ୍ ପାଦକୁ ଶବ୍ଦ ଦେଇଦିଏ ତେବେ ଆପଣ ଆଗକୁ ତ ବହୁତ କଥା ଶୁଣିବେ ଆମେ ଆଗକୁ ଢେର ସାରା କଥା ହେବା ତେବେ ଏବେ ସମୟ ଗୋଟେ ସୁନ୍ଦର ସା ଗୀତର ତେବେ ସେଇ ଗୀତଟା ଶୁଣୁଥାନ୍ତୁ ଆଉ ମନେ ମନେ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

କେବେ କେବେ ଆମକୁ ଲାଗେ କେହି ଆମକୁ ବୁଝୁନାହାନ୍ତି, ସେତେବେଳେ ଏକ ଛୋଟ ଗୀତ ଆମକୁ ବୁଝେଇ ଦିଏ, ହଁ ମୁଁ ତୋ ସାଥିରେ ଅଛି। ବିଚ୍ଛେଦର ବେଦନା, ପ୍ରେମର ମାଧୁର୍ଯ୍ୟ, ସାଥିର ସ୍ନେହ, ସବୁକିଛି ଗୀତ ନିଜ ସାଥି ଭଳି ଧରି ରଖେ। କେବେ କେବେ ଗୀତ ଶୁଣିଲେ ଅତୀତର ଅନେକ ସ୍ମୃତି ମନେ ପଡ଼ିଯାଏ। ପ୍ରେମର ସେ ପ୍ରଥମ ଚିଠି, ପ୍ରେମିକର ଅପେକ୍ଷା, ପ୍ରେମିକାର ଅଭିମାନରେ ଲୁଚିଥିବା ଭଲ ପାଇବା, ବାପାଙ୍କ ସ୍ନେହ, ମାର ଡାକ ପୁଣି ଥରେ ମନରେ ଝଲସିଯାଏ। ସତରେ ସାଥୀ, ଗୀତ କେତେ କଥା କହିଦିଏ କହିଲେ, ଯାହା ଆମ ମନ କହିପାରେ ନା।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଆଜ୍ଞା, ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରିଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।

ଜୀବନରେ ଅନେକ କଥା ଅଛି, କିଛି କହିହୁଏ ଆଉ କିଛି ଅକୁହା ରହିଯାଏ, କିନ୍ତୁ ଗୀତ ଆମ ମନର ସବୁ ଅକୁହା କଥାକୁ କହିଦିଏ। ଏଇ ଯେମିତି ଆଜି ଆମେ ଶୁଣିଥିବା ଗୀତରେ କେତେ କଥା ଲୁଚି ରହିଥିଲା ଯାହା ଗୀତ ମାଧ୍ୟମରେ ଆମେ ସମସ୍ତେ ଜାଣିପାରିଲୁ। ଗୀତରେ ଅଛି ହସିବାର ସମୟ, କଥାରେ ଅଛି ଶିଖିବାର ସମୟ, ଆଉ ଦୁଇଟା ମିଶିଗଲେ ଗଢ଼ି ହୁଏ ଗୋଟେ ବ୍ୟୁଟିଫୁଲ ଲାଇଫ। ତେବେ ସାଥୀ, ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ଶୋକୁ ଏଇଠି ରଖିବା। ତେବେ ଏତିକି କହିବି, ସବୁବେଳେ ଖୁସିରେ ରୁହନ୍ତୁ, ଅନ୍ୟମାନଙ୍କ ପାଇଁ ଗୋଟେ ସୁନ୍ଦର ଖୁସିର କାରଣ ସାଜନ୍ତୁ, ଲାଇଫର ଯୋଉ ବି ମୁମେଣ୍ଟ ଆସୁନା ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

0: ଡାକ୍ତର ବାବୁ, 15 ଦିନ ହେଲାଣି ମୋ ସ୍ୱାମୀ ୱାର୍ଡରେ ଅଛନ୍ତି, କାଶ ଜ୍ୱର ଜମାରୁ କମୁନି କାହିଁକି, ଦେହ ହାତ କଣ୍ଟା ହେଇଗଲାଣି ଯେ ଚିହ୍ନି ବି ହଉନି, ସେ ଭଲ ହେବେ ତ?
1: ବ୍ୟସ୍ତ ହୁଅନି, ଚିକିତ୍ସା ଚାଲୁଛି। ତମେ ତ ନିଜେ ଅବହେଳା କଲ, ଅଧାରୁ ଔଷଧ ବନ୍ଦ କରିଦେଲ, ସେଥିପାଇଁ ଏବେ ଔଷଧ କାମ କରୁନାହିଁ।
0: ହେଲେ 2 ମାସ ଖାଇବା ପରେ ତ ତାଙ୍କର କାଶ ଭଲ ହେଇଯାଇଥିଲା।
1: ଟିବି ଔଷଧ ପ୍ରଥମ 2 ମାସ ଖାଇବା ପରେ ଅଧିକାଂଶ ଲକ୍ଷଣ ଚାଲିଯାଏ, ଏତିକିରେ ଭଲ ହେଇଗଲା ବୋଲି ଭାବିକି ଔଷଧ ବନ୍ଦ କରିଦେବା ଠିକ ନୁହେଁ। ଏହାଦ୍ୱାରା MDR XDR ଟିବି ହୁଏ, ଯେଉଁଥିରେ ଅଧିକାଂଶ ଟିବି ଔଷଧ ଆଉ କାମ କରେ ନାହିଁ। ତେଣୁ ଟିବି ଔଷଧ ଆଦୌ ଅଧାରୁ ବନ୍ଦ କରିବା ଉଚିତ ନୁହେଁ। ଖାଲି ସେତିକି ନୁହେଁ, ଏଥିରେ ଚିକିତ୍ସା ଅଧିକା 9 ମାସରୁ 18 ମାସ କରିବାକୁ ପଡେ ଓ ଭଲ ହେବାଟା ମଧ୍ୟ କଷ୍ଟକର ହୋଇପଡେ। ତେବେ ବ୍ୟସ୍ତ ହୁଅନି, ନିୟମିତ ଚିକିତ୍ସାରେ ରହିଲେ ଭଲ ହେବା ସମ୍ଭାବନା ଅଧିକ।
0: ଏଥର ସବୁ ମାନି ଚଳିବୁ, ମୋ ସ୍ୱାମୀଙ୍କୁ ଭଲ କରି ଦିଅନ୍ତୁ।
2: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
3: ମ୍ୟୁଜିକାଲି ୟୋର୍ସ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍।

Musically yours, 100.4 Akashwani from Rainbow Katak Dil Se Dil Tak. ମୋ ଦେଶ ହଁ, ସେ ମୋର ଜନ୍ମଭୂମି, ସେ ମୋର ମାତୃଭୂମି, ଏଇଠି ମୋର ଜନ୍ମ, ଏଇ ଦେଶର ପାଣି ପବନରେ ମୋର ଶରୀର ଗଢ଼ା, ଏଇ ଦେଶର ପବନ ନିଶ୍ୱାସ ହୋଇ ମୋ ଦେହରେ ଜୀବନ ଦେଇଛି, ଏଇ ଦେଶର ଫଳମୂଳ ଶସ୍ୟ ଖାଇ ମୋର ଶରୀର ପରିପୁଷ୍ଟ, ମୋ ଶରୀରରେ ଆଜି ଯଦି ରକ୍ତ ମାଂସ ଅଛି ତାର କାରଣ ମୋର ଜନ୍ମଭୂମି। ହଁ, ସେ ମୋ ଜନ୍ମଭୂମି, ମୋ ପ୍ରିୟ ଜନ୍ମଭୂମି। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ମୋ ଦେଶ ମୋର ଗର୍ବ, ମୋର ଗୌରବ, ମୋର ସମ୍ମାନର କାରଣ ମୋ ଦେଶ, ମୋ ଦେଶର ସମ୍ମାନ ରକ୍ଷା କରିବା ମୋର ଦାୟିତ୍ୱ ଆଉ କର୍ତ୍ତବ୍ୟ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ମୋ ଦେଶ, ଜ୍ୟୋତି ଅଛି ଆପଣଙ୍କ ସହିତ, ପହଞ୍ଚୁଛି କିଛି ସୁନ୍ଦର ସୁନ୍ଦର ଦେଶାତ୍ମବୋଧକ ଗୀତ ଆପଣଙ୍କ ପାଖରେ। ଷ୍ଟେ ଟ୍ୟୁନ୍ଡ ଆଣ୍ଡ ଏଞ୍ଜୟ।

ଦେଶ ଭାରତ ମୋର ଜନ୍ମଭୂମି ଭାରତ ବିଭିନ୍ନତା ମଧ୍ୟରେ ଏକତା ସମୃଦ୍ଧ ସଂସ୍କୃତି ବହୁ ପୁରାତନ କୀର୍ତ୍ତିରାଜି ଏବଂ ଅତିଥି ଦେବୋ ଭବର ଭାବନା ମୋ ଦେଶକୁ ସବୁଠାରୁ ଭିନ୍ନ ବନାଏ ସବୁଠାରୁ ସ୍ୱତନ୍ତ୍ର ବନାଏ ମୋ ଜନ୍ମଭୂମି ଭାରତଭୂମି ଭାରତର ସୁରକ୍ଷା ପାଇଁ ତା'ର ପ୍ରତ୍ୟେକଟି ସନ୍ତାନ ମନ ଭିତରେ ଅସୀମ ସାହସ ବାନ୍ଧି ରଖିଥାଏ ମା ପାଇଁ ପଦୁଟିଏ କଥା ସହେନି ଭାରତବାସୀ ଜନ୍ମଭୂମି ପାଇଁ ମାଟି ମା ପାଇଁ ଆମେ ସବୁବେଳେ ଉତ୍ସର୍ଗୀକୃତ।